କଥାଚିତ୍ର ଚକାଚକା ଭଉଁରୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ।

ଶୁଣୁଥିଲେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱର ନିର୍ଝର। ରଚନା ଏବଂ ଉପସ୍ଥାପନା ବସନ୍ତ ମହାନ୍ତି ଏବଂ ଅଭୟ କୁମାର ଦାସ। ସହଯୋଗିତା ବିଭୂତିଭୂଷଣ ମିଶ୍ର।

ସ୍ୱର ଜୀବନକୁ କରେ ସଙ୍ଗୀତ ମୁଖର। ନିର୍ଝରିଣୀ ପରି କୁଳୁକୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ। ସାଧନା ଜୀବନକୁ ପରିପୁଷ୍ଟ କରେ ଅନୁଶାସନରେ, ପ୍ରଦାନ କରେ ଏକ ସ୍ଥିତପ୍ରଜ୍ଞ ଅନୁଭବ। ସାଂସାରିକ ଦୁଃଖ ଆଉ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ। କାଳ ତାର କରାଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧ୍ୱରେ ତା ସାଧୁଙ୍କ ପରି ଧୀର ଚିତ୍ତ ଆଉ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନାର ନୂତନ ଦିଗନ୍ତ। ଆଜିର ସ୍ୱର ନିର୍ଝରରେ ଶୁଣିବେ ଲୋକପ୍ରିୟ ଗାୟକ ଅତୀଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନର ପଞ୍ଚମ।

ଅତୀଶ କୁମାର ମଜୁମଦାରଙ୍କ ଗାୟନ ଶୈଳୀର ବିଶେଷତ୍ୱ ହେଲା ସ୍ୱଷ୍ଟ ଉଚ୍ଚାରଣ ଏବଂ ଗୀତ ଅନୁସାରେ ଆବଶ୍ୟକୀୟ ଭାବ ପ୍ରୟୋଗ, ଯାହାଫଳରେ ଶ୍ରୋତାମାନେ ଗୀତଟିକୁ ସୁଚାରୁ ରୂପେ ଶ୍ରବଣ କରି ହୃଦୟଙ୍ଗମ କରିବା ସହିତ ଆତ୍ମିକ ସତ୍ତାକୁ ମଧ୍ୟ ଅନୁଭବ କରିପାରିବେ।

ନୀଳଚକ୍ରରେ ଫରଫର ହୋଇ ଉଡ଼ୁଛି ପତିତ ପାବନ ନେତ, ଉଡ଼ି ଉଡ଼ି କହୁଛି, ଆସ ଆସ ଭକ୍ତ, ପତିତ ପାବନକୁ ଦର୍ଶନ କରି ପାପନାଶ କର, ଜନ୍ମ ଜନ୍ମର ବନ୍ଧନରୁ ମୁକ୍ତି ପାଅ। ଭକ୍ତ ଉପରକୁ ଅନାଇ ପ୍ରଣାମ କରେ ନେତକୁ, ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୁଏ, ଆଉ ଦର୍ଶନ କରି ହୁଏ ପାପମୁକ୍ତ। ପୁରାତନ ରଚନାରୁ ଗାଇଛନ୍ତି କଲ୍ୟାଣୀ ଭଟ୍ଟାଚାର୍ଯ୍ୟ।

ନୀଳାଦ୍ରୀ ବିହାରୀଙ୍କ ଦର୍ଶନରେ ଭକ୍ତ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୁଏ ତାହା ହିଁ ହେଉଛି ଆସକ୍ତିର ପ୍ରଥମ ପର୍ବ। ଆସକ୍ତି କ୍ରମଶଃ ନିବିଡ଼ ହୋଇ ଚିରକାଳୀନ ଭକ୍ତିରେ ରୂପାନ୍ତରିତ ହୁଏ, ତଥାପି ସନ୍ଦେହ ସୃଷ୍ଟି ହୁଏ। ସତରେ କ'ଣ ପ୍ରଭୁ ତାର ଦୁଃଖ ଶୁଣିବେ, ଭରସା ପାଏ ନାହିଁ। ମାତ୍ର ପ୍ରଭୁଙ୍କର ସେହି ସୁନ୍ଦର ରୂପର ଦର୍ଶନରେ ଅବଚେତନ ସ୍ତରକୁ ଚାଲିଯାଏ ଭକ୍ତ। କଳା କଳା ଚକାଡୋଳାର ମୋହ ନିରାସକ୍ତ କରିଦିଏ ଭକ୍ତକୁ। ନରସିଂହ ମହାପାତ୍ରଙ୍କ ରଚନା, ଗାଇଛନ୍ତି ଧନଞ୍ଜୟ।

ଦାରୁରେ ବ୍ରହ୍ମ ସଂସ୍ଥାପିତ ହୋଇଥିବାରୁ ସେ ଦାରୁ ବ୍ରହ୍ମ ଚତୁର୍ଦ୍ଧାମୂରତି ତାଙ୍କରି ଦ୍ୱିତୀୟରେ ଏ ଜଗତ ସମ୍ମୋହିତ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦେଶରେ ସୂର୍ଯ୍ୟ ଚନ୍ଦ୍ର ଆଦଜାତ ଏହି ମହିରେ ସାରା ବିଶ୍ୱର ମଙ୍ଗଳକାମୀ ହେଉଛନ୍ତି ମହାବାହୁ ଚକାଡୋଳା ମୁକ୍ତିର ମହାମନ୍ତ୍ରରେ ଆଚ୍ଛନ୍ନ କରି ରଖିଛନ୍ତି ସମଗ୍ର ଜଗତ ତାଙ୍କରି ନାମ ଭଜନରେ ଦୁଃଖ ଆଉ ଶୋକ ଅପସରିଯାଏ। ନଗେନ୍ଦ୍ର ମହାପାତ୍ରଙ୍କ ରଚନା ଗାଇଛନ୍ତି।

ଭକ୍ତର ମନ ସନ୍ତୁଷ୍ଟ ହୁଏ ନା, ଇଚ୍ଛା ହୁଏ ଆହୁରି ଅଧିକ ତାକୁ ମିଳିଯାଆନ୍ତା କି। ଅନ୍ତର୍ଯ୍ୟାମୀ ଜାଣିପାରନ୍ତି ଭକ୍ତର ମନ କଥା, ଭକ୍ତକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ସାମୟିକ ଭାବେ ନିଜକୁ ଦୂରେଇ ନିଅନ୍ତି। ଦୁଃଖ ଭରିଯାଏ ଭକ୍ତ ମନରେ, ମାତ୍ର ଗର୍ବଗଞ୍ଜନ ନରହରି ଭକ୍ତଠାରୁ ଅନ୍ତର ହୋଇଯାଆନ୍ତି। ଭକ୍ତ କହେ, ହେ ପ୍ରଭୁ କୈଳାସମୁଖ, ମୋର ଦୁଃଖ ହରଣ କର। ତାନସେନ ସିଂଙ୍କ କଣ୍ଠରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ପ୍ରଭୁ କ୍ଷୀର ସମୁଦ୍ରରେ ଅନନ୍ତ ଶୟନ କରିଛନ୍ତି, ଚତୁର୍ଦ୍ଦିଗରେ ନିରବତା। ଏଣେ ପ୍ରାର୍ଥନା କରୁଛି ଭକ୍ତ, ହେ ଖଗପତି, ଚକ୍ଷୁ ଉନ୍ମିଳନ କରି ମୋତେ ଦେଖ। ମୁଁ ତୁମରି ଦର୍ଶନ ପାଇଁ ଧାଇଁ ଆସିଛି ବହୁ ଦୂରରୁ। ମୋତେ ଦିବ୍ୟ ଭାବନାରେ ଅଭିମନ୍ତ୍ରିତ କର କରୁଣାମୟ। ଖଗ ଆସନ ତ୍ୟାଗ କରି ନୀଳାଦ୍ରି ମଣ୍ଡପରେ ମୋତେ ଦର୍ଶନ ଦିଅ। ପାରମ୍ପରିକ ରଚନାରୁ ଗାଇଛନ୍ତି ବୀଣାପାଣି।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଳେବେଳେ ଯୁକ୍ତିବାଦୀ ମନ ପ୍ରଶ୍ନ କରେ, ଶ୍ରୀଜଗନ୍ନାଥ ଯଦି ଏଡ଼େ ବିଚିତ୍ରକର୍ମା, ତେବେ ସେ କଳାପାହାଡ଼ର ଆକ୍ରମଣକୁ ବରଦାସ୍ତ କଲେ କିଭଳି? ବାରମ୍ବାର ଯବନମାନଙ୍କର କଦର୍ଥନା ସହିଲେ କିଭଳି? କାହିଁ କିଛି ତ କରିପାରିଲେ ନାହିଁ। ସତ କଥା, ଜଗନ୍ନାଥଙ୍କ ବିଗ୍ରହକୁ ଏହିଭଳି ସମୟମାନଙ୍କରେ ସୁରକ୍ଷା ଦେବା ପାଇଁ ତାଙ୍କ ସେବକମାନେ ବିଭିନ୍ନ ଗୋପନୀୟ ସ୍ଥାନକୁ ନେଇଛନ୍ତି। ମନରେ ପ୍ରଶ୍ନ ଆସେ, ଯେଉଁ ଠାକୁର ନିଜେ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେ ଆମକୁ କ'ଣ ଉଦ୍ଧାର କରିବେ? ଯୁକ୍ତି ଦୃଷ୍ଟିରୁ ଏ ପ୍ରଶ୍ନଟି ଠିକ୍, କିନ୍ତୁ ଆଧ୍ୟାତ୍ମିକ ବିଚାରରେ ଏ ପ୍ରଶ୍ନର କୌଣସି ଅର୍ଥ ନାହିଁ। ଠାକୁର କ'ଣ ମୂର୍ତ୍ତିରେ ଥାନ୍ତି? ସେ ଥାନ୍ତି ଆମ ବିଶ୍ୱାସରେ। ଆମେ ଯଦି କହିବା କ'ଣ ଏ ବଡ଼ ଦେଉଳ, କ'ଣ ଏ କାଠର ଦେବତା, ଆମ ପାଖରୁ ଠାକୁର ଉଭେଇଯିବେ। ଅଥଚ ସେହି ଠାକୁରଙ୍କୁ ଦେଖି କାହାର ଦେହ ଜ୍ଞାନ ରହୁନାହିଁ। କିଏ ଅଧୀର ହୋଇ ଉପରକୁ ହାତ ଟେକି ନାଚୁଛି, କିଏ ଠିଆ ହୋଇ ଚାହିଁଛି, ଆଖିରୁ ଧାରଧାର ଲୁହ ବୋହିଯାଉଛି, କାହାର କଣ୍ଠ ବାଷ୍ପାକୁଳ ହୋଇଯାଉଛି। ସବୁ ଲୋକଙ୍କର କ'ଣ ଏକଥା ହୁଏ ନା ସବୁ ଲୋକଙ୍କର ବ୍ୟାକୁଳତା ସମାନ? କିଏ ଲୋକଙ୍କୁ ଦେଖାଇବା ପାଇଁ ବିଚିତ୍ର ବେଶଟିଏ ପଡ଼ିଛି, କିନ୍ତୁ ଆଉ ଜଣେ ଠାକୁରଙ୍କୁ ଦୂରରୁ ଦେଖି ଏକାନ୍ତରେ ତାଙ୍କ ଭାବରେ ଭାବିତ ହୋଇ ଲୁହ ଗଢ଼ଉଛି। ସମସ୍ତଙ୍କୁ ଠାକୁରଙ୍କ ରୂପ ତ ଏକାପରି ଦିଶୁଛି, କିନ୍ତୁ ଦେଖନ୍ତୁ ପ୍ରତ୍ୟେକଙ୍କର ଅନୁଭବ କିଭଳି ଭିନ୍ନ ଭିନ୍ନ। ମୋ ଭିତରେ ଭାବ ଯେତିକି ଅଛି ତାରି ଆଧାରରେ ମୁଁ ଠାକୁରଙ୍କୁ ଦେଖୁଛି, ଆପଣଙ୍କ ଭିତରେ ଯେତିକି ଭାବ ଅଛି ତାରି ଆଧାରରେ ଆପଣ ଦେଖୁଛନ୍ତି ଠାକୁରଙ୍କୁ। ତେବେ ଗୋଟିଏ କଥା ଆମେ ବାରମ୍ବାର ଶୁଣିଛୁ, ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ଯେତିକି ଭାବ ଲୋଡ଼ା, ସେତିକି ଯଦି ଭାବ ଅଛି ଭିତରେ, ତେବେ ଅନୁଭବରେ ଆସିଯିବେ ଠାକୁର। ଏହି ଅନୁଭବରେ ଆସିଥିବା ଅବସ୍ଥାରେ ହିଁ ଭୋକିଲା ବନ୍ଧୁ ମହାନ୍ତିଙ୍କୁ ସୁନାଥାଳିରେ ମହାପ୍ରସାଦ ମିଳିଯାଇଥିଲା, ବାଲିଗାଁ ଦାସ ହାତରୁ ନଡ଼ିଆ ଚାଲିଯାଇଥିଲା। ଏମିତି କେତେ କଥା ଘଟିଛି ତାର ହିସାବ ନାହିଁ। ଜଣେ ଡାକ୍ତର ତାଙ୍କ ପୁଅ ବୋହୂଙ୍କୁ ଧରି ଯାଇଥିଲେ ବଡ଼ଦେଉଳ। ପୁଅ ବିଦେଶରେ ରହେ, ଠାକୁର ଦେଖା ସରିଲା, ଆନନ୍ଦ ବଜାରରେ ବୁଲୁ ବୁଲୁ ପୁଅ ହଠାତ୍ ମନ କଲା ଗୁଆ ଘିଅରେ ହୋଇଥିବା କାକରା ମିଳିଲେ ଖାଆନ୍ତେ, ତା ପୁଣି ଠାକୁରଙ୍କ ପାଖରେ ଭୋଗ ଲଗା ହୋଇଥିବ। ଡାକ୍ତର ଜଣଙ୍କ ପୁଅକୁ କହିଲେ ତାହା କେଉଁଠୁ ମିଳିବ, ସେ ଦୁର୍ଲଭ ପଦାର୍ଥ, ରାଜା ମନ୍ଦିର ପ୍ରଶାସକ କିମ୍ବା ବଡ଼ ବଡ଼ ସେବକ ରାଜଗୁରୁ ଏମାନଙ୍କୁ ସେସବୁ ମିଳେ, ସାଧାରଣ ଲୋକଙ୍କୁ ତାହା ମିଳିବାର ପ୍ରଶ୍ନ ନାହିଁ। ତୁ ଏମିତି ଦୁର୍ଲଭ ପଦାର୍ଥଟି ଇଚ୍ଛା କଲୁ ଯେ ଆମେ କେଉଁଠୁ ପାଇବା, ସେ ଭୋଗ ତ ମିଳିବାର ନଥିଲା, ଫେରି ଆସିବା ପାଇଁ ସେମାନେ ସଜବାଜ ହେଉଛନ୍ତି। ହଠାତ୍ ଜଣେ ଆସି ପହଞ୍ଚିଲେ ଏବଂ ଏକ ସୁନ୍ଦର ବଡ଼ କାକେରା ଉପରେ କାଜୁ ଦ୍ରାକ୍ଷା ସବୁ ଦିଆହୋଇଛି ଡାକ୍ତରଙ୍କ ପୁଅ ହାତରେ ଦେଇଦେଲେ, କହିଲେ ନେ। ସେ କିଏ ତାଙ୍କର ପରିଚୟ ପଚାରିବା ଆଗରୁ ସେ ତୁରନ୍ତ ବାହାରିଗଲେ। କି ଅଦ୍ଭୁତ ଭାବରେ ଘଟଣାଟି ଘଟିଲା କେହି କିଛି ବୁଝିପାରିଲେ ନାହିଁ। କାକରାରୁ ଟିକିଏ ଭାଙ୍ଗି ଦେଖିଲା

ବେଳକୁ ଗୁଆ ଘିଅରେ ତିଆରି ସ୍ୱାଦିଷ୍ଟ କାକରା ମହମହ ବାସ୍ନା ଭାବରେ ବୁଡ଼ିଯାଇ ଆଖିରୁ ଲୁହ ଖସୁଥିଲା ସମସ୍ତଙ୍କର। ଏକଥା କାହାକୁ କହିଲେ କିଏ ବିଶ୍ୱାସ କରିବ? ଏମିତି କେତେ କେତେ ଅନୁଭବ ଅଛି ଭକ୍ତମାନଙ୍କର, ଯେଉଁମାନେ ଅନ୍ତରରେ ଭାବ ଭର୍ତ୍ତି କରି ଯାଇଛନ୍ତି, ନିର୍ମଳ ମନରେ ଠାକୁରଙ୍କର କୃପାକଣିକା ଟିକେ ପାଇବାକୁ ମନ କରିଛନ୍ତି, ତାଙ୍କ ପାଖରେ ଠାକୁର ପହଞ୍ଚି ଯାଇଛନ୍ତି। ସେଠି କାକରାଟିଏ ମାଧ୍ୟମ ମାତ୍ର, ଯିଏ ୟାକୁ ମନଗଢ଼ା କଥା କହି ଉଡ଼େଇଦେବାକୁ ଚାହିଁବ ଉଡ଼େଇଦେବ, ଯିଏ ବିଶ୍ୱାସ କରିବ ତା ଭିତରେ ଥିବା ଭାବ ଓ ବିଶ୍ୱାସ ଆଉ ଟିକିଏ ବଳ ପାଇଯିବ। ଏମିତି ଅଜସ୍ର ଭାବ ପାହାଡ଼ ପାହାଡ଼ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଆରୋପିତ ହୋଇଛି, ଆଉ ସେ ଭାବ ଓ ବିଶ୍ୱାସଗୁଡ଼ିକ ଆମମାନଙ୍କ ପାଖରୁ ହିଁ ଯାଇଛି। ସେଇଥିପାଇଁ ଠାକୁରମାନେ ଅଧାଗଢ଼ା ହୋଇ ରହିଗଲେ କବାଟ ଖୋଲିଦେବାର ଶିଳ୍ପୀ ଉଭେଇଗଲେ ବୋଲି ଯେଉଁ କିମ୍ବଦନ୍ତୀଟି ଅଛି, ତାହା ଗୋଟିଏ ସତ୍ୟକୁ ଇଙ୍ଗିତ ଦେଉଛି ଯେ ଗୁଡ଼ାଏ ମତ, ଗୁଡ଼ାଏ ପଥ, ଗୁଡ଼ାଏ ସିଦ୍ଧାନ୍ତ ଆଉ ବିଚାରକୁ ନେଇ ଠାକୁରମାନଙ୍କର ରୂପ କଳ୍ପନା କରି ଅନୁଭବୀ ବିଦ୍ୱାନ ଶିଳ୍ପୀ ବୁଝି ବିଚାରି ଏଭଳି ବିଗ୍ରହକୁ ତିଆରି କରିଛନ୍ତି। ସେଇଥିପାଇଁ ସେ ବିଗ୍ରହ ହୋଇଛନ୍ତି ବିଶ୍ୱଦେବତା ଜଗନ୍ନାଥ। ସେ ମହାଭାବମୟ ଦେବତା ଆମ ପାଖରେ ଭାବ ଅଛି ବୋଲି ଆମ ହୃଦୟକୁ ଛୁଉଁଛନ୍ତି। ଯାହା ପାଖରେ ଭାବଟି ନାହିଁ, ତା ପାଇଁ ସବୁ ଦେବତା କାଠ ବା ପଥର।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ 100 ବର୍ଷ ସହବାସ କରିବା ପରେ ତାଙ୍କର 9 କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି 9 ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଉରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ ନାରାୟଣ।

0: ଶୁଣୁଥିଲି ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। କ୍ଷମା ବ୍ରହ୍ମ, କ୍ଷମା ସତ୍ୟ, କ୍ଷମା ଭୂତ, କ୍ଷମା ଭବିଷ୍ୟ, କ୍ଷମା ତପ ଏବଂ କ୍ଷମା ପବିତ୍ରତା ଅଟେ। କ୍ଷମା ହିଁ ସମ୍ପୂର୍ଣ୍ଣ ଜଗତକୁ ଧାରଣ କରି ରଖିଅଛି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲିଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବୃଷ୍ଟିପୁଷ୍ଟ ଉଚ୍ଚଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 ସେଣ୍ଟିମିଟର କିମ୍ବା 20x20 ସେଣ୍ଟିମିଟର ବ୍ୟବଧାନରେ 4x6 ସେଣ୍ଟିମିଟର ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ ଡିଏପି ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50x60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 ସେଣ୍ଟିମିଟର ବ୍ୟବଧାନରେ 3 ସେଣ୍ଟିମିଟର ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ ନଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ 4x5 ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନ ସୁବିଧା ଥିବା ଅଞ୍ଚଳକୁ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୁହିକ ତଳିଘେରା କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ା ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40x50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ହରଡ଼ର ଉନ୍ନତ ଓ ସହଳ କିସମଗୁଡ଼ିକ ହେଉଛି BRG5, PRG176, PRG235, VL ଅରହର, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲ୍ଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲ୍ଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।

0: दर्शनं लब्धवन्तः. अनेन सहैव जम्मू कश्मीरस्य उपराज्यपालः मनोज सिन्हा श्वः नुवान पहलगाम इति आधार शिविरस्य निरीक्षणं विधास्यति. सममेव ह्यः तत्र तीर्थयात्रिभ्यः कल्पितानां व्यवस्थानां प्रबन्धानां च सूक्ष्म पुनरीक्षणं तेन कृतम्. देशस्य विशालेषु भूभागेषु प्रावृत् स्थितिः अत्यधिकं तीव्रीभूता सञ्जाता, येन हि अतिवृष्टिः, मेघगर्जनं, विद्युत्पातः, प्रचण्ड चक्रवात वायुः च प्रचलति. भारतीय ऋतु विज्ञान विभागेन विज्ञापितं यत् आगामिषु चतुर्षु दिनेषु गुजरात राज्यस्य कतिपय भागेषु, हरियाणा पंजाब राजस्थानेषु च प्रावृत् स्थितिः सर्वथा अनुकूला वर्तते. विभागेनाद्य छत्तीसगढ़, मध्यप्रदेश, राजस्थान, कर्नाटक, उत्तराखंड राज्येषु अतिवृष्टेः पूर्वानुमानं कृतम्. अपरतः आगामिषु द्वित्रिदिनेषु राष्ट्रिय राजधान्यां दिल्ल्यां, उत्तरप्रदेशे, पंजाबे, चंडीगढ़ क्षेत्रे विकीर्ण रूपेण वृष्टिः संभाव्यते. विम्बल्डन टेनिस प्रतिस्पर्धायां गतरात्रौ सर्बिया देशस्य लब्ध प्रतिष्ठेन क्रीडकेन नोवाक जोकोविचेन रूस देशस्य रोमन सफ्यूलिनं पराजित्य पुरुषेकल क्रीडायाः प्रागुपान्त्य चक्रे स्थानं सुरक्षितम्. इतः परम् असौ फेलिक्स नगरे उत डेवीवोचिस इत्यनेन सह क्रीडां करिष्यति इति वार्ताः.
1: श्रोता बंधुमाने कार्यक्रम सुनिछन्ते आकाशवाणी कटक केन्द्ररो. सुनंतु आमर आजिरो कार्यक्रमरो सूचना. आजि सकाळ 7:10 मिनिटरे आमर स्वास्थ्यरे सुनिबे आलोचना विषाद रोग, आलोचक डाक्टर नीलमाधव रथ. प्रभात परिक्रमा सकाळ 7:25 मिनिटरे, कथिका सकाळ 7:35 मिनिटरे. एथिरे विषय रहिछि परिवेश पई पॉलिथिन आतंक, आलोचक डाक्टर सूर्यमणि बेहरा. ଅତସୀ କୁସୁମ ସକାଳ 7:40 ମିନିଟ୍ରେ, କଣ୍ଠଶିଳ୍ପୀ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର. ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ମିନିଟ୍ରେ. ବିଷୟ ରହିଛି ପୁଷ୍ପାଳକ ସେବା, ଆଲୋଚକ ବଳଦେବ ସିଂହାରୀ. ବୈଦେହିକ ବିଳାସର 76ତମ ଭାଗ ପ୍ରଚାର କରିବୁ ସକାଳ 8:45 ମିନିଟ୍ରେ, ଗୀତ ଗୀତିକା ସକାଳ 9:00ରେ. ଅଭୁଲାଗୀତ ଦିନ 11:10 ମିନିଟ୍ରେ କଣ୍ଠଶିଳ୍ପୀ ନାଜିଆ ସଇଦ ଏବଂ ଅମରେନ୍ଦ୍ର ମହାନ୍ତି. ଗୋପାଳଙ୍କ ଓଗାଳ ଦିନ 11:30 ମିନିଟ୍ରେ ପରିବେଷଣ କରିଛନ୍ତି ପ୍ରଶାନ୍ତ ଦାସ ଏବଂ ସାଥୀ. ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ. ମଞ୍ଜୁଳ ମଧ୍ୟାହ୍ନ ଦିନ 12:00ରେ. ନାରୀମହଲ ଦିନ 1:20 ମିନିଟ୍ରେ. ଆମ ରୋଷେଇରେ ଶୁଣିବେ ଚିନ୍ମୟୀ ଦେବତା ଏବଂ ଅଞ୍ଜନା ଶତପଥୀଙ୍କ ସହ ସାକ୍ଷାତକାର. ଚିରହରିତ ଅପରାହ୍ନ 4:00ରେ. ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ ଶୁଣିବେ. ଯୁବବାଣୀ ଅପରାହ୍ନ 5:30 ମିନିଟ୍ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10 ମିନିଟ୍ରେ. ଯୁବଶକ୍ତି ସନ୍ଧ୍ୟା 6:30 ମିନିଟ୍ରେ. ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ରାତି 7:25 ମିନିଟ୍ରେ. କୃଷି ସଂସାର ରାତି 7:30 ମିନିଟ୍ରେ. ଏଥିରେ ବିଷୟ ରହିଛି କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା. ଆଲୋଚିକା ମମତା ପଣ୍ଡା. କୈଳାସନାଥ ତ୍ରିପାଠୀ ଗାଇଥିବା ଓଡ଼ିଶୀ ଗୀତ ଶୁଣିବେ ରାତି 8:30 ମିନିଟ୍ରେ. ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30 ମିନିଟ୍ରେ. ନାଟକ ବେବି ସିଟର ଶୁଣିବେ ରାତି 10:02 ମିନିଟ୍ରେ. ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ରଣଦୀପ ପ୍ରଧାନ. ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:30 ମିନିଟ୍ରେ. ଦିନ 10:30 ମିନିଟ୍ରେ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ପ୍ରସାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ. ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ. ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନିଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପଭି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ଭଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ୍ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ

0: ସଭ୍ୟ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ଭିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି, ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା, ଜ୍ୱର, କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନ ହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, TB ଓ ଅନେକ ଔଷଧ ସେବନ, ନିଶା, ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ, ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନ ହେବା, ନିଦ ନ ହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରିଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବିବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ତଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର

0: ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା ସାମାଜିକ ସମ୍ମାନ ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ ଦୃଷ୍ଟିଭଙ୍ଗୀ ମାନସିକ ବା ସାମାଜିକ ଚାପ ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି ତା ସହ ଆଲୋଚନା ଦିଗ୍ଦର୍ଶନ ସାହାଚର୍ଯ୍ୟ ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ୍ ବିହେଭିଅରାଲ୍ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାନ୍ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ କ୍ରୀଡ଼ା ସୂର୍ଯ୍ୟକିରଣରେ ପ୍ରାତ ଭ୍ରମଣ ବା ସାୟମ ଭ୍ରମଣ ସାମାଜିକ ଜୀବନ ସହ ମିଶିବା ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା ଯୋଗ ଧ୍ୟାନ ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲ୍ବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସାଇବର ସୁରକ୍ଷା ଯୋଗାଣ ଶୃଙ୍ଖଳ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲ୍ର

ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ ପାଞ୍ଚ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେର୍ଫେର୍ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୁହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ୱେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ୱେନ୍ରେ 5400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍କୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ।

କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01132317117 2331 4441 2371 4481 2371 06 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ

0: ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା ଚାରିଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡସ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପଭି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

ଫଳରେ ମଣିଷର ଉଦ୍ବିଗ୍ନତାକୁ ଦୁଶ୍ଚିନ୍ତାକୁ ଲାଘବ କରିବାର ଶକ୍ତି ମଧ୍ୟ ରହିଛି। ମଣିଷର ସବୁ ନକାରାତ୍ମକତା ଭାବନାକୁ ଦୂର କରିବାକୁ ମଧ୍ୟ ସାମର୍ଥ୍ୟ ରହିଛି। ଗଛଟିଏ ଲଗେଇବା, ତା ସବୁଜିମାରେ ମୁଗ୍ଧ ହେବା, ଛୋଟ ଚାରା ଗଛଟିଏକୁ ବଡ଼ କରିବାରେ ଆନନ୍ଦିତ ହେବା, ଫୁଲର କୋମଳତାରେ ବିଭୋର ହେବା ମଣିଷକୁ ଏକ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଏହି ବନ ମହୋତ୍ସବ ଆମ ସମସ୍ତଙ୍କ ମନରେ ଏହି ଧାରଣା, ଏହି ସଚେତନତା ସୃଷ୍ଟି କରିବା ଅତି ଆବଶ୍ୟକ ଅଟେ। ତେବେ ଏହି ବନ ମହୋତ୍ସବ ସମ୍ପର୍କରେ ଶେଷ କଥାଟି ରହିବ, ମଣିଷ ସବୁବେଳେ ନିଜ ନିଶ୍ୱାସକୁ ସବୁଠାରୁ ଆତ୍ମୀୟ ଆଉ ନିଜର ବୋଲି ଭାବିଥାଏ, କିନ୍ତୁ ନିଶ୍ୱାସରେ ଯିଏ ପ୍ରାଣଶକ୍ତି ଦାତା, ଯେ ଗଛ, ଏକଥା ଆମେ ଆଜି ଯାଏ ଭାବିପାରି ନାହୁଁ। ଏହା ସଭ୍ୟ ଓ ଆଜିର ବିଜ୍ଞାନ ଓ ସୂଚନା ପ୍ରଯୁକ୍ତିର ବିଶ୍ୱରେ ସବୁଠାରୁ ବଡ଼ ଅସଚେତନତା ଅଟେ ଏବଂ ସବୁଠୁ ସଭ୍ୟ ମଣିଷର ଏହା ଏକ ବିଫଳତା ଅଟେ। ତେଣୁ ଆମକୁ ଏହି ସପ୍ତାହ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଗଛର ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ସଚେତନ ରହିବାକୁ ପଡିବ। ଅନ୍ତତଃ ପ୍ରତ୍ୟେକ କାର୍ଯ୍ୟରେ ଗଛଟିଏ ଲଗେଇବା ପାଖରୁ ତାର ସୁରକ୍ଷା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଭାଗିଦାର ହେବା ପାଇଁ ପଡିବ।

ଛାଡିଦେଲେ ପ୍ରାୟ ଅଧିକାଂଶ ଲୋକ କୃଷି ଓ ନିର୍ମାଣ ଶ୍ରମିକ। ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗମନାଗମନର ବିଶେଷ ସୁବିଧା ନଥିବାରୁ ସମସ୍ତେ ପ୍ରାୟତଃ ପାଖ ସହର ରଣପୁର ଉପରେ ନିର୍ଭର କରନ୍ତି। 90 ଦଶକରେ ଗ୍ରାମରେ ଅଣଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରଟିଏ ଥିଲା, ଯାହାଫଳରେ ଗ୍ରାମର ଶିକ୍ଷାର ମାନ କେତେକାଂଶରେ ବୃଦ୍ଧି ହୋଇ ଗ୍ରାମଟି ସାକ୍ଷର ସୁନ୍ଦର ଗ୍ରାମ ଭାବରେ ପରିଚିତ ଲାଭ କରିଥିଲା। ନାରୀ ଶିକ୍ଷାର ପ୍ରଚାର ଓ ନାରୀ ଜାଗରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରାଯାଇ କିଛି ପରିମାଣରେ ମହିଳା ସଶକ୍ତିକରଣ ହୋଇଥିଲେ ହିଁ ବିଶେଷ କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ଯେତେ ଦୂରରେ ଥିଲେ ମଧ୍ୟ ମୋ ଗାଁର ସ୍ମୃତି ଏବେ ବି ଅପାସରା। ନୂଆ ନନ୍ଦପୁର ଗାଁଟି ମୋହର ଗଡ଼େ ନାହିଁ ତା ଗାର ନୀତି ନୁ ଅଲଗେ ମୁହଁଟି ତାହାର ନାଁଟି କେଡ଼େ ମଧୁର। ସୁଯୋଗ ମିଳିଲେ ଆଗକୁ ମୋ ଗାଁ ପାଇଁ କିଛି କରିବାର ଆଶା ଓ ସଂକଳ୍ପ ନେଇ ରହୁଛି।

0: ତେବେ ଶ୍ରୋତାବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମରୁ ଏଠି ବିଦାୟ ନେଇ ରହୁଛୁ। ନମସ୍କାର।
1: ଆଜିର ପ୍ରଭାତ ପରିକ୍ରମା ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚକ ଡକ୍ଟର ସୂର୍ଯ୍ୟମଣି ବେହେରା।
2: ବଜାରରୁ ଜିନିଷ କିଣିଲା ବେଳେ ଦୋକାନୀ ପଲିଥିନ ମଣିରେ ଜିନିଷ ଦେଉଛି, ପନିପରିବା, ଫଳ, ମାଛ କି ମାଂସ, ସବୁ ଜିନିଷ ପଲିଥିନ ମଣିରେ ହିଁ ଅଣାଯାଉଛି। ଶସ୍ତା, ସୁନ୍ଦର, ହାଲୁକା ଆଉ ମଜବୁତ ଗୁଣ ହେତୁ ପଲିଥିନ ମଣିର ଚାହିଦା ଚାରିଆଡ଼େ ବ୍ୟାପି ଯାଇଛି। ପଲିଥିନ ମଣିରେ ଜିନିଷ ନେବା ଆଣିବା ପାଇଁ ସହଜ ହେଉଛି, ହେଲେ ତା କାମ ସରିଗଲା ପରେ ତାକୁ ଫୋପାଡ଼ି ଦିଆଯାଉଛି, ଚାରିଆଡ଼େ ବିକ୍ଷିପ୍ତ ଭାବରେ ପଡ଼ି ରହୁଛି, ମାଟି ତଳେ ପୋତି ଯାଉଛି ତ ପବନରେ ଉଡ଼ିଯାଇ ଏଣେତେଣେ ପଡ଼ି ପରିବେଶକୁ ଅପରିଷ୍କାର କରିଦେଉଛି। ଏଥିପାଇଁ କୁହାଯାଇଥାଏ ପଲିଥିନ ମଣି ଆମକୁ ନାକେଦମ କଲାଣି। ଏହାର ବ୍ୟାପକ ବ୍ୟବହାର ଦୃଷ୍ଟିରୁ ପରିବେଶ ଉପରେ ପଲିଥିନର କି ପ୍ରକାର କୁପ୍ରଭାବ ପଡ଼ୁଛି ତାରି ଉପରେ ବୈଜ୍ଞାନିକଗଣ ଅନେକ ଗବେଷଣା କରି ଚାଲିଛନ୍ତି। ଗବେଷଣାର ଫଳାଫଳକୁ ଦୃଷ୍ଟିରେ ରଖି ବୈଜ୍ଞାନିକଗଣ ମତ ଦିଅନ୍ତି ଯେ ପରିବେଶ ପାଇଁ ପଲିଥିନ ଏବେ ଆତଙ୍କ ଭାବରେ ଉଭା ହୋଇଛି। ଏଇଠି ମନରେ ପ୍ରଶ୍ନ ଉଠୁଥିବ, ପଲିଥିନ କେମିତି ପରିବେଶକୁ ପ୍ରଦୂଷିତ କରୁଛି? ଉତ୍ତର ଜାଣିବାକୁ ହେଲେ ପ୍ରଥମେ ପରିବେଶ କ'ଣ ଜାଣିବାକୁ ପଡ଼ିବ, ତାପରେ ପଲିଥିନର ଗୁଣ ସମ୍ପର୍କରେ ମଧ୍ୟ କିଛି ଜ୍ଞାନ ଆହରଣ କରିବା ଦରକାର। ପରିବେଶ କହିଲେ ମୁଖ୍ୟତଃ ମାଟି, ପାଣି ଆଉ ପବନକୁ ନେଇ ଗଠିତ ବୋଲି ବୁଝାଯିବ। ଜୀବଜଗତ ସେଇଥିପାଇଁ ସୃଷ୍ଟି। ଆମ ପୃଥିବୀ କଥା ଧରାଯାଉ, ଏଠାରେ ଜୀବଜଗତ ତିଷ୍ଠ ରହିବାର କାରଣ ହେଉଛି ଏକ ସନ୍ତୁଳିତ ଅବସ୍ଥାରେ ପୃଥିବୀର ପରିବେଶ ରହିଛି। ମାଟି, ପାଣି ଏବଂ ପବନ ଭିତରେ କିଛିଟା ଅସନ୍ତୁଳନ ଦେଖାଦେଲେ ପରିବେଶ ବିଷାକ୍ତ ହୋଇଉଠେ, ଫଳରେ ଜୀବଜଗତ ବଞ୍ଚିବା କଷ୍ଟକର ହୋଇଥାଏ। ପଲିଥିନର ବହୁଳ ବ୍ୟବହାର ପରିବେଶକ ଅସନ୍ତୁଳିତ ଅବସ୍ଥାକୁ ନେଇଯାଉଥିବାରୁ ଜୀବଜଗତ ଏବେ ଆତଙ୍କିତ। ବର୍ତ୍ତମାନ ପଲିଥିନ କଥା ଦେଖାଯାଉ, ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି, ପଲି ଯୁକ୍ତ ଇଥିଲିନ ସମାନ ପଲିଥିନ। ପଲି ଏକ ଗ୍ରୀକ୍ ଶବ୍ଦ, ଏହାର ଅର୍ଥ ମେନି ବା ଅନେକ, ଆଉ ଏଥିଲିନ ହେଉଛି ପେଟ୍ରୋଲିୟମ ପଦାର୍ଥ ଜାତ ଏକ ଅପରିପୃକ୍ତ ଉଦ୍ଗାରକ ବା ହାଇଡ୍ରୋକାର୍ବନ। ଅନେକ ଗୁଡ଼ିଏ ଇଥିଲିନ ଅଣୁର ମିଶ୍ରଣରୁ ହିଁ ପଲିଥିନ ପ୍ରସ୍ତୁତ ହୋଇଥାଏ, ସେଥିପାଇଁ ପଲିଥିନ ଏକ ପଲିମର ଜାତୀୟ ବା ବହୁଳକ ପଦାର୍ଥ ଭାବରେ ପରିଗଣିତ ହୋଇଥାଏ। ପଲିଥିନ ପଦାର୍ଥ ଧର୍ମ ବା ଗୁଣାଗୁଣ ଅତି ବିଚିତ୍ର, ଏହାକୁ ତରଳ ଅବସ୍ଥାକୁ ଆଣି ଯେମିତି ଚାହିଁବା ସେମିତି ଛାଞ୍ଚରେ ପକାଇ କିସମ କିସମର ଦରକାରୀ ସାମଗ୍ରୀମାନ ପ୍ରସ୍ତୁତ କରିପାରିବା। ପଲିଥିନ ମଣିଠାରୁ ଆରମ୍ଭ କରି ବୋତଲ, ଖେଳଣା, ବାଲ୍ତି ପ୍ରଭୃତି ବିଭିନ୍ନ ପଦାର୍ଥ ତିଆରି ହୋଇଥାଏ। ଅସଲ କଥା ହେଉଛି ପଲିଥିନ ଜଳ, ଅମ୍ଳ କି ଖାରର ଦ୍ରବଣ ଦ୍ୱାରା ଦ୍ରବୀଭୂତ ହୁଏ ନାହିଁ, ଅଣୁଜୀବଙ୍କ ଦ୍ୱାରା ମଧ୍ୟ ନଷ୍ଟ ନ ହୋଇ ବର୍ଷ ବର୍ଷ ଧରି ସୀମିତ ଅବସ୍ଥା ରହିଥାଏ। ବିଜ୍ଞାନୀମାନେ ଏହି ଗୁଣ ହେତୁ ପଲିଥିନ ଏକ ଅଣବିଭାଜିତ ପଦାର୍ଥ ବା ନନ୍ ଡିଗ୍ରେଡେବଲ୍ ଭାବରେ ପ୍ରକାଶ କରିଛନ୍ତି। ଘନତା ବା ଡେନ୍ସିଟି ମାନ ନିର୍ଦ୍ଧାରଣ କରି ଦୁଇ ପ୍ରକାର ପଲିଥିନ ପ୍ରସ୍ତୁତ କରାଯାଇପାରେ। ପ୍ରଥମ ପ୍ରକାର ପଲିଥିନ ହେଉଛି ଏଲ୍ଡିପିଇ ବା ଲୋ ଡେନ୍ସିଟି ପଲିଏଥିଲିନ୍, ଆଉ ଦ୍ୱିତୀୟ ପ୍ରକାର ପଲିଥିନ ହେଉଛି ଏସ୍ଡିପିଇ ବା ହାଇ ଡେନ୍ସିଟି ପଲିଏଥିଲିନ୍। ଏଲ୍ଡିପି ମାଧ୍ୟମରେ ଜାତ ପଲିଥିନ ହେଉଛି ଏହାର ଏକ ଉଦାହରଣ, ଏବଂ ଏସ୍ଡିପିର ଉଦାହରଣ କ୍ଷୀର ବୋତଲ, ସାମ୍ପୁ ବୋତଲ ଇତ୍ୟାଦି। ବର୍ତ୍ତମାନ ପଲିଥିନ କିପରି ପରିବେଶରେ ଆତଙ୍କ ସୃଷ୍ଟି କରି ଚାଲିଛି ସେ ସମ୍ପର୍କରେ ସୂଚିତ କରୁଛି। ପଲିଥିନ ପାଇଁ ମାଟି, ପାଣି କିମ୍ବା ପବନ ସବୁ ପ୍ରଦୂଷିତ ହୋଇଥାଏ। ମାଟି ଭିତରେ ପଲିଥିନ ମଣି ପୋତି ହୋଇ ରହିଲେ ଭୂମିର ତଳସ୍ତରକୁ ଜଳ ପ୍ରବେଶ କରିପାରେ ନାହିଁ, ଫଳରେ ଉଦ୍ଭିଦ ପାଇଁ ବ୍ୟବହୃତ ସାର ଗଛମୂଳରେ ପହଞ୍ଚିପାରେ ନାହିଁ,

0: ତା'ର ଫସଲ ଅମଳ ମଧ୍ୟ ଭଲ ହୁଏ ନାହିଁ। ତା ଛଡ଼ା ପଲିଥିନ ପାଇଁ ମାଟିରେ ଉତ୍ତାପ ବୃଦ୍ଧି ପାଇଥାଏ। ଜଳ ଭିତରେ ପଲିଥିନ ଭଳି ରହିଲେ କଇଁଚ, ଜଳଜୀବ କିମ୍ବା ସମୁଦ୍ର ପକ୍ଷୀ ଏହାକୁ ଖାଇଥାନ୍ତି। ସହଜରେ ଏହା ହଜମ ହେଉନଥିବାରୁ ସେମାନଙ୍କ ପାକସ୍ଥଳୀରେ ତାହା ରହି ସେମାନଙ୍କୁ ଯନ୍ତ୍ରଣା ଦେବା ସହ ମୃତ୍ୟୁକୁ ଡାକି ଆଣିଥାନ୍ତି। ପବନରେ ପଲିଥିନ ମଳି ଉଡ଼ି ଚାରିଆଡ଼େ ପଡ଼ିଥାଏ। ଗାଈ, ଛେଳି ପ୍ରଭୃତି ପ୍ରାଣୀମାନେ ତାକୁ ଖାଇଥାନ୍ତି ଆଉ ତାହା ହଜମ ନ ହେବା ଦ୍ୱାରା ମୃତ୍ୟୁବରଣ କରିଥାନ୍ତି। ଏହାକୁ ପୋଡ଼ିଲେ ତା'ର ଧୂଆଁ ବାୟୁକୁ ପ୍ରଦୂଷିତ କରିଥାଏ। ଯେହେତୁ ମାଟି, ପାଣି ଆଉ ପବନ ଭିତରେ ଏହା ଅସନ୍ତୁଳନ ଆଣେ, ସେଥିପାଇଁ ଜୀବଜଗତରେ ଏହା କ୍ଷତି କରୁଛି ବୋଲି କୁହାଯାଇପାରେ। ଅର୍ଥାତ୍ ପରିବେଶ ପାଇଁ ପଲିଥିନ ଆତଙ୍କ ସୃଷ୍ଟି କରୁଛି। ପରିଶେଷରେ ଏଥିରୁ ମୁକ୍ତ ରହିବା ପାଇଁ କେତୋଟି କଥା ମନେ ରଖିବାକୁ ହେବ। ଏକ, ପଲିଥିନ ଭଳି ବ୍ୟବହାରକୁ ନିଷିଦ୍ଧ କରି ତା ବଦଳରେ ସୂତା ବ୍ୟାଗ୍ ବା ଝୋଟ ବ୍ୟାଗ୍ ବ୍ୟବହାର ପାଇଁ ପରାମର୍ଶ ଦିଆଯିବା ଉଚିତ। ପଲିଥିନ ମଣିକୁ ଚାରିଆଡ଼େ ନ ଫୋପାଡ଼ି ସେଗୁଡ଼ିକୁ ସଂଗ୍ରହ କରି 3R ପଦ୍ଧତିରେ ବିଶୋଧନ କରି ବିଭିନ୍ନ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରାଯାଇପାରେ। 3R ମୂଳମନ୍ତ୍ର ହେଉଛି ରିଡ୍ୟୁସ୍, ରିସାଇକଲ୍ ଆଣ୍ଡ ରିୟୁଜ୍। ରାସ୍ତା ନିର୍ମାଣରେ ଏହାର ବ୍ୟବହାର ପ୍ରଣାଳୀ ଜଣାପଡ଼ିଥିବା ଦୃଷ୍ଟିରୁ ସେହି ଆବର୍ଜନାକୁ ଉପଯୋଗ କରାଯାଇପାରେ।
1: କଥିକରି ଶୁଣୁଥିଲେ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚନା କରିଥିଲେ ଡକ୍ଟର ସୂର୍ଯ୍ୟମଣି ବେହେରା, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଛନ୍ତି ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ। ପ୍ରଥମେ ଶିଳ୍ପୀ ତୃପ୍ତି ଦାସ, କଣ୍ଠରେ ତାଙ୍କର ରାଶି ହରିମ, ଏହା ବିହିତ ଭିଳାସମ ସ୍ମରତି ମନ ମମ କର୍ତ୍ତା ପରିହାସମ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳ ମଲୟ ସମୀରେ।

ଶୁଣୁଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଥିଲେ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଥିଲେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

0: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତି ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଲି ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ, ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲେ। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଦ୍ୱାର ପାଖରେ ଆପଣଙ୍କର ଭିତରଛ, ଅଖଣ୍ଡ, ପ୍ରତିହାରୀ, ମେକଅପ୍, ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟବିଜୟ ଦ୍ୱାର ଖୋଲେ। ଜୟବିଜୟ ଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତାପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକିରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମା ଡାକ ଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହୋଇଯାଇଥିବ ତାକୁ ଭିତରଛ ମହାପ୍ରଭୁ ସଜାଡ଼ କରନ୍ତି। କଲାପରେ ଜୟବିଜୟ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବିଜୟ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି, ଘୋଡ଼ାଘୋଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହୋଇଥିବ ସେ ବଡ଼ସିଂହାର ବିଷକୁ ମୈଲମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମୟସମୟ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି ତାକୁ ମୈଲମ କରି ତଡ଼ପୁତରି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନାଦି କାର୍ଯ୍ୟ କରିବା ପାଇଁ। ତଡ଼ପୁତରି ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହିଲା ପରେ ସିଂହାସନ ସିଂହାରୀମାନେ ସିଂହାସନ

ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ କେଶରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏହି ବିଶ୍ୱ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଟ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନ ବାର ଅନୁସାରେ ଏ ଯେଉଁ ପାଟ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହୋଇ ପୂଜାମଣ୍ଡମାନେ ତାକୁ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଧୂପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବର ପିନ୍ଧିଥିବା ଯେଉଁ ନାକୁଆ ସେ ଗୁଣା ଧର ପୁଷ୍ପାଳ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଇଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଯାଉଛି। ଦୀପଧୂପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ପାଟ ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି। ହେଇକରି ସିଙ୍ଗାରୀମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟା ଦୀପ ହୁଏ।

0: ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତିରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବା ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନନାଗୀ କରନ୍ତି। ପ୍ରତ୍ୟେକ ଜଗନ୍ନାଥଙ୍କର ଚନ୍ଦନନାଗୀ ହୁଏ। ଚନ୍ଦନନାଗୀରେ ମେପାକ ମେକାପ ଚନ୍ଦନ ଆଣନ୍ତି, ପ୍ରତିଆରୀମାନେ ଡାକ ଦିଅନ୍ତି, ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନନାଗୀ କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ଆପଣଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜୟ ହୁଏ। ପଲଙ୍କ ବିଜୟ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତି କରନ୍ତି। ପହୁଡ଼ ଆଳତି କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତାପରେ ପଇଡ଼ ଆଳତି କରାଯାଏ। କଲାପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରଙ୍କୁ ବିଜେ କରି ଆଣି ଆପଣଙ୍କ ଜୟ ଦ୍ୱାର ପାଖରେ ଶୟନ ଠାକୁରଙ୍କୁ ଆଳତି କରାଯାଏ। ଆଳତି କରାଯାଇ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡିକି ସ୍ନାନ ବେଦିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପାଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପାଙ୍କର କାର୍ଯ୍ୟ, ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜଉଦାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳକ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜଉଦାନ ବେଶ କରନ୍ତି। ଏହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନେ ରୁନ୍ଧା ଯାଏ, ରୁନ୍ଧା ଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ, ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ, ସେ ଚୁଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ଷୋଲ ଚିତା ଆସିଥାଏ, ସେ ଷୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆମର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକି ବେଶ କରାଯାଏ। ବେଶ ହେଇକି ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ ଦୀପ ଧୂପ ପରେ ବେଶ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଆଳତୀ ବେଶ ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବିଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବିଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେହି ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ ଶହେ ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 76ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ବାଳୀ ରାମଙ୍କୁ ପଚାରିଲା, ତୁମେ କିଏ? ଶ୍ରୀରାମ କହିଲେ, ରାଜା ରଘୁଙ୍କ ବଂଶରେ ଆମର ଜନ୍ମ। ଦୁଷ୍ଟଙ୍କ ହେତୁ ବସୁମତୀ ଭାରାକ୍ରାନ୍ତ ହେଲେ। ଏହି କଥା ଆମ ମନରେ ଗୁରୁ ଭାବରେ ପ୍ରବେଶ କରିବାରୁ ବନରେ ବୁଲି ବିରାଧ କବନ୍ଧ ଓ ବଳ ସହ ଖରକୁ ବଦ୍ଧ କଲୁ। ମାରିଚ ବାତାୟୁ ବା ମୃଗ ହୋଇ ଆସନ୍ତେ ତାଙ୍କୁ ଗୋଡ଼ାଇ ନାରାଚ ବିନ୍ଧିଲୁ। ପ୍ରାଣ ବିସର୍ଜନ ବେଳେ ତ୍ରାହି ଲକ୍ଷ୍ମଣ ବଚନରେ ପ୍ରକାଶ କଲା, ମୋ ଭ୍ରାତା ତତ୍କ୍ଷଣାତ୍ ସେଠିକି ଗଲା। ବାମା ବା ପତ୍ନୀ ଅତି ସ୍ନେହରେ ମୋ ସହିତ ଆସିଥିଲା। ତାଙ୍କୁ ଏକା ଦେଖି ବୈଶ୍ରବଣ ବା ବିଶ୍ରବାନନ୍ଦନ ରାବଣ ହରଣ କରିନେଲା। ଆମ ପତ୍ନୀ ଖୋଜିବା ବେଳେ ଦେଖିଲୁ ଋଷ୍ୟମୁଖ ପର୍ବତରେ ଦୀନବନ୍ଧୁ ସୂର୍ଯ୍ୟକୁମାର ସୁଗ୍ରୀବ ବଡ଼ ଦୀନ ହୋଇଯାଇଛନ୍ତି। କରୁଣା ବହି ମିତ୍ର ହେଲୁ ଓ ମିତ୍ରର ବୈରୀ ବୋଲି ମାରିଲୁ। ବାଳୀ ବୋଇଲା, ତୁ ଦଶରଥ ନନ୍ଦନ ଦାସରଥୀ କି? ବୃଦ୍ଧ ବାନରକୁ ଏଇଥିପାଇଁ ନାଶ କଲୁ? ତୋର ପିତା ସ୍ତ୍ରୀ ପରି ହୋଇ ପରଶୁରାମ ଡରରେ ଲୁଚିଥିଲା, ତୁ ମଧ୍ୟ ଲୁଚି ରହି ମାରିଲୁ। ଶନି ଭଳି ଛୋଟା ଗ୍ରହକୁ ଯାହାର ବାପ ଜିଣି ବଡ଼ କୀର୍ତ୍ତି କଲା ବୋଲି କହି ହେଉଥିଲା, ସେ କ୍ଷତ୍ରିୟ ବିମର୍ଦ୍ଦନ ଭୃଗବର ପରଶୁରାମର ସମ୍ମୁଖୀନ ହୋଇପାରିନଥିଲା। ସମ୍ମୁଖ ସମରକୁ ଯାହାର ଭୟ, ତୁ ସେ ଦଶରଥ ସୁତ। ବିଂଶବାହୁ ରାବଣ ତୋ ଦାରା ବା ପତ୍ନୀର ବୈରୀ, ତୁ ତା ସଙ୍ଗେ ବାଦନ କରି ବୃଷଦଂଶ ବା ବିରାଡ଼ି ଭଳି ଲୁଚି ଏଭଳି ବାଣ ବିନ୍ଧିଲୁ ଯେ ତାହା ମୋ ଦେହରେ ଫୁଟି ନପାରି ଲାଖି ରହିଲା। ଆପଣାର ବଡ଼ାଇ ରଖିବା ପାଇଁ ରାମଚନ୍ଦ୍ର କହିଲେ, ତୁ ସାମାନ୍ୟ ବାନର ନୁହୁ, ତୋଠାରେ କୋଟିସିଂହର ବଳ, ତୁ ପୁଣି ରାଜା ହୋଇଛୁ। ସିନ୍ଧୁର ଜଳରେ ତୁ ନୀତି ତର୍ପଣ କରିଛୁ, କିନ୍ତୁ ଅନୁଜ ଭ୍ରାତାର ବାମା ତୋର ଭ୍ରାତୃବଧୂକୁ ହରଣ କଲୁ। ଏଥିନିମିତ୍ତ ତୋର ଯେଉଁ ବୃଜିନ ବା ପାପ ହେଲା, ତୋତେ ବାଣ ପ୍ରହାଣ କରିବାରୁ ସେ ପାପର ଛେଦନ ହୋଇଛି। ବାଲ୍ମୀକି ରାମାୟଣରେ ଶ୍ରୀରାମ କହିଛନ୍ତି, ରାଜଦଣ୍ଡରେ ଦଣ୍ଡିତ ହେଲେ ଦୋଷୀ ପାପମୁକ୍ତ ହୁଏ। ସେଥିରୁ ଆଉପାଦେ ଆଗେଇ ଆସି ଭଞ୍ଜ ପୁନର୍ବାର ବାଳିକ୍ଷେତ୍ରରେ ମଧ୍ୟ ଶ୍ରୀରାମଙ୍କ ପତିତ ପାବନତ୍ୱ ଦର୍ଶାଇଛନ୍ତି। ଶ୍ରୀରାମ କହିଲେ, ତୋତେ ବଧ କରି ସୁଗ୍ରୀବକୁ ଋଣୀ କଲୁ, ସେ ରାବଣର ପୁତ୍ର ନାତି ମାରି ସୀତା ଆଣିଦେବେ ବୋଲି କହିଛନ୍ତି। ବାଳୀ କହିଲା, ମୋ ବିନା ବ୍ରହ୍ମାଣ୍ଡରେ କିଏ ତାକୁ ଅକ୍ଲେଶରେ ଧରି ଆଣିପାରିବ? ତେଜସ୍ୱୀ ବିଭାକର ବା ସୂର୍ଯ୍ୟକୁ କେବଳ ବିଧୁନ୍ତୁଦ ବା ରାହୁ ଗ୍ରାସିପାରେ। ଶ୍ରୀରାମ କହିଲେ, ତେବେ ବିଶଲ୍ୟ କରିଦେବା ବା ସର କାଢ଼ି ଔଷଧ ପ୍ରୟୋଗ କରିବା। ବାଳୀ ଏଠାରେ ବିଷ୍ଣୁ ଭକ୍ତ ରୂପରେ କହୁଛି, ତୁ ନିଜେ ବୈକୁଣ୍ଠ, ତୋ ହାତରେ ସରାଘାତ ହୋଇ ବୈକୁଣ୍ଠକୁ ମୋତେ ବାଟ ଦିଶୁଛି। ବର୍ଷ୍ମବନ୍ତ ବା ଶରୀରଧାରୀ ହେଲେ ମୃତ୍ୟୁ ଅବଶ୍ୟ ହେବ, ଏଭଳି ମୃତ୍ୟୁ କେବେ ଛାଡ଼ିବି ନାହିଁ ବୋଲି କହି ଭକ୍ତିର ପରାକାଷ୍ଠା ଦେଖାଇଲା ବାଳୀ। ସେଠାରେ ପହଞ୍ଚି ଅଙ୍ଗଦ କହିଲା, ବିଷ୍ଣୁ ମଧୁକୈଠବ ବଧ କଲେ, ବରାହ ଓ ନୃସିଂହ ରୂପରେ ହିରଣ୍ୟ ହିରଣ୍ୟାକ୍ଷ ମାରିଲେ, ବଳିକୁ ବାମନ ରୂପେ ପାତାଳ ଚାପିଲେ।

ଟଳାଇବା ସବୁଠୁ ବଳି ପଡ଼ିଲା। ସେତେବେଳେ ରାମଙ୍କୁ ଦେଖାଇ ବାଳି କହିଲା, ଏ ବିଷ୍ଣୁ, ବାସ୍ତସ୍ପତି ବା ଇନ୍ଦ୍ର ଦେଇଥିବା ରତ୍ନମାଳା ସୁଗ୍ରୀବ ଗଳାରେ ଲମ୍ବାଇ ପୁତ୍ର ଅଙ୍ଗଦକୁ ସମର୍ପିଦେଲା। ବାହୁଜେଶ ବା କ୍ଷତ୍ରିୟ ବର ରାମ ବାହୁଳେୟ ବା କାର୍ତ୍ତିକେୟ ଭଳି ତ୍ରୌଞ୍ଚ ପର୍ବତରୁ ସତିକି ସ୍ୱର ଗ୍ରହଣ କଲେ, ବାଳି ନିର୍ଜୀବ ହୋଇଗଲା।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 76ତମ ଭାଗ। କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା ଏବଂ ଦିବାକର ମହାନ୍ତି। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଯୋଜନା ପ୍ରସନ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
4: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: ଆର୍ବିଆଇ କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
7: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
6: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
7: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ।

ସେମିତି ଜଣେ ମହାନାୟକ, ମହାନ ଶିକ୍ଷାବିତ୍, ରାଷ୍ଟ୍ରବାଦୀ ନେତା, ଅଖଣ୍ଡ ଭାରତର ସମର୍ଥକ, ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ହେଲେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ଆଜି ତାଙ୍କର ଜୟନ୍ତୀ ତିଥି। 1901 ଜୁଲାଇ 6 ତାରିଖରେ ଜନ୍ମ ନେଇଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର 23 ଜୁନ୍ 1953 ଦେହାନ୍ତ ହୋଇଥିଲା, କିନ୍ତୁ ତାଙ୍କର ଜୀବନ କାଳରେ ସେ ଏ ଜାତିକୁ ଦେଇଥିବା କୃତି ସମୂହ ଏବଂ ତାଙ୍କର ଆଦର୍ଶକୁ ଆଜି ବି ସ୍ମରଣ କରୁଛି ଏଇ ମାଟି। ଆଜି ତାଙ୍କର ଜନ୍ମତିଥି ବାର୍ଷିକୀରେ ତାଙ୍କର

ଭାରତୀୟ ଜାତୀୟତାର ଅଲିଭ ବହ୍ନି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ସେଦିନର କଲିକତାର ଏକ ବିଶିଷ୍ଟ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସାର୍ ଆଶୁତୋଷ ମୁଖାର୍ଜୀ ପ୍ରସିଦ୍ଧ ବିଚାରପତି ଏବଂ ଶିକ୍ଷାବିତ୍ ଥିଲେ। କଲିକତା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଏବଂ ଆଇନ ଡିଗ୍ରୀ ହାସଲ କରିବା ପରେ ଲଣ୍ଡନ ଯାଇ ବାରିଷ୍ଟର ହୋଇଥିଲେ। ମାତ୍ର 33 ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ବା ଭାଇସ୍ ଚାନ୍ସେଲର ହୋଇଥିଲେ ଡକ୍ଟର ମୁଖାର୍ଜୀ। ତାଙ୍କର ଦକ୍ଷତା ଓ ଜ୍ଞାନକୁ ପ୍ରଖ୍ୟାତ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ରବୀନ୍ଦ୍ରନାଥ ଠାକୁର ମଧ୍ୟ ପ୍ରଶଂସା କରିଥିଲେ।

ଜଣେ ସମ୍ପୂର୍ଣ୍ଣ ଦୂରଦୃଷ୍ଟି ସମ୍ପନ୍ନ ଅଖଣ୍ଡ ଭାରତ ପ୍ରତିବଦ୍ଧତା ପାଇଁ ତାଙ୍କର ଲକ୍ଷ୍ୟ ଥିଲା। ଦେଶ ବିଭାଜନ ସମୟରେ ପଶ୍ଚିମବଙ୍ଗକୁ ଅଭିନ୍ନ ନ ରଖିବାକୁ ତାଙ୍କର ପ୍ରୟାସ ଦେଶର ଅଖଣ୍ଡତା ପ୍ରତି ତାଙ୍କର ପ୍ରଚଣ୍ଡ ଉଦ୍ୟମର ପ୍ରମାଣ ଦିଏ। ଜଣେ ନିଃସ୍ୱାର୍ଥପର ସେବକ, ଏକତାରେ ବିଶ୍ୱାସ ରଖୁଥିବା ଜନନାୟକ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶ ଆଜିର ଯୁବପିଢ଼ି ପାଇଁ ନିଶ୍ଚିତ ଏକ ଅନନ୍ୟ ଉଦାହରଣ।

ସ୍ୱାଧୀନତା ପରେ ସେ ଜବାହରଲାଲ ନେହେରୁଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। 1950 ମସିହାରେ ଲିଆକତ୍ ନେହେରୁ ଚୁକ୍ତିକୁ ବିରୋଧ କରି ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। 1951 ମସିହାରେ ସେ ଭାରତୀୟ ଜନସଂଘ ଗଠନ କରିଥିଲେ। ଦେଶକୁ ଅଗ୍ରଣୀ ଭୂମିକାରେ ବାନ୍ଧି ରଖିବାକୁ ଏକତାର ଡୋରିରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ଏକ ଦେଶରେ ଦୁଇଟି ପ୍ରଧାନ, ଦୁଇଟି ବିଧାନ ଏବଂ ଦୁଇଟି ନିଶାନ ଚାଲିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ। ଜାମ୍ମୁ କାଶ୍ମୀରରେ ଲାଗୁ ହୋଇଥିବା ଧାରା 370ର କଠୋର ବିରୋଧ କରିଥିଲେ ଡକ୍ଟର ମୁଖାର୍ଜୀ। ବିନା ପରମିଟ୍ରେ ଜାମ୍ମୁ କାଶ୍ମୀର ପ୍ରବେଶ କରିବାକୁ ଯାଇ ସେତେବେଳର ସରକାର ତାଙ୍କୁ ଗିରଫ କରିଥିଲେ। ସେଥିପ୍ରତି ଖାତିର ନ କରି ଡରି ନ ଯାଇ ନିଜର ନିର୍ଭୀକତାର ପ୍ରମାଣ ଦେଇଥିଲେ ଡକ୍ଟର ମୁଖାର୍ଜୀ।

ଆଜି ଏହି ମହାନ ଜନନାୟକ ଅଦମ୍ୟ ସାହସୀ ଦେଶଭକ୍ତଙ୍କୁ ଏ ଜାତି ସ୍ମରଣ କରୁଛି, ଅଶେଷ ପ୍ରଣାମ କରୁଛି, କାମନା କରୁଛି ଏମିତି ଅନେକ ଦେଶଭକ୍ତ ଜନ୍ମ ନିଅନ୍ତୁ ଏ ଭାରତ ଭୂଇଁରେ, ଏହି ମାଟି ମାଆ କୋଳରେ ଦେଶକୁ କରନ୍ତୁ ସଶକ୍ତ ସମୃଦ୍ଧ ଯୁଗେ ଯୁଗେ।

ଶାନ୍ତି ଏକତା ମୈତ୍ରୀର ଡୋରିରେ ବାନ୍ଧି ହୋଇଯାଉ ଆମ ଦେଶ ଏହି ଭାରତବର୍ଷ। ଶତ୍ରୁ ହିଂସା ଦମନ ହେଉ, ସଶକ୍ତ ହେଉ ନାରୀ ଜାତି, ଉତ୍ତମ ନାଗରିକ ଭାବରେ ଗଢ଼ି ହୁଅନ୍ତୁ ଆଜିର ଶିଶୁ ଆଗାମୀକାଲିର ଭବିଷ୍ୟତରେ। ଯୁବପିଢ଼ି ଆଦର୍ଶବାନ ହୋଇ ଦେଶର ଉନ୍ନତିରେ ଆଗଧାଡ଼ିରେ ଛିଡ଼ା ହୋଇ ସାହସ ଦିଅନ୍ତୁ ସମସ୍ତଙ୍କୁ ପ୍ରତିକ୍ଷଣରେ। ସବୁବେଳେ ହସି ଉଠୁ, ଗାଇ ଉଠୁ ବିଜୟ ଗୀତିକା ଆମର ଏଇ ସୁନ୍ଦର ଭାରତବର୍ଷ। ଗୀତ ଗୀତିକାରେ ଆଜି ଏତିକି କାମନା।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଘର, ରଚନା ମୃଣାଳ ଚାଟାର୍ଜୀ, ପ୍ରଯୋଜନା ଡକ୍ଟର ଦୀପକ ସାମନ୍ତରାୟ। ନାଟକ ଘର

0: ଭଉଣୀମାନଙ୍କ ବାହାଘର ବେଳେ ବିକି ଦେଇଛ। ବାସ୍ ତାପରେ ତୁ ସରକାରୀ କର୍ତ୍ତରେ। ଆରେ ସରକାରୀ କର୍ତ୍ତରେ ତୁ ସାରାଜୀବନ ରହିବ? ନିଜର ଘର ଖଣ୍ଡେ ପାରିବେନି ନା? ଆଜି ଏକଥା ଗୋଟେ ଫଇସଲା କରିବି ନା? ହଁ ଏଠି ଶୁଭୁଛି।
1: ଖବର କାଗଜ କାହିଁ ଛଡେଇ ନେଲ? ପଢୁଥିଲି ପରା।
0: ଖବର କାଗଜ ପଢା ବନ୍ଦ କରି ମୋ କଥା ଶୁଣ।
1: ବାବା, ତମ କଥା ତ ସାରା ଜୀବନ ଶୁଣୁଛି, ଦିନରେ 24 ଘଣ୍ଟା ଶୁଣୁଛି। ଆରେ ଖବର କାଗଜଟା ମାତ୍ର ଘଣ୍ଟାକ ପାଇଁ। ଏବେ ବ୍ରାଜିଲରେ ଜଙ୍ଗଲ କମିଯାଉଛି, ତା ଫଳରେ ପୃଥିବୀର ପାଣିପାଗରେ କି ପରିବର୍ତ୍ତନ ଦେଖାଦେଇପାରେ ତାକୁ ନେଇ ଗୋଟେ ପ୍ରବନ୍ଧ ବାହାରିଛି। ହେମନ୍ତ, ହଉ ତାହେଲେ ଥାଉ ସେ ଖବର କାଗଜ, ତମ କଥାଟା ଆଗେ କୁହ। ଘର କିଏ ଘର କଣ ହବ? ବର୍ତ୍ତମାନ କଣ ଆମେ ଜଙ୍ଗଲରେ ରହୁଛୁ? ଏଇଟା କଣ ଘର ନୁହଁ? ଆରେ ସରକାର ଏତେ ସୁନ୍ଦର କ୍ୱାର୍ଟର ଦେଇଛନ୍ତି, 2-2 ବେଡରୁମ, ଡ୍ରଇଂ ରୁମ, ପାଣି, ବିଜୁଳି ସବୁ ସୁବିଧା ଅଛି। ଆରେ ବକି, ସରକାର ପରା କହୁଛନ୍ତି ସରକାରୀ ସମ୍ପତ୍ତି ଆପଣଙ୍କ ସମ୍ପତ୍ତି, ସେ ହିସାବରେ ଏଇଟା କଣ ଆମ ଘର ନୁହଁ?
0: ବୁଝିଲ, ରିଟାୟାର କଲା ପରେ ଆଉ ଏ ସମ୍ପତ୍ତି ରହିବନି ମ, ସେତେବେଳେ ସରକାର କହିବେ ଆମ ସମ୍ପତ୍ତି ଛାଡ଼, ତମେ ବି ଏଡ଼େ ବଡ଼ ଲୋକ ହେଇନ ଯେ ସରକାରୀ ଘରକୁ କବ୍ଜା କରି ରଖିପାରିବ, ସେଇଥିପାଇଁ କହୁଛି ନିଜର ଘର ଖଣ୍ଡେ କର।
1: ଆରେ ବାବା ଦେଖ, ମୁଁ 60 ବର୍ଷରେ ରିଟାୟାର କରିବି, ସେ ସମୟ ଏବେ ବହୁତ ଦୂର, ଏବେ ମତେ ଜମାରୁ 50, ଆହୁରି 10 ବର୍ଷ ରହିଲାଣି, ଏବେ ତୁ କାହିଁକି ଚିନ୍ତା କରୁଛ?
0: ଭବିଷ୍ୟତ ପାଇଁ ଏବେ ତୁ ଚିନ୍ତା ନକଲେ ନେଡ଼ିଗୁଡ଼ କୋହଳକୁ ଭାଇ ଯାଇଥିବ
1: ଭବିଷ୍ୟତ। ଆରେ 15-18 ବର୍ଷ ପରେ ଏ ଦୁନିଆର କଣ ଅବସ୍ଥା ହେଇଥିବ କିଏ କହିପାରିବ? ପୃଥିବୀ ରହିବ କି ନାହିଁ ଦେଖ, ଗ୍ଲୋବାଲ ୱାର୍ମିଂ କଥା ପଢୁଛ ତ? ହରା ପୃଷ୍ଠର ଉତ୍ତାପ ବଢି ଯାଉଛି, ଗୋଟେ ଇଂରେଜ ସିନେମା ହେଇଛି 'ଦି ଡେ ଆଫ୍ଟର୍ ଟୁମରୋ', ସେଥିରେ ଗ୍ଲୋବାଲ ୱାର୍ମିଂ ଫଳରେ ପୃଥିବୀ କେମିତି ଧ୍ୱଂସ ହେଇଯିବ ସେ କଥା ଦର୍ଶା ଯାଇଛି। ଗୋଟେ CD ଆଣି ସେ ସିନେମାଟା ଦେଖ।
0: ସେଇଥିପାଇଁ
1: ଘର ତିଆରି କରି କଣ ହବ?
0: ତମ ଭଳିଆ ଚିନ୍ତା କଲେ କେହି ଆଉ ଘର ତିଆରି କରିବେନି।
1: ଯୋଉମାନେ ଘର ତିଆରି କରୁଛନ୍ତି ସେମାନେ ମୂର୍ଖ, ଖବର କାଗଜ ପଢନ୍ତିନି କି TV ନ୍ୟୁଜ ଦେଖନ୍ତିନି, ଖାଲି TV ଖୋଲି ଦେଇକି ଇଏ ଆଜେ ବାଜେ ନାଚ ଦେଖନ୍ତି। ପୃଥିବୀର ଭବିଷ୍ୟତ ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ। ମୂର୍ଖ ମୂର୍ଖ ସେମାନେ ମୂର୍ଖ।
0: ହଁ,
1: ଆରେ ନିଜ ପ୍ରଶଂସା କଣ ନିଜ ମୁହଁରେ କହିବାଟା ଠିକ ହବ? ଶୁଣ, ଶାସ୍ତ୍ର କହୁଛି ମୂର୍ଖ ମାନେ ଘର ତିଆରି କରନ୍ତି, ବୁଦ୍ଧିମାନ ମାନେ ସେଥିରେ ରହନ୍ତି। ଭାରତରେ କେତେ ଶାସ୍ତ୍ର ଅଛି, ତମେ କଣ ସବୁ ଶାସ୍ତ୍ର ବିଷୟରେ ଜାଣିଛ ଯେ କହିଲେ ବୁଝିବ?
0: ମୁଁ କିଛି ଶୁଣିବିନି, ଗୋଟେ ଘର ତିଆରି କର, କିଛି ନହେଲେ ପୁଅର ଭବିଷ୍ୟତ କଥା ଟିକେ ଭାବ।
1: କଣ ଭାବିବି? ଦେଖ, ପୁଅ ଯଦି ଭଲ ହେଲା, ଭଲ ପାଠଶାଠ ପଢିଲା, ସେ ତାର ଭଲ ଚାକିରି ବାକିରି କରିବ, ଭଲ ଚାକିରି କଲେ ସେ କଣ ଏଠି ରହିବ? ଦିଲ୍ଲୀ କି ବମ୍ବେ କି ବାଙ୍ଗାଲୋର ଯାଇ ରହିବ ନା? ଆଉ ଆରେ ଇଂଲଣ୍ଡ ଆମେରିକାକୁ ବି ଯାଇପାରେ। ଆମ ଦେଶର ସବୁ ଭଲ ପିଲାମାନେ ସେଇଠିକି ଚାଲି ଯାଉଛନ୍ତି ରଙ୍ଗବତୀ କୋଉ

0: ଭଲ ପିଲା ଆଉ ଓଡ଼ିଶାରେ ରହୁଛି କହିଲ, ତାପରେ ସିଏ ଯଦି ଇଂଲଣ୍ଡ ଆମେରିକାରେ ଯାଇ ରହିଲା, ଆମେ ତା ପାଖରେ ଯାଇ ରହିବା, ଏଠି ଘର କଣ ହବ? ନିହାତି ଦରକାର, ହଉ ତାହେଲେ ରିଟାୟାର କଲା ବେଳକୁ ଫ୍ଲାଟ ଗୋଟେ କିଣିଦବ, ଏବେଠୁ କାଇଁ ବ୍ୟସ୍ତ ହଉଛ? ହଁ ଫ୍ଲାଟ ଆଜିକାଲି ସବୁ ସହରରେ ତିଆରି ହଉଛି, ପାଞ୍ଚ ତାଲା ଦଶ ତାଲା ଆପାର୍ଟମେଣ୍ଟ, ସେଇଥିରୁ ଗୋଟେ ଫ୍ଲାଟ କିଣିଦବ। ଫ୍ଲାଟ ମୋ ଘର ନୁହଁ ନା କଣ? ମୋ ଏଇଥିପାଇଁ ତମେ ଘର ତିଆରି କରିବାକୁ ଚାହୁଁଛ? ଏ ସାମ୍ନାରେ ଶାଗ ପଟାଳି ଆଉ ଛାତରେ ବଡି ପାମ୍ପଡ ଶୁଖେଇବ ବୋଲି
1: ଘର ଚାଲ ଘର ଚାଲ।

ଆରେ ରାମ ବାବୁ ଘରେ ଅଛ? ଆରେ ଭାଇ, କାମ ନ ପଡିଲେ ଆଉ କଣ କାହା ପାଖକୁ ଯିବା ପାଇଁ ଟାଇମ ଅଛି? କାମ ମାନେ ବହୁତ ବଡ କାମ ନା? ଆରେ ଭାଇ, ତମେ ତ ଜାଣିଛ ପତ୍ନୀଙ୍କ ଜିଦ୍ ଆଗରେ ପତି ମାନେ କାଳେ କାଳେ ସବୁବେଳେ ଅସହାୟ। ଇବ୍ର କଥାରେ ପଡି ଆଦମ ଆପେଲଟି ଖାଇଥିଲା, ପୁଣି ସୀତାଙ୍କ କଥାରେ ପଡି ରାମଚନ୍ଦ୍ର ମାୟା ମୃଗ ଧରିବାକୁ ଧାଇଁଥିଲେ। ଅବଶ୍ୟ ସେଇଟା ସେ ନ କରିଥିଲେ ରାବଣ ସୀତାକୁ ଅପହରଣ କରିପାରିନଥାନ୍ତା କି ରାମାୟଣର କାହାଣୀ ଆଉ ଆଗକୁ ବଢି ନଥାନ୍ତା। ଏ ଭାଇ, ବିଦେଶୀ ମହାକାବ୍ୟ ଗୁଡାକ ଘାଣ୍ଟିଲେ ଏମିତି ଆହୁରି ବହୁତ ଉଦାହରଣ ମିଳିବ। ଆଦମ ଇବ୍ ରାମାୟଣ ମହାଭାରତ ଅମଳରୁ ଯାହା ଚାଲିଛି ଏବେ ବି ସେଥିରେ କିଛି ପରିବର୍ତ୍ତନ ହେଇନି। ଭାଇ, ପତ୍ନୀ ଆମର ରଙ୍ଗବତୀ, ସେ କହିଛନ୍ତି ଗୋଟେ ଘର କରିବାକୁ ପଡିବ। କଣ ମୋ ଘରଟା କରିବ ବୋଲି କହିଦେଲେ କଣ ଘରଟା ହେଇଯିବ? ଆରେ ଭାଇ, ଘର ପାଇଁ ଜମି ଦରକାର, ଜମି ପାଇଁ ଟଙ୍କା ଦରକାର। ଟଙ୍କା କୋଉଠୁ ଆସିବ, ଜମି କୋଉଠୁ ମିଳିବ? ପଚିଶ ପ୍ରୋବ୍ଲେମ ନୋ ପ୍ରୋବ୍ଲେମ। ଆରେ ଭାଇ, ଆରେ ଭାଇ, ସବୁଠୁ ବଡ ପ୍ରୋବ୍ଲେମ ହେଲା ଟଙ୍କା। ଲୋକେ କହୁଛନ୍ତି ଜମି କିଣି ଦିଟା ବେଡରୁମ ଛୋଟ ଘରଟିଏ ତିଆରି କରିବାକୁ ଅନ୍ତତ 5,00,000 ଟଙ୍କା ଦରକାର। ଭାଇ, ମୋ ପାଖରେ ସେତେ ଟଙ୍କା ନାହିଁ, ଏହି ପ୍ରୋଭିଡେଣ୍ଟ ଫଣ୍ଡରେ ଖୁବ ବେଶୀରେ 3,00,000 ଖଣ୍ଡ ଟଙ୍କା ହବ। ବ୍ୟାଙ୍କ ଲୋନ ଦେବେ? ଇଏ ଦୌଡି ଦୌଡି ଜୋତା ଘୋରି ହେଇଯିବ ଭାଇ, ମତେ ସେଗୁଡା କୁହ ନା। ଏଇଟା ଆଣ, ସେଇଟା ଆଣ, ସେ ନାନା ଫିରିକିଟି କରିବେ। ଜମି ମିଳିବାର ସମସ୍ୟା କଣ ଭାଇ ତମେ କହୁଛ? ଆରେ ମୁଁ ଯେତେବେଳେ ଟ୍ରେନ କି ବସରେ ଯାଏ, ମୁଁ ପେଲା ଦେଖେ ଧୁ ଧୁ ପ୍ରାନ୍ତର। ଆରେ ଭାଇ, ଇଏ ଦଲାଲ କୋଉଠୁ ମିଳିବ? ରାମ ବାବୁ, ଇଏ କଣ ଭୁଲଉଦବ ନା କଣ? କାହିଁକି

0: कौन
1: कुछ
0: कौन मिल गया के मिल गया कहीं कहीं माने से जो सामना चंदा लोकटा देख राम बाबू ये लोकटा कहीं मत धूर्त भाया लगुच देखुन ता नाकटा केमती ओठ उपर को ओली पड़ी एमती लोक मैंने धूर्त बोली खना बचन कौच परा ସେମିତି ତ ରୋଗା ପତଳା ଚେହେରାର ମିଠା ଦୋକାନୀ କାହିଁ ପ୍ରାୟ ଦେଖା ଯାଆନ୍ତି
2: ବୁଝିଲେ ଆଜ୍ଞା ମୋ ନାଁଟା ସିନା ଦୀନବନ୍ଧୁ କିନ୍ତୁ ମୁଁ ଦିନର ବନ୍ଧୁ ନୁହେଁ ଆଜ୍ଞା ଦିନର କେହି ବନ୍ଧୁ ବି ନଥାନ୍ତି ମୁଁ ଆପଣଙ୍କ ଭଳି ଥିଲାବାଲା ଲୋକମାନଙ୍କର ବନ୍ଧୁ ମାନେ ଥିଲାବାଲା ଲୋକଙ୍କର ଦାସ
0: ଭାଇ ତମେ ଭୁଲ ବୁଝୁଛ ମୁଁ ଥିଲାବାଲା ଲୋକ ନୁହେଁ
2: ଠିକ କଥା କହୁଛନ୍ତି ଆଜ୍ଞା ଆଜିକାଲିକା ବଜାରରେ ଯିଏ ଜମି କିଣି ଘର କରିବାକୁ ଯାଉଛନ୍ତି ସେ ନିଶ୍ଚୟ ଥିଲାବାଲା ଆଜ୍ଞା ଚାଲନ୍ତୁ ଆଜ୍ଞା ଚାଲ ମୁଁ ଆପଣଙ୍କୁ ଜମି ଦେଖେଇଦେବି ଯେତେ ଦେଖିବେ ସେତେ ଦେଖେଇବି ହେଲେ ମତେ କଥା କହିକି ଆଜ୍ଞା ସ୍କୁଟର କି ମୋଟର ସାଇକେଲରେ ନେବେନି ମୁଁ ଆଜ୍ଞା କାର୍ରେ ଯିବି ଆଉ ପ୍ରତିଥର ମୋର ଫିସ୍ ହେଲା ଓନ୍ଲି 200 ହେଲେ ଆଜ୍ଞା ଜମି ଡିଲ୍ଟା ଫାଇନାଲ ହେଇଗଲେ ଦାମର 1% ମୋର କଥା କଣ କି 50% ଆପଣ ଦେବେ ଆଉ 50% ଜମି ମାଲିକ ଦେବେ
0: ହଉ ଇଏ କଣ କଣ କହିଲେ ଦିନ ଦଉ ହଉ ତାହେଲେ ଚାଲନ୍ତୁ ଟିକେ ଦେଖିବା ଜମି ଦେଖି ଆସିବା ହଁ ହଁ ହଁ ହଁ

0: ହେଲେ ଇଏ ଦିନବନ୍ଧୁ ଏଠି ରାସ୍ତା କାହିଁ ବିଜୁଳି କାହିଁ
1: ସବୁ ସବୁ ନେଇଯିବା ଆଜ୍ଞା
0: କେବେ ହବ
1: ଆପଣ ଘର ତିଆରି କରିବା ପରେ ପରେ ହବ ଆଗେ ଘର କରି ଲୋକ ରହିଲା ପରେ ସିନା ତା ପଛକୁ ସବୁ ସୁବିଧା ଆସିଯିବ
0: ନାଇଁ ଦିନବନ୍ଧୁ ଏମିତି ଖାଲି ପଡ଼ିଆରେ ମୁଁ ଘର କରିବିନି ନାଇଁ ଦେଖନ୍ତୁ ଆପଣ ମତେ ଯଦି ଆଉ କୋଉଠି କିଛି ପ୍ଲଟ ଅଛି ଦେଖାନ୍ତୁ

ବୁଝିଲ ରାମବାବୁ ଭାଇ, ମାସେ କାଳ 20 ଜମି ଦେଖିଲା ପରେ କାଲି ଗୋଟାଏ ଜମି ଭାରି ପସନ୍ଦ ହେଇଛି। ହଁ, ଆଜି ରଙ୍ଗବତୀକୁ ବି ନେଇ ତାକୁ ଦେଖେଇଦେଲି, ତାରି ପସନ୍ଦ ହେଇଛି ଯେ। କିନ୍ତୁ ଇଏ ଭାଇ, ଦିନବନ୍ଧୁ କହୁଥିଲା କଣ ଆଜି ଆଡଭାନ୍ସ ଦବାକୁ? ହଁ, କହୁଥିଲା ଜମି କଥା ଆଜି ଅଛି।

କାଲି ରହିବ କି ନାହିଁ କିଛି ଗ୍ୟାରେଣ୍ଟି ନାହିଁ। ଆପଣ ବୁଝୁନାହାନ୍ତି କେତେ ଲୋକ ଆପଣଙ୍କ ଭଳି ଜମି ଖୋଜୁଛନ୍ତି, ପାଇଛନ୍ତି ଯେତେବେଳେ ତୁରନ୍ତ କିଣି ପକାନ୍ତୁ। କଣ କହୁଛ, ଆଜି ଆଡଭାନ୍ସ ଦେଇଦେବି? ଭାଇ ଏଥିରେ ତ ତାହେଲେ ବହୁତ ସମୟ ଲାଗିବ, ଆଉ ସେତେବେଳେ ଯାଏ ଯଦି ଜମିଟା ନ ରହିଲା। ନାଇଁ ହଁ ଠିକ କଥା, ହଉ ହଉ ହଁ ଭାଇ ହଁ ହଁ ହଁ ଟିକେ ଜଲ୍ଦି ହଁ। କଣ କହୁଛ ମ, ଇଏ ଭାଇ ମତେ ବଞ୍ଚେଇ ଦେଲ, ଆଉ ଇଏ ଆଡଭାନ୍ସ ଦେଇଥିଲେ ତ ସବୁ ବୁଡି ଯାଇଥାନ୍ତା। ଇଏ ତମେ ବାହିଆ ହେଲ, ଆଉ ସେ ଭୁଲ ମୁଁ କରିବି?

0: ହଁ ଭାଇ, ଗୋଟେ ବଡ଼ କାମ ହେଲା।
1: ଏଥିପାଇଁ ଆପଣଙ୍କୁ ଧନ୍ୟବାଦ ରାମ ବାବୁ। ଆପଣ ସାହାଯ୍ୟ ନ କରିଥିଲେ ୟାଙ୍କ ଦେଇ ଜମି କିଣା ହେଇପାରିନଥାନ୍ତା। କଣ ତମେ କଣ କଲ କି ଅସର ପରିଶ୍ରମ ତ କରିଛନ୍ତି ରାମ ବାବୁ, ଜମିର ସବୁ ଭଲ ମନ୍ଦ କଥା ରାମ ବାବୁ ବୁଝିଲେ, ତମେ କଣ କରିପକାଇଲ କହିଲ।
0: ବୁଝିଲ ରାମ ବାବୁ, ଇଏ ସବୁ କଥା ଠିକ ଯେ, କିନ୍ତୁ ମତେ ଲାଗିଲା ଜମି କିଣିବା ଠୁ ଯୁଦ୍ଧ ଟିଏ ଜିତିବା ସହଜ କାର୍ଯ୍ୟ। ହଁ ଭାଇ, ହଁ

0: ସାର୍ ନମସ୍କାର। ସାର୍ ଗୋଟେ ଦରଖାସ୍ତ ଥିଲା। ସାର୍ ମୋର ଆଉ ତିନି ଦିନ ଛୁଟି ଦରକାର। କଣ କରିବି ସାର୍, ସ୍ତ୍ରୀ ପୁଣି ବେମାରରେ ପଡ଼ିଗଲେ। ସାର୍ ନାଇଁ ସାର୍, ସେଇଟା ତ ମୁଁ ଜାଣିଛି। ସତ କହିବି ସାର୍, ମୋ ସ୍ତ୍ରୀ ବେମାର ପଡ଼ିନାହାନ୍ତି। ମାନେ କଥା କଣ କି ସାର୍, ଗୋଟେ ଘର କରିଛି ତ ସେଇଥିପାଇଁ ସାର୍ ଛୁଟି ନେବାକୁ ପଡୁଛି। ସାର୍ ଘର ତିଆରି କରିବାଟା ଏତେ କଷ୍ଟ, ମୁଁ କଣ ସାର୍ ଜାଣିଥିଲି? ଇଟା କୋଉଠୁ ଆସିବ, ବାଲି କୋଉଠୁ ଆସିବ, କୋଉଠୁ ଶସ୍ତାରେ ସିମେଣ୍ଟ ମିଳିବ, ଖୋଜି ଖୋଜି ସାର୍ ନୟାନ୍ତ ହେଇଗଲିଣି। ସାର୍ ଆଉ ଗୋଟେ କଥା, ଇଏ ମାନେ ବାଲିର ବି ଗୋଟେ ବିଭିନ୍ନ କ୍ୱାଲିଟି ଅଛି, ମତେ ସାର୍ ମାଲୁମ ନଥିଲା। କଣ କହିବ, ଏ ଦୁନିଆରେ କେତେ କଥା ଶିଖିବାକୁ ଅଛି। ସାର୍ ସବୁ ଆସିଗଲା, ଏଇ ଦେଖିଲା ବେଳକୁ ମିସ୍ତ୍ରୀ ଗାଏବ। ମିସ୍ତ୍ରୀ ଖୋଜିବାକୁ ଯାଅ, ମୂଲ୍ୟ ଆଣ, ଘର ତିଆରି ପାଇଁ ଏଠୁ ପରମିଶନ ଆଣ, ସେଠୁ ପରମିଶନ ଆଣ, ବୁଲି ବୁଲି ନହାତ ହେଇଗଲେଣି ସାର୍। ଆଜ୍ଞା, ମୋ ଅବସ୍ଥା ଏମିତି ହେଲାଣି, ଆପଣ କହୁଛନ୍ତି ଭଲ କଥା। କଣ ଆଉ ଭଲ କଥା ସାର୍, ମୋ ଛୁଟି ଆଉ ନାହିଁ, ସବୁ ସରିଗଲାଣି ସାର୍। ଆଜ୍ଞା, କି ଆଇଡିଆ ସାର୍? ସାର୍ ଆପଣ ଛୁଟି ନ ନେଲେ ସାର୍ ଘର ତିଆରି କାମ କେମିତି ଦେଖିବେ ଆପଣ? ସାର୍ ଅଫିସ ନ ଆସିଲେ ଦରମା କେମିତି ପାଇବି, ଚଳିବି କେମିତି ସାର୍? କଣ କଣ ଆଇଡିଆ କହୁନାହାନ୍ତି? ସସ୍ପେଣ୍ଡ ହେଇଯାନ୍ତୁ ମାନେ ମରିଯିବି ସାର୍, ମରିଯିବି ସାର୍। ତାପରେ ସାର୍ ସସ୍ପେଣ୍ଡ ହେଲା ଭଳିଆ ମୁଁ ତ କିଛି କାମ କରିନି ସାର୍।
1: ଆପଣ

ଆଜ୍ଞା ଆଜ୍ଞା ନାଇଁ ସାର୍, ଭଲ ଆଇଡିଆ ଯେ, ହେଲେ ସାର୍ ଥରେ ସସ୍ପେଣ୍ଡ ହେଲା ପରେ ପୁଣି ଯଦି ରିଇନଷ୍ଟେଟ୍ ନ ହୁଏ? ଆଜ୍ଞା ନାଇଁ ସାର୍, ସେମିତି ଉଦାହରଣ ତ ନାହିଁ। ହଉ ସାର୍, ତାହେଲେ ସସ୍ପେଣ୍ଡ କରିଦିଅନ୍ତୁ। ମାନେ ସାର୍, ବୁଝିପାରୁନି। ଆଜ୍ଞା ଆଜ୍ଞା ଆଜ୍ଞା, ଏଇ ସାର୍ ଆମ୍ରପଲ୍ଲି ଆମ୍ବ ଚିଙ୍ଗୁଡ଼ି ଶାଳି ପହଞ୍ଚିଯିବ। ହଁ ସାର୍, ହଁ ସାର୍।

ନାଇଁ ସେ ହଁ ସେ ନାଇଁ ସେ କଥା ଠିକ ଯେ ମୁଁ ହଉ ସାର୍ ହଉ ଦେଖିବା ଦେଖିବା କ'ଣ ଗୋଟେ କରିବା ବ୍ୟବସ୍ଥା କରିବା ଆଉ କ'ଣ ଗୋଟେ ହଁ ବୁଝିବୁ ନା ଭାଇ ନମସ୍କାର ନମସ୍କାର ନମସ୍କାର।

ଘର ତିଆରି କରୁଛି ପରା ଭାଇ, ଏ କଥାରେ କହନ୍ତିନି, ତମର ଯଦି କାହା ସାଙ୍ଗରେ ଶତ୍ରୁତା ଥିବ, ତାକୁ ହଇରାଣ କରିବାକୁ ଚାହୁଁଥବ, ତେବେ ତାକୁ ଘର ତିଆରିରେ ପୁରେଇ ଦବ, ବାସ୍।

ଘର ତିଆରି କରୁଛି ପରା ଭାଇ, ଏ କଥାରେ କହନ୍ତିନି, ତମର ଯଦି କାହା ସାଙ୍ଗରେ ଶତ୍ରୁତା ଥିବ, ତାକୁ ହଇରାଣ କରିବାକୁ ଚାହୁଁଥିବ, ତେବେ ତାକୁ ଘର ତିଆରିରେ ପୁରେଇ ଦବ ବାସ୍। ସତରେ କଣ କଣ ଭଡ଼ା ଘର ତିଆରି ସରିନି, ଭଡ଼ା ଲଗେଇବାର ବ୍ୟବସ୍ଥା କଣ କହୁଛ ମ? ବିଲ୍ଡର କଲେଜ ଖୋଲିଛନ୍ତି, ହଷ୍ଟେଲ ମୋ ଘରଟା ହଷ୍ଟେଲ ହବ? ନାଇଁ ଭାଇ, ନାଇଁ ନାଇଁ ନାଇଁ, ମୁଁ ଏତେ ସରାଗରେ ରୁମ୍ ଗୁଡାକ ରଙ୍ଗ କରିଛି, ବାଥରୁମ୍ରେ ବଢିଆ ବଢିଆ ଫିଟିଙ୍ଗ ଲଗେଇଛି, ଏସବୁ ଆଉ ରହିବ କହିଲା ନା? କଣ ପାଞ୍ଚ ବର୍ଷ? ଆରେ ଭାଇ, ପାଞ୍ଚ ବର୍ଷ ଧରି ମୋ ଘରଟା ହଷ୍ଟେଲ ହେଇ ରହିବ, ଏ ପାଞ୍ଚ ବର୍ଷ ପରେ ମୋ ଘରର ଅବସ୍ଥା ଆଉ କଣ ଥିବ? ମୁଁ ଆମ ଘର କଥା ଭାବୁଛି, ଦେଖିଲ ଘର ଭଡ଼ାର ଅଗ୍ରିମ ଟଙ୍କାରେ ଘର ତିଆରି ସରିଲା, ଗୃହ ପ୍ରବେଶ ବି ହେଲା, କିନ୍ତୁ ଗୃହ ପ୍ରବେଶ ପରଦିନ ହିଁ ପୁଣି ଆମେ ସରକାରୀ କ୍ୱାର୍ଟରକୁ ଫେରି ଆସିଲେ। ହଁ ସେ କଥା ଠିକ ଯେ, ହେଲେ ଆମ ଘରେ ଏବେ ସେ କଲେଜର 15-20ଟା ବିଛୁଆତି ରହୁଛନ୍ତି, ସେମାନେ ଘରର ଯେ କି ଅବସ୍ଥା କରିବେ ଆଉ କେତେ ବର୍ଷ ଥରି ରହିବେ ତାର ବି କିଛି ଠିକ ଠିକଣା ନାହିଁ। ଆମେ ଏତେ ଟଙ୍କା ଲୋନ୍ କରିଦେଇଛେ ଯେ ଶୁଝିବା ପାଇଁ ଘରଟା ଭଡ଼ା ଲଗେଇବାକୁ ଆମେ ବାଧ୍ୟ। ଘର କଲେ ହେଲେ ଆମେ ନିଜ ଘରେ ଆମେ ରହିପାରିଲେନି। ମୋତେ କୁହ ରଙ୍ଗବତୀ, ଏତେ କଷ୍ଟ କରି ରକ୍ତକୁ ପାଣି ଛଡ଼ି ଆମେ ଘର ତିଆରି କଲେ

0: ଶୁଣୁଥିଲି ନାଟକ ଘର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନବଘନ ସୁରେଶ ଚନ୍ଦ୍ର ବଳ ରାମବାବୁ ସତ୍ୟବ୍ରତ ତ୍ରିପାଠୀ ଦୀନବନ୍ଧୁ ବ୍ରଜରାଜ ସିଂ ଅଫିସର ସୁଧାକର ଦାସ ହାରୁଲାଲ ନାରାୟଣ ମହାନ୍ତି ରଙ୍ଗବତୀ ତୃପ୍ତିରାଣୀ ସିହ୍ନା ରଚନା ମୃଣାଳ ଚାଟାର୍ଜୀ ପ୍ରଯୋଜନା ଡକ୍ଟର ଦୀପକ ସାମନ୍ତରାୟ ସହଯୋଗିତା କ୍ରିଷ୍ଣ ମହାନ୍ତି ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ବର୍ତ୍ତମାନ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମର ରେକର୍ଡିଂ
1: कृपया हमारे अगले कार्यक्रम की प्रतीक्षा कीजिए। इस माह के रूपकों के अखिल भारतीय कार्यक्रम में आप सुनेंगे एक ऐसे शहर की कहानी जो न केवल लोहे को पिघलाकर राष्ट्र की रीढ़ बनाता है बल्कि अपने आसपास के पर्यावरण और लोकगीतों की धुन पर मुस्कुराता है। इस्पात संस्कृति और सपनों का शहर जमशेदपुर की बहुरंगी पहचान आलेख है शाहिद अनवर का और इसे प्रस्तुत किया है राजीव रंजन तिवारी ने।

ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକାନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ଏହି ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବୁ ଦିନ 11:10ରେ କଣ୍ଠଶିଳ୍ପୀ ନାଜିଆ ସଇଦ ଏବଂ ଅମରେନ୍ଦ୍ର ମହାନ୍ତି। ଗୋପାଳଙ୍କ ଓଗାଳ ଦିନ 11:30ରେ ପରିବେଷଣ କରିଛନ୍ତି ପ୍ରଶାନ୍ତ ଦାସ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଯାତ୍ରା ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12:00ରେ ମହୁରୀବାଦ୍ୟ ଦିନ 1:10ରେ ପରିବେଷଣ କରିଛନ୍ତି କ୍ଷେତ୍ରବାସୀ ମଲ୍ଲିକ। ନାରିମଳ ପ୍ରଚାର କରିବୁ ଦିନ 1:20ରେ ଏଥିରେ ଶୁଣିବେ ଚିନ୍ମୟୀ ଦେବତା ଏବଂ ଅଞ୍ଜନା ଶତପଥୀଙ୍କ ସହ ସାକ୍ଷାତକାର ଆମ ରୋଷେଇ କାର୍ଯ୍ୟକ୍ରମରେ। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45ରେ ଚିରହରିତ ଅପରାହ୍ନ 4:00ରେ ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ, ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 5:00ରେ ଏବଂ ରାତି 7:02ରେ, ଯୁବବାଣୀ ଅପରାହ୍ନ 5:30ରେ। ଏଥିରେ ଜଳ ପ୍ରଦୂଷଣର କାରଣ ଓ ନିରାକରଣ ଏ ସମ୍ପର୍କରେ ଶୁଣିବେ ଆଲୋଚନା। ଆଲୋଚନା କରିବେ ସୁଶାନ୍ତ କୁମାର ଦାସ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 70ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10ରେ। ଯୁବଶକ୍ତି ସନ୍ଧ୍ୟା 6:30ରେ, ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ରାତି 7:25ରେ, କୃଷି ସଂସାର ରାତି 7:30ରେ। ଏଥିରେ ବିଷୟ ରହିଛି କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା, ଆଲୋଚିକା ମମତା ପଣ୍ଡା। ହିନ୍ଦୀ କଥାଚିତ୍ର ଗୀତ ରାତି 8:02ରେ, କୈଳାସନାଥ ତ୍ରିପାଠୀ ଗାଇଥିବା ଓଡ଼ିଶୀ ଗୀତ ଶୁଣିବେ ରାତି 8:30ରେ। ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30ରେ। ନାଟକ ବେବି ସିଟର ଶୁଣିବେ ରାତି 10:02ରେ, ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ରଣଦୀପ ପ୍ରଧାନ। ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରିବେଷିତ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ଶୁଣିବେ ରାତି 10:30ରେ। ଦିନ ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ସାଧାରଣତଃ ମେଘୁଆ ରହିବା ସହିତ ସାମାନ୍ୟ ବର୍ଷା ବା ଝିପିଝିପି ବର୍ଷା ଲାଗି ରହିପାରେ। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 28 ଡିଗ୍ରୀ ଏବଂ 24 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 28.4 ଡିଗ୍ରୀ ସେଲସିୟସ୍ ଏବଂ 24.5 ଡିଗ୍ରୀ ସେଲସିୟସ୍। ଆପେକ୍ଷିକ ଆର୍ଦ୍ରତା ଥିଲା ଆଜି ସକାଳ 8:30 ସୁଦ୍ଧା ଶତକଡ଼ା 100% ଏବଂ ଗତକାଲି ଅପରାହ୍ନ 5:30 ସୁଦ୍ଧା ଶତକଡ଼ା 85%। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 900 ବାସ୍ତବିକ କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।

0: ଗ୍ରାହକଙ୍କ ପାଇଁ ନିର୍ଦ୍ଧାରିତ ସମୟରେ KYC ଅପଡେଟ୍ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
0: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
0: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ୍ କରାଇ ପାରିବେ।
1: ବାସ୍ ବୁଝିଗଲି।
0: ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
7: ଅଭୁଲାଗିତ କାର୍ଯ୍ୟକ୍ରମରେ ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ନାଜିଆ ସଇଦ, ଶିଳ୍ପୀ ଗାଇଛନ୍ତି ପ୍ରଥମେ ଗୀତା ଖୁଣ୍ଟିଆଙ୍କ ରଚନା।

ଅଭୁଲାଗିତ କାର୍ଯ୍ୟକ୍ରମରେ ଏଥର ଗାଇଛନ୍ତି ଅମରେନ୍ଦ୍ର ମହାନ୍ତି, ଶିଳ୍ପୀ ଗାଇଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା।

ଅଭୁଲାଗିତ କାର୍ଯ୍ୟକ୍ରମରେ ଏଥର ଗାଇଛନ୍ତି ଅମରେନ୍ଦ୍ର ମହାନ୍ତି, ଶିଳ୍ପୀ ଗାଇଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା।

0: ଅଭୁଲାଗିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଧୁନିକ ଗୀତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ

Thank you.

ଲୋକଗୀତରେ ପ୍ରଚାର କଲୁ ଗୋପାଳଙ୍କ ଓଗାଳ ପରିବେଷଣ କରିଥିଲେ ପ୍ରଶାନ୍ତ ଦାସ ଏବଂ ସାଥୀ ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶ୍ରୋତାବନ୍ଧୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଲେଖିଛନ୍ତି ବେବଫାସ ନାମର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ସୋନୁ ନିଗମ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ତାଙ୍କର ବାପା ବୋଉ ରାଇଶୁଙ୍ଗୁଡ଼ା ସାଲେପୁର କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଦିୱାନା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋଡ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏସଏମଏସଟିକୁ ଦେଇଛନ୍ତି ମହମ୍ମଦପୁର ବିଲାଟ କଟକରୁ ପ୍ରଭାକର ପତ୍ର ପ୍ରମୋଦ ପତ୍ର। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦଣ୍ଡାବଳଙ୍କର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ସାଥୀ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଯାଜପୁର ଘସିପୁରା ଜେନାପୁରରୁ ଆପଣମାନେ ହେଲେ ଝରଣା ବେହେରା, ଅରୁଣ କୁମାର ବେହେରା। ଆପଣ ଶୁଣିବାକୁ ଚାହିଁଛନ୍ତି ଅମଳା ପାଠ କଥାଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ପ୍ରମୋଦ କୁମାର ସାହୁ ଠିଅ ସାହି କାଦୁଅପଡ଼ା ଜଗତସିଂହପୁରରୁ ଆପଣ ଅନୁରୋଧ କରିଛନ୍ତି ବର୍ଡ଼ର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ରୂପ କୁମାର ରାଠୋର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟିକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ। ଆପଣ ଅନୁରୋଧ କରିଛନ୍ତି ନୀଳମାଧବ କଥାଚିତ୍ରର ଗୀତଟିକୁ ଶୁଣିବା ପାଇଁ ଗାଇଛନ୍ତି ଭିକାରୀ ବଳ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ ଯାଜପୁରରୁ। ଆପଣମାନେ ଅନୁରୋଧ କରିଛନ୍ତି ବତାସି ଝଡ଼ର ଏ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ୟେସୁ ଦାସ, ହେମଲତା ଏବଂ ସିକନ୍ଦର ଆଲାମ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ସୋମନାଥ ସାହୁ ଜିଗର ନାମ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି 1942 ଏ ଲଭ୍ ଷ୍ଟୋରିର ଏହି ବର୍ଷା ଗୀତଟିକୁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣ ହେଲେ ରତିକାନ୍ତ ବାଲେଶ୍ୱର ସ୍ୱର କୁରୁଣିଆରୁ। ଆପଣ ଅନୁରୋଧ କରିଛନ୍ତି କୟାମତ ସେ କୟାମତ ତକ୍ର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ସୁନୀଲ କାନ୍ତ ମହାନ୍ତି, ସିଲୁ ଆକୃତି ଏବଂ ସମସ୍ତ ମହାନ୍ତି ପରିବାରର ସଦସ୍ୟ, ଦେଓକାଳି ଶଙ୍ଖାତରାସ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ପୁନର୍ମିଳନ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ବାଣୀ ଜୟରାମ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ମହୁରୀ ବାଦ୍ୟ, ପରିବେଷଣ କରିଥିଲେ କ୍ଷେତ୍ରବାସୀ ମଲ୍ଲିକ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୌଦାମିନୀ ପ୍ରଧାନ।

ଭଉଣୀ, ଜଣେ ନାରୀ ସେ ମା ହୋଇପାରେ, ସ୍ତ୍ରୀ ହୋଇପାରେ, ଭଉଣୀ ବି ହୋଇପାରେ। ତେବେ ଜଣେ ନାରୀ ତା ସାରା ଜୀବନରେ ଯଦି କିଛି ପାଇଁ ସବୁଠୁ ଅଧିକ ସମ୍ବେଦନଶୀଳ ହୋଇଥାଏ, ଗଭୀର ଭାବରେ ତା'ର ଭଲମନ୍ଦ ସୁଖଶାନ୍ତି କଥା ସବୁବେଳେ ଚିନ୍ତା କରୁଥାଏ, ତାହା ହେଲା ତା'ର ଘର ଆଉ ପରିବାର। ସତ କହିବାକୁ ଗଲେ ଈଶ୍ୱର ହିଁ ଜଣେ ନାରୀକୁ ଏମିତି କିଛି ବିଶେଷ ଗୁଣ ସହିତ ଏ ସଂସାରରେ ସୃଷ୍ଟି କରିଛନ୍ତି, ଯେଉଁଥିପାଇଁ ସେ ଯେଉଁଠି ରହିଲେ ବି ସଦାସର୍ବଦା ତା'ର ପରିବାର ବିଷୟରେ ଭାବି ହୋଇଥାଏ ଆଉ ତା'ର ଶୁଭଚିନ୍ତା କରୁଥାଏ। ଆଉ ଏଇଟା ମଧ୍ୟ ସତ, ନାରୀକୁ ହିଁ ଗୃହଲକ୍ଷ୍ମୀ କୁହାଯାଏ। ତା'ର ସ୍ନେହ, ପ୍ରେମ, ତ୍ୟାଗ, କର୍ତ୍ତବ୍ୟପରାୟଣତା ଯୋଗୁଁ ହିଁ ପରିବାରର ସମୃଦ୍ଧି ଅତୁଟ ରହିଥାଏ ଆଉ ଅତୁଟ ରହିଥାଏ ପରିବାରରେ ସୁଖ ଶାନ୍ତି।

ଛୋଟବେଳେ ଆମେ ବହିରେ ପାଠ ପଢ଼ୁଥିଲୁ, ଗୀତ ଗାଉଥିଲୁ, ଏଇଟି ଆମ ରୋଷେଇ ଘର, ଏଇ ଘରେ ମା ପରିବା କାଟେ, ବେସର ବାଟେ, ଶାଗ ଖରଡ଼େ। ପ୍ରକୃତରେ ଯୁଗ ସହ ବଦଳି ଯାଇଛି ଆମ ରୋଷେଇ ଘର, ହେଲେ ବଦଳିନି ଆମ ରୋଷେଇ ଆଉ ଆମ ରୁଚି।

ଆମ ସଂସ୍କୃତିରେ 12 ମାସରେ 13 ପର୍ବ। ପର୍ବପର୍ବାଣୀକୁ ନେଇ ଆମର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଋତୁ ଅନୁଯାୟୀ ମଧ୍ୟ ଖାଦ୍ୟରେ ପ୍ରକାରଭେଦ ରହିଥାଏ। ତେବେ ଯାହା ବି ହେଉନା କାହିଁକି, ରୋଷେଇ ଘର ହିଁ ଆମ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଖାଦ୍ୟର ଆବଶ୍ୟକତା ପୂରଣ କରିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ଘାଣ୍ଟ ତରକାରୀର ପ୍ରସ୍ତୁତି ସମ୍ପର୍କରେ। ଏ ସମ୍ପର୍କରେ କହୁଛନ୍ତି ଗୃହିଣୀ ଅଞ୍ଜନା ଶତପଥୀ।

ଆଜି ମୁଁ ଆପଣମାନଙ୍କୁ ଘାଣ୍ଟ ତରକାରୀ କେମିତି କରାଯାଏ ତାର ପ୍ରକ୍ରିୟା କହିବାକୁ ଚାହୁଁଛି, ଯେଉଁଟାକି ଜେଜେମା ଜେଜେବାପା ଅମଳରେ ତିଆରି ହୋଇଆସୁଛି, ଯେଉଁଟାକି ଦେହ ପାଇଁ ହିତକାରକ ଏବଂ ବିଭିନ୍ନ ମନ୍ଦିରରେ ବିଭିନ୍ନ ପ୍ରକାରରେ ତିଆରି ହୁଏ। ଆମେ ଏବେ ଘାଣ୍ଟ ତରକାରୀ ପାଇଁ ସାମଗ୍ରୀ ନେବା, କ'ଣ କ'ଣ ନେବା? କଖାରୁ, ଆଳୁ, ଗାଜର, ସାରୁ, ପାଣି କଖାରୁ, ବିଟ୍, ବୁଢ଼ା କାକୁଡ଼ି, ଖଡ଼ା, ଗଜା ମୁଗ, ଗଜା ବୁଟ, କାବୁଲି ଚଣା, ବୁଟ ଡାଲି ଏବଂ ସୋଲା। ଶେଷରେ ଆମେ ନେବା ଏକ ନଡ଼ିଆର କୋରା। ନଡ଼ିଆ କୋରା ନେଇସାରିଲା ପରେ ଆମେ ନେବା ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ, ଗରମ ମସଲା। ଗରମ ମସଲା ଆମେ ଯେଉଁ ନେବା ଘରୋଇ ପ୍ରଡ଼କ୍ଟର, ଯାହାକି ଡାଲଚିନି, ତେଜପତ୍ର, ଜିରା, ଗୁଜୁରାତି, ଲବଙ୍ଗ। ଆମେ ତାକୁ ଗୋଟେ ଗୁଣ୍ଡ କରିଦେବା, ନହେଲେ ତାକୁ ଗୋଟେ ପେଷ୍ଟ ବନେଇକି ଦେବା। ସ୍ୱାଦ ଅନୁଯାୟୀ ଘିଅ। ଆମେ ଏବେ ଘାଣ୍ଟ ତରକାରୀର ପ୍ରକ୍ରିୟାଟା ଜାଣିବା କେମିତି କରାଯିବ। ଆମେ ତାକୁ ପ୍ରଥମେ ଆଗେ ଗୋଟେ ହାଣ୍ଡି ଚୁଲିରେ ବସେଇବା, ଚୁଲି ହଉ କିମ୍ବା ଗ୍ୟାସ୍ରେ ହଉ ଆଗେ ବସେଇବା। ବସେଇ ସାରିଲା ପରେ ଆମେ କିଛି ତେଲ ଦେବା, ତେଲ ପରିବା ଅନୁଯାୟୀ ତେଲ ଦେବେ। ଆପଣ ଚାରି ଜଣ ଲୋକଙ୍କ ପାଇଁ ଦେଇପାରିବେ କି ପାଞ୍ଚ ଜଣ ଦେଇପାରିବେ, ସେଇ ତେଲ ଦେବେ। ତେଲ ଦେଇସାରିଲା ପରେ ତେଲ ଯେତେବେଳେ ଗରମ ହବ, ତା ଦେହରେ କିଛି ଡାଲଚିନି ଗୋଟା, ଡାଲଚିନି, ଗୁଜୁରାତି ପକେଇବେ ଏବଂ ତେଜପତ୍ର ପକେଇବେ, ଫୁଟଣ ଟିକେ ପକେଇବେ। ଫୁଟଣ ପକେଇ ସାରିଲା ପରେ ଆପଣ ପରିବାଟାକୁ ଅଜାଡ଼ି ଦେବେ। ପରିବାଟାକୁ ଟିକେ ଭଲସେ ଭାଜିଦେବେ, ଭଲସେ ଯଦି ଟିକେ ଭାଜି ହେଇଯିବ ତା ଦେହରେ ଆପଣ କ'ଣ କରିବେ, ହଳଦୀ ଗୁଣ୍ଡ ଟିକେ ପକେଇଦେବେ ଏବଂ ଲୁଣ ପକେଇଦେବେ, ସେ ପରିବାରେ ପକେଇଦେବେ। ପରିବା ପରେ ତାପରେ ଆପଣ ଯେଉଁ ରଖିଥିବେ ଗଜା ମୁଗ, ଗଜା ବୁଟ, ଯାହା ସବୁ ଡାଲି ଜାତୀୟ ଜିନିଷ ତା ଦେହରେ ସବୁ ପକେଇଦେବେ। ପକେଇ ଦେଇସାରିଲା ପରେ ତା ଦେହରେ ଆପଣ ପାଣି ଦେଇଦେବେ। ପାଣି ଦେଇସାରିଲା ପରେ ତରକାରୀଟା ଯେତେବେଳେ ଫୁଟିଯିବା ପରେ ଅଧା ହେଇଆସିଥିବ ସେତେବେଳେ ଆପଣ ତା ଦେହରେ ନଡ଼ିଆ କୋରା ଦେଇଦେବେ। ନଡ଼ିଆ କୋରା ଦେଇସାରିଲା ପରେ, ନଡ଼ିଆ କୋରା ଦେଇସାରିଲା ପରେ ତରକାରୀଟା ପୁରା ସୁନ୍ଦର ଭାବେ ହେଇଯାଇଥିବ, ଘାଣ୍ଟ ତରକାରୀ ପୁରା ବହୁତ ସୁନ୍ଦର ହେଇଯାଇଥିବ। ତାପରେ ଆପଣ ତା ଦେହରେ ସ୍ୱାଦ ଅନୁଯାୟୀ ଟିକେ ଗୁଡ଼ ପକେଇଦେବେ। ତାପରେ ତାକୁ ଆପଣ ଓହ୍ଲେଇକି ଥୋଇଦେବେ। ଓହ୍ଲେଇକି ଥୋଇଦେଇ ସାରିଲା ପରେ ଆପଣ ଯେଉଁ ଘରେ ଲଙ୍କା ଜିରା ଗୁଣ୍ଡ କରିକି ରଖିଥିବେ ତା ଦେହରେ ଟିକେ ପକେଇଦେବେ, ଆଉ ଯେଉଁ ଡାଲଚିନି ଗୁଣ୍ଡ, ଯେଉଁ ମସଲା ଗୁଣ୍ଡ ଯାହା ଥିବ ତା ଉପରେ ଟିକେ ପକେଇଦେବେ। ପକେଇ ସାରିଦେଲା ପରେ ଆପଣ ତା ଉପରେ ଟିକେ ସୁନ୍ଦର ଭାବରେ ଘିଅ ଦେଇଦେବେ। ରହିଲେ ଧନ୍ୟବାଦ।

ଏହାର ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇପାରେ। ସକାଳେ ତେଜପତ୍ରକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ଅନେକ ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟଗତ ଉପକାର ମିଳିଥାଏ। ଏହା କେବଳ ପାରମ୍ପରିକ ଔଷଧ ବୋଲି ନୁହଁ, ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ସମର୍ଥିତ ଏକ ସ୍ୱାସ୍ଥ୍ୟବର୍ଦ୍ଧକ ପ୍ରକ୍ରିୟା ମଧ୍ୟ। ପାଣିରେ ଫୁଟାଯାଇଥିବା ତେଜପତ୍ର ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଉପାଦାନଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସକାଳେ ଏହି ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ। ଏହା ଆମ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ କିଛି ସତେଜ ତେଜପତ୍ର ନିଅନ୍ତୁ। ଏହି ପତ୍ରଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏକ ଗ୍ଲାସ୍ ପାଣି ନେଇ ଫୁଟାନ୍ତୁ। ପାଣି ଫୁଟିବା ପରେ ସେଥିରେ କିଛି ତେଜପତ୍ର ମିଶାନ୍ତୁ। ଏହାକୁ 5-10 ମିନିଟ୍ ପର୍ଯ୍ୟନ୍ତ ପାଣିରେ ଫୁଟାନ୍ତୁ। ପାଣି ଟିକେ ଥଣ୍ଡା ହେବାକୁ ଦିଅନ୍ତୁ। ତାପରେ ପାଣିକୁ ଛାଣି ଦିଅନ୍ତୁ। ଏହାକୁ ଏକ କପ୍ରେ ବାହାର କରି ଉଷୁମ ଅବସ୍ଥାରେ ପିଅନ୍ତୁ। ଯଦି ଆପଣମାନେ ଚାହାନ୍ତି, ଆପଣ ଏଥିରେ ଅଳ୍ପ ଅଦା କିମ୍ବା ଲେମ୍ବୁ ରସ ମିଶାଇ ପାରିବେ।

ସାଧାରଣତଃ ଆମ ରୋଷେଇ ଘରେ ଅନେକ ମସଲାର ବ୍ୟବହାର କରାଯାଏ। ମସଲା ବିନା ଆମ ଭାରତୀୟଙ୍କର ଖାଦ୍ୟ ସମ୍ପୂର୍ଣ୍ଣ ନୁହଁ। କିନ୍ତୁ ଆମ ରୋଷେଇ ଘରେ ଏମିତି ଅନେକ ମସଲା ଅଛି ଯାହାକି ଅନେକ ରୋଗର ଉପଚାର କରିବାର କ୍ଷମତା ରଖିଥାଏ। ଯେମିତିକି ତେଜପତ୍ର, ଯାହା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ସହଜରେ ଉପଲବ୍ଧ, ଯାହା ଏମିତି ଏକ ଜଡ଼ିବୁଟି ଆମ ସ୍ୱାସ୍ଥ୍ୟ ପାଇଁ ଯାହା ଅତ୍ୟନ୍ତ ଲାଭଦାୟକ। ମସଲା ଭାବରେ ବ୍ୟବହୃତ ହେଉଥିବା ଏହି

0: ରାତିରେ ଆସନ୍ତୁ ଆଉ ଜଣେ ଗୃହିଣୀ ଚିନ୍ମୟୀ ଦେବତାଙ୍କଠାରୁ ଜାଣିବା କ୍ଷୀରପୁଳି ପିଠାର ପ୍ରସ୍ତୁତି ସମ୍ପର୍କରେ।
1: ଆଗକୁ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା। ମହାପ୍ରଭୁଙ୍କର 60 ପୌଟି ଭୋଗରୁ ଆଜି ଆମେ ପ୍ରସ୍ତୁତ କରିବା କ୍ଷୀରପୋଳି ପିଠା, ଯାହାକି ମହାପ୍ରଭୁଙ୍କର ଅତି ପ୍ରିୟ ଅଟେ। ଲକ୍ଷ୍ମୀ ପୁରାଣ ତ ଆପଣମାନେ ନିଶ୍ଚୟ ଶୁଣିଥିବେ, କ୍ଷୀରପୁଳି କଲେ ମାତ ଘୃତ ପୁଳି କଲେ, ଅତି ଯତ୍ନରେ ମାଏ ସର ପୁଳି କଲେ। ମା ଲକ୍ଷ୍ମୀ ନିଜ ହାତରେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ଏହା ପ୍ରସ୍ତୁତ କରିଥିଲେ। ତେବେ ଆସନ୍ତୁ ଜାଣିବା ଏହାକୁ ଆମେ କିପରି ପ୍ରସ୍ତୁତ କରିବା। ଏହା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି କ୍ଷୀରି ଚାଉଳ 200 ଗ୍ରାମ, କ୍ଷୀର ଆମକୁ 700 ml, ପାଣି ଆବଶ୍ୟକ ହିସାବରେ ଲୁଣ ଆଉ କିଛି ପାଣିଆ ଗୁଡ଼। ପ୍ରଥମେ ଆମେ ଗୋଟେ କପ୍ କ୍ଷୀରି ଚାଉଳକୁ 1-2 ଘଣ୍ଟା ପାଣିରେ ବତୁରାଇ ନେବା। ତାପରେ ତାକୁ ପାଣିରୁ ଛାଣି କିଛି ସମୟ ପାଇଁ ଶୁଖାଇଦେବା। ଚାଉଳ ଟିକେ ଶୁଖିଗଲା ପରେ ଆମେ ଏହାକୁ ଚୁନା ପ୍ରସ୍ତୁତ କରିବା। ଏବେ ଆମେ ଚୁଲାରେ ଗୋଟେ କଡ଼ାଇ ବସାଇ ଯେଉଁ କପ୍ରେ ଚାଉଳ ନେଇଥିଲେ ସେଥିରେ ଗୋଟେ କପ୍ ପାଣି ଆଉ ଗୋଟେ କପ୍ କ୍ଷୀର ନେବା। ତାକୁ ଫୁଟିବା ପାଇଁ ଛାଡ଼ିଦେବା। ବର୍ତ୍ତମାନ ଆମର କ୍ଷୀର ଆଉ ପାଣି ଯେଉଁ ଦେଇଥିଲେ ସେ ଫୁଟି ଆସିଲାଣି। ସେଥିରେ ସ୍ୱାଦ ଅନୁସାରେ କିଛି ଲୁଣ ପକାଇବା ଏବଂ ଧୀରେ ଧୀରେ ଚୁନା ପକାଇ ଗୋଟେ ଜନ୍ତଣୀ ପ୍ରସ୍ତୁତ କରିବା। ଏବେ ଆମର ଜନ୍ତଣୀ ପ୍ରସ୍ତୁତ ହୋଇଯାଇଛି, ଆମେ ଏଥିରେ କିଛି ଗୁଆ ଘିଅ ପକାଇ ଚକଟି ନେବା। ବର୍ତ୍ତମାନ ଆମେ ଆଉ ଗୋଟେ କଡ଼େଇ ବସାଇଦେବା ଏବଂ ସେଥିରେ ଆଉ ବଳକା ରହିଯାଇଥିବା 500 ml କ୍ଷୀରକୁ ଦେଇ ତାକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ଏବେ ପ୍ରସ୍ତୁତ କରିଥିବା ଜନ୍ତଣୀକୁ ମଣ୍ଡା ପିଠା ଭଳି ତା ମଝିରେ କିଛି ଛେନା ଓ ନଡ଼ିଆର ପୁର ଦେଇ ଛୋଟ ଛୋଟ କରି ଗଢ଼ି ନେବା। ଫୁଟୁଥିବା କ୍ଷୀରରେ ଆମେ ଏବେ ଏହାକୁ ସେ ଛୋଟ ଛୋଟ ପିଠାକୁ ପକାଇଦେବା ଏବଂ ତା ଦେହରେ କିଛି ପାଣିଆ ଗୁଡ଼ ପକାଇ ଏହାକୁ ସିଝିବା ପାଇଁ ଛାଡ଼ିଦେବା। ବର୍ତ୍ତମାନ ଆମର 5-7 ମିନିଟ ହେଇଗଲାଣି, ଚୁଲାକୁ ଆମେ ବନ୍ଦ କରିଦେବା। ଏବେ ଆମର ପ୍ରସ୍ତୁତ ହୋଇଯାଇଛି କ୍ଷୀରପୁଳି। ଆଗକୁ ତ ମହାପ୍ରଭୁଙ୍କର ରଥଯାତ୍ରା। ମୋର ଆଶା ମୋର ମା ଓ ଭଉଣୀମାନେ ନିଶ୍ଚୟ ଏହାକୁ ପ୍ରସ୍ତୁତ କରିବେ ଆଉ ଜଗନ୍ନାଥଙ୍କ ନିକଟରେ ଭୋଗ ଲଗାଇବେ। ରହୁଛି।

ଆସନ୍ତୁ ଖାଦ୍ୟରେ ଉପାଦେୟତା ସମ୍ପର୍କରେ କିଛି ଜାଣିବା। ଖାଦ୍ୟରେ ଉପାଦେୟତା ବଢ଼ାଇବା ପାଇଁ ଆମେ ମୁଗ, ବିରି, ବୁଟ, ସୋୟା, ରାଜମା ପ୍ରଭୃତି ଡାଲିଜାତୀୟ ଖାଦ୍ୟକୁ ବତୁରେଇ ଗଜା କରି ରାନ୍ଧିଲେ ବା କଞ୍ଚା ଚୋବେଇ ଖାଇଲେ ଖାଦ୍ୟରେ ଉପାଦେୟତା ବଢ଼େ। ଶସ୍ୟରେ ଗଜା ହେବା ଦ୍ୱାରା ସେଥିରେ ଥିବା ପୁଷ୍ଟିସାର ଓ ଶ୍ୱେତସାର ହଜମ ଉପଯୋଗୀ ହୋଇଯାଏ ଏବଂ ଏଥିରେ ଥିବା ଭିଟାମିନ୍ ବି ଓ ସିର ପରିମାଣ ବଢ଼ିଯାଇଥାଏ। ଆମର ରାନ୍ଧିବା ପ୍ରଣାଳୀରେ ଯେଉଁ ଭିଟାମିନ୍ ନଷ୍ଟ ହୋଇଯାଏ ତାହା ଗଜା ହେବା ଦ୍ୱାରା ପୂରଣ ହୋଇଥାଏ। ମେଥିକୁ ବତୁରେଇ ଦେଲେ ତା'ର ପିତାଂଶ କଟିଯାଏ ଏବଂ ସେଥିରେ ଥିବା ମୂଲ୍ୟବାନ ଆମିନୋ ଏସିଡ୍ ବ୍ୟବହାର ଉପଯୋଗୀ ହୋଇଯାଏ। ବିରି ବଟା ଚାଉଳ ବଟା ଗୋଳାଇ କିଛି ସମୟ ରଖିଦେଲେ ସାମାନ୍ୟ ଖଟାଳିଆ ହୋଇ ଫୁଲିଯାଏ, ଯେଉଁଟାକି ସ୍ୱାସ୍ଥ୍ୟ ଉପଯୋଗୀ। ଡାଲି ଚାଉଳ ନଡ଼ିଆ ଦେଇ ଯେଉଁ ଖେଚୁଡ଼ି ପ୍ରସ୍ତୁତ କରାଯାଏ ତାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ଏଥିରେ ଆମେ ପୁଷ୍ଟିସାର ଓ ଖାଦ୍ୟସାର ଉଭୟ ପାଇଥାଉ। ସବୁ ପରିବା ମିଶା ଘାଣ୍ଟ ତରକାରୀ, ଶାଗ ଓ ପନିପରିବା ମିଶା ତରକାରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ବିଭିନ୍ନ ପରିବାରେ ବିଭିନ୍ନ ରକମର ପୁଷ୍ଟିସାର, ଖାଦ୍ୟସାର ଓ ଶରୀର ଉପଯୋଗୀ ଖାଦ୍ୟ ରହିଛି। ସବୁବେଳେ ତଟକା ପନିପରିବା ଓ ଶାଗ ଖାଇବା ଦରକାର। ବାସି ହେଲେ ତା'ର ଖାଦ୍ୟଗୁଣ ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ। ବେଶୀ ଦିନ ଫ୍ରିଜ୍ରେ ରହିଲେ ମଧ୍ୟ ପରିବାର ଭିଟାମିନ୍ ଅଂଶ କମିଯାଏ। ପନିପରିବା ଶାଗ ପ୍ରଥମେ ଭଲ ରକମ ଧୋଇନେବା, ତାପରେ କାଟିକି ରାନ୍ଧିବା। କାଟିଲା ପରେ ପରିବା ଧୋଇଲେ ପାଣିରେ ମିଳେଇ ଯାଉଥିବା ଭିଟାମିନ୍ ନଷ୍ଟ ହୋଇଯାଏ। ଏହା ବ୍ୟତୀତ ପରିବା କାଟି ଅଧିକ ସମୟ ପାଣିରେ ପକାଇଲେ ତା'ର ସ୍ୱାଦ ନଷ୍ଟ ହେବା ସଙ୍ଗେ ସଙ୍ଗେ ଖାଦ୍ୟଗୁଣ ମଧ୍ୟ ନଷ୍ଟ ହୋଇଯାଏ। ତରକାରୀପତ୍ର ରାନ୍ଧିବା ବେଳେ ଯେତେ କମ୍ ସମୟରେ ବେଶୀ ନ ସିଝେଇ ରାନ୍ଧିବେ ତାହା ସ୍ୱାସ୍ଥ୍ୟ ପାଇଁ ଭଲ। ପ୍ରେସର କୁକରରେ ବେଶ୍ କମ୍ ସମୟରେ ହୋଇଯାଏ ଏବଂ ଢଙ୍କା ହୋଇଥିବାରୁ ଖାଦ୍ୟଗୁଣ ନଷ୍ଟ ହୁଏନି। ରାନ୍ଧିବାରେ ମଧ୍ୟ ଅଳ୍ପ ତେଲ ଏବଂ ଘିଅ ବ୍ୟବହାର କରିବା ଉଚିତ। ସବୁବେଳେ ତମ୍ବା, ପିତ୍ତଳ, ଷ୍ଟିଲ୍, ଲୁହା କଡ଼େଇ ବ୍ୟବହାର କଲେ ଭଲ। ସେଓ, ନାସପାତି, ପିଜୁଳି, ଗାଜର, କାକୁଡ଼ି ପ୍ରଭୃତିର ଚୋପାରେ ଥିବା ଖାଦ୍ୟସାର ଓ ପୁଷ୍ଟି ଆମେ ଚୋପା ଛଡ଼େଇ ଖାଇବା ଦ୍ୱାରା ନଷ୍ଟ ହୋଇଯାଏ। ଫଳକୁ ଭଲ ଭାବରେ ଧୋଇ କିଛି ସମୟ ପଟାସ ବା ଲୁଣ ପାଣିରେ ପକାଇ ଚୋବେଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ।

ପନିପରିବା ଓ ଫଳ ପାଚିବାକୁ ଆରମ୍ଭ କଲେ ବା ତାର ରଙ୍ଗର ପରିବର୍ତ୍ତନ ହେଲେ ସେଥିରେ ଜୀବାଣୁ ପ୍ରବେଶ କରେ। କଦଳୀ ବେଶୀ ପାଚିଗଲେ ତାର ଖାଦ୍ୟଗୁଣ ନଷ୍ଟ ହୋଇଯାଏ। କମଳା କଦଳୀ ପ୍ରଭୃତି ମୋଟା ଚୋପା ଦ୍ୱାରା ଆଚ୍ଛାଦିତ ଥିବାରୁ ଜୀବାଣୁ ସେଥିରେ ସହଜରେ ପଶିପାରନ୍ତିନି। ଫଳ ପ୍ରଭୃତି ଏୟାରଟାଇଟ୍ ପ୍ୟାକିଂ କଲେ ସେଥିରେ ଜୀବାଣୁ ପଶିପାରେନି। ଶୁଖିଲା ଜିନିଷରେ ଜୀବାଣୁ ବଢ଼ିପାରନ୍ତିନି। ସେମାନଙ୍କର ବଂଶବୃଦ୍ଧି ପାଇଁ ଜଳୀୟ ଅଂଶ ଦରକାର। ଯେକୌଣସି ଫଳ ବା ପରିବାରେ ତେଲ ବୋଳିଦେଲେ ନଷ୍ଟ ହୁଏନି। ଭିନେଗାର, ଲେମ୍ବୁ ରସ, ତେନ୍ତୁଳି ମଣ୍ଡ, ଲୁଣ ଖାଦ୍ୟ ସଂରକ୍ଷଣରେ ସାହାଯ୍ୟ କରେ। ଖାଦ୍ୟ ପଦାର୍ଥକୁ ବେଶୀ ଉତ୍ତାପରେ ରଖିଲେ ଖାଦ୍ୟଗୁଣ ନଷ୍ଟ ହୋଇଯାଏ। ରନ୍ଧା ଖାଦ୍ୟ ସାଧାରଣତଃ 12-20 ଘଣ୍ଟା ଆମେ ରୁମ୍ର ଉତ୍ତାପରେ ରଖିପାରିବା। ଛଣାଛଣି ବା ଭଜାଭଜି ଖାଦ୍ୟ ବେଶୀ ଖାଇବା ଉଚିତ ନୁହେଁ। ସରକଢ଼ା କ୍ଷୀର ପିଇବା ଉଚିତ। ତନ୍ତୁଯୁକ୍ତ ଖାଦ୍ୟ ଖାଇବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ।

ପନିପରିବା ଓ ଫଳକୁ କେମିତି ସାଇତି ରଖିବା ଏବଂ ଖାଦ୍ୟକୁ କିଭଳି ପ୍ରସ୍ତୁତ କରିବା ସେ ସମ୍ପର୍କରେ ତ ଆମେ ଅନେକ କଥା ଜାଣିଲେ। ତେଣୁ ଭଉଣୀ, ଆପଣମାନେ ଏମିତି ନିତିଦିନିଆ ଜୀବନରେ ସମୟ ପାଇଲେ ବିଭିନ୍ନ ପ୍ରକାରର ପିଠା ମିଠା ପନିପରିବାକୁ ନେଇ ରୋଷେଇ ପ୍ରସ୍ତୁତ କରନ୍ତୁ ଆଉ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖନ୍ତୁ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ଏବେ ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

0: ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୌଦାମିନୀ ସାହୁ, ପ୍ରଯୋଜନା ପ୍ରଜ୍ଞା ପରମିତ ସାହୁ, କ୍ଷମା କରିବେ ସୌଦାମିନ ପ୍ରଧାନ। କିଛି କାର୍ଯ୍ୟକ୍ରମ ସମ୍ପର୍କୀୟ ଷ୍ଟୁଡ଼ିଓ ଘଟରେ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ କଟକ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ତିନିଟି ରାଜ୍ୟର ତିନିଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ। ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ। ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ଅକ୍ଲାଣ୍ଡ ଗସ୍ତ କରିବେ।

0: ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ ଭାରତ ଗସ୍ତରେ ଆସି ଅର୍ଥନୈତିକ ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି ତିନୋଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି ତିନୋଟି ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ତାରିଖରେ ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବାବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବର୍ଷର ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 କୋଟି ଜନସାଧାରଣ ଏବଂ 8,50,000ରୁ ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ବାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିଆ ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
2: ପୁରୀ ମେ ମହାପ୍ରଭୁ ଜଗନ୍ନାଥ ଜୀ କା ରଥ ଯାତ୍ରା କା ପାବନ ପର୍ବ ହେ ଉସମେ 300 ସେ ଅଧିକ ସ୍ପେଶାଲ ଟ୍ରେନ୍ସ ଚଲାଇ ଗଏ ଔର ଆନେ ୱାଲେ ସମୟ ମେ କେରଲମ ମେ ଓନମ କେ ଫେଷ୍ଟିଭାଲ କେ ଉପଲକ୍ଷ ମେ 100 ସେ ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇ ଯାଏଗି।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍କତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା

0: ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନ୍ରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି, ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1ରେ ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3ଟି ରାଜ୍ୟର 3ଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi embarks on 6-day visit to Indonesia, Australia and New Zealand. Says it will strengthen India's Act East policy as well as outlook towards free and open Indo-Pacific. Minister for Cooperation Amit Shah says cooperative movement is entering a new phase of expansion through reforms, digitization and professional management. Heavy rain affects normal life in Mumbai metropolitan region. Traffic disrupted on Mumbai-Pune expressway due to landslides. IMD issues red alert for heavy to very heavy rainfall over parts of Madhya Maharashtra, Gujarat, Goa and Chhattisgarh for today. At least 10 people killed and over 46 injured in Kiev after Russia launches ballistic missile attack. England storm into FIFA World Cup quarterfinals with dramatic 3-2 victory over Mexico. And in Wimbledon tennis, Novak Djokovic beats Roman Safiulin of Russia to reach men's singles quarterfinals. Naomi Osaka also reaches women's singles quarterfinals, defeating world number one Aryna Sabalenka. Prime Minister Narendra Modi has embarked on a 6-day visit to Indonesia, Australia and New Zealand. In his departure statement, the Prime Minister said his visit to the three countries will further strengthen India's Act East policy, Mahasagar vision, as well as the country's outlook towards a free and open Indo-Pacific. Prime Minister Modi said his visit to Indonesia will further deepen the comprehensive strategic partnership, which was elevated during his 2018 visit and follows President Prabowo's state visit to India as the chief guest at the Republic Day celebrations in 2025. Prime Minister Modi said he will also interact with the Indian diaspora and visit the Prambanan

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ଶୁଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ସୁରକ୍ଷା ପାଇଁ 220 କାର୍ଟୁନ ପୁଲିସ ଫୋର୍ସ, 2 ୟୁନିଟ୍ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300 ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000 ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣୀ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ସ ଚାଲିଯିବ ସାରେ, ପାଖାପାଖି 50 ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 କରୋଡ ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ୍ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ, ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିଭିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍କତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300 ରୁ

0: ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡାର ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ରେ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡ୍ଭାଇଜରି ଜାରି ସହ ଆମେ ଆଲର୍ଟ ଅଛୁ। ଆମର ରିଜର୍ଭ ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଫୁଟ ଆମ ପାଖେ ଅଛି କୁସନ, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପଭିକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ, ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି, ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ, ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବାବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300 ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଅନୁରାଧା, ଚଳଚ୍ଚିତ୍ର କନ୍ୟାଦାନ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଦେବାଶିଷ ମହାପାତ୍ର ଏବଂ ତୃପ୍ତି ଦାସ। ଚଳଚ୍ଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଶ୍ରାନ୍ତି ଅପରାହ୍ନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ଆପ୍ କି କସମ୍।

ପରବର୍ତ୍ତୀ ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଚଳଚ୍ଚିତ୍ର ଅଜନବୀ।

86 କରୁଛୁ ଆଜିର ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ ଆକାଶବାଣୀ କଟକ। ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତକୁ। ପ୍ରଥମେ ଗୀତଟିକୁ ଗାଇଛନ୍ତି ତାନସେନ ସିଂହ।

0: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ତନସେନ ସିଂ ଏବଂ ଚନ୍ଦନ, ଗୀତ ରଚନା ସୁରେନ୍ଦ୍ରନାଥ ବିଦ୍ୟାଧର।
1: ଆରେ ସାଥୀ ମୋର କହିବ କି ପ୍ରେମ ସେ କି ଅମର, ପ୍ରେମକୁ ଯେ ଧୋକା ଦିଏ

ଆପଣ ହେଲେ କବିତା ମିଶ୍ର, ସେକ୍ଟର 9 CDA କଟକରୁ। ଶୁଣିବାକୁ ଚାହିଁଛନ୍ତି କନକ ବଳବନ୍ତ ରାୟ ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ନିଜାମ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଥର ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ବୁଟୁ, ଝିଲି, ମିଲି, ତାଙ୍କର ବାପା ବୋଉ ଜଗତସିଂହପୁରରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ନିବେଦିତା ଏବଂ ସୁବାସ ଦାସଙ୍କ କଣ୍ଠରେ ଏହି ଗୀତଟିକୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ସୁମନ କଲ୍ୟାଣପୁର କଥାଚିତ୍ର ଗପ ହେଲେ ବି ସତ୍ୟ

ପରବର୍ତ୍ତୀ କଥାଚିତ୍ର ମହାସତୀ ସାବିତ୍ରୀ ଗୀତରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପୋଡ଼ୱାଲ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ଅନ୍ୱେଷ କାର୍ଯ୍ୟକ୍ରମକୁ।
1: ଆଜିର ଅନ୍ୱେଷରେ ମୁଁ ଅଛି ଆପଣମାନଙ୍କ ସାଥୀ ଦୀପ୍ତି,
0: ଆଉ ମୁଁ ଅନନ୍ୟା। ଆଚ୍ଛା ଦୀପ୍ତି, ଆଜି କଣ ଷ୍ଟୁଡିଓ ଆସିବାରେ ଏତେ ଲେଟ୍ କଲ ଯେ?
1: ଘରୁ ଜଳଖିଆ କରିନଥିଲି ତ ସେଥିପାଇଁ ବାହାରୁ ଖାଇକି ଆସିଲି, ଆଉ ସେମିତିରେ ବି ଏଇ ଦୁଇ ଚାରି ଦିନ ଯୋଉ ବର୍ଷା ହଉଛି ଆଉ କୁହନି।
0: ଆରେ ଦୀପ୍ତି, କହୁଛ ବର୍ଷା ହଉଛି, ପୁଣି ଏଇ ବର୍ଷା ଦିନେ ଏମିତି ବାହାରେ ଖାଦ୍ୟ ଖାଉଛ? ଏବେ ଯେମିତି ବର୍ଷା ହଉଛି, ଏବେ ତ ବାହାରେ ଖାଦ୍ୟ ଆଉ ପାଣି ପିଇବା ଜମା ବି ଠିକ ନୁହଁ, କାରଣ କେଉଁ ପରିବେଶରେ ସେଇଟା ତିଆରି ହେଉଛି ସେଇଟା ତ ତମେ ଜାଣିନ। ଆଉ ଏବେ ପ୍ରାୟତଃ ଚାରିଆଡେ ଜଣ୍ଡିସ, କଲେରା, ଡାଇରିଆ ଭଳି ଅନେକ ରୋଗ ଏହି ଦୂଷିତ ଖାଦ୍ୟ ଏବଂ ପାଣି ଦ୍ୱାରା ବହୁ ମାତ୍ରାରେ ବ୍ୟାପୁଛି।
1: ଠିକ କହିଛ ଅନନ୍ୟା, ଆଜିଠୁ ମୁଁ ସତର୍କ ହେଇକି ରହିବି। ଆଉ ଗୋଟେ କଥା, ତମେ ବି ଠିକ କହିଛ, ଏଇ ବର୍ଷା ଦିନେ ପାଣି ଅଧିକ ଦୂଷିତ ହୋଇ ଜଳ ପ୍ରଦୂଷଣ ହୁଏ।
0: ଜଳ ପ୍ରଦୂଷଣ ବି ହବନି କେମିତି? ବର୍ଷା ହେବା ସମୟରେ ପାଣିର ବୁନ୍ଦା ଆକାଶର ପୃଷ୍ଠଭାଗରେ ସ୍ପର୍ଶ କରିବା ମାତ୍ରେ ହିଁ ଦୂଷିତ ହୋଇଯାଏ, ଆଉ ଭୂମିରେ ପଡିବା ମାତ୍ରେ ତ ଆହୁରି ଦୂଷିତ ହୋଇଯାଏ।
1: ହଁ ଅନନ୍ୟା, କେବଳ କଣ ଏତିକି, ଆଜିର ସମୟରେ ଜଳ ପ୍ରଦୂଷଣ ମନୁଷ୍ୟକୃତ ଭାବେ ମଧ୍ୟ ହେଉଛି। ମନୁଷ୍ୟ ଦୈନନ୍ଦିନ ଜୀବନରେ ଯେଉଁ ଜଳକୁ ଉପଯୋଗୀ କରିଥାଏ ସେହି ଜଳକୁ ସେ ଦୂଷିତ ମଧ୍ୟ କରିଥାଏ। ଶିଳ୍ପର ସମ୍ପ୍ରସାରଣ, ଜନସଂଖ୍ୟା ବୃଦ୍ଧି, ଅରଣ୍ୟ ସମ୍ପଦର କ୍ଷୟ, ଯାନବାହନର ଚଳାଚଳ, କୀଟନାଶକ ଔଷଧର ପ୍ରୟୋଗ ଏବଂ ବୈଜ୍ଞାନିକ ପରୀକ୍ଷା ପରି ବିବିଧ କାରଣ ଯୋଗୁଁ ପରିବେଶ ପ୍ରଦୂଷିତ ହେବା ସହ ଜଳ ପ୍ରଦୂଷଣ ମଧ୍ୟ ହେଉଛି।
0: ହଁ ଶ୍ରୋତା ବନ୍ଧୁ, ଜଳକୁ ବାଦ ଦେଇ ଜୀବନର ଅସ୍ତିତ୍ୱ ନାହିଁ। ପ୍ରାଣୀ ଓ ଉଦ୍ଭିଦ ପ୍ରତ୍ୟେକ ସଜୀବର ବଞ୍ଚି ରହିବା ପାଇଁ ଜଳ ହିଁ ପ୍ରଥମ ଉପାଦାନ। କାହିଁକି ଏଉଁ ଅତୀତରୁ ଜଳକୁ ଜୀବନ ବୋଲି କୁହାଯାଇଛି ପରା? ତେବେ ଏହି ଜୀବନରୂପୀ ଜଳର ପ୍ରଦୂଷଣ ହେବାର କାରଣ କ'ଣ ଏବଂ ଏହାର ନିରାକରଣ ବିଷୟରେ ଆସନ୍ତୁ ଜାଣିବା ଆଜିର ଆଲୋଚନାରେ। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଜଳ ପ୍ରଦୂଷଣର କାରଣ ଓ ଏହାର ନିରାକରଣ। ଏହାକୁ ଆଲୋଚନା କରୁଛନ୍ତି ସୁଶାନ୍ତ କୁମାର ଦାସ।
2: ଜଳ ଶବ୍ଦଟି ରୋମାନ ଭାଷାରୁ ଆସିଅଛି, ଏହାର ଅର୍ଥ ଆକ୍ୱା। ଭାରତୀୟ ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ କୃଷି ଉପରେ ନିର୍ଭର କରେ। କୃଷି ପାଇଁ ନିର୍ଭରଯୋଗ୍ୟ ଜଳସେଚନର ଉତ୍ସ ହେଉଛି ଡ୍ୟାମ୍ ବା ଜଳଭଣ୍ଡାର। ତେଣୁ ଜଳଭଣ୍ଡାରରେ ଗଚ୍ଛିତ ଜଳ ଯୋଗୁଁ ବାଷ୍ପୀକରଣ ପ୍ରକ୍ରିୟା ଦ୍ରୁତ ହେଉଛି, ଏହା ଯୋଗୁଁ ବହୁ ପରିମାଣର ସ୍ୱଚ୍ଛ ଜଳ ନଷ୍ଟ ହେଉଛି। ଏହାର ପ୍ରଭାବ ଜୀବଜଗତ ଏବଂ ପରିସଂସ୍ଥା ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପଡୁଛି। ନିକଟରେ ଜଳଭଣ୍ଡାର ଉପରେ ହେଉଥିବା ଗବେଷଣାରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ିଛି। ସମ୍ପ୍ରତି ଦେଶର ଅନେକ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। ଗ୍ରୀଷ୍ମ ପରେ ବର୍ଷାର ଆଗମନରେ ହୁଏତ ଏ ସମସ୍ୟା କିଛି ମାତ୍ରାରେ ଲାଘବ ହୋଇପାରେ, କିନ୍ତୁ ପାନୀୟ ଜଳ ପ୍ରସଙ୍ଗରେ ଆଉ ଏକ ସମସ୍ୟା ଗୁରୁତର ସଙ୍କଟରେ ରୂପ ନେବାକୁ ବସିଛି। କେତେକ

ଅଞ୍ଚଳରେ ପ୍ରସିଦ୍ଧ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ପାଣି ନାମରେ ସେମାନେ ପ୍ରସ୍ତୁତ ଜହର ପିଉଛନ୍ତି। ଦୂଷିତ ଜଳ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଅତି କମ୍ରେ 6,95,00,000 ଏଭଳି ଜନବସତି ରହିଛି ଯେଉଁଠି ପାନୀୟ ଜଳର ଗୁଣାତ୍ମକ ମାନ ଆଦୌ ମନୁଷ୍ୟ ବ୍ୟବହାର ଉପଯୋଗୀ ନୁହେଁ। ଏହି କାରଣରୁ 3.6 କୋଟି ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି। ପୃଥିବୀରେ ଜଳ ଉପଲବ୍ଧ ଥିବାରୁ ଯେତେ ବ୍ୟବହାର ଉପଯୋଗୀ କରାଯାଇପାରେ ଏବଂ ଅପବ୍ୟବହାର କରାଯାଇପାରେ। ପୃଥିବୀବାସୀଙ୍କର ଏହି ଭ୍ରାନ୍ତ ଧାରଣା ଯୋଗୁଁ ପୃଥିବୀ ଆଜି ଘୋର ଜଳ ସଙ୍କଟରେ ସମ୍ମୁଖୀନ ହୋଇଛି। ଫୋକେନମାର୍କ ୱାଟର ଷ୍ଟ୍ରେସ୍ ଇଣ୍ଡିକେଟର ଅନୁଯାୟୀ ପୃଥିବୀର 50%ରୁ ଅଧିକ ଲୋକ ଏବେ ଜଳବିହୀନ ଅଞ୍ଚଳରେ ବାସ କରୁଛନ୍ତି। ଜାତିସଂଘ ରିପୋର୍ଟ ଅନୁଯାୟୀ 2045 ବେଳକୁ ଜଳ ସଙ୍କଟରେ ସମ୍ମୁଖୀନ ହେବେ ପୃଥିବୀର ମୋଟ ଜନସଂଖ୍ୟାର 70% ଲୋକ। କିଛି ବର୍ଷରେ ଜଳକୁ କେନ୍ଦ୍ର କରି ଦେଶ ଦେଶ ମଧ୍ୟରେ ଯୁଦ୍ଧ ହୋଇ ତାହା ଏକ ଭୟଙ୍କର ବିଶ୍ୱଯୁଦ୍ଧରେ ପରିଣତ ହେବ ବୋଲି 100% ଭୂବିଜ୍ଞାନୀମାନେ କହୁଛନ୍ତି। ପୃଥିବୀର 9 ଦେଶରେ ରହିଛି ସମୁଦାୟ ଜଳର 60%, 40% ପୃଥିବୀର ବାକି ସମସ୍ତଙ୍କ ପାଇଁ ଆମ ଦେଶର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର 18% ମାତ୍ର। ପୃଥିବୀରେ ଥିବା ସମୁଦାୟ ମଧୁର ଜଳର କେବଳ 4% ଆମ ପାଖରେ ସଂରକ୍ଷଣ, ସୁବିନିଯୋଗ ଓ ସୁପରିଚାଳନା ନିତ୍ୟାନ୍ତ ଆବଶ୍ୟକ। ବର୍ଷକୁ ପ୍ରାୟ 7 ଲକ୍ଷ ଆବଶ୍ୟକ ଭାରତୀୟ ମରୁଛନ୍ତି ଜଳଜନିତ ସଂକ୍ରମଣ ଯୋଗୁଁ। ପିଇବା ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି କିଲୋ କିଲୋମିଟର ବାଟ। ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର ଜିଲ୍ଲାମାନଙ୍କରେ ଆଦିବାସୀ ଅଞ୍ଚଳର ଲୋକମାନେ ଜଳ ପାଇଁ ଘରଠାରୁ ମାଇଲ ମାଇଲ ବାଟ ଯିବାକୁ ପଡୁଛି। ଆନ୍ତର୍ଜାତିକ ସଂସ୍ଥା ୟୁଏ ୱାଟର ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ 2045 ସୁଦ୍ଧା ପାନୀୟ ଜଳର ବିହୀନରେ ଭାରତ ପରିଗଣତି ହେବ। ଆଖିବୁଜି ଏହି କଥା ଭାବିଲା ବେଳକୁ ଦେହର ଲୋମ ଟାଙ୍କୁରେ ଉଠିଲେ ବି ଏହା ଆଗାମୀକାଲିର ସତ୍ୟ ଘଟଣା ରୂପରେ ପ୍ରକାଶ ପାଇବ ବୋଲି 100% ଅନୁମାନ କରାଯାଇଛି। ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ ଦେଶର ଏବେ 5,723 ବ୍ଲକ ମଧ୍ୟରୁ 849 ବ୍ଲକ ଡ୍ରାଇ ଜୋନ୍ରେ ପାଲଟି ଗଲାଣି। ଓଡ଼ିଶା ରାଜ୍ୟର 75 ବ୍ଲକ ପାନୀୟ ଜଳ ସମସ୍ୟା ଅତି ଉତ୍କଟ। 2011 ଜନଗଣନା ଅନୁସାରେ ପିଇବା ପାଣି ପାଇଁ 78% ଲୋକ ନିଜ ଘରର ବାହାରକୁ ଯାଇଥାନ୍ତି। ସେଥିମଧ୍ୟରୁ 36% ଲୋକ 1 କିଲୋମିଟର ବା ଅଧିକ ବାଟ ଯାଇଥାନ୍ତି। 1951 ଆମ ଦେଶର ପ୍ରତ୍ୟେକ ଦେଶବାସୀଙ୍କୁ ବର୍ଷକୁ 5,177 ଘନମିଟର ଜଳ ମିଳୁଥିବା ବେଳେ 2001 କେବଳ 1,820 ଘନମିଟର ଜଳ ମିଳିଛି ଏବଂ ଆଶଙ୍କା କରାଯାଉଛି ଯେ ଯଦି ଅଧିକ ଜଳ ସଞ୍ଚୟର ବ୍ୟବସ୍ଥା ନ କରାଯାଏ ତେବେ 2050 ବେଳକୁ ମୁଣ୍ଡପିଛା ବର୍ଷ ସାରା ମାତ୍ର 1,140 ଘନମିଟର ଜଳ ମିଳିବ। ଆମେରିକା ଜନବିକାଶ ରିପୋର୍ଟ ଅନୁସାରେ ଜନସଂଖ୍ୟା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁଁ ଭବିଷ୍ୟତର ଭୂତଳ ଜଳର ଭୟଙ୍କର ସଙ୍କଟ ଦେଖାଦେବ। ଭୂବିଜ୍ଞାନୀମାନଙ୍କ ମତ ଅନୁସାରେ ଆମ ଦେଶରେ ପ୍ରାୟ 18% ବର୍ଷା ଜଳ ମାଟି ଭେଦ କରି ଭୂତଳକୁ ଯାଇଥାଏ। ଆଗାମୀ 15 ମଧ୍ୟରେ 40% ଲୋକଙ୍କୁ ଜଳ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସହରୀକରଣ ଓ ଜନସଂଖ୍ୟା ବୃଦ୍ଧି କାରଣରୁ ଭବିଷ୍ୟତରେ ହେବାକୁ ଥିବା ଜଳ ସଙ୍କଟ ଜମିବାଡ଼ି ଓ ଶିଳ୍ପ କାରଖାନା ଉପରେ ବିପଦ ସୃଷ୍ଟି କରିବ। ଖାଦ୍ୟ ଓ ପାନୀୟ ସମସ୍ୟା ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ଦେଖାଯିବ। ତେଣୁ ଏବେଠାରୁ ଜଳ ସଂରକ୍ଷଣ ସମ୍ପର୍କରେ ଉପଯୁକ୍ତ ନୀତି ପ୍ରସ୍ତୁତ କରିବାକୁ ହେବ। ରିପୋର୍ଟ ଅନୁସାରେ ପାଣିର ଚାହିଦା 55% ବୃଦ୍ଧି ପାଇବ। କୃଷି କ୍ଷେତ୍ରରେ କୃଷି ଉତ୍ପାଦନକୁ ସର୍ବନିମ୍ନ 60% ରଖିବା ଆବଶ୍ୟକ। ବିକାଶଶୀଳ ଦେଶରେ ଉତ୍ପାଦନକୁ 100% ବୃଦ୍ଧି କରିବାକୁ ହେବ। ରାଜ୍ୟରେ ଅଧିକାଂଶ ନଦୀ ଏବେ ଶୁଷ୍କ ହେବାକୁ ଲାଗିଲାଣି। 25 ପୂର୍ବରୁ ବିଭିନ୍ନ ନଦୀ ସମୁଦ୍ରରେ ଯେତିକି ଜଳ ରହୁଥିଲା ଏବେ ତାର 70% ହ୍ରାସ ପାଇସାରିଲାଣି। ମୁଖ୍ୟତଃ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ୍, ଆର୍ସେନିକ୍, ଲୌହ ଓ ଲବଣ ଅଂଶ ରହିଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ବିପଦ। କେବଳ ଫ୍ଲୋରାଇଡ୍ ଯୁକ୍ତ ପାନୀୟ ଜଳ ଯୋଗୁଁ 66 ନିୟୁତ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଛି। ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ 6 ଲୋକ ଏକ ପ୍ରକାର ପଙ୍ଗୁ ହୋଇଯାଇଛନ୍ତି। ଭୂତଳ ଜଳର ମାତ୍ରାତିରିକ୍ତ ଉତ୍ତୋଳନ କାରଣରୁ ପାନୀୟ ଜଳର ଉତ୍ସ ବିଷାକ୍ତ ହେଉଛି। ଧାତବ ଜନିତ ପ୍ରଦୂଷଣ ବ୍ୟତୀତ ଜୀବାଣୁ ଜନିତ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ 37.7 ଭାରତୀୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ 1.5 ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥାଏ। ପାନୀୟ ଜଳକୁ ପ୍ରଦୂଷଣ ଜନିତ ଜହରରୁ ମୁକ୍ତ କରିବା ଲାଗି ଜାତୀୟ ସ୍ତରରେ ଜରୁରୀ ପଦକ୍ଷେପର ଆବଶ୍ୟକତା ରହିଛି। ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପରିତ୍ୟକ୍ତ ଭୂମି ରହିଛି। ଏହାକୁ ଯଦି ପୋଖରୀରେ ରୂପାନ୍ତରିତ କରାଯାଇପାରିଥାନ୍ତା ତେବେ ଜଳର କଷ୍ଟରୁ ହୁଏତ ଆମେ ମୁକ୍ତି ପାଇପାରନ୍ତୁ। ବିଭିନ୍ନ ପ୍ରକାର ଚାଷବାସ ସହିତ କଳକାରଖାନା ପାଇଁ ଜଳାଭାବ ପଡ଼ନ୍ତା ନାହିଁ। ଗ୍ରୀଷ୍ମତାପ ଅନେକାଂଶରେ କମିଯାଇପାରନ୍ତା। ଆମ ରାଜ୍ୟରେ ଯେତେ ବର୍ଷା ଜଳ ସିଧାସଳଖ ସମୁଦ୍ରକୁ ବହିଯାଏ ଆମ ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା

ମାଧ୍ୟମରେ ପୋଖରୀ ଖୋଳାଇବା ପାଇଁ ଆର୍ଥିକ ସହଯୋଗର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାତ୍ର ଉପଯୁକ୍ତ ତଦାରଖ ସହିତ ପରବର୍ତ୍ତୀ ନିରୀକ୍ଷଣ ଓ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହା ଫଳପ୍ରଦ ହୋଇପାରୁ ନାହିଁ। ରାଜ୍ୟର ନୂତନ ସରକାର ପ୍ରାଥମିକତା ଭିତ୍ତିରେ ରାଜ୍ୟରେ ଥିବା ପୁରୁଣା ଜଳାଶୟଗୁଡ଼ିକର ପୁନରୁଦ୍ଧାର ସହିତ ନୂତନ ପୋଖରୀ ଖୋଳା ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ। ବଡ଼ ବଡ଼ କଳକାରଖାନାମାନଙ୍କରେ ପ୍ରଚୁର ପରିମାଣରେ ଜଳ ବ୍ୟବହୃତ ହୋଇଥାଏ। ଏହି ଜଳ ଖଣିରୁ ବାହାରୁଥିବା ଓର ଧୋଇବାରେ ଉତ୍ପାଦିତ ପଦାର୍ଥ ଓ ଉତ୍ପାଦିତ ଦ୍ରବ୍ୟକୁ ଥଣ୍ଡା କରିବାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ବ୍ୟବହୃତ ହୁଏ। ଆମ ଦେଶର ବୃହତ୍ କଳକାରଖାନାଗୁଡ଼ିକ ସାଧାରଣତଃ ନଦୀକୂଳରେ ବା ସମୁଦ୍ରକୂଳରେ ରହିଥିବାରୁ ଅଦରକାରୀ ଜଳ ଦ୍ୱାରା ଉତ୍ସଗୁଡ଼ିକର ଜଳ ପ୍ରଦୂଷିତ ହୋଇଥାଏ। ସେହିପରି ସମୁଦ୍ର ଜଳରେ ତୈଳକୂପ ଖନନ ଓ ତୈଳ ଆହରଣ ସମୟରେ ଅସାବଧାନତା ଯୋଗୁଁ କୂପରୁ ତୈଳ ବାହାରି ଯାଇ ସମୁଦ୍ରରେ ମିଶିଥାଏ, ଫଳରେ ଜଳ ପ୍ରଦୂଷଣ ହୋଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଆଣବିକ ବିସ୍ଫୋରଣ ଆକାଶରେ, ଭୂମି ତଳେ ଓ ସମୁଦ୍ର ଭିତରେ କରାଯାଉଛି। ଏହି ବିସ୍ଫୋରଣରୁ ନିର୍ଗତ ହେଉଥିବା ତେଜସ୍କ୍ରିୟ ପଦାର୍ଥ ଓ ବିକିରଣ ଜଳରେ ମିଶିଥାଏ କିମ୍ବା ବାୟୁମଣ୍ଡଳକୁ ଯାଇଥାଏ। ବର୍ଷା ଦ୍ୱାରା ଏହା ବାୟୁମଣ୍ଡଳରୁ ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ତେଜସ୍କ୍ରିୟ ଅପଦ୍ରବ୍ୟଗୁଡ଼ିକ ମଧ୍ୟ କେତେକ ଦେଶ ସମୁଦ୍ରରେ ନିକ୍ଷେପ କରିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ। ଖୋଲା ରହିଥିବା ଲୌହ, କୋଇଲା ଓ ଅନ୍ୟାନ୍ୟ ଧାତୁ ଥିବା ଖଣିରୁ ବାହାରୁଥିବା ଲୌହଗୁଣ୍ଡ, କୋଇଲାଗୁଣ୍ଡ ପ୍ରସ୍ତୁତରେ ଜଳରେ ଧୋଇ ହୋଇ ଅପଦ୍ରବ୍ୟଗୁଡ଼ିକୁ ଜଳ ପ୍ରଦୂଷଣ ହୋଇଥାଏ। ଏହିପରି ଭାବରେ ଅନେକ ପ୍ରକାର ମଣିଷର ଅପବ୍ୟବହାର ଯୋଗୁଁ ଜଳ ବିଭିନ୍ନ ଉପାୟରେ ପ୍ରଦୂଷିତ ହୋଇଥାଏ। ଜଳ ପ୍ରଦୂଷିତ ନ ହେବା ପାଇଁ ସରକାରୀ, ବେସରକାରୀ ଓ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଜଳର ନିରାକରଣ କରାଯାଇପାରିବ। ଆମ ଦେଶରେ ସହରର ବଜାର ଚତୁଃପାର୍ଶ୍ୱରେ, ଗାଁ ଗଣ୍ଡାର ବିଭିନ୍ନ ଅଞ୍ଚଳରେ ଆଧୁନିକ ଉପାୟରେ ଜଳାଶୟମାନ ନିର୍ମାଣ କରି ସେଥିରେ ବୃଷ୍ଟି ଜଳ ସଂଗ୍ରହ କରିବା ପାଇଁ ମନରେଗା ଯୋଜନାର ଅର୍ଥକୁ ବ୍ୟୟ କରାଗଲେ ଦେଶର ଜଳାଭାବ ବହୁ ପରିମାଣରେ କମିବ ଏବଂ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିବେ। ବଡ଼ ଖୁସିର କଥା ଯେ ଭାରତ ସରକାର ମନରେଗା କାର୍ଯ୍ୟକ୍ରମରେ ବହୁ ଅର୍ଥ ମଞ୍ଜୁର କରିଛନ୍ତି। ଆଶା କରାଯାଉଛି ଯଦି ଏହି ଅର୍ଥ ଉପଯୁକ୍ତ ଭାବରେ ଖର୍ଚ୍ଚ ହୋଇ ଜଳାଶୟମାନ ଗଢ଼ି ଉଠେ ତେବେ ଲୋକମାନଙ୍କର ଜଳାଭାବ ଦୂର ହେବ ଏବଂ ବର୍ଷସାରା ଦରକାର ମୁତାବକ ପିଇବା ଓ ଚାଷ ପାଇଁ ଜଳ ପାଇବେ। ଏଥିରେ ସରକାର ଓ ସାଧାରଣ ନାଗରିକଙ୍କର ଆନ୍ତରିକତା ଓ ପୂର୍ଣ୍ଣ ସହଯୋଗ ଦରକାର। ଅଧିକାଂଶ ବିଭବଶାଳୀ ଦେଶରେ ସିୱେଜ୍ ନିର୍ଗତ ହେଉଥିବା ଜଳ ସବୁ ଓ ସହର ନାଳପାଣି ସବୁ ନଦୀରେ ମିଶିବା ପୂର୍ବରୁ ସିୱେଜ୍କୁ ବିଭିନ୍ନ ପ୍ରଣାଳୀରେ ସିୱେଜ୍ ଟ୍ରିଟମେଣ୍ଟ ପଦ୍ଧତି ଅବଲମ୍ବନ କରାଯାଇ ଜଳରୁ ଅପଦ୍ରବ୍ୟଗୁଡ଼ିକୁ ବାହାର କରାଯାଇପାରେ ଓ ଜଳକୁ ନଦୀଗର୍ଭକୁ ଛାଡ଼ି ଦିଆଯାଉଛି କିମ୍ବା ଆଉଥରେ ବ୍ୟବହାର କରାଯାଉଛି। ସେହିପରି ଭାବରେ ବଡ଼ ବଡ଼ ଶିଳ୍ପ କାରଖାନା ଥିବା ଅଞ୍ଚଳରେ ଅଦରକାରୀ କଳକାରଖାନାରୁ ବାହାରି ପୂର୍ବରୁ ରାସାୟନିକ ପ୍ରକ୍ରିୟା ଦ୍ୱାରା ଏଥିରୁ କ୍ଷତିକାରକ ପଦାର୍ଥଗୁଡ଼ିକୁ ବାହାରି କରିବା ପରେ ଜଳକୁ ନଦୀ କିମ୍ବା ହ୍ରଦ ବା ସମୁଦ୍ରରେ ମିଶାଇ ଦିଆଗଲେ ଜଳ ପ୍ରଦୂଷଣ ହେବ ନାହିଁ। ଆମ ଦେଶରେ ବିଶ୍ୱବ୍ୟାଙ୍କ ସହାୟତାରେ ଗଙ୍ଗା ନଦୀ ପ୍ରଦୂଷଣ ପ୍ରତିରୋଧ କରିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଅଛି। ଗଙ୍ଗା ନଦୀ ଗୋଟିଏ ବଡ଼ ନଦୀ ହୋଇଥିବାରୁ ଏବଂ ସମତଳ ଅଞ୍ଚଳରେ ପ୍ରଭାବିତ ହେଉଥିବା ଯୋଗୁଁ ଅଧିକାଂଶ ବଡ଼ ସହର ଓ ଅଧିକାଂଶ ବଡ଼ ଶିଳ୍ପ କାରଖାନା ଏହି ନଦୀକୂଳରେ ଅବସ୍ଥିତ, କାରଣ ଏହା ଚିରସ୍ରୋତା ନଦୀ ହୋଇଥିବାରୁ ବର୍ଷସାରା ଶିଳ୍ପ କାରଖାନା ପାଇଁ ପାଣି ମିଳିପାରିବ। ତେଣୁ ସହରଗୁଡ଼ିକର ଆବର୍ଜନା ପୂର୍ଣ୍ଣ ଦୂଷିତ ଜଳ ଓ କାରଖାନାର ଦୂଷିତ ଜଳ ଗଙ୍ଗା ନଦୀରେ ନାଳ ଦ୍ୱାରା ମିଶୁଛି। ବର୍ତ୍ତମାନ ସମସ୍ତ ଦୂଷିତ ଜଳକୁ ପରିଷ୍କାର ଏବଂ ବିଶୁଦ୍ଧ କରି ଗଙ୍ଗା ନଦୀରେ ଛାଡ଼ିବା ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସମସ୍ତ ଶିଳ୍ପ କାରଖାନା ଉପରେ ଆଇନଗତ ପ୍ରଭାବ ପକାଇ ସେମାନଙ୍କର କାରଖାନାର ପ୍ରଦୂଷିତ ଜଳ ପରିଷ୍କାର ଏବଂ ବିଶୁଦ୍ଧ କରିବା ପରେ ନଦୀରେ ମିଶାଇବାକୁ ପଦକ୍ଷେପ ନିଆଯାଉଛି। ସବୁଠାରୁ ବଡ଼ ପଦକ୍ଷେପ ହେଉଛି ଜଳର ବ୍ୟବହାର ଓ ପ୍ରଦୂଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି। ଜନସାଧାରଣର ଜଳର ପ୍ରଦୂଷଣ କିପରି ହେଉଛି ଏବଂ ଏହାର କୁପ୍ରଭାବ ସମ୍ବନ୍ଧରେ ସଚେତନ ହେଲେ ଅନେକ ଗୁଡ଼ିଏ ଛୋଟ ଛୋଟ ପଦକ୍ଷେପ ବ୍ୟକ୍ତିଗତ ସ୍ତରରେ ନେବା ଦ୍ୱାରା ଜଳର ପ୍ରଦୂଷଣ ମଧ୍ୟ ପ୍ରତିରୋଧ କରାଯାଇପାରିବ। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶିତ ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ କଳକାରଖାନା ଓ ଖଣି ଖାଦ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ରଭାବରେ ରାଜ୍ୟର ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଇନ୍ଦ୍ରାବତୀ ଏବଂ କୋଲାବାଦୀ ନଦୀର ଜଳଧାରା ଆଉ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ବିଭିନ୍ନ ଗ୍ରାମ ଓ ସହରକୁ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ସେସବୁ ନଦୀ ଜଳ ପିଇ ଜଣ୍ଡିସ, ଟାଇଫଏଡ୍, ହଇଜା ଓ ବିଭିନ୍ନ ଅଜଣା ରୋଗରେ ଲୋକମାନେ ପୀଡ଼ିତ ହେଉଛନ୍ତି। ଏବେ ସହରମାନଙ୍କରେ ବ୍ୟାପିଥିବା ଜଣ୍ଡିସ ରୋଗର ଏହା ଜ୍ୱଳନ୍ତ ଉଦାହରଣ। ଏସବୁ ଅସୁବିଧାରୁ ବଞ୍ଚିବାର ଉପାୟ ହେଉଛି ଜଳ ସଂରକ୍ଷଣ ଓ ସୁବିନିଯୋଗ। ଏସବୁ ପାଇଁ ବିଭିନ୍ନ ପ୍ରୟାସ ଜାରି କରିବାକୁ ହେବ।

0: ଏସବୁକୁ ଆଖିଆଗରେ ରଖି ନିଜ ନିଜ ଭିତରେ ପ୍ରୟାସ ସୃଷ୍ଟି କରିବାକୁ ହେବ ଏବଂ ବିଭିନ୍ନ ପ୍ରକାର ଜନସଚେତନତା କରିବାକୁ ହେବ। କଥାରେ ଅଛି, ପୋଖରୀରେ ପାଣି ଥିଲେ ଆଡ଼ିକୁ ଶୀତଳ, ଭକ୍ତିର ମର୍ମକୁ ବୁଝି ତାକୁ କାମରେ ଲଗାଇବାର ବେଳ ଏବେ ଉପନୀତ। ଏହାକୁ ସମସ୍ତେ ବୁଝିବା ସହିତ କାମରେ ପରିଣତ କରିବା ଉଚିତ। ଏବେ ଓଡ଼ିଶା ସରକାର ମାର୍ଚ୍ଚ 2019 ସୁଦ୍ଧା ପାଣି ସମସ୍ୟା ଦୂର ହେବା ପାଇଁ ପଦକ୍ଷେପ ନେଉଛନ୍ତି। ଫ୍ଲୋରାଇଡ୍ ଲୁଣ ପାଣି ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମାର୍ଚ୍ଚ ମାସ ସୁଦ୍ଧା ଅସ୍ଥାୟୀ ଭାବେ ଜଳ ଯୋଗାଣ କରାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଓଡ଼ିଶାବାସୀଙ୍କ ଜଳ ସମସ୍ୟା ଦୂର ହୋଇପାରିବ। କେବଳ ନିଜେ ଚାହିଁଲେ କିଛି ହେବ ନାହିଁ, ଜଳ ହେଉଛି ପ୍ରାକୃତିକ ସମ୍ପଦ, ତେଣୁ ଯୁବଗୋଷ୍ଠୀ, ବିଭିନ୍ନ ଅନୁଷ୍ଠାନ, ସରକାରୀ ଓ ବେସରକାରୀଙ୍କ ଦ୍ୱାରା ସମସ୍ତଙ୍କ ଭିତରେ ପ୍ରୟାସକୁ ଜାଗି ଉଠିବାକୁ ହେବ। ଆଜି ସମସ୍ତେ ସ୍ୱୀକାର କରିବେ ଯେ ନଦୀ ମାତୃକା ରାଜ୍ୟ ଓଡ଼ିଶା କ୍ରମେ ଏକ ଜଳକ୍ଲିଷ୍ଟ ରାଜ୍ୟରେ ପରିଣତ ହେବାକୁ ବସିଲାଣି। ଏହାଦ୍ୱାରା ଆମ ନଦୀଗୁଡ଼ିକ ସୁନାବ୍ୟା ହେବେ, ଜଳସେଚନ ଲାଗି ସକ୍ଷମ ହେବେ ଏବଂ ରାଜ୍ୟରେ ପାନୀୟ ଜଳର ଅଭାବ ମଧ୍ୟ ହେବ ନାହିଁ ବୋଲି ଆଶା କରାଯାଉଛି। ଅନ୍ୟ ଦିଗରେ ବର୍ଷା ଜଳ ଅମଳ କାର୍ଯ୍ୟକ୍ରମ ମଧ୍ୟ ସଫଳ ହେବ। ଏସବୁ ପଦକ୍ଷେପ ନେବା ଦ୍ୱାରା ଜଳର ଅଭାବ, ସଂକଟନ ଆଦି ଅସୁବିଧା ଧୀରେ ଧୀରେ ଦୂରେଇ ଯିବ, ଫଳରେ ଭୂପୃଷ୍ଠ ଜଳ ଓ ଭୂତଳ ଜଳର ସ୍ତର ଓ ସ୍ଥିତି ସମାନ ରହିବ ବା ସନ୍ତୁଳନ ରହିବ, ଫଳରେ ଜନତାଙ୍କ ମୁଖରୁ ଆପେ ଆପେ ନିଶ୍ଚିତ ହେବ ଜଳ ଅଟେ ଜଳୀୟ ଧନ, ରଖିବା ତାର ମାନ ସମ୍ମାନ, ଜଳକୁ ଯଦି ରଖ ନିର୍ମଳ, ରୋଗ ଯାତନାକୁ ନଥିବ କାଳ।
1: ଶୁଣୁଥିଲେ ଆଲୋଚନା ଜଳ ପ୍ରଦୂଷଣର କାରଣ ଓ ଏହାର ନିରାକରଣ। ଆଲୋଚନା କରୁଥିଲେ ସୁଶାନ୍ତ କୁମାର ଦାସ।
2: ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
1: ଆମ ଦେଶ ଏବେ ଡାଇରେକ୍ଟ ଟୁ ଡିଭାଇସ୍ ବା D2D ସାଟେଲାଇଟ୍ ସଂଯୋଗ ଉପରେ କାମ କରୁଛି। ଏହା କାର୍ଯ୍ୟକାରୀ ହେଲେ ମୋବାଇଲ ନେଟୱାର୍କ ନଥିବା ଅଞ୍ଚଳରେ ସ୍ମାର୍ଟଫୋନ୍ଗୁଡ଼ିକ ସିଧାସଳଖ ସାଟେଲାଇଟ୍ ସହ ସଂଯୋଗ ହୋଇ କାମ କରିପାରିବ। ଆମ ଦେଶର ଭୌଗୋଳିକ ଅବସ୍ଥା ଏଭଳି ଯେ ଅନେକ ଅଞ୍ଚଳ ପାହାଡ଼ିଆ ଓ ଘନ ଜଙ୍ଗଲ ଆଚ୍ଛାଦିତ ହୋଇଥିବାରୁ ଦୁର୍ଗମ। ଏଭଳି ସ୍ଥାନରେ ଟେଲିକମ୍ ଟାୱାର ସ୍ଥାପନ କଷ୍ଟକର ଓ ବ୍ୟୟବହୁଳ। ଏହି ସ୍ଥିତିରେ ସାଟେଲାଇଟ୍ ମେସେଜିଂ ଲୋକଙ୍କୁ ନିକଟସ୍ଥ ସେଲୁଲାର ଟାୱାର ଉପରେ ନିର୍ଭର ନକରି ଜରୁରୀ ବେଳେ ସେମାନଙ୍କ ଅବସ୍ଥିତି ସୂଚନା ସହ ଯୋଗାଯୋଗର ଅନୁମତି ଦେଇପାରେ। ଏହାଦ୍ୱାରା ଅଗମ୍ୟ ସ୍ଥାନରୁ ବି ମୋବାଇଲ ଫୋନ୍ ବ୍ୟବହାର କରିହେବ। କିଛି ବର୍ଷ ହେଲା ବିଶ୍ୱସ୍ତରରେ ପ୍ରିମିୟମ୍ ସ୍ମାର୍ଟଫୋନ୍ରେ ସାଟେଲାଇଟ୍ ସଂଯୋଗ ହେଉଛି। ସ୍ଥାନୀୟ ନେଟୱାର୍କ ବିଫଳ ହେଲେ ଏହା ଜରୁରୀକାଳୀନ SOS ଭାବେ କାମ କରେ। ସୂଚନା ଅନୁସାରେ ନିୟମ ପ୍ରସ୍ତୁତ କରିବା ପୂର୍ବରୁ D2D ସାଟେଲାଇଟ୍ ପ୍ରଯୁକ୍ତିର ସମ୍ଭାବନା ଓ ପରିସୀମାକୁ ନେଇ ଦୂରସଞ୍ଚାର ବିଭାଗ ଏ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ଚଳାଇଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ ମଧ୍ୟ ଏଭଳି ସେବାରେ ନିୟୋଜିତ ସାଟେଲାଇଟ୍ ସ୍ପେକ୍ଟ୍ରମ୍ ବା ମୋବାଇଲ୍ ନେଟୱାର୍କ ଏୟାରୱେଭ୍ ବ୍ୟବହାର ଉଚିତ ହେବ କି ନାହିଁ ସେ ନେଇ ମତାମତ ଲୋଡ଼ିଛି। ରିପୋର୍ଟ ଅନୁଯାୟୀ ନିକଟରେ ସାଟେଲାଇଟ୍ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଆଲୋଚନା ବେଳେ ଆପଲ୍ ଓ ଗୁଗୁଲ୍ ଏ କ୍ଷେତ୍ରରେ ଅନେକ ବୈଷୟିକ ତଥା ଅନ୍ୟାନ୍ୟ ଆହ୍ୱାନ ରହିଥିବା ଦର୍ଶାଇଛନ୍ତି, ଯେଉଁଗୁଡ଼ିକର ସମାଧାନ ପ୍ରଥମେ ଦରକାର ହେବ।
2: ସ୍ମାର୍ଟଫୋନ୍ରେ କଭର୍ ଲଗାଇବାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫୋନ୍ଟି ପଡ଼ିଗଲେ ତାହା ଯେପରି ଭାଙ୍ଗି ନଯାଏ ସୁନିଶ୍ଚିତ କରିବା ଏବଂ ଫୋନ୍ଟିକୁ ଅଧିକ ସୁନ୍ଦର ରୂପରେ ସଜାଇବା। ଅଷ୍ଟ୍ରେଲିଆର ଡିଜାଇନର ଡାନିଏଲ୍ ଆଇଡଲ୍ ଏଭଳି ଏକ ଫୋନ୍ କଭର୍ ତିଆରି କରିଛନ୍ତି ଯାହା ପୂର୍ବ ଦୁଇଟି ଉଦ୍ଦେଶ୍ୟ ପୂରଣ କରିବା ସଙ୍ଗେ ସଙ୍ଗେ ଏକ ଜୀବନ୍ତ ପରିସଂସ୍ଥାକୁ ମଧ୍ୟ ଧାରଣ କରିଛି। ଏହି କଭର୍ଟିକୁ ସେ ସ୍ୱଚ୍ଛ ରେଜିନ୍ ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ଏବଂ ତାହାର ପଛପଟେ ମାଟି, ଗୁଳ୍ମ ଓ ଶୈବାଳ ରଖି ଏକ ଜୈବିକ ପରିବେଶ ସୃଷ୍ଟି କରିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ନିବୁଜ କରିଦେବା ପରେ ତାହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ପରିସଂସ୍ଥା ଭାବେ ବଞ୍ଚି ରହିଛି। ଏହା ଦେଖିବାକୁ ଏକ ଛୋଟ ଜଙ୍ଗଲ ପରି। ଫୋନ୍ ବ୍ୟବହାର ସମୟରେ ଭିତରେ ଥିବା ଗଛଗୁଡ଼ିକର କୌଣସି କ୍ଷତି ହେଉନାହିଁ। ଏହାକୁ ବଞ୍ଚାଇ ରଖିବା ପାଇଁ କୌଣସି ପ୍ରକାର ବାହ୍ୟ ହସ୍ତକ୍ଷେପ ମଧ୍ୟ ଦରକାର ନାହିଁ। ତେବେ ଗଛଗୁଡ଼ିକ ଆଲୋକ ସଂଶ୍ଳେଷଣ କରିବା ପାଇଁ ଏହାକୁ ନିୟମିତ ଖରାରେ ରଖିବାକୁ ପଡ଼ିବ।
1: ଶ୍ରୋତାବନ୍ଧୁ, ଥ୍ୱାଇଟେସିଆ ନାମକ ଏହି ଛୋଟ ବୁଢ଼ିଆଣୀ ପ୍ରଜାତିର ଶରୀରରେ ଅନେକ ଦର୍ପଣ ଲାଗିଥିବାର ଭ୍ରମ ସୃଷ୍ଟି ହୋଇଥାଏ। ସତ୍ୟ ବା ତା ଦେହଟି ଏକ ଡିସ୍କୋବଲ, ସେଥିପାଇଁ ଏହା ମିରର ସ୍ପାଇଡର ବା ଦର୍ପଣ ବୁଢ଼ିଆଣୀ ନାମରେ ଜଣାଶୁଣା। ଏଭଳି 22 ଭିନ୍ନ

0: ଭିନ୍ନ ଜାତିର ବୁଢ଼ିଆଣୀ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଚୀନ ଆଦି ଦେଶରେ ଦେଖାଯାଆନ୍ତି। ଏହାର ଆକାର ମାତ୍ର 2-7 ମିଲିମିଟର ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ଏହାର ଆୟୁଷ 1 ବର୍ଷରେ ସୀମିତ। ମଣିଷ ପାଇଁ ଏହା କଦାପି ବିପଜ୍ଜନକ ନୁହେଁ। ଏହାର ପେଟରେ ଗୁଆନିନ୍ ନାମକ ସ୍ଫଟିକର ଆସ୍ତରଣ ଥିବାରୁ ତାହା ଦର୍ପଣ ପରି ଆଲୋକ ପ୍ରତିଫଳନ କରିଥାଏ, ତେଣୁ ଶିକାର କରୁଥିବା ଜୀବମାନେ ଏହାକୁ ସହଜରେ ଠାବ କରିପାରନ୍ତି ନାହିଁ ଏବଂ ଦେଖିପାରିଲେ ବି ଶିକାର ଉଦ୍ୟମ ସଫଳ ହେବା କଷ୍ଟକର ହୋଇଥାଏ।
1: ଶ୍ରୋତାବନ୍ଧୁ, ଅସରପା ଏକ ଅପରିଷ୍କାର ଓ ଅଦରକାରୀ କୀଟ ଭାବେ ବିଖ୍ୟାତ, ତେବେ ତାହା ଚରମ ପରିବେଶରେ ତିଷ୍ଠି ରହିବା ଲାଗି ମଧ୍ୟ ଜଣାଶୁଣା। ସେଥିପାଇଁ ସିଙ୍ଗାପୁର ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ଗବେଷକମାନେ ଅସରପାକୁ ଜୀବନ ରକ୍ଷାକାରୀର ରୂପ ଦେବାରେ ସଫଳ ହୋଇଛନ୍ତି। ତେଣୁ ଆଗକୁ ଯଦି କେହି ଦୁଃସାହସିକ ଅନ୍ୱେଷଣକାରୀ ଜଳପୂର୍ଣ୍ଣ ଗୁମ୍ଫା ଭିତରେ ଫସିଯାଆନ୍ତି, ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ମଣିଷ ବଦଳରେ ଅସରପାଟିଏ ପହଞ୍ଚିଗଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ଗବେଷକମାନେ ପ୍ରଥମେ ମାଡଗାସ୍କର ହିସିଂ କକ୍ରୋଚ୍ ପ୍ରଜାତିର ଅସରପାର ବିଭିନ୍ନ ଅଙ୍ଗରେ ଇଲେକ୍ଟ୍ରୋଡ୍ ଖଞ୍ଜି ତାହାକୁ ରିମୋଟ୍ ସାହାଯ୍ୟରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ, ଫଳରେ ବିପର୍ଯ୍ୟୟ ବେଳେ ବିପଜ୍ଜନକ ଉଦ୍ଧାର କାର୍ଯ୍ୟରେ ଏଭଳି ଅସରପାଙ୍କ ବ୍ୟବହାର କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଗତବର୍ଷ ମିଆଁମାରରେ ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏଭଳି ଅସରପାମାନେ ଉପାଦେୟ ସାବ୍ୟସ୍ତ କରିଥିଲେ, ତେବେ ଅସରପା ପାଣିରେ ଅଧିକ ସମୟ ବଞ୍ଚିପାରୁନଥିବାରୁ ସେ କ୍ଷେତ୍ରରେ ଏହାର ଉପାଦେୟତା ସୀମିତ ଥିଲା। ତେବେ ଗବେଷକମାନେ 3D ପ୍ରିଣ୍ଟିଂ ଜରିଆରେ ଅସରପା ଲାଗି ଏକ ପରିଧାନଯୋଗ୍ୟ ଉପକରଣ ନିର୍ମାଣ କରିଛନ୍ତି। ଏଥିରେ ଥିବା ଅମ୍ଳଜାନ ଉତ୍ପାଦନକାରୀ ଯନ୍ତ୍ର ଯୋଗୁଁ ଅସରପାମାନେ 3 ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ସନ୍ଧାନ କରିପାରୁଛନ୍ତି। ସିଙ୍ଗାପୁରର ଏହି ଗବେଷକ ଦଳ ଭବିଷ୍ୟତରେ ଅସରପାମାନଙ୍କ ସାହାଯ୍ୟରେ ମଙ୍ଗଳ ପୃଷ୍ଠରେ ମଧ୍ୟ ଅନୁସନ୍ଧାନ କରିବାର ଲକ୍ଷ୍ୟ ରଖିଛନ୍ତି।
0: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ଖେଳ ଖବର।
1: ଲର୍ଡ଼ସ୍ଠାରେ ଚାଲିଥିବା ମହିଳା 2020 ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଚାମ୍ପିୟନ୍ର ଆଖ୍ୟା ଅର୍ଜନ କରିଛି। ମହିଳା 2020 ବିଶ୍ୱକପ୍ର 10ମ ସଂସ୍କରଣରୁ ଅଷ୍ଟ୍ରେଲିଆ ସର୍ବାଧିକ 7ମ ଥର ବିଶ୍ୱର ଚାମ୍ପିୟନ୍ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡକୁ ସହଜରେ 7 ୱିକେଟ୍ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ନଟ୍ ସ୍କ୍ରିବର ବଣ୍ଡସ୍ଙ୍କର ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 4 ୱିକେଟ୍ରେ 150 ରନ୍ କରିଥିଲା। ପରେ ବେଥ୍ ମୁନିଙ୍କ ଅର୍ଦ୍ଧଶତକ ଓ ଫିବି ଲିଡ୍ଫିଲ୍ଡଙ୍କ 48 ରନ୍ ବଳରେ 17ଟି ବଲ୍ ବାକି ଥାଇ 3 ୱିକେଟ୍ ହରାଇ ଅଷ୍ଟ୍ରେଲିଆ ଜିତିପାରିଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 4ଥର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ସମସ୍ତ ଥର ଅଷ୍ଟ୍ରେଲିଆ ଜିତିପାରିଛି। ନିୟମିତ ଚମତ୍କାର ପ୍ରଦର୍ଶନ କରି ବେଥ୍ ମୁନି ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।
0: ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ପେନାଲ୍ଟି ଗୋଲ୍ ବଳରେ ଫ୍ରାନ୍ସ ଚଳିତ ଫିଫା ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛି। ଶନିବାର ରାତିରେ ଦ୍ୱିତୀୟ ପ୍ରି କ୍ୱାର୍ଟର ଫାଇନାଲ୍ ଖେଳାଯାଇଥିଲା। ଏଥିରେ ଫ୍ରାନ୍ସ 1-0 ଗୋଲ୍ରେ ପାରାଗୁଏକୁ ପରାସ୍ତ କରି ଶେଷ 8ରେ ପହଞ୍ଚିବା ସହ ତୃତୀୟ ଟ୍ରଫି ଲକ୍ଷ୍ୟରେ ଆଉପାଦେ ଆଗକୁ ବଢ଼ିଛି। ଫ୍ରାନ୍ସ 10ରେ ମରକ୍କୋ ସହ କ୍ୱାର୍ଟର ଫାଇନାଲ୍ ଖେଳିବ। 2022 କାତାର ବିଶ୍ୱକପ୍ର ସେମିଫାଇନାଲ୍ରେ ଫ୍ରାନ୍ସ ମରକ୍କୋକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। 4 ବର୍ଷ ପରେ ପୁଣି ଥରେ ଦୁଇ ଦଳ ଆଉ ଏକ ନକ୍ଆଉଟ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ। ଅନ୍ୟପକ୍ଷରେ ପାରାଗୁଏ ବିପକ୍ଷ ମ୍ୟାଚ୍ରେ ଗୋଲ୍ ଦେବା ସହ ଚଳିତ ବିଶ୍ୱକପ୍ରେ ଏମ୍ବାପେଙ୍କ ଗୋଲ୍ ସଂଖ୍ୟା 7ରେ ପହଞ୍ଚିଛି।
1: କଟକଠାରେ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏସନ୍ ଓ ରୟାଲ୍ ପବ୍ଲିକ୍ ସ୍କୁଲ୍ କେଶୁରାର ମିଳିତ ସହଯୋଗରେ ସ୍ଥାନୀୟ ବିଦ୍ୟାଳୟରେ ରବିବାର ରାଜ୍ୟ 14 ବର୍ଷରୁ କମ୍ ଓପନ୍ ଚେସ୍ ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆହାନ ଅଭିଜ୍ଞାନ ଚାମ୍ପିୟନ୍ ଆରିସ୍ ନନ୍ଦ ଗୋସ୍ୱାମୀ ରନର୍ସଅପ୍, ସ୍ୱସ୍ତିକ ତ୍ରିପାଠୀ ତୃତୀୟ, ଓମ୍ ଶତପଥୀ ଚତୁର୍ଥ ଓ ଶୁଭମ୍ କୁମାର ଷଡ଼ଙ୍ଗୀ 5ମ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାକୁ ରୟାଲ୍ ପବ୍ଲିକ୍ ସ୍କୁଲ୍ କେଶୁରାର ଅଧ୍ୟକ୍ଷ ସର୍ବେଶ୍ୱର ସାମଲ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟର ଉପାଧ୍ୟକ୍ଷା ପ୍ରଜ୍ଞା ପରମିତା ସାହୁ, ଓଡ଼ିଶା

0: ଜଜେସ୍ ଆସୋସିଏସନ୍ର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
1: ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ରେକର୍ଡ ବିଜୟ ସହ ଚଳିତ ୱିମ୍ବଲଡନ୍ ଓପନର୍ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ରବିବାର ପୁରୁଷ ଏକକ ପ୍ରି କ୍ୱାର୍ଟର ଫାଇନାଲ୍ରେ ଏହି ସାତ ନମ୍ଘର ଖେଳାଳି 7-6, 6-3, 2-6, 6-3 ସେଟ୍ରେ ରଷିଆର ରୋମାନ୍ ସାଫିଉଲିନ୍ଙ୍କୁ ହରାଇଛନ୍ତି। ୱିମ୍ବଲଡନ୍ରେ ଏହା ଜୋକୋଭିକ୍ଙ୍କ 106ତମ ବିଜୟ। ଏଥିସହ ସେ ଏଠାରେ ସର୍ବାଧିକ ପୁରୁଷ ଏକକ ମ୍ୟାଚ୍ ଜିତିବାରେ ସ୍ୱିଜରଲ୍ୟାଣ୍ଡ କିମ୍ବଦନ୍ତୀ ରୋଜର୍ ଫେଡେରର୍ 105କୁ ପଛରେ ପକାଇଛନ୍ତି। ଏଥିସହ ଏଠାରେ 7 ଟ୍ରଫି ଜିତିଥିବା 39 ବର୍ଷୀୟ ଜୋକୋଭିକ୍ ରେକର୍ଡ 25ତମ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ବଢ଼ାଇଛନ୍ତି। ମହିଳା ଏକକ କ୍ୱାର୍ଟର ଫାଇନାଲ୍ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ଓ ଦଶମ ମାନ୍ୟତାପ୍ରାପ୍ତ କରୋଲିନା ମୁଚୋଭା ପ୍ରବେଶ କରିଛନ୍ତି। ରବିବାର ପ୍ରି କ୍ୱାର୍ଟର ଫାଇନାଲ୍ରେ ଆମେରିକାର 32 ବର୍ଷୀୟ ପେଗୁଲା 4-6, 6-3, 6-1 ସେଟ୍ରେ ନିଜ ଦେଶର 18 ବର୍ଷୀୟ ଇଭା ଜୋଭିକ୍ଙ୍କୁ ପରାସ୍ତ କରିଥିଲେ। ଏଥିସହ ପେଗୁଲା ଦ୍ୱିତୀୟ ଥର ଲାଗି ଏଠାରେ କ୍ୱାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ରେ ଚେକ୍ ଗଣରାଜ୍ୟର ମୁଚୋଭା 7-5, 5-7, 6-3 ସେଟ୍ରେ ନିଜ ଦେଶର କ୍ରେସିକୋଭାଙ୍କୁ ହରାଇଥିଲେ।
0: ଯୁବ ଫାଷ୍ଟ ବୋଲର ଗୁନ୍ନୁର ବ୍ରାର୍କ 6 ୱିକେଟ୍ ଦଖଲ ବଳରେ ଶ୍ରୀଲଙ୍କା ଏ ବିପକ୍ଷରେ ଦ୍ୱିତୀୟ ତଥା ଅନ୍ତିମ ଚାରିଦିନିଆ ଅନୌପଚାରିକ ଟେଷ୍ଟ ମ୍ୟାଚ୍କୁ ଭାରତ ଏ 10 ୱିକେଟ୍ରେ ଜିତି ନେଇଛି। ରବିବାର ଚତୁର୍ଥ ତଥା ଅନ୍ତିମ ଦିନରେ ଭାରତ ଏକୁ ଦ୍ୱିତୀୟ ଇନିଂସରେ ମାତ୍ର 33 ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। କୌଣସି ୱିକେଟ୍ ନ ହରାଇ ଭାରତ ଏ ଜିତି ନେଇଥିଲା। ସାଇ ସୁଦର୍ଶନ 25 ଓ ଅମନ 11 ରନ୍ କରି ଅପରାଜିତ ଥିଲେ। ଉଭୟ ଟେଷ୍ଟରେ ଭାରତ ଏ ର ଓପନର ସାଇ ସୁଦର୍ଶନ ଶତକ ହାସଲ କରିଥିଲେ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଟି କିପରି ଲାଗିଲା ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
1: ଆପଣ ଆମ ମେଲ୍ ଆଇଡି ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ପଠାଇ ପାରିବେ। ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
0: ତେବେ ଆଜିର ଅନ୍ୟ ଶ୍ରାବଣାରେ ମୁଁ ଥିଲି ଆପଣମାନଙ୍କର ଉପସ୍ଥାପିକା ଅନନ୍ୟା,
1: ଆଉ ମୁଁ ଥିଲି ଦୀପ୍ତି।
0: ରହୁଛୁ,
1: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ଶାହା ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ୍ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର। ଏବଂ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी, सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4ଟାରେ ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ।

ଦେଶରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ, କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ ପାଞ୍ଚଟି ବଡ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା। ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ, କୃଷି ଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା, ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡି ପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁ ମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି, ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ବାଉରି ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜଲ୍ଦି ଟିଫିନ୍ ପ୍ୟାକ୍ କର। ରାଜୁ ମୋବାଇଲ ଛାଡ଼େ।
1: ଆରେ ଦିଦି ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
0: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
1: ତମେ ତ ବଞ୍ଚେଇ ଦେଲ ଦିଦି,
0: କାମରୁ ନୁହେଁ।
2: RBI କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: कम प्रीमियम ज्यादा बोनस अपनों के लिए सबसे सही RBI, इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RBI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପଭି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5 ବର୍ଷ ଭିତରେ 1,00,00,00,000 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 କରୋଡ ରୁପିଜ ଇନ୍ଭେଷ୍ଟମେଣ୍ଟ ର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବ୍ରହ୍ମପୁର ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ଥରେ ଏହି ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍କୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46,108 ଆମ୍ଭୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ଭୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିଭିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ

0: କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିଭିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31ଟି ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ଦିନ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳ ଅତିପ୍ରବଳ ବର୍ଷା ଗୋଟେ କିମ୍ବା 2ଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ତାରିଖ ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ କିଛି କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5ଟା ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡି ଏବଂ ଚାନ୍ଦବାଲି ଭଳି 7ଟି ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82ଟି ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 5ଟିର ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188ଟି ଅଭିଯୋଗ ମଧ୍ୟରୁ 93ଟିର ତତ୍କାଳ ସମାଧାନ କରାଯାଇଛି। ସମ୍ଭଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37ଟି ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32ଟି ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ

0: ପ୍ରଥମ ବନ୍ୟା ଜଳ ସମ୍ବାଦ ଶେଷ ହେଲା।
1: ନୂଆକାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି,
2: ରହିଯା ବୁଡ୍ଡୁ।
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
3: ଓ
2: ତୁ ବୁଝିଗଲୁ ନା, ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
4: RBI କହେ ସ୍ମାର୍ଟ ବନ କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି, ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଥିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଚାରୋଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର, ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ

0: ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର। ଆଗାମୀ ରଥଯାତ୍ରା ସମୟରେ ପୁରୀରେ ନିରବଚ୍ଛିନ୍ନ ଭାବେ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପ୍ରସ୍ତୁତିର ଆକଳନ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପୁରୀରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟରେ ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଗୋପୀ ପଟ୍ଟନାୟକ ଏବଂ ଅନୁରାଧା କଥାଚିତ୍ର ସତ ମିଛ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଛଅଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଲେ ରେଳମନ୍ତ୍ରୀ ଆଜି ପୁରୀ ଓ ବ୍ରହ୍ମପୁରଠାରେ ଦୁଇଟି ଟ୍ରେନ୍ର ହେଲା ଶୁଭାରମ୍ଭ ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଅଦିନିଆ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ଇଣ୍ଡୋନେସିଆ ଗସ୍ତ 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ୍ ମନ୍ଦିର ପରିଦର୍ଶନ କରିବେ ଭାରତ ଓ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସାଇବର ସୁରକ୍ଷା ନିରନ୍ତର ଯୋଗାଣ ଶୃଙ୍ଖଳ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ଗତ ଦୁଇବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6 ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍ ନିକାରାଗୁଆ ସୁରିନେମ୍ ଗାବୋନିଜ୍ ମଙ୍ଗୋଲିଆ ଏବଂ ବାହାମାସ୍ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହିସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜ୍ମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମତବ୍ୟକ୍ତ କରିଛନ୍ତି ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ଗୋୟଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି କୋଭିଡ୍-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି

ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2028 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିଭିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୀତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି ଡିଜିଟାଲ ଭାରତ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 011-2371-7117, 233-1444, 233-10481 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ 17 ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲ୍ଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି
2: କେନ୍ଦୁଝରରେ ଯେଉଁ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯେଉଁ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନୀ ହେବ କଲେକ୍ଟ୍ରେଟ ଅଫିସ ପାଇଁ ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯେଉଁ ଜାଗା ଦେଖାଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
1: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000 ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ଘର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୁହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: କେତେ ଆଉ କାମ କରିବି, କରି କରି ଆସି ବୁଢ଼ୀ ହେଲେଣି। ଏ ବରଷାକୁ ଏ କାମ, ଏ ଦେହରେ ସିନା ଗଲେ ହବ, କାହାରି ନଜର ନାହିଁ। ସେପଟରେ ପନିପରିବାରେ ପାଣି, ଏପଟରେ ଯାହା ହଉ ଧାନ ଟିକେ ଭଲ ହବ।
1: ଆଲୋ ଏ ଜେମା ବାପା।
0: କି ମାଳ କି?
1: ଜୁହାରେ ଜୁହାରେ ବାପା। ଆଲୋ କାହା ଉପରେ ଲୁଣ ମନ୍ତ୍ରଉଥିଲ କିଲୋ?
0: ନା ନା, ଲୁଣ କାହିଁ ମନ୍ତ୍ରେଇବି, ଇଏ ଦେଖୁଛ ଏଇ ଯୋଉ ବରଷା ହଉଛି।
1: ବରଷା କଣ ହେଲା ଭଳିଆ ହଉଛି? ଆଲୋ ଗଲା ସାତ ଦିନ ହେଲାଣି ପରା ଲଗେଇକି ରଖିଛି।
0: ହେଲେ ଇଏ ଯୋଉ ବରଷା ହେଲା ଭଲ ହେଲା, କିନ୍ତୁ ଧାନ ପାଇଁ ସିନା ଭଲ। ଏ ପୋଟଳ କଲରା ଜହ୍ନି ଯୋଉମାନେ ତଳେ ମଡେଇଛନ୍ତି, ସେମାନଙ୍କର କେତେ କ୍ଷତି ହେଇଛି କହିଲ?
1: ଆଲୋ ଅପା, କଥାରେ ପରା ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ।
0: ହେଲେ ଆମେ ଚାଷୀ ବନ୍ଦୀ ଲୋକ, ସବୁଆଡକୁ ନଜର ଦବା। ଯେତେବେଳେ ବର୍ଷା ହଉଛି, ଆମେ ବିଲରୁ କେମିତି ନାଳି କରି ପାଣି ନାଳି କାଟି ଦବା, କେମିତି ପାଣି ବାହାରକୁ ପଳେଇବ।
1: ସବୁ ଠିକ ଯେ ଅପା, ତମେ କଣ ସବୁଦିନ ବିଲ ଆଡିକି ଯାଉନ କି?
0: ମଲା ଯା, ଇଏ କୋଉଦିନ ଏମିତି ଥିବ ଯେ ମାପା ବିଲକୁ ଯାଇନଥିବ, ବାଡିକି ଯାଇନଥିବ? ଯାଉଛି, କିନ୍ତୁ ହେଲେ ବି ଏ ଦେହ ପାରେ ଆଉ ଯାଉନି। ଇଏ ବର୍ଷାରେ ଓଦା ପଟା ହେଇ ଦେହ ହାତ ଦରଜ। ହେଲେ ମାଳ, ଇଏ ନବଘନ ଭାଇ ଆସିଥିଲେ, ସମବାୟ ଉପରେ ଗୋଟେ ଗୋଟା କଣ ମତେ କହିଲେ, ମୋର ଆଉ ହେଜ ନାହିଁ, ମୁଁ ତାକୁ ଟିକେ ହେ ଜ୍ଞାନ କଲି। ଆଉ ଟିକେ ଆମେ ଯିବା ତାଙ୍କ ପାଖକୁ, ଏଠୁ ଗଲା ପରେ ଆଉ କଣ।
1: ଆଲୋ ଅପା, ତମେ ସିନା ତୁନି ହେଲେ ମୁଁ କଣ କୁହନ୍ତି?
0: ଏ କେତେ ଆଉ କାମ କରିବି, ସେଇଥିପାଇଁ ଚିଡି ଚିଡି ଟିକେ ହଉଥିଲି।
1: ଏ ଯୋଉ ନବଘନ ଭାଇ ଯାଇନଥିଲେ ସମବାୟ ସଂସ୍ଥାକୁ? ଆଲୋ ସେ ପରା ଆମରି ଚାଷୀ ଭାଇ ଭଉଣୀ ମାନଙ୍କୁ ଋଣ ଦଉଛି।
0: ଠିକ ଅଛି, ଋଣ ଆମେ ଚାଷୀ ଭାଇ ମାନେ ଆଣିବା, ଆମ ଚାଷ କାର୍ଯ୍ୟରେ ଲଗେଇବା, ହେଲେ ଠିକ ସମୟରେ ଆମେ ତାକୁ ପୈଠ କରିବା।
1: ଆମ ପାଇଁ ସମବାୟ ବିଭାଗ ସବୁବେଳେ ରହିଛି, ତାର ମୂଳ ଉଦ୍ଦେଶ୍ୟ ହେଲା କେମିତି ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ସମୃଦ୍ଧ କରିବ, ସଶକ୍ତ କରିବ। ଆଉ ସେ କୋଉ ନୀତି ଉପରେ କାମ କରେ କହିଲ?
0: କୋଉ ନୀତି ବା?
1: ସମସ୍ତଙ୍କ ପାଇଁ ଜଣେ,
0: ଜଣଙ୍କ ପାଇଁ ସମସ୍ତେ। ହେଲେ ମାଳ, ଇଏ ଯୋଉ ନୀତିଟି ହେଇଛି, ତୁମ ଯୁବପିଢ଼ି ମାନେ ମୋ ଚାଷ କ୍ଷେତକୁ ଆସିବ, ଚାଷବାସ କରିବ, ଦି ପଇସା ଭଲ ଲାଭ ପାଇବ, ଚାଷବାସ ଆଗେଇ ଚାଲିବ ଆଉ କଣ।
1: ହ୍ୟାଲୋ ଅପା, ଆମେ ଯୋଉ ଗାଁ ଗହଳିରେ ସବୁ ଗୋଷ୍ଠୀ କରିଛେ, ଆମେ ମାନେ କେମିତି ସଶକ୍ତ ହବା, କେମିତି ସମୃଦ୍ଧ ହବା, ସମବାୟର ମୂଳ ଉଦ୍ଦେଶ୍ୟ। ଆମେ ମାନେ ମହିଳାମାନେ ଘରର ମଙ୍ଗ ଧରିଥାଉ, ଆମେ ମାନେ ରୋଜଗାର କଲେ ପରିବାରର ଚଳଣି ବଦଳିବନି?
0: ହେଲେ ବଦଳିବନି କଣ, ବଦଳିଲାଣି ପରା। ଆମର ସ୍ତ୍ରୀ ଲୋକମାନେ ସ୍ୱୟଂ ସହାୟକ ଗୋଷ୍ଠୀରେ କେତେ ଦରବ ତିଆରି କରୁଛନ୍ତି, ଆଚାର ବଡି ପାମ୍ପଡ ଠାରୁ ଆରମ୍ଭ କରି ମାଣ୍ଡିଆ ଜାତୀୟ ଖାଦ୍ୟ ସବୁଥିରେ ବିକ୍ରି ବଟା କରି ଦି ପଇସା ଲାଭ ପାଉଛନ୍ତି। ଆଉ ଘରର ଆର୍ଥିକ ଯେମିତି ଉନ୍ନତି ହଉଛି, ଦେଶର ଅର୍ଥନୀତି ମଧ୍ୟ ଆଗକୁ ଯାଉଛି।
1: ବାସ୍ ପଦେ କଥା କହିଲ, ସମବାୟ ମାଧ୍ୟମରେ ଆମେ ନିଜେ କିଛି ରୋଜଗାର କରିପାରିବା, ଋଣର ସୁବିଧା ରହିଛି, ଗାଁର ଅର୍ଥନୀତିରେ କିଛି ଉନ୍ନତି ଆସୁଛି। ଆଉ ସବୁଠାରୁ ବଡ଼ କଥା ଜାଣିଛ
0: କଣ କହିଲ?
1: ଆମେ ସିନା ଦରବ ବହୁତ ପ୍ରକାର ତିଆରି କରିଦଉଛେ, ହେଲେ ବିକ୍ରି ବଟାଟା ବଡ ସମସ୍ୟା ନା ନାହିଁ?
0: ନା ନା, ବିକ୍ରି ବଟା ହେଲାଣି, କିନ୍ତୁ ଆମେ ଯେହେତୁ ଗୋଷ୍ଠୀ ମାଧ୍ୟମରେ କରୁଛନ୍ତି, ବିକ୍ରି ବଟା ଆମକୁ ସହଜ ହଉଛି।
1: ବଜାରୀକରଣ ମାନେ ବଜାରର ସଂଯୋଗ, କେମିତି ଆମ ଜିନିଷଟା ଯିବ, କେମିତି ବଜାରରେ ଭଲ ଆଖି ଦୃଶ୍ୟରେ ବିକ୍ରି ହବ, ଆମେ କେମିତି ଦି ପଇସା ଲାଭ ପାଇବା।
0: ମାଳ, ଏମିତି ଭଲ ମନ୍ଦ ଦୀପଦ କଥା ହେଇ ଏମିତି ଭଲ ମନ୍ଦ ଦୀପଦ କଥା ହଉଥିବା ନା ଆଜି କିଛି ବ୍ୟବସ୍ଥା ଅଛି ସନ୍ଧ୍ୟାବେଳେ?
1: ଆଲୋ ନାଇ ବାପା, ଆଜି ମୁଁ ଗୀତ ବାଦ୍ୟରେ ବ୍ୟବସ୍ଥା କରିଛି ନା, ଭଲ ଭଜନଟେ ଶୁଣିବା, ତାପରେ କଥା ହବା।
0: ହଉ।

0: ଜେମାପା ଭଜନ ମନକୁ ଗଲା ତ?
1: ମନକୁ ଗଲା ମାନେ ମନକର୍ଣ୍ଣ ପବିତ୍ର ହେଲା, ଆଉ କାମ କରିବା ପାଇଁ ଦେହରେ ବଳ ମାଡି ଆସିଲା।
0: ଆଲୋ ଅପା,
1: ହଁ
0: ଆମେ ତ ଚାଷୀବନ୍ଦୀ ଘରର ଲୋକ, ଚାଷବାସ ଆମର ବେଉସା
1: ହେଲେ ମାଳ,
0: ହଁ
1: ଚାଷବାସ ତ କରିବା, ଯୋଉ ସମବାୟ କଥା କହୁନଥିଲ,
0: ହଁ
1: ଏ ସମବାୟ ଉପରେ ଆଉ ଟିକେ ଅଧିକ ମୋର ଜାଣିବା ପାଇଁ ଇଚ୍ଛା।
0: ତମେ ଜାଣିଛ ଯେ ମା ବାପା, ଆମ ବୃତ୍ତି ହଉଛି ଭାରତୀୟ ଅର୍ଥନୀତିର ଗୋଟେ ମେରୁଦଣ୍ଡ। କେମିତି ଆମର ଚାଷୀ ଭାଇ ଭଉଣୀ ମାନେ ଆତ୍ମନିର୍ଭରଶୀଳ ହେବେ ସମବାୟ ମାଧ୍ୟମରେ, ଆଲୋ ଏଇ ଉପରେ ପରା ଆଜି ଆମର ଆଲୋଚନା ରହିଛି।
1: ଆଲୋଚନା କଣ ଅଛି, ମହାଶୟ କିଏ ଆସିଛନ୍ତି ସେ ବିଷୟରେ ଟିକେ କହୁନ।
0: ଆଜିର ଆଲୋଚନାର ବିଷୟ ରହିଛି କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା।
1: ତାହେଲେ ବଢିଆ ବିଷୟଟିଏ, ସମୟ ଉପଯୋଗୀ ବିଷୟଟିଏ, ଜାଣିବା ବିଷୟଟିଏ, ଆଉ ମହାଶୟ କିଏ ଆସିଛନ୍ତି?
0: ଏ ବିଷୟରେ ଆଲୋଚନା କରିବେ ଶ୍ରୀମତୀ ମମତା ପଣ୍ଡା।
1: ତାହେଲେ ଗୋଟେ କାମ କର,
0: ହଁ
1: ତୁମେ ଆମର ମହାଶୟାଙ୍କୁ ଭଲ ଭାବରେ ଟିକିନିକି କରି ପଚାର,
0: ହଁ
1: ସିଏ କହିବେ, ଆମେ ଏଠି ବସି ଶୁଣିବା ଆଉ।
0: ହଁ ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି କଟକ ମହାନଗର ସମବାୟ ସମିତିର ସମ୍ପାଦିକା ଶ୍ରୀମତୀ ମମତା ପଣ୍ଡା। ମମତା ମ୍ୟାଡାମ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଭଉଣୀ, ଜୟତୁ ସମବାୟ।
0: ଆଜି ଆମେ ଆଲୋଚନାର ବିଷୟ ରଖିଛେ କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା। ଏ ଯୋଉ ସମବାୟ ଶବ୍ଦଟି ଆମର ଚାଷୀ ଭାଇ ଭଉଣୀଙ୍କ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ, କାରଣ ସମବାୟର ମୂଳ ଲକ୍ଷ୍ୟ ରହିଲା, ଯାହା ଆମେ ଜାଣିଛୁ, କେମିତି ଆମର ଚାଷୀ ଭାଇ ଭଉଣୀମାନଙ୍କୁ ସଶକ୍ତ କରିବା, ସୁଦୃଢ କରିବା ଏବଂ ସମୃଦ୍ଧ କରିବା। ଆମର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ନୂଆ ଚାଷ କରୁଛନ୍ତି, କାରଣ ବର୍ତ୍ତମାନ ଚାଷର ସଂଜ୍ଞା ବଦଳିଲାଣି, ବର୍ତ୍ତମାନ ଶିକ୍ଷିତ ଯୁବକ ଯୁବତୀ ଚାଷକୁ ଆପଣେଇଲେଣି ଏବଂ କିଛି ନା କିଛି କାମ କରି ସେମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି। କିନ୍ତୁ ମମତା ମ୍ୟାଡାମ, ଆମେ ଆଲୋଚନା କରିବାକୁ ଯିବା ପୂର୍ବରୁ ଆମେ ଜାଣିବା ସମବାୟ କଣ, ଯେହେତୁ ଆପଣ ଏହି କ୍ଷେତ୍ରରେ ଅଛନ୍ତି, ସମବାୟ କହିଲେ ଆମେ କଣ ବୁଝିବା?
2: ଦେଖନ୍ତୁ, ସମବାୟ ହେଉଛି ଏକ ସ୍ୱେଚ୍ଛାସେବୀ ଗଣତାନ୍ତ୍ରିକ ସ୍ୱୟଂଶାସିତ ସଂଗଠନ, ଯେଉଁଠାରେ ସମାନ ଆର୍ଥିକ, ସାମାଜିକ କିମ୍ବା ସାଂସ୍କୃତିକ ଆବଶ୍ୟକତା ଥିବା ବ୍ୟକ୍ତିମାନେ ଏକତ୍ରିତ ହୋଇ ପରସ୍ପର ସହଯୋଗ ଓ ସାମୂହିକ ପ୍ରୟାସ ମାଧ୍ୟମରେ ନିଜମାନଙ୍କର ଉନ୍ନତି ସାଧନ କରିଥାନ୍ତି। ଆର ସରଳ ପରିଭାଷା ହେଲା ସମବାୟର ସମସ୍ତଙ୍କ ପାଇଁ ଜଣେ ଏବଂ ଜଣଙ୍କ ପାଇଁ ସମସ୍ତେ।

0: ଏହି ନୀତିକୁ ଆଧାର କରି ଗଠିତ ସଂଗଠନକୁ ସମବାୟ କୁହାଯାଏ।
1: ବହୁତ ଭଲ କଥା ଆପଣ ଯେମିତି କହିଲେ, ସମସ୍ତଙ୍କ ପାଇଁ ଜଣେ ଓ ଜଣଙ୍କ ପାଇଁ ସମସ୍ତେ, ଏହି ନୀତିକୁ ଆଧାର କରି ଆମର ସମବାୟ ଚାଲିଛି ଏବଂ ସମବାୟ ସଂସ୍ଥା ସବୁବେଳେ ଆମର ଚାଷୀ ଭାଇ ଭଉଣୀଙ୍କ ପାଇଁ କାମ କରେ। ତେବେ ସମବାୟର ମୂଳ ଉଦ୍ଦେଶ୍ୟଟା କ'ଣ?
0: ସମବାୟ ହେଉଛି ଏକ ସମୂହ ଶକ୍ତିର ପ୍ରତୀକ। ଜଣେ ପାଇଁ ସମସ୍ତେ, ସମସ୍ତଙ୍କ ପାଇଁ ଜଣେ ନୀତିକୁ ଆଧାର କରି ସମବାୟ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଉନ୍ନତିର ପଥ ପ୍ରଶସ୍ତ କରେ। ସମବାୟ ମାଧ୍ୟମରେ ଛୋଟ ଚାଷୀ, ମହିଳା, ଯୁବକ, କ୍ଷୁଦ୍ର ଉଦ୍ୟୋଗୀମାନେ ମଧ୍ୟ ସହଜରେ ଋଣ ସଞ୍ଚୟ, ସୁବିଧା, ପ୍ରଶିକ୍ଷଣ ପାଇଁ ସ୍ୱାବଲମ୍ବୀ ହୋଇପାରନ୍ତି। ସମବାୟ କେବଳ ଆର୍ଥିକ ସହଯୋଗ ନୁହେଁ, ବରଂ ଏହା ଏକ ବିଶ୍ୱାସ, ଏକତା ଓ ସାମୁହିକ ଉଦ୍ୟମର ଏକ ସଫଳ ମଡେଲ। ସମବାୟର ସୁଦୃଢ଼ ବିକାଶ ଦ୍ୱାରା ପ୍ରତ୍ୟେକ ପରିବାର ଆତ୍ମନିର୍ଭରଶୀଳ ହେବା ସହ ଏକ ସମୃଦ୍ଧ ଓଡ଼ିଶା ଓ ଆତ୍ମନିର୍ଭର ଭାରତ ଗଠନ ସମ୍ଭବ।
1: ମ୍ୟାଡାମ, ଆପଣ ତ ଏ ଦିଗରେ କାମ କରୁଛନ୍ତି, ଏ କ୍ଷେତ୍ରରେ ଅଛନ୍ତି, ଆପଣଙ୍କର ତ ବହୁତ ଦକ୍ଷତା ଥିବ। ସମବାୟ ମାଧ୍ୟମରେ ଆମେ କିପରି କ'ଣ ରୋଜଗାର ସୃଷ୍ଟି କରିବା? କାରଣ ସବୁଠାରୁ ବଡ଼ ସମସ୍ୟା ବେକାରୀ ସମସ୍ୟା। ଯଦି ସମବାୟ ମାଧ୍ୟମରେ ଆମର ଚାଷୀ ଭାଇ ଭଉଣୀମାନେ କିଛି ରୋଜଗାର କରିପାରିବେ, ତେବେ ଆତ୍ମନିର୍ଭରଶୀଳ ହୋଇପାରିବେ। ଏ ବିଷୟରେ ଆପଣ କ'ଣ କହିବେ?
0: ଦେଖନ୍ତୁ, ସମବାୟ ଦ୍ୱାରା ଆମେ ରୋଜଗାର ସୁଯୋଗ ମଧ୍ୟ ଦେଇପାରିବା ଲୋକମାନଙ୍କୁ।
1: ଆଜ୍ଞା,
0: ସଦସ୍ୟମାନେ କୃଷି, ଦୁଗ୍ଧ ଚାଷ, ମତ୍ସ୍ୟଚାଷ, ହସ୍ତଶିଳ୍ପ, କ୍ଷୁଦ୍ର ଶିଳ୍ପ ଆଦି ମାଧ୍ୟମରେ ନିଜସ୍ୱ ରୋଜଗାର ମଧ୍ୟ ସୃଷ୍ଟି କରିପାରିବା। ଏତଦ୍ ବ୍ୟତୀତ ଋଣ ସୁବିଧା ମଧ୍ୟ ଆମ ସମବାୟ ସମିତିମାନଙ୍କରେ ମଧ୍ୟ ଦିଆଯାଉଅଛି। କମ୍ ସୁଧ ହାରରେ ଋଣ ପ୍ରଦାନ କରି ସଦସ୍ୟମାନଙ୍କୁ ବ୍ୟବସାୟ କିମ୍ବା ବିସ୍ତାର କରିବାରେ ମଧ୍ୟ ସହାୟତା କରିପାରେ। ତିନି ନମ୍ବରରେ ହେଲା, ଆମେ ଗୋଟେ ସମବାୟ ସଂସ୍ଥାରେ ଆମେ ତାଙ୍କୁ ଚାକିରି ମଧ୍ୟ ଦେଇପାରିବା। ସଂସ୍ଥାରେ ପରିଚାଳକ ହିସାବରେ ଦେଇପାରିବା, ସଚିବ ହିସାବରେ ଦେଇପାରିବା, କ୍ଷେତ୍ର କର୍ମଚାରୀ ଏହି କାମ କରିପାରିବେ, ହିସାବ ରକ୍ଷକ ହୋଇପାରିବେ, ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଚାକିରି ବ୍ୟବସ୍ଥା ମଧ୍ୟ ଦେଇପାରିବା ଏହି ସମବାୟ କ୍ଷେତ୍ରରେ। ତାପରେ ହେଲା ମହିଳା ସଶକ୍ତିକରଣ। ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅନେକ ମହିଳା ଆତ୍ମନିର୍ଭରଶୀଳ ହୋଇ ଆୟ ମଧ୍ୟ କରିପାରୁଛନ୍ତି।
1: କେମିତି କ'ଣ ଆୟ କରନ୍ତି?
0: ଦେଖନ୍ତୁ, ଛୋଟ ଛୋଟ କ୍ଷୁଦ୍ର କ୍ଷୁଦ୍ର ଯୋଉଟା କରୁଛନ୍ତି, ରୁଟି ତିଆରି କରୁଛନ୍ତି, କିଏ ବିଭିନ୍ନ ଛୋଟ ଛୋଟ ମେସିନାରୀ ବସେଇ ଧୂପକାଠି ବନାଉଛନ୍ତି, କେହି କେହି ମହିଳା ପତ୍ର ତିଆରି କରୁଛନ୍ତି, ଯୋଉ ଖଲି ପତ୍ର ତିଆରି କରୁଛନ୍ତି, ଏମିତି ବିଭିନ୍ନ ଛୋଟ ଛୋଟ କ୍ଷୁଦ୍ର ଶିଳ୍ପ ବସେଇକିରି ଏହି ସ୍ୱୟଂ ସହାୟକ ଗୋଷ୍ଠୀ ହେଇକିରି ତାଙ୍କର ଗ୍ରୁପରେ ସେମାନେ ଲୋନ୍ ନେଇକି ମଧ୍ୟ, ଯୋଉ ମହିଳା ସମବାୟ ସମିତି ସବୁ ଅଛି ସେଠାରୁ ଋଣ ନେଇ ମଧ୍ୟ ଉପକୃତ ହୋଇପାରୁଛନ୍ତି।
1: ଚାଷ କହିଲେ ଆମର ବିଭିନ୍ନ ପ୍ରକାର ଚାଷୀ ରହିଛନ୍ତି, ଭୂମିହୀନ ଚାଷୀ ରହିଛନ୍ତି, ଆଦୌ ପାଠ ପଢି ନଥିବା ଚାଷୀ ଭଉଣୀମାନେ ମଧ୍ୟ ରହିଛନ୍ତି। ଜିରୋ ବାଲାନ୍ସରେ ସେମାନେ କିଛି ରୋଜଗାର କରିପାରିବେ?
0: କରିପାରିବେ।
1: କେମିତି?
0: କୃଷି କ୍ଷେତ୍ରରେ ଆମର ବର୍ତ୍ତମାନ ସମସ୍ତଙ୍କୁ ଯୋଉମାନେ ଯୋଉମାନଙ୍କ ଜମି ନାହିଁ ମଧ୍ୟ, ସେମାନେ ମଧ୍ୟ ଭାଗ କରିକି ମଧ୍ୟ ଚାଷ କରିପାରିବେ। ଭାଗ, ପ୍ରଥମେ ଭାଗ ଚାଷୀମାନଙ୍କୁ ଋଣ ପ୍ରଦାନ କରାଯାଉନଥିଲା, କିନ୍ତୁ ବର୍ତ୍ତମାନ ସରକାର ଭାଗ ଚାଷୀକୁ ମଧ୍ୟ ଋଣ ପ୍ରଦାନ କରାଯାଉଛି। ସେଇଟା ଗୋଟେ ବଡ ପ୍ଲସ୍ ପଏଣ୍ଟ, ଯୋଉଟା ଜଣଙ୍କର କିଛି ନଥିଲେ ବି ସେ ଯାହାର ଜମି ଅଛି ତାଙ୍କଠାରୁ ନେଇକି ମଧ୍ୟ ସେ ଋଣ ନେଇକି, ସମବାୟ ସଂସ୍ଥାରୁ ଋଣ ନେଇକି ମଧ୍ୟ ଚାଷ କାମ କରିପାରିବ। କୃଷି ଋଣ ପ୍ରଦାନ କରିବାରେ କୃଷକମାନଙ୍କୁ ସ୍ୱଳ୍ପ ସୁଧ ହାରରେ ଫସଲ ଋଣ ଓ କୃଷି ମଧ୍ୟ ଋଣ ଯୋଗାଇ ଦେଇଥାଏ। ଯେଉଁମାନେ ଚାଷ କରୁଛନ୍ତି, କୃଷି ସାମଗ୍ରୀ ପାଇଁ ମଧ୍ୟ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ସୁଲଭ ଦରରେ ମଧ୍ୟ ଯୋଗାଇ ଦିଆଯାଇଥାଏ। ତୃତୀୟରେ ହେଲା, କୃଷି ଜାତୀୟ ଦ୍ରବ୍ୟର ବିପଣନ ପାଇଁ କୃଷକଙ୍କ ଉତ୍ପାଦନକୁ ଉଚିତ ମୂଲ୍ୟରେ ବିକ୍ରୟ କରିବାରେ ମଧ୍ୟ ସରକାର ସଜାଗ ଅଛନ୍ତି। ଯୋଉଟା ସିଏ ଅମଳ କରୁଛନ୍ତି ତାକୁ ମଧ୍ୟ ସରକାର ନେଇକି ତାକୁ ସୁଲଭ ମୂଲ୍ୟରେ ମଧ୍ୟ ବିକ୍ରି କରୁଛନ୍ତି, ଯୋଉଟା ଗୋଟେ କୃଷକ ପାଇଁକି ଅସୁବିଧା ହଉନି। ତାଙ୍କର ଯୋଉ ଗଚ୍ଛିତ ରହିଛି ସବୁ ଶସ୍ୟ ସବୁ ସଂରକ୍ଷଣ ପାଇଁକି ଗୋଦାମ କରିକି କୃଷକମାନଙ୍କ ପାଇଁକି ଯୋଉଟା ରଖୁଛନ୍ତି ବ୍ୟବସ୍ଥା, ଯୋଉଥିରେ କୃଷକମାନଙ୍କର କ୍ଷତି ହେବ ନାହିଁ। ଯଦି ସେମାନେ ବିକ୍ରି ନ କରିପାରିଲେ ତାହେଲେ ମଧ୍ୟ ଗୋଦାମ ମାଧ୍ୟମରେ ମଧ୍ୟ ସେମାନେ ତାକୁ ଗଚ୍ଛିତ ରଖୁଛନ୍ତି। ତାପରେ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରସାର ପାଇଁ ନୂତନ କୃଷି ପଦ୍ଧତି, ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସରକାର ଏଇଟା କରୁଛନ୍ତି। ଯୋଉଟା ଆଧୁନିକ କୃଷି ପଦ୍ଧତି କେମିତି ଆଗକୁ ଯିବ, କେମିତି ଯୁବକମାନେ ଏଥିରେ ଆକୃଷ୍ଟ ହେବେ, ଯେହେତୁ ସମସ୍ତେ ବର୍ତ୍ତମାନ ଆମେ ଚାକିରି ପଛରେ ଦୌଡୁଛନ୍ତି ନ କରିକି, ତେଣୁ ବର୍ତ୍ତମାନ ଏଇଟା ମଧ୍ୟ ଗଭର୍ଣ୍ଣମେଣ୍ଟର ପ୍ରୟାସ ରହିଛି। ବିଭିନ୍ନ ପ୍ରକାର ମାଛ ଚାଷ ହେଲା, ବିଭିନ୍ନ ପ୍ରକାର କୃଷି କରିକି, ବିଭିନ୍ନ ଚାଷ କରିକି କେମିତି ସେମାନେ ଉପକୃତ ହୋଇପାରିବେ, ସେଥିପାଇଁ ମଧ୍ୟ ଆମର ଏ ସମବାୟ ମାଧ୍ୟମରେ ବହୁତ ଟ୍ରେନିଂ ପ୍ରୋଗ୍ରାମର ମଧ୍ୟ ବ୍ୟବସ୍ଥା ମଧ୍ୟ ରହିଛି। ଜଣେ ମାଛ ଚାଷ କେମିତି କରିପାରିବ ବ୍ୟବସ୍ଥା ରହିଛି, ଜଣେ କୁକୁଡ଼ା ଚାଷ କେମିତି କରିପାରିବ ସେ ବ୍ୟବସ୍ଥା ମଧ୍ୟ ରହିଛି।
1: ଆଉ କ'ଣ କ'ଣ ବ୍ୟବସ୍ଥା ସବୁ ରହିଛି?
0: ଦେଖନ୍ତୁ, ସେମାନଙ୍କର ଗ୍ରାମୀଣ ଉନ୍ନତି କରିବା ପାଇଁକି ପ୍ରଥମ କଥା ହେଲା କୃଷି ସହ ଦୁଗ୍ଧ ରହୁଛି, ମତ୍ସ୍ୟ ରହୁଛି, ପଶୁପାଳନ ରହୁଛି, ଅନ୍ୟାନ୍ୟ ସହାୟକ କ୍ଷେତ୍ରରେ ବିକାଶର ସହଯୋଗ ମଧ୍ୟ କରୁଛି। ତାପରେ ସେମାନଙ୍କର ସଞ୍ଚୟ ଅଭ୍ୟାସ କରିବା ପାଇଁକି, ଯେ କୃଷକମାନଙ୍କ ପାଖରେ ମଧ୍ୟ ସଞ୍ଚୟ କେମିତି କରିପାରିବା, ଆମେ 5 ଟଙ୍କା ଇନକମ୍ କରିବା, 3 ଟଙ୍କା

0: ଖର୍ଚ୍ଚ କରିବା, 2 ଟଙ୍କା କେମିତି ଭବିଷ୍ୟତ ପାଇଁ ସଞ୍ଚୟ କରିବା, ସେ ଶିକ୍ଷା ମଧ୍ୟ ଆମ ସମବାୟର ଯୋଉ ଷ୍ଟାଫ ମାନେ ଯାଉଛନ୍ତି ସେମାନେ ମଧ୍ୟ ତାଙ୍କୁ ଶିକ୍ଷା ଦେଉଛନ୍ତି।
1: ଗ୍ରାମୀଣ ଅର୍ଥନୀତିର ବିକାଶ, କାରଣ ଗାଁର ବିକାଶରେ ଆମର
0: ଦେଶର ବିକାଶ
1: ଉନ୍ନତି ହେଇଥାଏ।
0: ଆଜ୍ଞା,
1: ତ ସେ ବିଷୟରେ ଆପଣ କଣ କହିବେ?
0: ଦେଖନ୍ତୁ, ଗ୍ରାମୀଣ ଅର୍ଥନୀତି ବିକାଶ ସମବାୟ ମାଧ୍ୟମରେ ମୁଁ କହିଥିଲି ଆଗରୁ ଟିକେ ଯେ ଗ୍ରାମାଞ୍ଚଳ ମାନଙ୍କରେ କ୍ଷୁଦ୍ର ଆଉ କୁଟୀର ଶିଳ୍ପର ବିକାଶ ହୋଇ ସ୍ଥାନୀୟ ସ୍ତରରେ ରୋଜଗାର ମଧ୍ୟ ବୃଦ୍ଧି ପାଇଥାଏ। ବିଭିନ୍ନ କୁଟୀର ଶିଳ୍ପ କରାହଉଛି, ବିଭିନ୍ନ କ୍ଷୁଦ୍ର ଛୋଟ ଛୋଟ ଶିଳ୍ପମାନ ମଧ୍ୟ ଗ୍ରାମରେ କରାଯାଉଛି, ତେଣୁ ଯୋଉଟା କୃଷକମାନେ ମଧ୍ୟ ଗ୍ରାମରେ ମଧ୍ୟ ଉନ୍ନତି ହେଇପାରୁଛି।
1: ଆଜ୍ଞା,
0: ପ୍ରଥମ କଥା ହେଲା ଯେ ଯଦି ସମୃଦ୍ଧ କୃଷକ ହବ, ସମୃଦ୍ଧ ସମବାୟ ହବ, ସମୃଦ୍ଧ ଓଡ଼ିଶା ହବ।
1: ମହିଳା ସଶକ୍ତିକରଣରେ ସମବାୟର ଭୂମିକା ମ୍ୟାଡାମ କଣ ରହିଛି?
0: ଆକ୍ଚୁଆଲି ମହିଳା ସଶକ୍ତିକରଣରେ ସମବାୟର ଭୂମିକା ଅତ୍ୟନ୍ତ ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ।
1: ଆଜ୍ଞା,
0: ମହିଳାମାନେ ଯଦି ଉନ୍ନତି କରିବେ ତାହେଲେ ଗୋଟେ ଘର ଉନ୍ନତି କରିବ, ଗୋଟେ ଘର ଉନ୍ନତି ହେଲେ ତାର ରାଜ୍ୟ ଉନ୍ନତି ହେବ, ରାଜ୍ୟ ଉନ୍ନତି ହେଲେ ଦେଶ ମଧ୍ୟ ଉନ୍ନତି ହେବ। ଏହି କ୍ଷେତ୍ରରେ ସମବାୟ ଆନ୍ଦୋଳନ ଏକ ପ୍ରଭାବଶାଳୀ ମାଧ୍ୟମ। ସମବାୟର ମୂଳ ମନ୍ତ୍ର ହେଉଛି ସମସ୍ତଙ୍କ ପାଇଁ ଜଣେ ଆଉ ଜଣଙ୍କ ପାଇଁ ସମସ୍ତେ। ଆମର ମହିଳାମାନେ ସେମାନେ ମଧ୍ୟ ଋଣ ପାଉଛନ୍ତି, କ୍ଷୁଦ୍ର ବ୍ୟବସାୟ କରୁଛନ୍ତି, ଦୁଗ୍ଧ ଉତ୍ପାଦନ ମଧ୍ୟ ମହିଳାମାନେ ଗାଈ ରଖିକି ଦୁଗ୍ଧ ଉତ୍ପାଦନ କରୁଛନ୍ତି, ହସ୍ତଶିଳ୍ପ ବିଭିନ୍ନ ବୁଣାବୁଣି ଯୋଉ ଚାନ୍ଦୁଆ ଫାନ୍ଦୁଆ ହେଉଛି, ଅନ୍ୟାନ୍ୟ ଟେଲରିଂ କାମ ହେଲା, ବିଭିନ୍ନ ସେସବୁ ମାଧ୍ୟମରେ ମଧ୍ୟ କାମ କରୁଛନ୍ତି, ଖାଦ୍ୟ ପ୍ରକ୍ରିୟା କରାଉଛନ୍ତି, ବର୍ତ୍ତମାନ ମହିଳାମାନେ ଏକାଠି ହେଇକି ଖାଦ୍ୟ ମଧ୍ୟ କରିକି ମଧ୍ୟ ତାକୁ ବିକ୍ରି କରୁଛନ୍ତି। ଗୋଟେ ପରିବାରକୁ ଆର୍ଥିକ ସୁଦୃଢ଼ କରିବା ପାଇଁ ସମବାୟ ସଂସ୍ଥା ମାନଙ୍କରେ ମଧ୍ୟ ମହିଳାମାନେ ବହୁତ ଉପକୃତ ହେଉଛନ୍ତି।
1: ଯଦି ଘରର ମହିଳାଟେ କିଛି ରୋଜଗାର କରିବ, ଘରର ପରିବାରର ଆର୍ଥିକ ଉନ୍ନତି ହେବ, ତାର ଚଳଣିରେ କିଛି ମଧ୍ୟ ପରିବର୍ତ୍ତନ ଆସିବ, ଏସବୁ ବିଷୟରେ ସେ ଜାଣିବ କେମିତି?
0: ଦେଖନ୍ତୁ, ପ୍ରଥମେ ଯେତେବେଳେ ଗୋଟେ ଘରେ ସ୍ତ୍ରୀ ଲୋକମାନେ ଏତେ ଉନ୍ନତ ନଥିଲେ, ଗୋଟେ ମହିଳାଟି ଉନ୍ନତ ନଥିଲା, ସେ ଖାଲି ଜାଣିଥିଲା ମୁଁ ବାହା ହେବି, ବାହା ହେଲା ପରେ ରୋଷେଇ କରିବି, ପିଲାଛୁଆ ପାଳନ କରିବି, ତା ଦେହରେ ଶାଶୁ ଶ୍ୱଶୁର କାମ କରିବି, ମୋର କର୍ତ୍ତବ୍ୟ ଶେଷ ହେଉଥିଲା। କିନ୍ତୁ ବହୁତ ବର୍ତ୍ତମାନ ସମୟ ପରିବର୍ତ୍ତନ ହେଇଯାଇଛି, ମହିଳାମାନେ ବହୁତ ଉପରକୁ ଗଲେଣି। ଯିଏ ପାଠ ପଢୁ ବା ନ ପଢୁ, ପାଠ ନ ପଢିବା ଲୋକ ବି ସିଏ ବି ଚାହୁଁଛି ଯେ ମୁଁ କିଛି ରୋଜଗାର କରିବି ଆଉ ମୋ ପରିବାରକୁ ପୋଷଣ କରିବି, ମୋ ପିଲାମାନଙ୍କୁ ମଣିଷ କରିବି, ତେଣୁ ଏଠି ପାଠର ମଧ୍ୟ ଆବଶ୍ୟକତା ପଡୁନି। ତେଣୁ ସେଥିପାଇଁ କି ଆମର ଏଇ ସମବାୟ ମହିଳାମାନଙ୍କୁ କେମିତି ଉପରକୁ ଯିବେ, ମହିଳାମାନେ କେମିତି ନିଜକୁ ପରିପୋଷଣ କରିବା ସଙ୍ଗେ ସଙ୍ଗେ ପରିବାର ପୋଷଣ କରିପାରିବେ, ସେଥିପାଇଁ ମଧ୍ୟ ସମବାୟ ବହୁତ ସାହାଯ୍ୟ କରୁଛି। ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ସବୁ ଅଛି ବିଭିନ୍ନ ଗ୍ରାମ୍ୟମାନଙ୍କରେ ହଉ ବା ଆମର ଅର୍ବାନ ଏରିଆରେ ମଧ୍ୟ ସମବାୟ ସମିତି ସବୁ ଅଛି, ସେମାନେ ମଧ୍ୟ ସାହାଯ୍ୟ କରୁଛନ୍ତି, ମହିଳାମାନଙ୍କୁ ଋଣ ପ୍ରଦାନ କରୁଛନ୍ତି, ଯେଉଁଥିରେ ମହିଳାମାନେ ମଧ୍ୟ ତାଙ୍କର ଉପକୃତ ହେଉଛନ୍ତି। ସମବାୟ ସଂସ୍ଥାଗୁଡ଼ିକ ମହିଳାଙ୍କୁ ବିଭିନ୍ନ ପ୍ରଶିକ୍ଷଣ, ଆର୍ଥିକ ସ୍ୱାକ୍ଷରତା, ନେତୃତ୍ୱ ବିକାଶ, ଉଦ୍ୟୋଗୀ ହେବାର ସୁଯୋଗ ମଧ୍ୟ ପ୍ରଦାନ କରୁଅଛି।
1: ବିଶେଷ କରି କୃଷି କ୍ଷେତ୍ରରେ ସମବାୟର ଭୂମିକା କ'ଣ ରହିଛି?
0: ଦେଖନ୍ତୁ, କୃଷିରେ ସମବାୟ ବ୍ୟାଙ୍କ ଗୁଡ଼ିକ କୃଷି ଋଣ ସେମାନଙ୍କୁ ପ୍ରଦାନ କରାଯାଉଛି, କୃଷକମାନଙ୍କୁ ସ୍ୱଳ୍ପ ହାରରେ ତାଙ୍କୁ ଫସଲ ଋଣ ଦିଆହେଉଛି, କୃଷି ଋଣ ଯୋଗାଇ ଦିଆଯାଇଥାଏ, କୃଷି ସାମଗ୍ରୀ ଗୁଡ଼ିକ ମଧ୍ୟ ଯୋଗାଇ ଦିଆଯାଏ, ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି ମଧ୍ୟ ସୁଲଭ ଦରରେ ଯୋଗାଇ ଦିଆଯାଇଥାଏ କୃଷକମାନଙ୍କୁ। ଏତଦ୍ ବ୍ୟତୀତ କୃଷକଙ୍କ ଉତ୍ପାଦକକୁ ଉଚିତ ମୂଲ୍ୟରେ ମଧ୍ୟ ବିକ୍ରୟ କରିବାରେ ସହାୟତା କରାଯାଏ। ତାପରେ ଯୋଉ ଶସ୍ୟ ତାଙ୍କର ସଂରକ୍ଷଣ ପାଇଁ ଗୋଦାମ ବ୍ୟବସ୍ଥା ମଧ୍ୟ କରି କୃଷକଙ୍କ କ୍ଷତିକୁ କମେଇ ଦିଆଯାଇଥାଏ, ଯେମିତି କୃଷକମାନେ କ୍ଷତି ସହିବେନି। ନୂତନ କୃଷି ପଦ୍ଧତି ପ୍ରଶିକ୍ଷଣ ଆଉ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଏ, କେମିତି ଭାବରେ ନୂଆ ପ୍ରଣାଳୀ ଭାବରେ ସେମାନେ ଚାଷ କରିପାରିବେ, କୃଷି କରିପାରିବେ, କ'ଣ ସାର ପକେଇବେ, କ'ଣ କରିବେ, ବିହନ କ'ଣ କେମିତି ବ୍ୟବହାର କରିବେ, ଯୋଉଟା ତାଙ୍କର ଉନ୍ନତମାନର ଚାଷ ସଫଳ ହୋଇପାରିବ, ସେଥିପାଇଁ ମଧ୍ୟ ପ୍ରଯୁକ୍ତି ତାଙ୍କର ପାଇଁକି କୃଷିର ପ୍ରସାର ପାଇଁକି ଏଇଟା ମଧ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ କରାଯାଉଛି କୃଷକମାନଙ୍କୁ। ଏହା ବ୍ୟତୀତ କୃଷକ ମଧ୍ୟରେ ସଞ୍ଚୟର ଅଭ୍ୟାସ ମଧ୍ୟ ବୃଦ୍ଧି ଏହି ସମବାୟ ମାଧ୍ୟମରେ କରାଯାଏ, ଯୋଉ ସମବାୟ ବ୍ୟାଙ୍କ ଗୁଡ଼ିକ ବା ସୋସାଇଟି ଗୁଡ଼ିକ ତାଙ୍କୁ ଦେଉଛନ୍ତି ଋଣ ପ୍ରଦାନ କରୁଛନ୍ତି, ସେମାନେ କେମିତି ସ୍ୱଳ୍ପ ସଞ୍ଚୟ ମଧ୍ୟ କରିପାରିବେ ସେଇଟା ମଧ୍ୟ ତାଙ୍କୁ କରାଯାଉଛି ସମବାୟ ମାଧ୍ୟମରେ। କୃଷି ସହ ଦୁଗ୍ଧ, ମତ୍ସ୍ୟ ଚାଷ, ଡାଇରୀ ଫାର୍ମ ସବୁ କରୁଛନ୍ତି, ଦୁଗ୍ଧ ଉତ୍ପାଦନ କରୁଛନ୍ତି। ଆଜିକାଲି ବହୁତ ଆପଣ ଦେଖିବେ, ଆଗରୁ ଖାଲି ପ୍ୟାକେଟ ଆସୁଥିଲା, ଏବେ ସବୁ ବିଭିନ୍ନ ଇଏରେ କେଣ୍ଟ ସବୁ ଆସୁଛି, ଡାଇରେକ୍ଟ ମିଲ୍କ ୟୁନିୟନ ସବୁ କରିକି ବିଭିନ୍ନ ସବୁ ଆସିକି ଆମର ଟାଉନ ମାନଙ୍କରେ ସବୁ କ୍ଷୀର ବିକ୍ରି କରୁଛନ୍ତି, ତେଣୁ ଦୁଗ୍ଧ ଚାଷ ମଧ୍ୟ ବହୁତ ୟଙ୍ଗ ପିଲାମାନେ ସେଟା କରୁଛନ୍ତି। ମତ୍ସ୍ୟ ଚାଷ ଗୋଟେ ବର୍ତ୍ତମାନ ବହୁତ ସମସ୍ତଙ୍କ ଭିତରେ ଗୋଟେ ଆସିଛି, ବହୁତ ପ୍ରୋତ୍ସାହନ ସମସ୍ତେ ଦେଉଛନ୍ତି ପଶୁପାଳନ, ଏବଂ ଏହା ବ୍ୟତୀତ ଅନ୍ୟାନ୍ୟ ସହାୟକ କ୍ଷେତ୍ରରେ ମଧ୍ୟ ବିକାଶରେ ସହଯୋଗ କରୁଛି। ସମବାୟ ମାଧ୍ୟମରେ କୃଷକଙ୍କର ଆୟ ବୃଦ୍ଧି ହୋଇ ସେମାନଙ୍କ ଜୀବନଯାପନର ମାନ ମଧ୍ୟ ଉନ୍ନତ ହୋଇଥାଏ।
1: ଏହି ସମବାୟ କିପରି କେମିତି ସଭ୍ୟମାନଙ୍କର ଆର୍ଥିକ ବିକାଶରେ ସହାୟକ ହୁଏ ସେ ବିଷୟରେ କହିବେ କି?
0: ଦେଖନ୍ତୁ, ସମବାୟ ସମିତି ହେଉଛି ଏକ ସ୍ୱେଚ୍ଛାସେବୀ ସଂଗଠନ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ସଭ୍ୟମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ସାଧନ କରିବା। ପ୍ରଥମ କଥା ହେଲା ଗୋଟେ ସହଜ ଋଣ ସୁବିଧା ଏଠାରେ ଅଛି, ଯାହା ସଭ୍ୟମାନଙ୍କୁ କମ୍ ସୁଧହାରରେ ଋଣ ପ୍ରଦାନ କଲେ ସେମାନେ

0: ତାଙ୍କର ବ୍ୟବସାୟ ଓ କୃଷି ଆର୍ଥିକ କାର୍ଯ୍ୟରେ ମଧ୍ୟ ସହଯୋଗ କରିପାରୁଛି, ଯୋଉଟା ସେମାନେ କମ୍ ସୁଧ ହାରରେ ଋଣ ପାଇକି ଚାଷ ମଧ୍ୟ କରିପାରୁଛନ୍ତି। ନିୟମିତ ସଞ୍ଚୟ କରିବାକୁ ସଭ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହନ କରିପାରୁଛୁ, ଯୋଉଟା ସେମାନେ ତାଙ୍କ ଭବିଷ୍ୟତ ପାଇଁକି ଆର୍ଥିକ ସୁରକ୍ଷା ସୃଷ୍ଟି କରେ। ତିନି ନମ୍ବର ହେଲା ଯେ ସେମାନଙ୍କର ଆତ୍ମନିର୍ଭରଶୀଳତା ବୃଦ୍ଧି କରେ, ନିଜର ସ୍ୱରୋଜଗାର ପାଇଁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇଥାଏ, ଯୋଉଟା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଥାନ୍ତି, ଅନ୍ୟ ଉପରେ ନିର୍ଭର ନ କରି ନିଜେ ନିଜେ ଚଳିପାରୁଛନ୍ତି ଏହି କୃଷି ମାଧ୍ୟମରେ। ତିନି ନମ୍ବର ହେଲା ଲାଭ ନ୍ୟାୟ ସଙ୍ଗତ ବଣ୍ଟନ। ଏଇଟା ହେଲା କ'ଣ ନା ଆମ ସମବାୟରେ ଆମର ଗୋଟେ ସେୟାର କ୍ୟାପିଟାଲର ବ୍ୟବସ୍ଥା ଅଛି। ସମବାୟର ସମସ୍ତେ ଗୋଟେ ଗୋଟେ ମେମ୍ବର, ପ୍ରତ୍ୟେକ ଚାଷୀ ହଉ ବା ଜଣେ ଅଣକୃଷି ସମବାୟ ସମିତି ହଉ ବା କୃଷି ସମବାୟ ସମିତି ହଉ, ସେମାନେ ସମସ୍ତେ ଗୋଟେ ଗୋଟେ ସଭ୍ୟ। ଏଠି ଅଣ ଯୋଉମାନେ ସଭ୍ୟ ଯୋଉମାନେ ମେମ୍ବର ନୁହନ୍ତି ସେମାନେ ରହିପାରିବେ ନାହିଁ। ସେୟାର ମାର୍କେଟ ଯେମିତି ଲୋକ କଟାଉଛନ୍ତି, ସିଏ ଗୋଟେ ତାର ଅଂଶଧନ ଗୋଟେ କିଣିଥାଏ, ଯୋଉଟା ସେଇ ଅଂଶଧନ ଯାହା ଲାଭ କରେ, ସମିତିଟି ଯାହା ଲାଭ କରେ ପ୍ରତି ବର୍ଷ ସମିତିର ଲାଭ ଅନୁସାରେ ସେ ଲାଭଂଶଟା ତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ।
1: ଆଚ୍ଛା, ଜଣେ ସଭ୍ୟ ହେବା ପାଇଁ କିଛି ତାକୁ ପଇସା ଦେବାକୁ ପଡିବ?
0: ବହୁତ କମ୍ ସ୍ୱଳ୍ପ ପଇସା ଦେଇକି ମେମ୍ବର ହଉଛନ୍ତି। ପ୍ରଥମେ 10 ଟଙ୍କା ଥିଲା, ଏବେ ମାକ୍ସିମମ୍ ବଢିକି 100 ଟଙ୍କା ଥିବ।
1: ଆଚ୍ଛା, ଗ୍ରାମୀଣ ଉନ୍ନତିରେ ସମବାୟ ଭୂମିକା କେମିତି କ'ଣ ତାର ରହିଛି?
0: ଦେଖନ୍ତୁ, ଗ୍ରାମୀଣ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶରେ ସମବାୟ ସଂସ୍ଥାମାନଙ୍କ ମଧ୍ୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଞ୍ଚୟର ଅଭ୍ୟାସ ଲୋକମାନଙ୍କ ଭିତରେ ସୃଷ୍ଟି କରୁଛି, ରୋଜଗାର ସୃଷ୍ଟି କରୁଛି, କ୍ଷୁଦ୍ର ଓ କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେଇକରି ଦାରିଦ୍ର୍ୟ ହ୍ରାସ ହେଉଛି, ଦୁର୍ବଳ ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କ ଜୀବନରେ ମଧ୍ୟ ଉନ୍ନତି କରେ, ମହିଳା ସଶକ୍ତିକରଣରେ ମଧ୍ୟ ସାହାଯ୍ୟ କରୁଛି, ଯୋଉଟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ ବୃଦ୍ଧି କରେ। ତାପରେ କୃଷି ସାମଗ୍ରୀ ଯୋଗାଣ, ବିହନ, ସାର, କୀଟନାଶକ, ଔଷଧ ଇତ୍ୟାଦି ସୁଲଭ ଦରରେ ଯୋଗାଇ ଦିଆଯାଇଥାଏ ଗ୍ରାମରେ। ତାପରେ ବଜାର ସୁବିଧା, ସବୁଠାରୁ ବଡ଼ କଥା ହେଲା ଯଦି ଆପଣ ଅମଳ କରୁଛନ୍ତି, ଯଦି ବଜାର ସୁବିଧା ନଥିବ ତାହେଲେ ଗୋଟେ ଚାଷୀଟିଏ ଉପରକୁ ଯାଇପାରିବନି ବା ଲାଭ କରିପାରିବନି। ତେଣୁ ଯଦି ବଜାର ସୁବିଧା ମଧ୍ୟ ସରକାର ଯୋଗାଇ ଦେଇଛନ୍ତି, ଯୋଉଟା କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରେ ଚାଷୀଙ୍କୁ ସହଯୋଗ କରୁଛି,
1: ସେମାନଙ୍କ ଭିତରେ ଗୋଟେ ଏକତା ଆଣି।
0: ସମବାୟ କେବଳ ଏକ ଆର୍ଥିକ ସଂସ୍ଥା ନୁହେଁ, ଏହା ଏକ ଗ୍ରାମୀଣ ବିକାଶର ଶକ୍ତିଶାଳୀ ଆନ୍ଦୋଳନ। କୃଷକ, ଶ୍ରମିକ, ମହିଳା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରି ଏହା ଆତ୍ମନିର୍ଭର ଗ୍ରାମ ଓ ସମୃଦ୍ଧ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।
1: ଚଳିତ ବର୍ଷର ଯୋଉ ସମବାୟ ସପ୍ତାହ ଆମେ ପାଳନ କରୁଛେ, ଜୁନ୍ ମାସ 29 ତାରିଖରୁ ଜୁଲାଇ 6 ବା ଆଜି ତାର ଉଦ୍ଯାପିତ ଦିବସ, ଏହି ଦିବସରେ ସବୁ ପ୍ରତିଜ୍ଞା କ'ଣ ଥିଲା?
0: ଆମର ଫିଫ୍ଥ ମିନିଷ୍ଟ୍ରି ଅଫ୍ କୋପରେସନ ଇଣ୍ଡିଆର ଯୋଉଟା ତାର ଫିଫ୍ଥ ଫାଉଣ୍ଡେସନ ଡେ ହେଉଛି, ସେଇ ଫିଫ୍ଥ ଫାଉଣ୍ଡେସନ ଡେ ପାଇଁକି ଆମର ସାରା ଭାରତରେ ଆମର ପାଳନ କରାଯାଉଅଛି କୋପରେଟିଭ୍ ୱିକ୍। 29/6/2026 ଆରମ୍ଭ ହୋଇ ଜୁଲାଇ 6 ଆଜି ତାର ହେଉଛି ଉଦ୍ଯାପନୀ ଦିବସ। ପ୍ରଥମ ଦିନ ଆମର ଓଡ଼ିଶାରେ ପାଳନ କରାଯାଇଥିଲା, ଆମର ସମବାୟ ୟୁନିୟନ ଯୋଉ ଅଛି ଭୁବନେଶ୍ୱରରେ, ସେଇଠି ସମସ୍ତେ ଏକତ୍ରିତ ହୋଇ ଯେତେ ସବୁ ସମବାୟ ଆମ ଓଡ଼ିଶାରେ ସବୁ ଅଛନ୍ତି, ସବୁ ମେନ୍ ମେନ୍ ସମବାୟ ସମିତି ଗୁଡ଼ିକ ଯାଇକି ପାଳନ କରିଥିଲେ। ପ୍ରଥମେ ଆରମ୍ଭ ହୋଇଥିଲା, ଉଦ୍ଯାପନ ହୋଇଥିଲା, ତାର ସେଠି ମଧ୍ୟ ସମସ୍ତେ ପ୍ରତିଜ୍ଞା କରିଥିଲେ।
1: ସେ ପ୍ରତିଜ୍ଞାଟା କ'ଣ ଥିଲା?
0: ମୁଁ ମୋ ସହ ପ୍ରତିଜ୍ଞା କରୁଛି, ସମବାୟ ସମୃଦ୍ଧିର ସଂକଳ୍ପକୁ ସାକାର କରିବା ପାଇଁ ମୁଁ ପୂର୍ଣ୍ଣ ପ୍ରାଣରେ ପ୍ରୟାସ କରିବି। ମୋର ଦୃଢ଼ ବିଶ୍ୱାସ ଯେ ଏକ ବିକଶିତ ଭାରତର ସୁଦୃଢ଼ ଭିତ୍ତିଭୂମି ପାଇଁ ସମୃଦ୍ଧ ସମବାୟ ସହାୟ ହେବ, ଏବଂ ମୁଁ ଏହି ସଂକଳ୍ପକୁ ହାସଲ କରିବା ପାଇଁ ପ୍ରତିଜ୍ଞାବଦ୍ଧ। ମୁଁ ପ୍ରତିଜ୍ଞା କରୁଛୁ ଯେ ଏକ ଆତ୍ମନିର୍ଭରଶୀଳ ଏବଂ ସଶକ୍ତ ଭାରତ ନିର୍ମାଣ ଦିଗରେ ମୁଁ ମୋର ସମସ୍ତ ସମ୍ଭାବ୍ୟ ଯୋଗଦାନ କରିବି। ଜୟତ ସମବାୟ।
1: ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀମାନେ ଶୁଣୁଛନ୍ତି, ଆପଣ ତାଙ୍କୁ କ'ଣ କହିବାକୁ ଚାହିଁବେ?
0: ଯେହେତୁ ମୁଁ ଏହି ସମବାୟ ସେକ୍ଟରରେ କାମ କରୁଛି, ମୁଁ ଗୋଟେ ଅଣକୃଷି ସମବାୟ ସମିତି ଯଦିଓ କାମ କରୁଛି, ମୁଁ ପ୍ରତି ସମୟରେ ଚେଷ୍ଟା କରେ ଯେ କେମିତି ଲୋକମାନଙ୍କୁ ସମେ ସାହାଯ୍ୟ କରିପାରିବା, ସେ କୃଷି ସେକ୍ଟରରେ ହଉ କି ଅଣକୃଷି ସେକ୍ଟରରେ ହଉ। ଗ୍ରାମରେ ଯେଉଁମାନେ ରହୁଛନ୍ତି ସେମାନେ ଚାଷବାସ କରୁଛନ୍ତି, ବିଭିନ୍ନ ବ୍ୟବସାୟ କରୁଛନ୍ତି, ସେହିପରି ଯେଉଁମାନେ ଆମର ଅଣକୃଷି ସମବାୟ ସମିତି ସହରରେ ଯେଉଁମାନେ ରହୁଛନ୍ତି, ସହରରେ ମଧ୍ୟ ବହୁତ ଗରିବ ଲୋକମାନେ ଅଛନ୍ତି, ଯେଉଁମାନେ କିଏ ଦହିବରାଟେ ବିକୁଛି, କିଏ ପରିବା ବିକୁଛି, କିଏ ବିଭିନ୍ନ ଛୋଟ ଛୋଟ କାମ କରିକି ତାର ପେଟ ପାଳନ ପୋଷଣ କରୁଛି, ସେମାନଙ୍କୁ ମଧ୍ୟ ଆମେ ଋଣ ପ୍ରଦାନ କରୁଛୁ। ଯେମିତି ଗ୍ରାମରେ ସବୁ କୃଷକମାନେ ତାଙ୍କର ଜମି ଥାଉ କି ନଥାଉ ସେମାନେ ଭାଗ ଚାଷ କରିକି ଉପକୃତ ହେଉଛନ୍ତି, ଆଉ ଟିକେ ସେମାନେ ଟ୍ରେଣ୍ଡ ହୁଅନ୍ତୁ, ଆଉ ଟିକେ କୃଷି ଚାଷ କାମ କେମିତି ଭଲରେ କରିପାରିବେ ସେଇଟାକୁ ସେମାନେ ସେ ସୁଯୋଗ ନିଅନ୍ତୁ। ସରକାରଙ୍କ ଯୋଉ ବ୍ୟବସ୍ଥା ସବୁ ଅଛି ତାକୁ ମଧ୍ୟ ସେମାନେ ଚେଷ୍ଟା କରନ୍ତୁ ସେଟା ଜାଣିବା ପାଇଁକି, ସେହି ପୁରୁଣା ପଦ୍ଧତିରେ ନ କରିକି ନୂତନ ଭାବରେ ଅଳ୍ପ ପରିଶ୍ରମ କରିକି ବିଭିନ୍ନ ନୂତନ ନୂତନ ଆମର ଯୋଉ ଆସୁଛି ବିଭିନ୍ନ ସାର ହେଲା ବିହନ ହେଲା ତାକୁ ନେଇକି କେମିତି କ'ଣ କରିକି ଅଳ୍ପ ପରିଶ୍ରମରେ କେମିତି ଅଧିକା ଅମଳ କରିପାରିବେ, ଏଇଟା କୃଷକ ମାନଙ୍କୁ ମୁଁ ଆହ୍ୱାନ କରିବି ସମବାୟ ମାଧ୍ୟମରେ। ସେକେଣ୍ଡ କଥା ହେଲା ଅଣକୃଷି ସମବାୟ ସମିତି ଯୋଉଗୁଡିକ ଅଛି ସମସ୍ତେ ତାଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଯେତେବେଳେ ଗୋଟିଏ ଛୋଟ ଗରିବ ଲୋକଟିଏ ବ୍ୟାଙ୍କକୁ ଯିବା ପାଇଁ କି ଗୋଟେ ଋଣଟେ ପାଇବାକୁ ବିଭିନ୍ନ ନ୍ୟାସନାଲାଇଜ୍ଡ ସିଡିଲ ବ୍ୟାଙ୍କକୁ ଯାଇ ଋଣଟିଏ ପାଇବା ପାଇଁ ଚପଲ ଘୁରି ଯାଇଥାଏ, ସେଠି ସମବାୟ ସଂସ୍ଥା ଗୁଡିକ ହାତ ବଢ଼ାଇଥାନ୍ତି ଆଉ ସେମାନଙ୍କୁ ମଧ୍ୟ ଋଣ ପ୍ରଦାନ କରିକି ତାଙ୍କର କେମିତି ସେ ଆଗକୁ ବଢ଼ିପାରିବେ ସେଥିପାଇଁ ମଧ୍ୟ

0: ସାହାଯ୍ୟ କରିଥାନ୍ତି।
1: ବହୁତ ଭଲ କଥା। ଆମର ଚାଷୀ ଭାଇ ଭଉଣୀ ମାନେ ଯେଉଁମାନେ ଆଜି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିହାତି ଭାବରେ ସମବାୟର କଣ କଣ ଭୂମିକା ରହିଛି ସେ ବିଷୟରେ ଅବଗତ ହୋଇସାରିବେଣି, କେମିତି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବେ। ଆଉ ଚଳିତ ବର୍ଷର ଥିମ୍ ଯେଉଁ ରହିଛି ଆମର ସମବାୟରୁ ସମୃଦ୍ଧି, ଆମେ ଯଦି ସମୃଦ୍ଧ ହେବା ଆମର ରାଜ୍ୟ ସମୃଦ୍ଧ ହେବ, ଆମର ଦେଶ ସମୃଦ୍ଧ ହେବ। ଆମେ ଯଦି ଚାଷବାସକୁ ଆହୁରି ସଶକ୍ତ କରିପାରିବା ସମବାୟ ମାଧ୍ୟମରେ, ତେବେ ଲାଭ ମଧ୍ୟ ପାଇପାରିବା ଏବଂ ଆମେ ଯେତେ ଜାଣିବା ସେତେ ଜିଣିବା। ନିକଟରେ ଥିବା ସମବାୟ ସଂସ୍ଥା ସହିତ ଯୋଗାଯୋଗ କରନ୍ତୁ, ଏ ବିଷୟରେ ଆପଣମାନେ ଅଧିକ ଜାଣିପାରିବେ। ଯାହା ସବୁ ସରକାରଙ୍କର ସୁବିଧା ସୁଯୋଗ ରହିଛି, ଯାହା ସବୁ ଯୋଜନା ରହିଛି, ତାର ଲାଭ ଉଠାନ୍ତୁ। ତେବେ ଯାହା ହଉ ମମତା ମ୍ୟାଡମ୍, ଆଜି ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ ଏବଂ ଏତେ ସୁନ୍ଦର ଭାବରେ ଆମେ ଯେଉଁ ଆଲୋଚନା କଲେ କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା, ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ଏସବୁ ଦିଗକୁ ଆପଣାନ୍ତୁ ଏବଂ ତାର ଲାଭ ଉଠାନ୍ତୁ। ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ, ବିଶେଷ କରି ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ମୁଁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଜଣାଉଛି, ଆପଣ ମୋତେ ସୁଯୋଗ ଦେଇଥିବାରୁ ଦ୍ୱିପଦ ଏହି ସମବାୟ ସପ୍ତାହରେ କହିବା ପାଇଁକି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ୍ ସମବାୟ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ।

ଏଥିସହିତ ବ୍ରହ୍ମପୁର ଉଧନା ସୁରଟ ଏକ୍ସପ୍ରେସ୍ ଟ୍ରେନ୍ର ମଧ୍ୟ ସବୁଦିନିଆ କରାଯାଇଛି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର। ରାଜ୍ୟରେ ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ଜାକର୍ତ୍ତାଠାରେ ପହଞ୍ଚିଛନ୍ତି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି। ରାତି 10ଟାରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି, କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ ଗୀତ ଓ ଛାନ୍ଦ। କଣ୍ଠଶିଳ୍ପୀ କୈଳାସନାଥ ତ୍ରିପାଠୀ ପ୍ରଥମେ ଓଡ଼ିଶୀ ଗୀତ ଗାଇଛନ୍ତି ବେଣୁଧରଙ୍କ ରଚନାରୁ।

0: କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଜି ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରୁ ଉଧନା ସୁରଟ ଚାଲୁଥିବା ଅମୃତ ଭାରତ ଏକ୍ସପ୍ରେସ୍ ଆଜିଠାରୁ ସବୁଦିନିଆ ହୋଇଛି। ବ୍ରହ୍ମପୁର ରେଳ ଷ୍ଟେସନର ଆଧୁନିକୀକରଣ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର। ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଜାକର୍ତ୍ତାଠାରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା

କରାଯାଇଛି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ବେବି ସିଟର, ରଚନା ଆନନ୍ଦ ଚନ୍ଦ୍ର ପୋହି, ପ୍ରଯୋଜନା ରଣଦୀପ ପ୍ରଧାନ।

0: ଯୋଉକି ଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ସୋ ବାଇ ଚଢ଼େଇ ରେ ବାଇ ଚଢ଼େଇ ତୋ ମା ଯାଇଛି ଚାକିରି ପାଇଁ ଆସିବାକୁ ତର ହେବରେ ଡେରି ଆସିବ ସିଏ ଅଫିସ ସାରି କାନ୍ଦେ ନା ବାୟା ଅଝଟ କରି ପିଜା କ୍ଷୀର ବୋତଲ ଧରି ସୁନା ନାତି ମୋର ଅବୁଝା ନୁହିଁ ଶୋଇଯା ସଳ ନିଦରେ ତୁହି ଧୋରେ ବାଇଆ ଧୋ ଯୋଉକିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ସୋ ଓହୋ ପିଲାଟା ଶୋଇନି କିନ୍ତୁ ତୁ ନି ହେଇଯାଇଛି
1: ହଇରେ ନାତି ଟୋକା ତୁ ଆସି ଆମେରିକା ପରେ ଦୂର ଦେଶରେ ଜନ୍ମ ହେଲୁ ତୁ କ'ଣ ଆଉ ନିଜ ଦେଶକୁ ଦେଖିବୁ ନାହିଁ ଏଇଠି ଖେଳିବୁ ଏଇଠି ବଢ଼ିବୁ ଏଇଠି ପଢ଼ିବୁ ଆଉ ଶେଷରେ ଏଇ ଆମେରିକାରେ ଚାକିରି କରି ଘର ସଂସାର କରି ସବୁଦିନ ପାଇଁ ଏଇଠି ରହିଯିବୁ ତୋର ତ ପାଟି ଫିଟି ନାହିଁ ତୁ ବା କେମିତି ମୋ କଥାର ଉତ୍ତର ଦେବୁ ତୁ ବା କାହୁଁ ଜାଣିବୁ ଏ ଦେଶ କ'ଣ ଆଉ ଆମ ଦେଶ କ'ଣ ତୁ ଆମେରିକାର ପାଣି ପବନ ପିଇ ବଢ଼ିଲେ କ'ଣ ହେଲା ତୋ ଦେହରେ ଆମ ଭାରତୀୟ ରକ୍ତର ସୁଅ ବୋହୁଛି ସେ ରକ୍ତ ତତେ ଦିନେ ନା ଦିନେ ସେଠିକି ନିଶ୍ଚୟ ଟାଣିବ ଦୋହଲେଇ ଦେବ ଅଥୟ କରିବ ଏ ଆମେରିକା ମାଟିରେ ତୋ ବାପ ମା ଯେତେ ବଡ଼ ପଘାରେ ତୋତେ ବାନ୍ଧି ରଖିଲେ ବି ତୁ ଦିନେ ନା ଦିନେ ସେ ପଘା ଛିଣ୍ଡେଇ ଭାରତ ଭୂଇଁକୁ ଧାଇଁବୁ ଆରେ ମୋ ସୁନା ନାତି ଗେହ୍ଲା ନାତି ହଁ ମୋ କଥା ଶୁଣୁ ଶୁଣୁ ତୋ ଆଖି ବୁଜି ହେଇଗଲାଣି ହଉ ହଉ ଶୋଇପଡ଼ ମୋ ଧନ ଶୋଇପଡ଼ରେ।

0: ବୁଝିଲ ନୀଳିମା, ଏବେ ତ ଫର୍ଡିନାଣ୍ଡ ବୋଉ ପାଖରେ ଏକଦମ କମ୍ଫର୍ଟେବଲ, ସେ ଆଉ ତମକୁ ଏତେଟା ଖୋଜୁନି ବି। ବୋଉ ତାକୁ ତା ଡାଇପର ବଦଳେଇ ଦଉଛି, ଖୋଇ ଦଉଛି, ତାକୁ ଶୋଇ ବି ଦଉଛି। ସବୁଠୁ ବଡ଼ କଥା ହେଲା, ତମେ ଅଫିସ ଯିବାଠୁ ଫେରିବା ପର୍ଯ୍ୟନ୍ତ ବୋଉ ତାକୁ ସମ୍ଭାଳି ନେଉଛି। ଏମିତିକି ସେ ତ ରାତିରେ ବୋଉ କୋଳରେ ଶୋଇଯାଉଛି, ତମ ପାଖକୁ ଆସିବାକୁ ବି ଚାହୁଁନି।
1: ତମେ ଯାହା କୁହ, ମମି ଆସିବା ଦିନଠୁ ମୋର ଆଉ ଫର୍ଡିନାଣ୍ଡ ପ୍ରତି ଦାୟିତ୍ୱ ନାହିଁ। ସେ ଆଜିକି 6 ମାସ ହେଲା ଆସିଲେଣି, ଆଉ ଏଇ 6 ମାସ ଭିତରେ ମୋର ଟେନସନ ଏକଦମ ନାହିଁ କି ଜଞ୍ଜାଳ ବି ନାହିଁ। ଫର୍ଡିନାଣ୍ଡ ତା ଜେଜେମାକୁ ପାଇ ଆଉ ମମି ତାଙ୍କ ନାତିକୁ ପାଇ ମହା ଖୁସି। ଜେଜେମା ଆଉ ନାତି କେହି କାହାକୁ ଛାଡ଼ି ଏବେ ଦଣ୍ଡେ ରହିପାରୁନାହାନ୍ତି। ମମି ଆସିନଥିଲେ ଆମର କ'ଣ ଯେ ଅବସ୍ଥା ହେଇଥାନ୍ତା କହିଲ? ବେବିସିଟର କେତେ ଦରମା ଡିମାଣ୍ଡ କରୁଛନ୍ତି ତମେ କ'ଣ ଜାଣିନ?
0: ନୀଳିମା, ଆମ 2ଟା କାର୍ର କିସ୍ତି ଆଉ ଫ୍ଲାଟ୍ର ମାସିକ କିସ୍ତି ଯିବା ପରେ ଆଉ ଯାହା ବଳୁଛି ସେଥିରୁ ବେବିସିଟର ଦରମା ଦେବାକୁ ପଡୁଥିଲା ନା, ଆମେ ଆମେରିକା ପରି ସ୍ଥାନରେ ଚଳିଥାନ୍ତେ କେମିତି? ହ୍ୟାଲୋ, ହଁ ହଁ ହଁ, କ୍ଷିତିଶ ବଳ ଆମେରିକାରୁ କହୁଛି। ଆପଣ କିଏ କହୁଛନ୍ତି? ଭଲ ଭାବେ ଶୁଣିପାରୁନି ଆଜ୍ଞା, ଆଉ ଟିକେ ବଡ଼ ପାଟିରେ କୁହନ୍ତୁ। କଣ କହିଲେ? ତମେ ମୋ ମାମୁପୁଅ ଭାଇ ନବଘନ ମାନେ ମାଧବ ମାମୁଙ୍କ ପୁଅ ତ? ହଁ ହଁ, କୁହ କୁହ। ଆରେ କୁହ, କଣ କହିବାର ଅଛି, ଶୁଭୁଛି ମତେ। ହଁ, କଣ କହିଲ? ତୁମ ବାପା ମାନେ ମାଧବ ମାମୁଙ୍କର କାଳ ହେଇଗଲା? ଆରେ କଣ ହେଇଥିଲା ତାଙ୍କର? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ, କଟିଗଲା। ବୋଉ, ମାମୁ ଘର ଗାଁରୁ ମାମୁଙ୍କ ପୁଅ ନବଘନ ଫୋନ କରିଥିଲା।
2: ସତରେ ଆମ ନବଘନ ଫୋନ କରିଥିଲା? କଣ କହୁଥିଲା ସିଏ?
0: କହିଲା ତା ବାପାଙ୍କର କାଳ ହେଇଗଲା।
2: ମାଧର କାଳ ହେଇଗଲା? କିରେ, କେମିତି, ତାର କଣ ହେଇଥିଲା?
0: ସିଏ କଣ ସେସବୁ କିଛି

0: କହିଲେ
1: ଫୋନଟା ଟିକେ ଆଉ ଥରେ ନଗେଇକି ତାକୁ ପଚାରିଲୁ ପଚାରିଲୁ
0: ତା ଫୋନ ନମ୍ବର ତୁ ଜାଣିଛୁ? ତମ ଗାଁକୁ କଣ ଫୋନ ଲାଇନ ଯାଇଛି?
1: ନାଇଁ ରେ, ଆମ ଗାଁକୁ ଫୋନ ଲାଇନ ଯାଇନି।
0: ତା ମୋବାଇଲ ନମ୍ବର ଥିବ?
1: ମୁଁ ସେ କଥା ଜାଣିନି।
0: ପ୍ରକୃତରେ ମୋ ଫୋନରେ ଯୋଉ ନମ୍ବରଟା ଉଠିଛି ସେଇଟା ଗୋଟେ ଲ୍ୟାଣ୍ଡ ଫୋନ ନମ୍ବର। ସେ ବୋଧହୁଏ କଟକ ଆସି କୋଉ ଗୋଟେ ବୁଥରୁ ଫୋନ କରିଦେଇଛି। ଆମେରିକାକୁ ଫୋନ କରିବା ପାଇଁ ବେଶୀ ପଇସା ଲାଗିବ ବୋଲି କେବଳ ତା ବାପାଙ୍କ ମରିବା ଖବରଟା ଜଣେଇ ଦେଇ ଫୋନଟା କାଟିଦେଇଛି। ସେଇ ନମ୍ବରକୁ ଫୋନ କରି କିଛି ଲାଭ ହବନି, ସିଏ ସେ ବୁଥ ପାଖରେ ଆଉ ନଥିବ।
1: ତାହେଲେ ଗୋଟେ କାମ କର ପୁଅ, ମତେ ନେଇ ଗାଁରେ ଛାଡ଼ି ଦେଇ ଆସେ। ମାଧ ମତେ ଭାରି ଭଲ ପାଉଥିଲା, ପ୍ରତି ମାସରେ ଥରେ ଆସି ମତେ ଦେଖା କରି ଯାଉଥିଲା। ସିଏ ସେଠି ମଲା ଆଗରୁ ମୁଁ ଟିକେ ତାକୁ ଦେଖିପାରିଲି ନାହିଁ। ମୁଁ ତା ଶୁଦ୍ଧିକ୍ରିୟାରେ ନ ପହଞ୍ଚିଲେ ମତେ ଜମାରୁ ଭଲ ଲାଗିବ ନାହିଁ।
2: ସିଏ ତ ମରିଗଲେଣି, ଆପଣ ଆଉ ଯାଇକି କଣ କରିବେ?
1: ତୁ ଯାହା କହ ପଛେ, ମତେ ଯିବାକୁ ପଡିବ।
0: ମୋ ଗାଁ କଣ ପାଖରେ ହେଇଛି? ଏଇଟା ଆମେରିକା, ପୃଥିବୀର ଆର ପାଖରେ ଭାରତ। ଚାହିଁଲା ମାତ୍ରକେ ଆମେ ସେଠିକି ଯାଇପାରିବାନି। ତତେ ପୁଣି ନେଇ ଛାଡ଼ିକି ଆସିବା ପାଇଁ ମତେ ଚାକିରିରୁ ଛୁଟି ମିଳିବା ଦରକାର, ଆଉ ଉଡ଼ାଜାହାଜ ଟିକେଟ୍ ମିଳିବା ଦରକାର, ତା ଛଡ଼ା 1.5 ଲକ୍ଷ କି 2 ଲକ୍ଷ ଟଙ୍କା ବି ଦରକାର। ଏତେ ସବୁ ଯୋଗାଡ଼ କରି ସେଠି ଯାଇ ପହଞ୍ଚିଲା ବେଳକୁ ମାମୁଙ୍କ ଶୁଦ୍ଧକ୍ରିୟା ତ ଶେଷ ହେଇଯାଇଥିବ।
1: ମୁଁ ତେବେ କଣ ସବୁଦିନ ଏଇଠି ରହିବି?
2: ଏଠି ଆପଣଙ୍କ ପୁଅ, ବୋହୂ ଆଉ ନାତି ଅଛନ୍ତି। ଏଠି କଣ ଆମେ ଆପଣଙ୍କୁ କିଛି କାମରେ ଖଟାଉଛୁ? ଗାଁରେ ଆପଣଙ୍କର ଆଉ କିଏ ଅଛି ଯେ? କାହିଁକି ସବୁବେଳେ ଗାଁକୁ ଯିବାକୁ ଏତେ ବ୍ୟସ୍ତ ଆଉ ବ୍ୟାକୁଳ ହଉଛନ୍ତି?
1: ତମମାନଙ୍କୁ ଛାଡ଼ିଦେଲେ ଏଠି ମୋର ଆଉ ଚିହ୍ନା ଜଣା କିଏ ଅଛି? ତମେ ଦିହେଁ ତ ତମ କାମରେ ସକାଳୁ ଯାଉଛ ଯେ ଫେରୁଛ ରାତିକି, ଘରକୁ ଫେରି ଶୋଇବା ପର୍ଯ୍ୟନ୍ତ ଘର କାମରେ ମାତି ଯାଉଛ। ଦିନ ରାତି ମୋ ପାଖରେ ଅଛି ଏଇ ଫଳି, ଯାହାର ଏ ଯାଏ ପାଟି ଫିଟି ନାହିଁ, କାହା ସାଙ୍ଗରେ ପଦେ ଅଧେ କଥା ହେବାକୁ ଏଠି କେହି ନାହିଁ। ଆସିବା ଦିନଠୁ ଆଜି ପର୍ଯ୍ୟନ୍ତ ମୁଁ ତମର ଏଇ 15 ମହଲା ଘର ଭିତରେ ପଡ଼ିଛି। ମୁଁ କଣ ଏଠି ଏମିତି ଅଜଣା ଅଚିହ୍ନା ଲୋକଙ୍କ ମେଳରେ ବିଦେଶ ମାଟିରେ ମରିବା ଯାଇ ପଡ଼ି ରହିବି? ଆମର କେହି ଭାଇ ବନ୍ଧୁ କୁଟୁମ୍ବ ମରିଗଲେ ବି ତାଙ୍କୁ ଟିକେ ଦେଖିପାରିବି ନାହିଁ କି ତାଙ୍କ କ୍ରିୟାକର୍ମରେ ଯୋଗ ଦେଇପାରିବି ନାହିଁ।
0: ତୁ ସେମିତି କାହିଁକି କହୁଛୁ ବୋଉ? ମୋତେ କହିଲି ପରେ ତୁ ବ୍ୟସ୍ତ ହ ନା, ଆଉ କିଛି ଦିନ ପରେ ମୁଁ ତତେ ନେଇ ଗାଁରେ ଛାଡ଼ି ଦେଇ ଆସିବି।
2: ମମି, ଆପଣ ଏତେ ଅଧୈର୍ଯ୍ୟ ହେଲେ ଚଳିବ? ଆମେ ତ ପୁଣି ଏତେ ବର୍ଷ ହେଲା ଘର ଦ୍ୱାର ଗାଁ ଦେଶ ସବୁ ଛାଡ଼ି ଏଇ ଆମେରିକା ମାଟିରେ ପଡି ରହିଛୁ। ଆପଣଙ୍କୁ ଆମେ ଏଠି ସବୁଦିନ ରହିବା କଥା କହୁନୁ ତ? ଏଠି ଆପଣ ରହିବା ବେଶୀ ଦିନ ହେଇନି, ମାତ୍ର 6 ମାସ ହେଇଛି।
1: ମୁଁ ଏଠି ଏତେ ଦିନ ରହିବି ବୋଲି ମୋଟେ ଜାଣିନଥିଲି। ମୁଁ ଭାବିଥିଲି ତମମାନଙ୍କୁ ଦେଖିବି, ନାତି ସହିତ 2-3 ମାସ କଟେଇ ଗାଁକୁ ଫେରିଯିବି। ଗାଁରେ ମୋ ଘର ବାରି ବିଲ ସବୁକୁ ସମ୍ପର୍କୀୟ ଦିଅର ସୁନାକରଙ୍କ ଦାୟିତ୍ୱରେ ଛାଡ଼ିକି ଆସିଛି। ଘର ଭିତରେ ଲୁଗାପଟା, କମ୍ବଳ, ରେଜେଇ, ବାସନକୁସନ, ଟ୍ରକ୍, ବାକ୍ସ, ଏମିତି କେତେ କ'ଣ ଘର କରଣା ଜିନିଷ ରଖିଦେଇ ଆସିଛି। ଏତେ ଦିନ ହେଲାଣି ଘର ଆଉ ଜିନିଷପତ୍ରର ଅବସ୍ଥା କ'ଣ ଯେ ହବଣି
0: ବୋଉ। ଆରେ ତୁ ପୁରା ସୁନାଘର ଦାଦାଙ୍କୁ ଦାୟିତ୍ୱ ଦେଇକି ଆସିଛୁ, ଏମିତି ବ୍ୟସ୍ତ କାହିଁକି ହଉଛୁ? ସିଏ କଣ ଆମ ଜିନିଷ ସବୁ ନେଇଯିବେ ନା ଖାଇଯିବେ?
1: କାହାକୁ ଆଜିକାଲି କଣ ବିଶ୍ୱାସ ଅଛି? ତା ଛଡ଼ା ମତେ ସବୁଠୁ ବେଶୀ ବ୍ୟସ୍ତ ଲାଗୁଛି ଯେ ତୋ ବାପାଙ୍କ ଶ୍ରାଦ୍ଧ ଆଉ ମୋଟେ 15 ଦିନ ରହିଲା। ଗାଁରେ ଥିଲାବେଳେ ମୁଁ ପ୍ରତିବର୍ଷ ଶ୍ରାଦ୍ଧ ପକଉଥିଲି, କିନ୍ତୁ ଏ ବର୍ଷ ଏଠି ମୋ ପାଖରେ ତୁ ଆଉ ବୋହୂ ଅଛ। ହେଲେ ଆମେରିକା ମାଟିରେ ଶ୍ରାଦ୍ଧ କେମିତି ପଡ଼ିବ? ଏଠି ଶ୍ରାଦ୍ଧ ସାମଗ୍ରୀ ମିଳିବ ନା ପୁରୋହିତ ମିଳିବ?
0: ନା, ଏଠି ପୁରୋହିତ କି ଶ୍ରାଦ୍ଧ ସାମଗ୍ରୀ କିଛି ମିଳିବନି।
1: ହା ନା, ଏଠି ପୁରୋହିତ କି ଶ୍ରାଦ୍ଧ ସାମଗ୍ରୀ କିଛି ମିଳିବନି। ଆଉ ତାହେଲେ କଣ ହବ? ତୋ ବାପାଙ୍କ ଆତ୍ମା କେମିତି ଶାନ୍ତି ପାଇବ?
0: ବୋଉ, ବାପାଙ୍କ ଆତ୍ମା ଯଦି ପ୍ରକୃତରେ କୋଉଠି ଥାଏ ତେବେ ସେ ନିଶ୍ଚୟ ଆମ ଅସୁବିଧା ବୁଝିବେ, ସେ ମୋଟେ ଅସନ୍ତୁଷ୍ଟ ହେବେନି। ତୁ ଏଠି ଥିବା ପର୍ଯ୍ୟନ୍ତ ସେସବୁ କଥା ଭୁଲି ଯାବୁ।
1: ମୁଁ ଏଠି ଆଉ କେତେ ଦିନ ରହିବି? ଏଇ 6 ମାସ ମତେ 6 ବର୍ଷ ପରି ଲାଗିଲାଣି। ଏଠିକି ଆସି ତୋ ଘର ଦ୍ୱାର ଦେଖିଲି, ତୋ ପୁଅକୁ ଦେଖିଲି, ତାକୁ ଗେଲ କଲି, ତା ସହିତ ଖେଳିଲି। ଏଠି ରହିବାରେ ମୋର ଆଉ ଆଦୌ ଇଚ୍ଛା ନାହିଁ ପୁଅ। ଗାଁ ଘର ବିଲ ବାରି ଗାଁ ଲୋକ ବନ୍ଧୁ ବାନ୍ଧବ ସମ୍ପର୍କୀୟ ମାନଙ୍କ କଥା ଭାରି ମନେ ପଡ଼ୁଛି। ମତେ କେବେ ଗାଁରେ ଛାଡ଼ିବୁ କହିଲୁ? କହ ପୁଅ,

0: କିଛି କହୁନୁ ଯେ।
1: କଣ କହିବି, ଥରେ ତ କହିଲି ଆମ ଗାଁ ଏଠି ପାଖରେ ନୁହେଁ, ପୃଥିବୀର ଏପଟେ ଆମେରିକା ଆଉ ଆରପଟେ ଆମ ଦେଶ ଆଉ ଆମ ଗାଁ। ଠିକ ଅଛି, ମୁଁ ତତେ ଆଣିଛି ଯେତେବେଳେ ନିଶ୍ଚୟ ଗାଁରେ ଛାଡି ଦେଇ ଆସିବି, କିନ୍ତୁ ଏବେ ନୁହଁ।
0: ଆଉ କେବେ?
1: ଆଉ କିଛି ଦିନ ଯାଉ, ତୋ ନାତି ଆଉ ଟିକେ ବଡ ହେଇଯାଉ, ମୁଁ ସୁବିଧା ଦେଖି ତତେ ନେଇ ଗାଁରେ ଛାଡି ଦେଇ ଆସିବି ହେଲା।
2: ଘରଟା ଭିତରେ ରହି ରହି ତାଙ୍କୁ ବୋର ଲାଗୁଛି, ତମେ ଟିକେ ମମିଙ୍କୁ ନେଇ ଆମେରିକାର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖେଇ ଆଣୁନ, ତାଙ୍କ ମନ ପରିବର୍ତ୍ତନ ହେଇଯିବ।
0: ସେସବୁ ଜାଗା ଦେଖି ମୁଁ କଣ ଜାଣିବି ନା କିଛି ବୁଝିବି, ମତେ ତମେ ଗାଁରେ ନେଇ ଛାଡି ଦେଇ ଆସ। ଏଇ ଫଡ଼ି କାନ୍ଦିଲାଣି, ମୁଁ ଯାଉଛି।

0: ଆଜ୍ଞା ନମସ୍କାର।
1: ଆ କାହାକୁ ଖୋଜୁଛନ୍ତି? ସେମାନେ ମାନେ ମୋ ପୁଅ ବୋହୂ ଦୁହେଁ ଅଫିସ ଯାଇଛନ୍ତି। ସେମାନେ ଫେରୁ ଫେରୁ ସନ୍ଧ୍ୟା 7ଟା ସେପଟେ ହେଇଯିବ।
0: ମୁଁ ଆପଣଙ୍କ ପୁଅ ବୋହୂଙ୍କ ପାଖକୁ ଆସିନି।
1: ଆ ଏ ଘରେ ତ ଆଉ କେହି ରହନ୍ତି ନାହିଁ। ଆଉ ତେବେ
0: ମୁଁ ଆପଣଙ୍କ ପାଖକୁ ଆସିଛି।
1: ମୋ ପାଖକୁ?
0: ହଁ,
1: ମୁଁ ତ ଆପଣଙ୍କୁ ଚିହ୍ନି ନାହିଁ।
0: ଭଉଣୀ, ମୁଁ ତମକୁ ପ୍ରତିଦିନ ତମ ସାମ୍ନାରେ ଥିବା ଫ୍ଲାଟର 14 ମହଲା ଘରୁ ଦେଖୁଛି। ତମେ ଗୋଟେ ପିଲାକୁ ଖେଳୁଛ, ଗେଲ କରୁଛ, ଆଉ ଖୁଆଇ ଦଉଛ। କେତେ ଦିନ ହେଲା ଭାବିଲିଣି ତମକୁ ଆସି ଟିକେ ଦେଖା କରିବି, ହେଲେ ସୁବିଧା ପାଉନଥିଲି। ମୁଁ ମଧ୍ୟ ଏଠି ମୋ ନାତୁଣୀର ଲାଳନ ପାଳନ ଦାୟିତ୍ୱରେ ଅଛି, ତାକୁ ଏକୁଟିଆ ଘରେ ଛାଡ଼ି ଆସିପାରୁନଥିଲି ଆଜି ଯାଏଁ।
1: ଆଜି ପୁଣି ଆସିଲ କେମିତି?
0: ଆଜି ଆଜି ମୋ ନାତୁଣୀର ଦେହ ଖରାପ, ତାକୁ ଡାକ୍ତର ଦେଖେଇବାକୁ ମୋ ପୁଅ ବୋହୁ ନେଇଯାଇଛନ୍ତି। ଏଇ ମୌକାରେ ମୁଁ ଚାଲି ଆସିଲି ଆଉ।
1: ଆସ ଘର ଭିତରକୁ ଆସ, ଏଇଠି ଏ ସୋଫା ଉପରେ ବସ।
0: ହେଇଟି ଶୁଣ, ମୋ ହାତରେ ସମୟ ଅଳ୍ପ, ମୋ ପୁଅ ବୋହୁ କେତେବେଳେ ଫେରି ଆସିବେ ସେ କଥା କହିହବନି, ହେଲେ ତମକୁ ଗୋଟେ କଥା କହିବାର ଅଛି।
1: କ'ଣ?
0: ସେଇଟା କହିସାରିବା ପରେ ଯଦି ସମୟ ହୁଏ ତାହେଲେ ଆମେ ଯାହା କିଛି ଗପିବା।
1: ହଉ, କ'ଣ କହିବାର ଅଛି କୁହ ଭଉଣୀ।
0: ଶୁଣ, ମତେ ମୋ ପୁଅ ବୋହୂ ଏଠିକି ଆଣିଲା ବେଳେ ମୁଁ ଜାଣିନଥିଲି ଯେ ମୁଁ ତା ଝିଅର ବେବି ସିଟର ଭାବେ ଆସିଛି ବୋଲି।
1: ସେ ବେବି ସିଟରଟା ପୁଣି କ'ଣ?
0: ଜାଣିନ, ଆମ ଓଡ଼ିଆରେ ଯାହାକୁ ଆୟା କୁହାଯାଏ ତାକୁ ଏ ଆମେରିକାରେ ବେବି ସିଟର କହୁଛନ୍ତି। ଏଠି ଘରୋଇ କାମ ବାଲି ଭାରି ମହଙ୍ଗା, ତେଣୁ ଏଠି ଯଦି ସ୍ୱାମୀ ସ୍ତ୍ରୀ ଦିହେଁ ଚାକିରି କରୁଥାନ୍ତି ତାହେଲେ ସେମାନେ ନିଜ ମାଆକୁ କି ଶାଶୁକୁ ଆଣି ବେବି ସିଟର ଭାବେ ରଖନ୍ତି। ପିଲାଟି ବଡ଼ ହେଇ ସ୍କୁଲ ନଗଲା ପର୍ଯ୍ୟନ୍ତ ସିଏ ଏଇ ବେବି ସିଟର କାମ କରିବାକୁ ବାଧ୍ୟ ହେଇଥାନ୍ତି। ମୁଁ ଏଠିକି ଆସିବା 2 ବର୍ଷ ହେଇଗଲାଣି, ଯେତେ କହିଲେ ବି ମୋ ପୁଅ ବୋହୂ ମତେ ଗାଁକୁ ପଠେଇବାକୁ କିଛି ହେଲେ ବ୍ୟବସ୍ଥା କରୁନାହାନ୍ତି। ଦିନେ ମୋ ପୁଅ ବୋହୂ କଥା ହଉଥିବାର ମୁଁ ଶୁଣିଲି।
1: କଣ ଶୁଣିଲ?
0: ଗାଁରେ ଥିବା ଆମ ଘର ଢିଅ ଜମିବାଡି ସବୁକୁ ସେମାନେ ବିକ୍ରି କରିଦେବାକୁ ଆମ ଗାଁ ସରପଞ୍ଚ ସହିତ କଥାବାର୍ତ୍ତା ହଉଛନ୍ତି।
1: ତମେ ଯାହା କହୁଛ ମତେ ବି ସେମିତି ସେମିତି ଲାଗୁଛି। ମୁଁ ଏଠିକି ଆସି ବନ୍ଧନରେ ପଡିଯାଇଛି ଭଉଣୀ, ମୋର ଆସିବା 6 ମାସ ହେଇଗଲାଣି। ମତେ ଆଉ ଏଠି ଆଦୌ ଭଲ ଲାଗୁନାହିଁ। ମୁଁ ଗାଁକୁ ଫେରିବା କଥା କହିଲେ ପୁଅ ବୋହୂ କଥାଟାକୁ ବିଭିନ୍ନ ଆଳ ଦେଖେଇ ଟାଳି ଦଉଛନ୍ତି। ସେମାନେ ଆହୁରି କହୁଛନ୍ତି ଆମେ ତମ ପୁଅ ବୋହୂ ନାତି ସବୁ ତ ଏଠି ଆମେରିକାରେ ଅଛୁ, ଗାଁରେ ତମର ନିଜର ଲୋକ କିଏ ଅଛି କି? ଗାଁକୁ ଯିବାକୁ କାହିଁକି ଏମିତି ବ୍ୟସ୍ତ ହଉଛ? ତମେ କହିଲ ଦେଖି ଭଉଣୀ, ଗାଁରେ କ'ଣ ସତରେ ଆମର ଆଉ କେହି ନିଜର ନାହାନ୍ତି? ସେଇ ଗାଁ ଯୋଉଠି 40 ବର୍ଷ ଧରି ଆମେ ଘର ସଂସାର କରିଛେ, ତାର କୂଅ ପୋଖରୀ ବାଡ଼ି ବଗିଚା ଘାସ ପଡ଼ିଆ ଫୁଲ ଫଗୁଣ ଆମ୍ବ ତୋଟା ଗାଁ ଦାଣ୍ଡ ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସେ ସବୁକୁ ଭୁଲି ଆମେ କ'ଣ ଏଠି ସୁଖ ଶାନ୍ତିରେ ରହିପାରିବା?
0: ଜମା ନୁହଁ। ପ୍ରତି ମୁହୂର୍ତ୍ତରେ ମୋର ଆମ ଦେଶ ଭାରତ ଆଉ ଆମର ସେଇ ଗାଁ ଭୂଇଁ ସେଠିକାର ଲୋକ ସହି ସଙ୍ଗାତ ଯାହାଙ୍କ ସହିତ ଆମେ ଚଳିଛେ ସୁଖ ଦୁଃଖ ବାଣ୍ଟିଛେ, ଆମ ମେଳା ମହୋତ୍ସବ ପର୍ବ ପର୍ବାଣି ଓଷା ବ୍ରତ ମଠ ମନ୍ଦିର ସବୁ କଥା ଭାରି ମନେ ପଡୁଛି ଭଉଣୀ।
1: ମୋର ଯାହା ମନେ ହଉଛି ସେମାନେ ଆମ ଘର ଦ୍ୱାର ଗାଁର ଜମିବାଡି ବିକ୍ରି କରିଦେଇ ଗାଁରେ ଥିବା ଆମର ଆଶ୍ରୟସ୍ଥଳକୁ ପୋଛି ସଫା କରିଦେବେ, ଯାହାଫଳରେ ଆମେ ଆଉ ଭାରତକୁ ଫେରିବାର ସମସ୍ତ ବାଟ ବନ୍ଦ ହେଇଯିବ।

0: ହଁ ଭଉଣୀ, ତମେ ତ କହିଲ ନାହିଁ ତମ ନାଁ କ'ଣ, ଘର କୋଉଠି, ଓଡ଼ିଆ କହୁଛ ଯେତେବେଳେ ତମ ଘର ନିଶ୍ଚୟ ଓଡ଼ିଶା। ତେବେ ଓଡ଼ିଶାର କୋଉଠି ତମ ଘର?
1: ଆମ ଘର କଟକ ପାଖରେ, ଗାଁ ନାଁ ନାଉପଦା, ଆଉ ମୋ ନାଁ ହଉଛି କାମିନୀ। ହଉ, ମୋ ପୁଅ ବୋହୂଙ୍କ ଫେରିବା ସମୟ ହେଇଗଲାଣି, ମୁଁ ଏଠିକି ଆସିବା କଥା ସେମାନେ ଯଦି ଜାଣିବେ ନା, ଘରେ ମହାଭାରତ ସୃଷ୍ଟି ହେଇଯିବ। ମୁଁ ଆସୁଛି ଭଉଣୀ।
0: ଆଚ୍ଛା ଭଉଣୀ, ମତେ ଟିକେ ଲିଫ୍ଟରେ ଯିବା ଆସିବା କରିବାର ବାଗଟା ଶିଖେଇ ଦିଅନ୍ତନି, କେତେବେଳେ ସୁବିଧା ମିଳିଲେ ତମ ପାଖକୁ ଯାଆନ୍ତି।
1: ଲିଫ୍ଟ ଚଲେଇ ଶିଖିବା ଅତି ସହଜ, ତମେ ଏବେ ମୋ ସାଙ୍ଗରେ ଆସ, ମୁଁ ତମକୁ ଶିଖେଇ ଦେବି।
0: ହଉ ତେବେ ଚାଲ ଚାଲ ଭଉଣୀ,
1: ଆସ ଆସ।
2: ମମି, ନିଦ ହେଇଯାଇଥିଲା କି? ଆରେ କିଛି କହୁନାହାନ୍ତି ଯେ, କ'ଣ ଦେହ ଖରାପ ହେଇଛି? ଆପଣଙ୍କର କ'ଣ ହେଇଛି ମମି? ନ କହିଲେ ଆମେ ଜାଣିବୁ କେମିତି?
3: କାହାର କ'ଣ ହେଇଛି ନୀଳିମା?
2: ମମିଙ୍କର।
3: କ'ଣ ହେଇଛି ବୋଉର?
2: ମୁଁ ଆସି କଲିଂ ବେଲ୍ ମାରି ମାରି ସେ କବାଟ ଖୋଲିଲେନି, ଫୋନ୍ ଲଗେଇବାର କିଛି ସମୟ ପରେ ଆସି କବାଟ ଖୋଲିଲେ। ମୁଁ ଭାବିଲି ତାଙ୍କୁ ବୋଧେ ନିଦ ଲାଗିଯାଇଥିବ, ସେ କଥା ପଚାରି ପଚାରି ଥକିଲିଣି, କିନ୍ତୁ କିଛି ଉତ୍ତର ନ ଦେଇ ଯାଇକି ତାଙ୍କ ବେଡ୍ରେ ଶୋଇଛନ୍ତି। ତମେ ଆସିଲଣି, ତାଙ୍କର କ'ଣ ହେଇଛି ଯାଇ ପଚାର ତ।
3: ରୁହ, ମୁଁ ଦେଖୁଛି। ବୋଉ, ଏ ବୋଉ, କ'ଣ ହେଇଛି ତୋର?
0: ମୋର କିଛି ହେଇନି।
2: ଆପଣ କ'ଣ ତାହେଲେ ଆମ ଉପରେ ରାଗିଛନ୍ତି?
0: ମୁଁ କାହା ଉପରେ ରାଗିଲେ କ'ଣ କରିପାରିବି ଯେ?
3: ଓହୋ, ତୁ ଏମିତି କଥା କାହିଁକି କହୁଛୁ ବୋଉ? ତତେ କିଏ କ'ଣ କହିଲେ?
0: ମୁଁ କୋଉ ମଣିଷରେ ଲେଖା, ମତେ କିଏ କ'ଣ କାହିଁକି କହିବ, ନା ମୋ କଥା କିଏ ଶୁଣିବ?
2: ଆପଣଙ୍କର କୋଉ କଥା କିଏ ଶୁଣିଲା ନାହିଁ କହିଲେ?
3: ତୋର କୋଉ କଥା କିଏ ଶୁଣିଲାନି ବୋଉ?
0: ମୁଁ ତତେ କେତେ ଥର କହିଛି ମୁଁ ଗାଁକୁ ଯିବି, ତୁ ମୋ କଥା ଶୁଣିଛୁ?
3: ବୋଉ, ମୁଁ ତ ତତେ କହିଛି ତତେ ଗାଁରେ ଛାଡ଼ି ଆସିବି, ହେଲେ ଏବେ ନୁହେଁ, ଆଉ କିଛି ଦିନ ଅପେକ୍ଷା କର।
2: ଆମେ ତ ଆପଣଙ୍କୁ ଏଠି ସବୁଦିନ ରହିବା ପାଇଁ କହୁନୁ, ମାତ୍ର 6 ମାସ ହେଲା ଆପଣ ଆସିଛନ୍ତି, ଗାଁକୁ ଯିବାକୁ ଏତେ ବ୍ୟସ୍ତ କାହିଁକି ହେଉଛନ୍ତି ଯେ?
0: 6 ମାସ କିଛି କମ୍ ସମୟ ନୁହେଁ, ମତେ ଏଠି ଜମା ଭଲ ଲାଗୁନାହିଁ, ଆଉ ଗୋଟେ ଦିନ ବି ଏଠି ମୋର ଇଚ୍ଛା ନାହିଁ।
3: ବୋଉ, ବୋଉ,
2: ସେ ତାଙ୍କ ରୁମକୁ ଚାଲିଗଲେ।
3: ତମେ ଟିକେ ଯାଇ ବୋଉକୁ ବୁଝଉନ ନୀଳିମା।
2: ମୁଁ ତ ତମକୁ କହିଲି ତମେ ମମିଙ୍କୁ ନେଇ ଆମେରିକାର କିଛି ଦର୍ଶନୀୟ ସ୍ଥାନ ବୁଲେଇ ଆଣ, ତମେ ମୋ କଥା କୋଉ ଶୁଣୁଛ ଯେ?
3: ଆରେ, ମୁଁ ତାକୁ ସେ କଥା ବି କହିସାରିଛି, ହେଲେ ତାର ତ ସେଥିରେ ଆଗ୍ରହ ନାହିଁ।
2: ତାଙ୍କୁ କାଲି ଜୋର କରି ନେଇଯାଇ ଆମେରିକାର ବିଭିନ୍ନ ସ୍ଥାନ ଦେଖେଇ ଆଣ, ତ ଦେଖିବ ତାଙ୍କ ମନ ନିଶ୍ଚୟ ବଦଳିଯିବ।
3: ହଉ ହଉ, ତାହେଲେ କାଲି ମୁଁ ତାକୁ ନେଇଯିବି।

0: ଖିତିଶ ଖିତିଶ ଦେଖିଲ ହରିଣଟି ଏତେ ସକାଳୁ କାହିଁକି କାନ୍ଦୁଛି?
1: ରାତି ପାହିନେ କାହିଁକି ଅଯଥା ଟିକେ ପାଟି କରୁଛ କହିଲ?
0: ଓହୋ ଉଠ ଟିକେ,
1: ଫଡ଼ିନାଣ୍ଡ ପାଖରେ ପୁରା ବୋଉ ଅଛି, ତା କଥା ସେ ବୁଝିବ। ତମେ ମତେ ଡିଷ୍ଟର୍ବ ନକରି ଶୋଇପଡ଼ିଲ ପ୍ଲିଜ।
0: ତମେ ଉଠିଲ ଦେଖିବା ପିଲାଟା କାହିଁକି ଏତେ ଜୋରରେ କାନ୍ଦୁଛି।
1: ମଣିଷ ଉଠିଲେ ଶାନ୍ତିରେ ଶୋଇବାକୁ ଦବନି। ହଉ ଚାଲ
0: ମମି ମମି।
1: କାହିଁ ବୋଉ ତ ତା ରୁମ୍ରେ ନାହିଁ।
0: ମୋ ଧନକୁ କିଏ ମାଇଲା ରେ, କାହିଁକି ଏତେ ଜୋରରେ କାନ୍ଦୁଛୁ?
1: ହେଲେ ବୋଉ କୁଆଡେ ଗଲା, ତା ରୁମ୍ରେ ତ ନାହିଁ।
0: ଯିବେ ଆଉ କୁଆଡେ, ଦେଖ କାଳେ ବାଥରୁମ୍ ଯାଇଥିବେ।
1: ନାଇଁ ନୀଳିମା, ମୁଁ ବାଥରୁମ୍ କିଚେନ୍ ଡାଇନିଂ ଡ୍ରଇଂ ବାଲକୋନି ସବୁଠି ଖୋଜି ସାରିଲେଣି, ବୋଉ କୋଉଠି ହେଲେ ନାହିଁ।
0: ଆଶ୍ଚର୍ଯ୍ୟ କଥା, ବୋଉ ତାହେଲେ ଗଲେ କୁଆଡେ? ତାଙ୍କ ଗୋଡ଼ ଖରାପ, ସେ 15 ମହଲାର ପାହାଚ ଓହ୍ଲାଇ ତଳକୁ କେବେ ଯାଇପାରିବେନି, ଲିଫ୍ଟ ଚଲେଇବା ବି ତାଙ୍କୁ ଜଣା ନାହିଁ, ସେ ତେବେ ଗଲେ କୁଆଡେ?
1: ନୀଳିମା, ମୋ ବୋଉ ଭାରି ସ୍ୱାଭିମାନୀ, ସେ ଚାହୁଁଥିଲା ଗାଁକୁ ଫେରିଯିବା ପାଇଁ, ଆମେ ତାକୁ ମନା କଲେ, ସେ ରାଗରେ କିଛି କରିଦେଲା କି?
0: ନା ନା, ତମେ ସେମିତି କାହିଁକି ଭାବୁଛ? ବୋଉ ଏଇଠି କୋଉଠି ଥିବେ ନିଶ୍ଚୟ, ତମେ ଆଉ ଥରେ ଭଲକି ଦେଖିଲ ତ?
1: କୋଉଠି ଆଉ ଦେଖିବି, କୋଉଠି ଆଉ ଖୋଜିବି ନୀଳିମା? ନାଇଁ ନୀଳିମା, ତମେ ମୋ ବୋଉକୁ ଭଲ ଭାବେ ଜାଣିନା, ମୋ ମନକୁ କାହିଁକି ପାପ ଛୁଉଁଛି।
0: ନା ନା, ତମେ ମୋଟେ ବ୍ୟସ୍ତ ହୁଅନା, ବୋଉ ସେମିତି କିଛି କାମ କରିବେନି। ଆଚ୍ଛା ଏଇ କାଗଜଟା ଏଠି ଏମିତି ଭଙ୍ଗା ହେଇକି କଣ ଥୁଆ ହେଇଛି ଦେଖିଲ?
1: ଆରେ ଦେଖି ଦେଖି,
0: ଏଇ ନିଅ,
1: ଏଇଟା ତ ବୋଉ ଲେଖିଛି।
0: ମମି ଲେଖିଛନ୍ତି, ପଢିଲ ପଢିଲ କଣ ଲେଖିଛନ୍ତି?
1: ମୁଁ ଜାଣିଛି ଖିତିଶ,
2: ତୁ ଏବେ ମତେ ବହୁତ ଖୋଜିବୁ, ଫଡ଼ି ଏବେ ନିଦରୁ ଉଠି ମତେ ନ

ପାଇ କାନ୍ଦୁଥିବ, ନୀଳିମା ବି ବହୁତ ବ୍ୟସ୍ତ ହେଇପଡ଼ିବ। ତମେ କଦାପି ଭାବିପାରିବନି ଯେ ମୁଁ କେମିତି ଏ 15 ମହଲାରୁ ତଳକୁ ଓହ୍ଲେଇଲି। ତମେ ଚିନ୍ତା ବି କରିପାରିବ ନାହିଁ, ଆମେରିକା ଆକାଶରୁ ଓଡ଼ିଶା ଆକାଶ ଯାଏ ଉଡ଼ିଯିବା ପରି ସାହସ କେମିତି ମୋର ହେଲା। ଉଡ଼ାଜାହାଜରେ ଯିବା ପାଇଁ ମୋ ପାଖରେ ଟିକେଟ୍ ନାହିଁ କି ଆମେରିକା ଛାଡ଼ିବା ପାଇଁ ଅନୁମତି ପତ୍ର ବି ନାହିଁ। ମୁଁ ମଧ୍ୟ ନିଜେ ଜାଣେ ଯେ ଓଡ଼ିଶାରେ ପହଞ୍ଚିବା ତ ଦୂରର କଥା, ମୁଁ ଏଇ ଆମେରିକାର ସୀମା ବି ଡେଇଁପାରିବି ନାହିଁ। ହଁ, ଏମିତି ବି ହେଇପାରେ, ମୁଁ ବେଶୀ କିଛି ବାଟ ଯିବା ପୂର୍ବରୁ ତମେ ମୋତେ ଧରି ନେଇ ପୁଣି ପଞ୍ଜୁରୀରେ ପୁରେଇ ତାଲା ଠୁକିଦେବ, ନହେଲେ ପୋଲିସ ଲଗେଇ ଧରିନେବ। କିନ୍ତୁ ମୁଁ ଭାବୁଛି ତମ ପାଖରେ ସବୁଦିନ ବେବି ସିଟର ହେଇ ନ ରହିବା ପାଇଁ ମୁହଁରେ କହିବା ଅପେକ୍ଷା ପ୍ରତିବାଦ କରିବାର ଏଇଟା ହିଁ ସବୁଠୁ ଭଲ ବାଟ।

0: କି ଆମେରିକା ଛାଡ଼ିବା ପାଇଁ ଅନୁମତି ପତ୍ର ବି ନାହିଁ। ମୁଁ ମଧ୍ୟ ନିଜେ ଜାଣେ ଯେ ଓଡ଼ିଶାରେ ପହଞ୍ଚିବା ତ ଦୂରର କଥା, ମୁଁ ଏଇ ଆମେରିକାର ସୀମା ବି ଡେଇଁପାରିବି ନାହିଁ। ହଁ, ଏମିତି ବି ହେଇପାରେ, ମୁଁ ବେଶୀ କିଛି ବାଟ ଯିବା ପୂର୍ବରୁ ତମେ ମୋତେ ଧରି ନେଇ ପୁଣି ପଞ୍ଜୁରୀରେ ପୁରେଇ ତାଲା ଠୁକିଦେବ, ନହେଲେ ପୋଲିସ ଲଗେଇ ଧରିନେବ। କିନ୍ତୁ ମୁଁ ଭାବୁଛି ତମ ପାଖରେ ସବୁଦିନ ବେବି ସିଟର ହେଇ ନ ରହିବା ପାଇଁ ମୁହଁରେ କହିବା ଅପେକ୍ଷା ପ୍ରତିବାଦ କରିବାର ଏଇଟା ହିଁ ସବୁଠୁ ଭଲ ବାଟ। ମୁଁ କେବଳ ସେଇଆ ହିଁ କରିଛି। ତୁମର ବୋ
1: ମମ୍ମି।

ଶୁଣିଲେ ନାଟକ ବେବି ସିଟର। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଯଶୋଦା, ଆଶାଲତା ମନ୍ତ୍ରୀ, କ୍ଷିତିଶ ସୁଧାକର ଦାସ, ନୀଳିମା ସନ୍ଧ୍ୟା ମିତ୍ର ଓ କାମିନୀ କ୍ରିଷ୍ଣା ମହାନ୍ତି। ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ରଣଦୀପ ପ୍ରଧାନ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ପ୍ରଚାର କରିବୁ 6:05 ଅନୁଚିନ୍ତା 6:35 ଉପସ୍ଥାପନା ରତ୍ନାକର ଛୈନୀ ଶ୍ରୀମଦ୍ ଭାଗବତର 88ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ବିଶ୍ୱ ଭୁବନର ଆଜି ଏକି ରୂପ, ଆଜିର ସକାଳ, ଆଜିର ଉଷା, ଆଜିର ଉଦୟ ରାଗରେ ଏକି ଅପୂର୍ବ ମୂର୍ଚ୍ଛନା। ସବୁ ଇନ୍ଦ୍ରିୟର ଦ୍ୱାର ଆଜି ଖୋଲି ଖୋଲି ମେଲି ମେଲି ହେଇଯାଉଛି କି ଅନନ୍ତ ଆଡ଼କୁ। କ୍ଷୁଦ୍ର ମଣିଷ ଆଜି ଏ କାହାକୁ ଭେଟୁଛି, ଅନ୍ତରେ ଓ ବାହାରେ ଏକା ସମୟରେ? ହୃଦୟ ଗୁହାକୁ କିଏ ସେ ଓହ୍ଲାଇ ଆସୁଛନ୍ତି? ଜୀବନ ସ୍ୱାମୀ ହୋଇ, ତ୍ରାଣକର୍ତ୍ତା ହୋଇ, ମହାସକାଶେ, କରୁଣା ସାଗର, ଅଗତିର ଗତି, କିଏ ସେ ଓହ୍ଲାଇ ଆସୁଛନ୍ତି ଭୂତଳକୁ? ଅନନ୍ତ ମହାନ ଉଦାର ଆକାଶ ପଥ ଦେଇ, ଅକୁଳ ଅତଳ ମହାପାରାବାର ହୋଇ, ମହାମହିଧର ହିମେ ହିମେ ହିମାଳୟ ମଧ୍ୟେ ଏ କିଏ ଯେ ବିଶ୍ୱରୂପ ଦର୍ଶନ କରାଉଛି? ଭୂଲୋକ ଦ୍ୱିଲୋକ ଅନ୍ତରୀକ୍ଷ ଘେରି ଆଜି ସବୁକିଛି ସୁଧାମୟ, ସବୁକିଛି ମଧୁମୟ।

ଶୁଭିଲାଣି ତ ଦୂରରୁ କାହାର ଏ ଡାକ, ଉତ୍ତାଳ ହେଲାଣି ହିଆ, ଉଚ୍ଚାଟ ହେଲାଣି ମନ, ଏଡ଼ି ହେବ ନାହିଁ ଆଉ ଅନ୍ତରଙ୍ଗ ଏ ଆହ୍ୱାନ। ଗଗନ ପବନକୁ ସୁବାସିତ କରି ଭାସି ଆସୁଛି କାହାର ଏ ଚନ୍ଦନ ତୁଳସୀ ଅଗୁରୁ କର୍ପୂରର ବାସ୍ନା। ମୁଁ କ୍ଷେତ୍ର ଯିବି, ଗୋଡ଼ ଯୋଡ଼ିକ ଆଉ ଥୟ ଧରୁନାହାନ୍ତି, ଶରଧା ବାଲିରେ ଚାଲିବାକୁ ମନ, ହାତ ଯୋଡ଼ିକ କଟାଳ କଲେଣି ଗରୁଡ଼ ଖମ୍ବକୁ କୁଣ୍ଢେଇ ଧରିବାକୁ, ତୁଣ୍ଡ ଖୋଜିଲାଣି ଅବଢ଼ା ଅନ୍ନ, ଦୁଇ ଆଖି ମୋର ଦେଖିବ ଚକା ନୟନକୁ, ସବୁ ଇନ୍ଦ୍ରିୟ ଆଜି ଉନ୍ମୁଖ ଉତ୍କଣ୍ଠିତ ଉନ୍ମିଳିତ। ସେଇ ବିଶ୍ୱ ବିରାଟ ପୁରୁଷଙ୍କୁ ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ମୁଁ କ୍ଷେତ୍ର ଯିବି, ପ୍ରତି ଅଙ୍ଗ ଲାଗି କାନ୍ଦି ପ୍ରତି ଅଙ୍ଗ ମୋର ଭକ୍ତର ସରଳ ପ୍ରେମ ଓ ସ୍ୱଚ୍ଛନ୍ଦ ସମର୍ପଣରେ ସେଇ ଆକୁତି ଝରି ପଡ଼ୁଛି।

ମୁଁ କ୍ଷେତ୍ର ଯିବି, ତା ବୋଲି କଣ ଜଣେ ଯିବି କି? ଏକା ଏକା ଏକାରେ କି ସୁଆଦ ଥାଏ ଏ ମହାମିଳନର ବଡ଼ ଦାଣ୍ଡରେ! ଏଇ ଡାକ ତ ଗାଁ ଗଣ୍ଡା ସହର ନଗ୍ର ଭେଦି ସମଗ୍ର ଭାରତ ଭୂଖଣ୍ଡରେ ବିଞ୍ଚୁ ହୋଇ ପଡ଼ିଥିବ। ଦୂରଦୂରାନ୍ତରୁ ଟାଣି ହେଇ ଆସୁଥିବେ ଭକ୍ତ ସର୍ବେ ଆତୁର ତୃଷାର୍ତ୍ତ କୋହ ଉଚ୍ଛନ୍ନ ହୋଇ। ଭକ୍ତି ଓ ବିଶ୍ୱାସର ମହାଧାରା ତ ଶ୍ରୀକ୍ଷେତ୍ରର ସବୁ ଫାଙ୍କ ଗଳି ରାସ୍ତା ଉପରାସ୍ତା ଦେଇ ବଡ଼ଦାଣ୍ଡକୁ ମୁହାଁଇଥିବେ। ଅଧୀର ଉଲ୍ଲାସରେ ପାଞ୍ଚ ମନ ପାଞ୍ଚ ପ୍ରାଣ ହୋଇ ଏକତ୍ର କରିବା ଦର୍ଶନ, ଏକତ୍ର କରିବା ଭୋଜନ, ଏକତ୍ର କରିବା ଚିନ୍ତନ, ଏକତ୍ର କରିବା କୀର୍ତ୍ତନ, ଦେଖିବା ସିଂହଦ୍ୱାର, ଉଠିବା ବାଇଶି ପାବଚ୍ଛ, ବୁଲିବା କଳ୍ପବଟ, ସୁବର୍ଣ୍ଣ କଳସ ଉପରେ ଫରଫର ହୋଇ ଉଡୁଥିବ ଚିରାଳ ପତାକା।

କଳା ମେଘରେ ବିଜୁଳି ପରି ଝଟକୁଥିବ ରଙ୍ଗାଧର, ଗଭାକୁ କୁସୁମୀ ପାଗ, କରଡ଼ିଆ ଧଣ୍ଡାମାଳ ହୃଦେ ଝୁଲୁଥିବ, କର୍ଣ୍ଣର କୁଣ୍ଡଳ କପୋଳରେ ଝଟକୁଥିବ, ତାରାଗଣ ପରି ଝଲସୁଥିବେ ଭାଲପଟରେ ମଣି ବିଭୂଷଣ ନବରତ୍ନ ଚିତା।

ନିର୍ମମ ସଂସାରର ଜଟିଳ ମୋହଜାଲରୁ ତଥାପି ମୁକୁଳି ଆସି କେହି ଜଣେ କେବେ ଚେତି ଉଠିଲା। ପବନରେ ଅଦ୍ଭୁତ ଶୀତଳ ସ୍ପର୍ଶ, ଅଦ୍ଭୁତ ପଦ୍ମଗନ୍ଧ, ରୋମି ରୋମେ ଭରିଗଲା ପୁଲକ। କେହି ଜଣେ ତାକୁ କାହିଁ କେତେ ଦୂରରୁ ଅତି ଆପଣାର କରି ଡାକୁଛି। ଆଖିରୁ ଝରିଗଲା ଅବିରଳ ଅଶ୍ରୁଧାର। ଏକା ନହସରେ ଧରାପରା ହୋଇ ଗୋଳିପୋଳି ହୋଇ ଗାଁ ସାରା ସତେ କି ଉଠି ଆସିଲେ ଦାଣ୍ଡେ ଦାଣ୍ଡେ। କେଜାଣି ସେ କେତେ ବାଟ ଏମିତି ଟାଣି ହୋଇଗଲେ। 750 କୋଶ ଦୂରରୁ ହେଇ ଦେଖ, ଅଧା ଆକାଶରେ ଦିଶିଲାଣି ନୀଳଚକ୍ର ପତିତ ପାବନ ବାନା। ନୀଳଚକ୍ରେ ହୋ ଦେଖ ଉଡୁଛି ବାନା, ପତିତ ପାବନ ଜାନା। ଆଙ୍କୁ ଦର୍ଶନ ମାତ୍ରକେ ସବୁ କଳ୍ମଶତ ଚୁନା ହେଇଯିବ। ବ୍ରାହ୍ମଣ ଚଣ୍ଡାଳ ଏଠି ଏକତ୍ର ଭୁଞ୍ଜନ୍ତି ଏକିଲା।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।

ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ସ୍ରଷ୍ଟା ସହିତ ସୃଷ୍ଟିର ଏକୀଭୂତ ହେବାର ଜୟଯାତ୍ରା, ପ୍ରେମର ଜୟଯାତ୍ରା, ବିଶ୍ୱାସର ଭକ୍ତିର ଜୟଯାତ୍ରା। ଏ ଯାତ୍ରା ସସୀମରୁ ଅସୀମକୁ, ବ୍ୟଷ୍ଟିରୁ ସମଷ୍ଟିକୁ, ଏକରୁ ଅନେକକୁ, ଏ ମହାମିଳନ ଭକ୍ତ ସହିତ ଭଗବାନର, ରାଜା ସହିତ ପ୍ରଜାର, ଜଗତନ୍ନାଥ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା ପ୍ରଭୁ ଶ୍ରୀଜଗନ୍ନାଥ ନିଜ ନାମକୁ ସାର୍ଥକ କରିବା ପାଇଁ, ପତିତ ଜନକୁ ଉଦ୍ଧାର କରିବା ପାଇଁ ସେହି ପତିତ ପାବନ ଆଜି ବଡ଼ଦାଣ୍ଡରେ। ଦୀନଦୁଃଖୀର ହାରିଗୁହାରି ଶୁଣିବା ପାଇଁ ଭକ୍ତଜନ ସମୁଦ୍ର ଭିତରେ ନିଜକୁ ହଜାଇ ଦେଇଛନ୍ତି ପ୍ରଭୁ। ବର୍ଷା କାଳ ଗ୍ରୀଷ୍ମର ରୌଦ୍ରଦଗ୍ଧ ପୃଥିବୀ ଉପରକୁ କଳାମେଘି ଶାଢ଼ୀ ପିନ୍ଧି ପହିଲି ଆଷାଢ଼ ଅବତରି ଆସିଛି। ମେଘମଲ୍ଲାର ପ୍ରାଣରେ ସ୍ପନ୍ଦନ ତୁଳୁଛି, ସୃଜନଶୀଳତାର ପ୍ରତୀକ ଏ ବର୍ଷା। ଭାଇ ଭଉଣୀ ପରମ ଆନନ୍ଦରେ ରଥ ଛୁଡ଼ି ଯାତ୍ରା କରିଛନ୍ତି ନିଜ ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗଣପତ୍ୟ, ଶୈବ, ସୌର ସମସ୍ତେ ସମାନ ତାଙ୍କ ଦୃଷ୍ଟିରେ। ସମସ୍ତେ ଏକାକାର ହୋଇଛନ୍ତି ଭକ୍ତ ଭାବରେ। ସବୁ ଅହଙ୍କାର, ଅଭିମାନ, ଦର୍ପ, ଦମ୍ଭ ବିଲୀନ ହୋଇଯାଇଛି ପ୍ରେମର ସେହି ଉତ୍ତାଳ ତରଙ୍ଗରେ, ଭକ୍ତିର ମହାପ୍ଲାବନରେ, ଭକ୍ତଜନର ଆକୁଳ ଆକାଂକ୍ଷାରେ। ଲୀଳାମୟଙ୍କର ସେ ମାନବୀ ଲୀଳା ତନ୍ମୟ କରିଛି ଭକ୍ତ ପ୍ରାଣଙ୍କୁ, ଭକ୍ତ ନୈବିଦ୍ୟ କରିଛି ଭକ୍ତି ଅର୍ଘ୍ୟ ତାର ପ୍ରାଣପ୍ରିୟ ଠାକୁରଙ୍କୁ। ସେହି ଭକ୍ତି ଡୋରିରେ ଭକ୍ତ ତାଙ୍କୁ ବାନ୍ଧିପାରେ କାଳେ କାଳେ, ଏହାର ଭୁରି ଭୁରି ଉଦାହରଣ ରହିଛି। 500 ବର୍ଷ ତଳର କଥା, ଏହିପରି ଏକ ରଥଯାତ୍ରା ସମୟରେ ପ୍ରଭୁ ନିଜ ଭକ୍ତର ମାନ ରକ୍ଷା

ଅଡ଼ି ବସିଥିଲେ ବଡ଼ ଦାଣ୍ଡରେ। ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ବଳରାମ ଦାସ ରଥ ଉପରେ ପଣ୍ଡାମାନଙ୍କ ଦ୍ୱାରା ଲାଞ୍ଛିତ ହେଲେ। ନାରୀ ସହବାସର ବିଭିନ୍ନ ସଂକେତ ବହନ କରି ରଥ ଉପରକୁ ଉଠୁଥିବା ବେଳେ ସେବକମାନେ ତାଙ୍କୁ ଗଳାଧକ୍କା ଦେଇ ବିଦା କରିଦେଇଥିଲେ। ବଳରାମ ଦାସ ଅପମାନିତ ହୋଇ ବଳିଆ ପଣ୍ଡାଠାରେ ବାଲିରେ ବସି କାନ୍ଦି କାନ୍ଦି ପ୍ରଭୁଙ୍କୁ ନିଜ ଦୁଃଖ ଜଣାଉଥାନ୍ତି ଓ ବାଲିରେ ରଥଟିଏ ତିଆରି କରୁଥାନ୍ତି। ରଥ ତିଆରି ସରିବା ପରେ ବଳରାମ ଦାସ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ତାଙ୍କର ଏହି ବାଲିରଥରେ ଉଭା ହେବା ପାଇଁ। ଏଣେ ବଡ଼ଦାଣ୍ଡରେ ଚାଲୁଥିବା ରଥ ଆଉ ଚାଲିଲା ନାହିଁ। ପଣ୍ଡା ପଢ଼ିଆରି ଦଇତା ସମସ୍ତେ ଏପରିକି ରାଜା ମଧ୍ୟ ଥକିଗଲେ। ରଥ ଇଞ୍ଚେ ଖୁଞ୍ଚିଲା ନାହିଁ। ରାଜା ଠାକୁରଙ୍କ ପାଖରେ ଅଧିଆ ପଡ଼ିଲେ। ତାଙ୍କୁ ସ୍ୱପ୍ନ ଦେଶ ହେଲା, ମୋ ଭକ୍ତକୁ ସେବକ କ'ଣ ଅପମାନ ଦେଇ ରଥ ଉପରୁ ତଡ଼ି ଦେଇଛନ୍ତି। ମୁଁ ତାଙ୍କ ବାଲିରଥରେ ଉଭା ହୋଇଛି। ତାଙ୍କୁ ସସମ୍ମାନେ ରଥ ଉପରକୁ ପାଛୋଟି ଆଣିଲେ ରଥ ଚାଲିବ। ତାହା ହିଁ ହେଲା ଏହି କାହାଣୀଟି ତାଢ଼ତା ଭକ୍ତିର ବର୍ଣ୍ଣନା ହୋଇଛି। କବି ବଳରାମ ଦାସ ତାଙ୍କ ଭାବସମୁଦ୍ର ଗ୍ରନ୍ଥରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଆଉ ଦୁଇଟି କିମ୍ବଦନ୍ତୀ ତାଙ୍କ ସମ୍ବନ୍ଧରେ ପ୍ରଚଳିତ। ଥରେ ରାଜା ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରକୁ ବିଜେ କରୁଥାନ୍ତି। ମନ୍ଦିରରେ ବ୍ରହ୍ମବିଦ୍ୟା ଆଲୋଚନା ହେବାର ଥାଏ। କବି ବଳରାମ ଦାସ ଅବ୍ରାହ୍ମଣ ଥିଲେ, ତେଣୁ ତାଙ୍କର ଏ ଆଲୋଚନା ଶୁଣିବା ସେତେବେଳେ ସମାଜ ଅନୁମୋଦିତ ନଥିଲା। କିନ୍ତୁ ସେ ଗୁପ୍ତ ବ୍ରାହ୍ମଣ ବେଶରେ ସେ ସଭାରେ ଉପସ୍ଥିତ ହେଲେ। ପରେ ଜଣାପଡ଼ିଲା କଥା, ରାଜା ବ୍ରାହ୍ମଣମାନଙ୍କ କଥାରେ ବଳରାମ ଦାସଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ଭକ୍ତ କାରାଗାରରେ ଥାଇ ଭାବସମୁଦ୍ରରେ ଲେଖିଲେ, ହରିହୋ ତୋତେ ଆଶ୍ରା କରି କ୍ଷେତ୍ରରେ ରହିଲି, ତୋତେ ଆଶ୍ରା କରି ଫଳ ପାଇଲି, ହରି ତୁ ବିଶ୍ୱାସଘାତକତା କଲୁ, ହରିହୋ ନୃପତି ହାତେ ବନ୍ଧାଇଲୁ ମୋତେ, କାଳିଆ ଦାସ ନ ଯାଇ ପରତେ, ହରିହୋ ତୋତେ ଆଣ୍ଟ କରି ଧରିଣୁ ଥିଲି, ଏତେଦିନ ଏବେ ଶାସ୍ତି ପାଇଲି, ହରି ତୁ ଏଡ଼େ କର୍ମ କିମ୍ପା କଲୁ, ଦୋଷ ମୋ ଥିଲେ ବାରେ ନ ସହିଲୁ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା। ଶ୍ରୀଜଗନ୍ନାଥଙ୍କ ଆଦେଶରେ ଭକ୍ତ ବଳରାମ ଦାସଙ୍କୁ କାରାମୁକ୍ତ କରି କ୍ଷମା ଭିକ୍ଷା କଲେ ରାଜା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କନ୍ୟାକୁ ବିବାହ ଦେଇ ମନୋବିଦାୟ ନେଲେ। କର୍ଦ୍ଦମ ଓ ଦେବହୂତି ଆନନ୍ଦରେ ଦିନ କାଟିଲେ। ଦେବହୂତିଙ୍କ ସ୍ୱାମୀ ସେବା ଥିଲା ଆଦର୍ଶ ସ୍ଥାନୀୟ। ଋଷି କର୍ଦ୍ଦମ ଯୋଗ ବଳରେ ଦେବହୂତିଙ୍କ ସେବା ପାଇଁ ଦିବ୍ୟ କନ୍ୟାମାନଙ୍କୁ ଆବିର୍ଭୂତ କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବଦିନ ସନ୍ଧ୍ୟାରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4, ଭୁବନେଶ୍ୱର 1, VRI2, ହାଇବ୍ରିଡ୍ 2 ରୁ 17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70 ରୁ 80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନଗୁଡ଼ିକ ହେଉଛି ଦିବ୍ୟସିଂହ, AKP2, AKP3, AKP7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2 ରୁ 2.5 କିଲୋଗ୍ରାମ ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ ଥିରାମ ଓ 3 ଗ୍ରାମ ଟ୍ରାଇସାଇକ୍ଲାଜୋଲ 1 ଗ୍ରାମ ମିଶାଇ ବିହନ ବିଶୋଧନ କରନ୍ତୁ। 1 ମିଟର ତଳିଘେରା ପ୍ରତି 10 ଗ୍ରାମ ଯବକ୍ଷାରଜାନ ଓ 10 ଗ୍ରାମ ଫସଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ, 500 କିଲୋଗ୍ରାମ କାଗଜ କଳ ମଇଳା ସହ 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଶେଷ ଉଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲରେ ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ପାଇଁ ଫସ୍ଫରସ୍ ସାରକୁ ସିଙ୍ଗିଲ୍ ସୁପର ଫସ୍ଫେଟ୍ ଆକାରରେ ପ୍ରୟୋଗ କରନ୍ତୁ, ନଚେତ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍ ପ୍ରୟୋଗ କରନ୍ତୁ। ଉଇ ଉପଦ୍ରୁତ ଅଞ୍ଚଳରେ ଶେଷ ଉଡ଼ ଚାଷ ବେଳେ ହେକ୍ଟର ପ୍ରତି 25 କିଲୋ

କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଆଖୁ ଚାଷ ପାଇଁ ଚୟନ କରିଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସ ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସରଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ଅଗ୍ରାଧିକାର ଭିତ୍ତିରେ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରାମା ଜାପୋନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନଫସ୍ କିମ୍ବା 500 ଲିଟର ପାଣିରେ 500 ଗ୍ରାମ ଏସିଫେଟ୍ ମିଶାଇ ସିଞ୍ଚନ କରନ୍ତୁ। ସୁବିଧା ଥିଲେ ପତ୍ରକନ୍ଦାରେ ଦାନାଦାର ବିଷ ପ୍ରୟୋଗ କରାଯାଇପାରିବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତ ଫସଲ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଧାନ ବିହନକୁ ସୋଡିୟମ ଫସ୍ଫେଟ୍ ଦ୍ରବଣ 1 ଲିଟର ପାଣିରେ 358 ମିଲିଗ୍ରାମ 6 ଘଣ୍ଟା ବତୁଡ଼ାନ୍ତୁ ଓ ତାପରେ ଶୁଖାଇ ବୁଣି ଦିଅନ୍ତୁ। ଏହାଦ୍ୱାରା ବିହନ ଭଲ ଗଜା ହୋଇଥାଏ ଓ ତଳି ଭଲ ବଢ଼ିଥାଏ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଦାନ୍ତ ଉଠିବା ସମୟରେ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
1: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶୁଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ ତିନୋଟି ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ, ଇରପ୍ସନ, ଏକ୍ସପୋଲିଏସନ। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି ପଚିଶ ବର୍ଷ ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12ରୁ 16 ମାସ ଏବଂ 20ରୁ 30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ବର୍ଷରୁ ଉଠିବା ଆରମ୍ଭ କରେ ଏବଂ 21 ବର୍ଷରେ ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ମାସ ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣିହୁଏ। ଗୁଣସୂତ୍ର ଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ

0: ତଳ ମାଢିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗ ଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତ ଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକା ଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମାସ ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ୍, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟା ଗୁଡ଼ିକ ବିଷୟରେ ଦାନ୍ତ ରୋଗ ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆରମ୍ଭ କରୁଛୁ ଶିଶୁ ସଂସାର।

0: ଶୁଭ ସକାଳ ମୋର ସ୍ନେହର କୁନି କୁନି ଭାଇ ଓ ଭଉଣୀମାନେ, ତମେ ସବୁ କେମିତି ଅଛ? ଆଶା କରୁଛି ତମେ ସମସ୍ତେ ହସ ଖୁସିରେ ମଜାରେ ଥିବ। ଶିଶୁ ସଂସାରର ଆଜିର କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ। ପିଲେ, ସକାଳୁ ଉଠି ଠାକୁରଙ୍କୁ ମୁଣ୍ଡିଆ ମାରିଛ ନା ନାହିଁ? ଠାକୁର ପରା ସବୁରି ମୂଳରେ, ତମ କୋମଳ ମନରେ ଠାକୁର ବହୁତ ଶକ୍ତି ସାହସ ଭରି ଦିଅନ୍ତୁ। ଏବେ ଆସ ଶୁଣିବା ଗୀତଟିଏ, ହେଲେ ମୁଁ ଗାଇବିନି। କିଏ ଗାଇବେ ଆଉ କୋଉ ଗୀତ ଗାଇବେ, ଆସ ଶୁଣିବା ତାଙ୍କରି ପାଖରୁ।
1: ମୋ ନାଁ ଆୟୁଷେନ ପୃଷ୍ଟି। ଆଜି ମୁଁ ଗୋଟେ ଭଜନ ଗାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି ବାବାଜୀ ଚରଣ ଜେନା।

0: ପିଲେ ଘରେ ବଡ଼ମାନଙ୍କ ଠାରୁ ସବୁବେଳେ ଗୋଟିଏ କଥା ନିଶ୍ଚୟ ଶୁଣିଥିବ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ହଁ, ଯଦି ଦେହ ଭଲ ରହିବ ତାହେଲେ ତମେ ମନ ଖୁସିରେ ସ୍କୁଲ ଯାଇପାରିବ, ପାଠ ପଢ଼ିପାରିବ, ସାଙ୍ଗସାଥିମାନଙ୍କ ସହ ଖେଳିପାରିବ। ଆଉ ଯଦି ଦେହ ଖରାପ ହବ ତାହେଲେ ସ୍କୁଲ ବନ୍ଦ, ପାଠପଢ଼ା ବନ୍ଦ, ଖେଳକୁଦ ବନ୍ଦ, ଖାଲି ଶୋଇବା ଆଉ ପିତା ପିତା ଔଷଧ ଆଉ ଇଞ୍ଜେକ୍ସନ ନେବାକୁ ପଡ଼ିବ। ତାହେଲେ ପିଲେ ଆମ ସ୍ୱାସ୍ଥ୍ୟକୁ କିଏ ଭଲ ରଖିବ? କୋଉ ଯାଦୁଗର ନୁହେଁ କି ଆଉ କେହି ନୁହେଁ, ଆମ ସ୍ୱାସ୍ଥ୍ୟକୁ ଆମେ ଭଲ ରଖିପାରିବା। ସେଥିପାଇଁ ପରା କୁହାଯାଇଛି ଆମ ସ୍ୱାସ୍ଥ୍ୟ ଆମ ହାତରେ। ତାହେଲେ ପିଲେ ମୁଁ ଏବେ ତମମାନଙ୍କୁ ତିନିଟି ପାୱାରଫୁଲ ମନ୍ତ୍ର ବିଷୟରେ କହୁଛି, ମନ ଦେଇ ଶୁଣ। ପ୍ରଥମରେ ହେଲା ଖାଇବା ପୂର୍ବରୁ, ଖେଳିସାରିବା ପରେ ଆଉ ଶୌଚ ଆସିବା ପରେ ନିଜର ହାତକୁ ସାବୁନରେ 20 ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ଧୋଇବ। ଦ୍ୱିତୀୟରେ ସକାଳୁ ଉଠିବା ପରେ ଆଉ ରାତିରେ ଖାଇସାରି ଭଲ ଭାବରେ ବ୍ରଶ କରିବ ଆଉ ସଫା ସୁତୁରା ରହିବ। ଆଉ ତୃତୀୟରେ ବାହାର ଜିନିଷ ମାନେ ବଜାରରେ ମିଳୁଥିବା ଖାଦ୍ୟ ଆଉ ପ୍ୟାକେଟରେ ମିଳୁଥିବା ଖାଦ୍ୟ ନ ଖାଇ ସବୁଜ ପନିପରିବା ଖାଇବ, ଫଳ ଖାଇବ, କ୍ଷୀର ପିଇବ। ଆଉ ପ୍ରତିଦିନ କିଛି ବି ହେଇଯାଉ ଏକ୍ସରସାଇଜ ନିଶ୍ଚିତ ଭାବରେ କରିବ। କଣ ପିଲେ କରିବ ତ? ହଉ, ଏତେ କଥା ପରେ ଗପଟିଏ ଶୁଣିଲେ କେମିତି ହୁଅନ୍ତା? ତାହେଲେ ଆସ ଶୁଣିବା ଗପ, ଆମ ସ୍ୱାସ୍ଥ୍ୟ ଆମ ହାତରେ। ଗପଟିକୁ ତମମାନଙ୍କ ପାଇଁ କହିଛନ୍ତି ବ୍ରଜବିହାରୀ ସୁବୁଦ୍ଧି।
1: ସହର ଠାରୁ ଅଳ୍ପ ଦୂରରେ ଛୋଟିଆ ଗାଁଟିଏ, ସେଇ ଗାଁର ନାଁ ବୋଦସା। ଆଉ ସେଇ ଗାଁରେ ସୋନୁର ଘର, ତା ବାପା ସୁରେଶ ବାବୁ ଜିଲ୍ଲା ବାହାରେ ଚାକିରି କରନ୍ତି, ଆଉ ମଝିରେ ମଝିରେ ଛୁଟି ହେଲେ ଘରକୁ ଆସନ୍ତି। ତାଙ୍କ ମା ସୁଚରିତା ସୋନୁର ସବୁ ଦାୟିତ୍ୱ ନିଅନ୍ତି। ଘରେ ବାପା ରହୁନଥିବାରୁ ସୋନୁ କିନ୍ତୁ ମାଙ୍କ କଥା ମାନେନି। ସୋନୁ ଗାଁ ସ୍କୁଲରେ ଏବେ ଚତୁର୍ଥ ଶ୍ରେଣୀରେ ପଢେ, ଜାଣିଛ ନା, ସେ ଭାରି ଚାଲାକ। ହଁ, ସେ ଟିକେ ଦୁଷ୍ଟ ହୁଏ ସିନା, କିନ୍ତୁ ମନ ଦେଇ ପାଠ ପଢେ, ବହି ଖାତା ସଜାଡ଼ି ଦେଇ ଠିକ ସମୟରେ ସ୍କୁଲରେ ପହଞ୍ଚିଯାଏ। ସେଦିନ କଣ ହେଇଛି ଜାଣିଛ ନା ପିଲାଏ, ତରତରରେ ଘରୁ କଣ ଦୁଇଟା ଖାଇଦେଇ ସୋନୁ ବାହାରି ପଡିଲା ସ୍କୁଲ ଯିବା ପାଇଁ। ମା ପଛରେ ଡାକ ପକେଇଲେ, ଆରେ ହେ ସୋନୁ, ଆରେ ବର୍ଷା ଦିନ ଛତାଟା ନେଇକି ଯା, ଆରେ ପାଣି ବୋତଲ ନେଇ ଯା, ତୋ ରେନକୋଟ ବି ଛାଡ଼ିଗଲୁ ରେ। ତରତରରେ ବ୍ୟାଗଟା ଧରି ସୋନୁ ସ୍କୁଲ ପଳେଇଲା, ସେ ବୋଧେ ଶୁଣିପାରିନି। ଦିନ ତିନିଟା ହବ ସ୍କୁଲରେ ଥାନ୍ତି ପିଲାମାନେ, ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ, ଚାରିଆଡ଼ ଅନ୍ଧକାର ଦେଖାଗଲା, ଖୁବ ଜୋରେ ବର୍ଷା। ଆଉ ଏତେ ବର୍ଷା, ଏତେ ବର୍ଷା, ରାସ୍ତାରେ ପାଣି ଗଡ଼ିଲା। ଆଉ ବର୍ଷା ଛାଡ଼ିଗଲା ପରେ ଛୁଟି।

0: ଘଣ୍ଟା ବି ବାଜିଗଲା। ସୋନୁର ଖୁସି ଆଉ ଦେଖେ କିଏ, ସିଏ ତ ଏଇ ସୁଯୋଗ ଅପେକ୍ଷାରେ ଥିଲା ନା, କାଗଜ ଡଙ୍ଗା କରି ପାଣି ସୁଅରେ ଭସେଇଲା ଆଉ ତାଳି ମାରି ନାଚିଲା ଆଉ ପାଣି କାଦୁଅ ରାସ୍ତାରେ ଗୋଡ଼ ବାଡ଼େଇ ବାଡ଼େଇ ଚାଲିଲା। ଏତିକି ବେଳକୁ ଆରମ୍ଭ ହେଇଗଲା ଝିପିଝିପି ବର୍ଷା ଆଉ। ସୋନୁ ତ ଛତା କି ରେନକୋଟ ନେଇନଥିଲା ନା, ତାର କ'ଣ ହେଇଥିବ କହିଲ? ହଁ, ସେଦିନ ସୋନୁ ବର୍ଷା ମାଡ଼ ଖାଇଲା, ଓଦା ସରସର ହେଇ ଘରକୁ ଗଲା, ବହି ଖାତା ସବୁ ଓଦା। ମା ବ୍ୟସ୍ତ ହୋଇପଡ଼ିଲେ, ସୋନୁକୁ ଭଲ ଭାବରେ ପୋଛାପୋଛି କରିଦେଲେ ଆଉ ତା ବହି ଖାତା ସବୁ ଶୁଖେଇଦେଲେ। ଏମିତି କିଛି ସମୟ ପରେ ପାଗ ବଦଳିଗଲା, ଆକାଶ ନିର୍ମଳ ଦିଶିଲା। ପାଖ ବଜାରରୁ ପରିବାପତ୍ର ଆଣିବା ପାଇଁ ମା ବାହାରିଲେ, ସୋନୁ କହିଲା ମୁଁ ଯିବି। ସେ ଜିଦ୍ ଧରିବାରୁ ମା ତାକୁ ସାଙ୍ଗରେ ଧରି ବଜାରକୁ ବାହାରିଲେ। ବାଟରେ ଗୁପଚୁପ ରୋଲ ଦେଖି ସୋନୁ ଖାଇବା ପାଇଁ ଜିଦ୍ ଧରିଲା ଆଉ। ମା କହିଲେ ନାଇଁ ରେ ଧନ, ପାଗ ପୁରା ଭଲ ନାହିଁ, ଏବେ ଜ୍ୱର ରୋଗ ଦିନ, ନା ନା ଧନ ସେସବୁ ଖାଆନି, ଖୋଲାରେ ମିଳୁଥିବା ଖାଦ୍ୟ ଖାଇଲେ ଦେହ ପୁରା ଖରାପ ହବ। ସୋନୁ କି ଶୁଣିବା ପିଲା, ଏମିତି ଅବୁଝା ହେଲା ଯେ ମା ସୋନୁକୁ ସେସବୁ ଖାଇବାକୁ ଦେଲେ। ସନ୍ଧ୍ୟା ପୂର୍ବରୁ ସେମାନେ ଘରକୁ ଫେରି ଆସିଲେ। ରାତିରେ ସୋନୁକୁ ଜମା ଭଲ ଲାଗୁନଥାଏ, ବର୍ଷା ମାଡ଼ ଖାଇ ଦେହଟା କେମିତି କେମିତି ଲାଗୁଥାଏ। ସେ ଚୁପଚାପ ଯାଇ ଶୋଇପଡ଼ିଲା, ରାତିରେ ଆଉ କିଛି ଖାଇଲାନି। ଖାଇବ କେମିତି ଯେ, ଆରେ ବଜାରରୁ ପୁରା ଇଆଡ଼ୁ ସିଆଡ଼ୁ ଖାଇକି ପେଟ ଫୁଲ, ପେଟରେ ଆଉ କୋଉ ଜାଗା ଅଛି ସେ ଖାଇବ। ମା ସୋନୁ ପାଖକୁ ଗଲେ, ଦେଖିଲା ବେଳକୁ କ'ଣ ହେଇଛି ଜାଣିଛ ନା, ସୋନୁ ଦେହରେ ପ୍ରବଳ ଜ୍ୱର, ଦେହରେ ଖଇଫୁଟା ତାତି, ସୋନୁ ଦେହରେ ତାତି ବଢୁଛି ଏଣେ ରାତି ବଢୁଛି। ମା ଗୋଟେ ଗାଡ଼ିକୁ ଫୋନ କରି ଡକେଇଲେ, ରାତାରାତି ତାକୁ ଡାକ୍ତରଖାନା ନେଇକି ଗଲେ। ବର୍ଷାରେ ଭିଜିଥିବାରୁ ତା ଦେହରେ ଥଣ୍ଡା ସାଙ୍ଗକୁ ଜ୍ୱର, ଏଣେ ବଜାରର ଆଜେ ବାଜେ ଜିନିଷ ଖାଇ ତାର ବଦ ହଜମି ହେଇଯାଇଛି, ଝାଡ଼ା ବାନ୍ତି କାହିଁରେ କ'ଣ, ଡାକ୍ତରଖାନାରେ ଇଞ୍ଜେକ୍ସନ ସାଲାଇନ୍ ଲାଗିଲା। ରାତି ସାରା ସୋନୁର ପାଖେ ପାଖେ ମା ଜଗିଥାନ୍ତି, ରାତି ସାରା ଛଟପଟ ହଉଥାଏ ସୋନୁ, ଦେହ ଏତେ ବିଗିଡ଼ି ଯାଇଥିଲା ଯେ ଡାକ୍ତରଖାନାରେ ଚାରିଦିନ ରହିବାକୁ ପଡ଼ିଲା। ମା ତାକୁ ଫୁଟା ପାଣି ପିଇବାକୁ ଦେଲେ ଆଉ ଔଷଧ ଦେଲେ। ଡାକ୍ତର ବାବୁ ସୋନୁ ପାଖକୁ ସେଦିନ ଆସିଲେ ଆଉ କହିଲେ, ସୋନୁ ତମେ ପରା ଭଲ ପାଠ ପଢୁଛ, ଭଲ ପିଲାମାନେ କ'ଣ ଏମିତି ବର୍ଷାରେ ଭିଜନ୍ତି କି, ବଜାର ଜିନିଷ ଖାଇ ତମର ଦେହ କ'ଣ ହେଲା ଜାଣିଛ ତ, ଆମେ ଆମ ଶରୀରର ଯତ୍ନ ନ ନେଲେ କେତେ ଅସୁବିଧା ହୁଏ ତୁମେ ନିଜେ ଜାଣିଲ ତ, ଆରେ ଏବେ ପରା ବର୍ଷା ଦିନ, ଫୁଟା ପାଣି ପିଇବା, ମଶାରୀ ଟାଣି ଶୋଇବା, ନିଜର ଯତ୍ନ ନେବା କଥା ନା ଆଉ, ହଁ ଭଲ ଭାବରେ ସାବୁନରେ ନିଜର ହାତ ଧୋଇବା, ଏସବୁ ହେଉଛି ଭଲ ଅଭ୍ୟାସ। ଏବେ ବର୍ଷା ଋତୁ ଆରମ୍ଭ ହୋଇଗଲା, ଆମେ ଟିକେ ଅଧିକ ସତର୍କ ହୋଇ ଚଳିବା ଉଚିତ, କାହିଁକି ନା ଏହି ସମୟରେ ମଶା ମାଛିଙ୍କର ବଂଶ ବଢ଼େ। ବାହାରର ଅଳିଆ ଆବର୍ଜନା ବର୍ଷା ଜଳରେ ମିଶି ନଦୀ ପୋଖରୀ ଆଉ କୂଅର ପାଣିକୁ ଦୂଷିତ କରେ, ସେହି ପାଣି ବ୍ୟବହାର କଲେ ଚର୍ମ ରୋଗ ହୁଏ, ପେଟ ରୋଗ ହୁଏ। ସେଇଥିପାଇଁ ମାଛି ବସିଥିବା ଖାଦ୍ୟ, ବାସି ଜିନିଷ, ଖୋଲାରେ ବିକ୍ରି ହେଉଥିବା ଜିନିଷ ଖାଇବା ଉଚିତ ନୁହେଁ। ତମେ ଖାଇଲ କେତେ କଷ୍ଟ ଭୋଗିଲ, ଏଇ ଦେଖ ତମ ଯୋଗୁଁ କେତେ ଯନ୍ତ୍ରଣା ଭୋଗିଲେ। ଡାକ୍ତର ବାବୁଙ୍କ କଥା ଶୁଣି କାନ୍ଦି ପକେଇଲେ ତାଙ୍କ ମା, ସୋନୁ ବି ବହୁତ କାନ୍ଦିଲା, ଆମରି ହାତରେ ଆମରି ସ୍ୱାସ୍ଥ୍ୟ। ସୋନୁ ନିଜର ଭୁଲ ବୁଝିପାରିଲା ଆଉ ଶପଥ କଲା ଏଭଳି ଭୁଲ ଆଉ କରିବନି, ନିଜ ସ୍ୱାସ୍ଥ୍ୟର ସେ ନିଜେ ଯତ୍ନ ନେଲା ଆଉ ସେ ବହୁତ ଭଲ ପିଲା ହେଇଗଲା।
1: ପିଲେ ପାହାଡ଼ ପର୍ବତ ଝରଣା ଏସବୁ ଜାଗାକୁ ଯାଇ ପ୍ରକୃତିକୁ ଉପଭୋଗ କରିବ, ଝରଣାର କୁଳୁ କୁଳୁ ଶବ୍ଦ, ପାହାଡ଼ ପର୍ବତର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବ। ଝରଣାକୁ ନେଇ ଆୟୁସେନ ପୃଷ୍ଟିଙ୍କ କଣ୍ଠରୁ ଶୁଣିବା ଆଉ ଗୋଟିଏ ଗୀତ।
2: ଏବେ ମୁଁ ଗୋଟେ ଶିଶୁ ସଙ୍ଗୀତ ଗାଇବାକୁ ଯାଉଛି ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର କୋଥାଳ।

0: ଆଉ ଜାଣିଛ ନା, ଆସନ୍ତାକାଲି ହେଉଛି ଜଣେ ମହାନ ଦେଶଭକ୍ତଙ୍କର ଜନ୍ମଦିନ। ସେ ନିଜ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଶ ପାଇଁ ଲଢ଼ିଥିଲେ। ସେ କିଏ ଜାଣିଛ ପିଲେ? ସେ ହେଉଛନ୍ତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ଆସନ୍ତାକାଲି ହେଉଛି ତାଙ୍କର ଜନ୍ମଦିନ। ଆସ ତାଙ୍କ ବିଷୟରେ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ବଟକୃଷ୍ଣ ସ୍ୱାଇଁ।
1: ପିଲାମାନେ, ତୁମେମାନେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରିଥାଅ। ଜନ୍ମଦିନରେ ଚକୋଲେଟ୍ ମିଠା ବାଣ୍ଟିଥାଅ, ନୂଆ ଜାମା ପ୍ୟାଣ୍ଟ ପିନ୍ଧିଥାଅ, ଆଉ ଗୁରୁଜନମାନଙ୍କୁ ପ୍ରଣାମ କରି ତାଙ୍କଠାରୁ ଆଶୀର୍ବାଦ ନେଇଥାଅ। ଠିକ ସେମିତି ଆମ ଭାରତ ମାତାଙ୍କ ଜଣେ ସୁଯୋଗ୍ୟ ସନ୍ତାନ, ମହାନ ଦେଶଭକ୍ତ, ଶିକ୍ଷାବିତ, ବିପ୍ଳବୀ ରାଜନେତା, ବିଦ୍ୱାନ, ସୁବକ୍ତା, କୃଷକ ସଂଗଠକ, ଆଉ ଜଣେ ପୂର୍ବତନ ମନ୍ତ୍ରୀ ତଥା ବାରିଷ୍ଟର, ସେ କିଏ ଜାଣିଛ ପିଲେ? ସେ ହେଲେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ମୁଁ ତୁମମାନଙ୍କୁ ତାଙ୍କ ବିଷୟରେ କହୁଛି, ମନ ଦେଇ ଶୁଣ। ଶ୍ୟାମା ପ୍ରସାଦ ମୁଖାର୍ଜୀ ପଶ୍ଚିମବଙ୍ଗ ରାଜ୍ୟର ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ 1901 ଜୁଲାଇ 6 ଜନ୍ମ ନେଇଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଆଶୁତୋଷ ମୁଖାର୍ଜୀ। ତାଙ୍କ ପିତା ଥିଲେ ଜଣେ ଉଚ୍ଚ ଶିକ୍ଷିତ ଆଉ ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କ ମାଙ୍କ ନାଁ ଥିଲା ଯୋଗମାୟା ଦେବୀ। ଶ୍ୟାମା ପ୍ରସାଦଙ୍କର ରାମପ୍ରସାଦ, ଉମା ପ୍ରସାଦ ଆଉ ବାମ ପ୍ରସାଦ ନାମରେ 3 ଭାଇ ଥିଲେ। ସେମାନେ ବି ଉଚ୍ଚ ଶିକ୍ଷିତ ଥିଲେ। ତାଙ୍କର 3 ଭଉଣୀ ଥିଲେ। ତାଙ୍କ ନାମ ଥିଲା କମଳା, ରାମଲା ଆଉ ଆମଲା। ତାଙ୍କ ପ୍ରାଥମିକ ଶିକ୍ଷା ପଶ୍ଚିମବଙ୍ଗର ଭବାନୀପୁର ମିତ୍ର ଅନୁଷ୍ଠାନରୁ ଶେଷ ହେବା ପରେ 1917 ସେ ମାଟ୍ରିକ ପାସ୍ କରିଥିଲେ। 1919 ଆଇଏ ଆଉ 1921 ଇଂରାଜୀ ସାହିତ୍ୟକୁ ସମ୍ମାନ ବିଷୟ ରଖି ବିଏ ପାସ୍ କରିଥିଲେ। ହଁ, ଜାଣିଛ ପିଲେ, ସେ ବିଏରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କରିଥିଲେ। 1922 ଜଣେ ଉଚ୍ଚ ଶିକ୍ଷିତା ମହିଳା ସୁଧା ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ସେ ପୁଣି 1923 ଏମ୍ଏ ପାସ୍ କଲେ। ସେତିକିରେ ତାଙ୍କ ପାଠପଢା ସରିନଥିଲା। 1924 ଆଇନ ପାଠରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଆଉ 1926 ସେ ବାରିଷ୍ଟର ପାଠ ପଢ଼ିବାକୁ ଇଂଲଣ୍ଡ ଯାଇଥିଲେ ଆଉ 1927 ବାରିଷ୍ଟର ଡିଗ୍ରୀ ହାସଲ କରି ଆମ ଦେଶକୁ ଫେରିଥିଲେ। 1934

0: ଚବିଶ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟରେ ତାଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଥିଲା। ସେହି ପଦବୀରେ ରହି ସେ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ। ପୁଣି 1938 ମସିହାରେ ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧି ମିଳିଥିଲା। ହଁ, ଆଉ ଗୋଟିଏ କଥା ଜାଣିଛ ପିଲେ, ଶ୍ୟାମା ପ୍ରସାଦଙ୍କ ବିବାହର ମାତ୍ର 11 ବର୍ଷ ପରେ ତାଙ୍କ ପତ୍ନୀ ସୁଧା ଦେବୀ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ତାଙ୍କର ପ୍ରିୟ ପରିଜନ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ, ହେଲେ ସେ ଦ୍ୱିତୀୟ ବିବାହ କରିନଥିଲେ। ସେତେବେଳକୁ ତାଙ୍କର ଆଶୁତୋଷ ଦେବତୋଷ ନାମରେ ଦୁଇ ପୁଅ ଆଉ ସବିତା ଆରତୀ ନାମରେ ଦୁଇ ଝିଅ ଥିଲେ। ଚାକିରି ଛାଡ଼ି ଦେଶ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରି ରାଜନୀତିରେ ମିଶିଥିଲେ। ସେ ପଶ୍ଚିମବଙ୍ଗ ରାଜ୍ୟ ସରକାରରେ କିଛି ବର୍ଷ ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ। ତାପରେ ଭାରତ 1947 ମସିହାରେ ସ୍ୱାଧୀନ ହେଲା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ସେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ହେଲେ ସେ ସେହି ପଦବୀରେ ଅନେକ ଦିନ କାର୍ଯ୍ୟ କରିନଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଆଉ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ନେଇ ଏକ ସନ୍ଧି ହୋଇଥିଲା, ଯାହାକୁ 370 ଧାରା କୁହାଯାଏ। ଏହି ସନ୍ଧି ଅନୁସାରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା ଆଉ ସେଠାରେ ସ୍ୱତନ୍ତ୍ର ଆଇନ ଲାଗୁ ହେଲା, ଯାହାକୁ ଶ୍ୟାମା ପ୍ରସାଦ ଘୋର ବିରୋଧ କରୁଥିଲେ। ସେ କହୁଥିଲେ, ଗୋଟିଏ ଦେଶରେ ଜଣେ ପ୍ରଧାନମନ୍ତ୍ରୀ, ଗୋଟିଏ ଦେଶରେ ଗୋଟିଏ ଆଇନ, ଗୋଟିଏ ଦେଶରେ ଗୋଟିଏ ଲେଖ ରହିବା ଦରକାର। ହେଲେ ତାଙ୍କ କଥାକୁ କେହି ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରି ଏକ ନୂଆ ରାଜନୈତିକ ଦଳ ଗଠନ କଲେ। ତାଙ୍କ ଦଳର ନାଁ ଥିଲା ରାଷ୍ଟ୍ରୀୟ ଜନସଂଘ। ଆଜି ଆମ ଦେଶରେ ଥିବା ବିଜେପି ଦଳର ମୂଳ ଦଳ ହେଉଛି ରାଷ୍ଟ୍ରୀୟ ଜନସଂଘ। 370 ଧାରା ଅନୁସାରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା। ଏହାକୁ ସେ ଘୋର ବିରୋଧ କରି ଜାମ୍ମୁ କାଶ୍ମୀରର ଏକ ଜନସଭାରେ ଭାଷଣ ଦେଉଥିବା ସମୟରେ ତାଙ୍କୁ ଗିରଫ କରି ନିଆଯାଇ 45 ଦିନ କାଳ ନଜରବନ୍ଦୀରେ ରଖାଗଲା। ଆଉ ଶ୍ରୀନଗର ଜେଲରେ ବନ୍ଦୀ ଜୀବନ କଟାଉଥିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। 1953 ଜୁନ 23 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାମ୍ମୁ କାଶ୍ମୀର ରାଜ୍ୟରୁ 370 ଧାରା ଉଠିଛି, ହେଲେ ଶ୍ୟାମା ପ୍ରସାଦ ଆଉ ନାହାନ୍ତି। ତାଙ୍କ ମହତ ଚିନ୍ତାଧାରା ଆଜି ଦେଶକୁ ସଫଳତା ଆଣିଦେଇଛି। ଆଉ ଜାଣିଛ ପିଲେ, ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟର ଜନକ କୁହାଯାଏ। 2011 ମସିହାରେ ଶ୍ୟାମା ପ୍ରସାଦଙ୍କୁ ସମ୍ମାନ ଜଣାଇବା ପାଇଁ 9 କିଲୋମିଟର ଦୀର୍ଘ ଏକ ଟନେଲ ଜାମ୍ମୁ କାଶ୍ମୀରରେ ନିର୍ମାଣ କରାଯାଇଛି। ତାର ନାମ ରଖାଯାଇଛି ଶ୍ୟାମା ପ୍ରସାଦ ମୁଖାର୍ଜୀ ଟନେଲ। ପ୍ରୟାଗରାଜଠାରେ ଏକ ସେତୁର ନାମ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ରଖାଯାଇଛି। ଜାମ୍ମୁର ତ୍ରିକୁଟ ନଗରରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ସ୍ମୃତି ନ୍ୟାସ ଟ୍ରଷ୍ଟ ଗଠନ କରାଯାଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ତାଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ବା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ଗୋଆ ରାଜ୍ୟରେ ତାଙ୍କ ନାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଛି ଆଉ କଲିକତାରେ କାଳୀଘାଟଠାରେ ତାଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କର ଏକ ମୂର୍ତ୍ତି ନିର୍ମାଣ କରାଯାଇଛି। ପିଲାମାନେ, ତମେମାନେ ଆଜି ଜଣେ ମହାନ ରାଷ୍ଟ୍ରବାଦୀ ନେତା, ଶିକ୍ଷାବିତ, ଦେଶଭକ୍ତ, ସ୍ୱାଭିମାନୀ ମନ୍ତ୍ରୀ, ମହାନ ଜନନାୟକ ତଥା ଭାରତ ମାତାଙ୍କ ଜଣେ ଯୋଗ୍ୟ ସନ୍ତାନଙ୍କ ବିଷୟରେ ଅନେକ କଥା ଜାଣିଲ। ତୁମେମାନେ ତାଙ୍କରି ପରି ଭଲ ପାଠ ପଢି ଆମ ଦେଶର ଉନ୍ନତି ପାଇଁ ଚେଷ୍ଟା କରିବ।
1: ପିଲାଏ, ତମମାନଙ୍କର ତ ସ୍କୁଲରେ କେତେ ସବୁ ସାଙ୍ଗ ଥିବେ, ତମେ ତାଙ୍କ ସହ ପାଠ ପଢୁଛ, ଖେଳୁଛ, ବୁଲୁଛ, ହସୁଛ, କେତେ ମଜା କରୁଛ। ହେଲେ ତମେ ଜାଣିଛ କି, ତମର ଏମିତି ଜଣେ ସାଙ୍ଗ ଅଛି ଯିଏକି ତମମାନଙ୍କ ପାଇଁ ଦିନ ରାତି କାମ କରି ଚାଲିଛି। ସେ ସାଙ୍ଗ ନାଁ ହେଲା ସବୁଜ, ମାନେ ଗଛ। ହଁ, ଗଛ ହିଁ ତ ଆମର ପ୍ରକୃତ ବନ୍ଧୁ। ଗଛ ତ ସବୁଆଡ଼େ ଅଛି, ହେଲେ ବେଶୀ ଗଛ ଦେଖାଯାଆନ୍ତି ବଣ ଜଙ୍ଗଲରେ। ଆଉ ଏବେ ସେଇ ବଣ ଜଙ୍ଗଲରେ ଚାଲିଛି ଉତ୍ସବ। ଉତ୍ସବ ନୁହେଁ ତ, ମହୋତ୍ସବ। ବନ ମହୋତ୍ସବ। ହଁ ପିଲେ, ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଆଉ ଏଇ ମହୋତ୍ସବ ପାଳନର

0: ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଆମେ ଆମ ବଣ ଜଙ୍ଗଲର ସୁରକ୍ଷା କରିପାରିବା, ଆଉ ଗଛକୁ ନ କାଟି ଯେତେ ପାରିବା ସେତେ ଗଛ ଲଗେଇବା। କଣ ପିଲେ, ତମେ ବି ଏଇ ବନ ମହୋତ୍ସବରେ ସାମିଲ ହବ ନା ନାହିଁ? ତମେମାନେ ବି ତମ କୁନି କୁନି ହାତରେ ଗଛଟିଏ ଲଗେଇ ତାର ଯତ୍ନ ନିଅ। ଶୁଣିବା କବିତା ଗଛ ଆମରି ମିତ। କବିତାଟିକୁ ତମମାନଙ୍କ ପାଇଁ ପଢି ଶୁଣାଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି।
1: ଗଛ ଆମରି ମିତରେ ପିଲେ ଗଛ ଆମରି ମିତ, ବନ୍ଧୁ ପରିକା ଆମରି ସେବା କରଇଅ ବିରତ। ଗଛ ଆମରି ମିତରେ ପିଲେ ଗଛ ଆମରି ମିତ, ବନ୍ଧୁ ପରିକା ଆମରି ସେବା କରଇଅ ବିରତ। ଧାଡ଼ିକି ଧାଡ଼ି ଗଛ ଲଗାଇ ମୂଳରେ ଦେଲେ ଜଳ, ଛୋଟ ଗଛଟି ବଡ଼ ହୋଇବ ଦେବ ସେ ଫୁଲ ଫଳ। ଗଛଟି ଥିଲେ ବରଷା ହୁଏ ବଢ଼େ ମାଟିର ମାନ, ଗଛଟି ଥିଲେ ବରଷା ହୁଏ ବଢ଼େ ମାଟିର ମାନ। ଜୀବଜଗତ ବଞ୍ଚିବା ପାଇଁ ଯୋଗାଏ ଅମ୍ଳଜାନ, ସହିଛି କେତେ ଖରା ବରଷା ଦେଇଛି କାଠ ଜାଳ, ସହିଛି କେତେ ଖରା ବରଷା ଦେଇଛି କାଠ ଜାଳ। ରହିବା ପାଇଁ ଘର ଦେଇଛି ପିଇବା ପାଇଁ ଜଳ, ଚେରମୂଳରେ ଭରି ରହିଛି ଔଷଧ ନାନା ଜାତି। ଗଛ ନଥିଲେ ଉଜୁଡ଼ି ଯିବ ଆମର ସୁଖ ଶାନ୍ତି, ଗଛଟି ଥିଲେ ପରିବେଶଟି ଦିଶଇ ମନ ଲୋଭା, ଗଛଟି ଥିଲେ ପରିବେଶଟି ଦିଶଇ ମନ ଲୋଭା। ଚଢ଼େଇଙ୍କର କିଚିରି ମିଚି ବଢ଼େଇ ଦିଏ ଶୋଭା, ଗଛ ବଞ୍ଚିଲେ ଆମେ ବଞ୍ଚିବା ପାଇବା ଟିକେ ଛାଇ, ଜୀବନ ସାରା ଗଛର ଋଣ ଶୁଝି ପାରିବା ନାହିଁ। ଆପଣା ପର ନଥାଏ ତାର କରଇ ଆମ ହିତ, ସେଇ ଗଛକୁ କାଟିବା ପାଇଁ କେମିତି ଯାଏ ହାତ, ସେଇ ଗଛକୁ କାଟିବା ପାଇଁ କେମିତି ଯାଏ ହାତ। ଏଇ ହାତରେ ଜଙ୍ଗଲ ନଷ୍ଟ କରୁଛୁ ଆମେ କେତେ, ଏଇ ହାତରେ ଜଙ୍ଗଲ ନଷ୍ଟ କରୁଛୁ ଆମେ କେତେ। ଯେତିକି ଗଛ କାଟି ଦେଉଛେ ଲଗାଉ ନାହୁଁ ସେତେ, ଯେତିକି ଗଛ କାଟି ଦେଉଛେ ଲଗାଉ ନାହୁଁ ସେତେ। ସେଇଥିପାଇଁ ବର୍ଷା ଋତୁରେ ଚାଲିଛି ଗଛ ପର୍ବ, ସେଇଥିପାଇଁ ବର୍ଷା ଋତୁରେ ଚାଲିଛି ଗଛ ପର୍ବ। ଜୁଲାଇ ମାସ 1ରୁ 7 ଏବନ ମହୋତ୍ସବ, ଜୁଲାଇ ମାସ 1ରୁ 7 ଏବନ ମହୋତ୍ସବ। ସପ୍ତାହ ଯାକ ସଚେତନତା ଶିବିର ମାନ ହୁଏ, ବନ ବିଭାଗ ପକ୍ଷରୁ କେତେ ପ୍ରାଇଜ ଦିଆଯାଏ। ରାଇଜ ସାରା ଚାଲିଛି ପରାଏ ସୁନ୍ଦର ଅଭିଯାନ, ରାଇଜ ସାରା ଚାଲିଛି ପରାଏ ସୁନ୍ଦର ଅଭିଯାନ। ଟାଙ୍ଗରା ଭୂମି ସବୁଜ ହେବ ହସିବ ଏଇ ବନ, ଟାଙ୍ଗରା ଭୂମି ସବୁଜ ହେବ ହସିବ ଏଇ ବନ। ଡେରି ନ କରି ନିଜ ହାତରେ ବାଣ୍ଟିବା ଗଛ ଚାରା, ତିଆରି ହେବ ନୂଆ ଜଙ୍ଗଲ ହସିବ ଏଇ ଧରା, ତିଆରି ହେବ ନୂଆ ଜଙ୍ଗଲ ହସିବ ଏଇ ଧରା, ହସିବ ଏଇ ଧରା, ହସିବ ଏଇ ଧରା।
0: ପିଲେ, ବନ ମହୋତ୍ସବ ସରିବା ପରେ ଆମ ଓଡ଼ିଶାରେ ଆଉ ଗୋଟିଏ ବଡ଼ ପର୍ବ ପାଳନ ହେବାକୁ ଯାଉଛି, ଆଉ ସେଇ ପର୍ବଟି ହେଲା ରଥଯାତ୍ରା। ଆଗକୁ ରଥଯାତ୍ରା ଆସୁଛି ପରା, ତମେ ସବୁ ପୁରୀ ଯିବ, ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ତାଙ୍କର ଆଶିଷ ନବ। ଶୁଣିବା କବିତା ଆସୁଛି ରଥଯାତ୍ରା, କବିତାଟିକୁ ନିଜ ଲେଖାରୁ ପଢି ଶୁଣାଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି।
1: ଆଷାଢ଼ ମାସେ ମେଘ ବରସେ ଆକାଶେ କଳା ବୌଦ୍ଧ ଭାସେ, ଆଷାଢ଼ ମାସେ ମେଘ ବରସେ ଆକାଶେ କଳା ବୌଦ୍ଧ ଭାସେ, ଖରାର ତେଜ ନାହିଁ ପୁରୀରେ ଏବେ ଭାରି ଗହଳି ରଥଯାତ୍ରା ପାଇଁ, ପୁରୀରେ ଏବେ ଭାରି ଗହଳି ରଥଯାତ୍ରା ପାଇଁ। ତିନି ରଥରେ ତିନି ଠାକୁର ବୁଲି ଯାଆନ୍ତି ମାଉସୀ ଘର, ତିନି ରଥରେ ତିନି ଠାକୁର ବୁଲି ଯାଆନ୍ତି ମାଉସୀ ଘର। ବରଷ କରେ ଥରେ ବଡ଼ଦାଣ୍ଡରେ ଲାଗିଛି ରଥ ଶ୍ରୀମନ୍ଦିର ଠାରେ, ବଡ଼ଦାଣ୍ଡରେ ଲାଗିଛି ରଥ ଶ୍ରୀମନ୍ଦିର ଠାରେ। ଶ୍ରୀ ବଳଦେବ ତାଳଧ୍ୱଜରେ ଶ୍ରୀଜଗନ୍ନାଥ ନନ୍ଦୀ ଘୋଷରେ ଦର୍ଶନ ଦେଲେ ନିଜେ, ଦେବଦଳନ ରଥରେ ମା ସୁଭଦ୍ରା ହେଲେ ବିଜେ। ବେଶ କରିକି ଟାହିଆ ମାରି ସେବକମାନେ ପହଣ୍ଡି କରି, ବେଶ କରିକି ଟାହିଆ ମାରି ସେବକମାନେ ପହଣ୍ଡି କରି ଚଢ଼େଇ ଦେଲେ ରଥ। ସୁବିଲା ଝାଞ୍ଜ ଖୋଳ କୀର୍ତ୍ତନ ଜୟ ଶ୍ରୀ ଜଗନ୍ନାଥ, ସୁବିଲା ଝାଞ୍ଜ ଖୋଳ କୀର୍ତ୍ତନ ଜୟ ଶ୍ରୀ ଜଗନ୍ନାଥ। ରଥରେ ଦିଅ ଦର୍ଶନ କଲେ କୋଟି ଜନ୍ମ ପୁଣ୍ୟ ମିଳେ, ରଥରେ ଦିଅ ଦର୍ଶନ କଲେ କୋଟି ଜନ୍ମ ପୁଣ୍ୟ ମିଳେ। ପବିତ୍ର ହୁଏ ଆଖି କେତେ ଦୂରରୁ ଭକ୍ତ ଆସନ୍ତି ଚକା ଆଖିକୁ ଦେଖି, କେତେ ଦୂରରୁ ଭକ୍ତ ଆସନ୍ତି ଚକା ଆଖିକୁ ଦେଖି। ହାତରେ ସୁନା ଖଡ଼ିକା ଧରି ଆସନ୍ତି ଝାଡ଼ୁଦାର ଟେପରି, ହାତରେ ସୁନା ଖଡ଼ିକା ଧରି ଆସନ୍ତି ଝାଡ଼ୁଦାର ଟେପରି। ଚଢ଼ିକି ପାଟ ହାତୀ ଛେରା ପହଁରା କରନ୍ତି ନିଜେ ଉତ୍କଳ ଗଜପତି, ଛେରା ପହଁରା କରନ୍ତି ନିଜେ ଉତ୍କଳ ଗଜପତି। ବଡ଼ଦାଣ୍ଡରେ ଗଡ଼ିଲା ରଥ ଦୌଡ଼ି ଧରି ଟାଣିଲେ ଭକ୍ତ, ବଡ଼ଦାଣ୍ଡରେ ଗଡ଼ିଲା ରଥ ଦୌଡ଼ି ଧରି ଟାଣିଲେ ଭକ୍ତ, ବଡ଼ଦାଣ୍ଡରେ।

0: ଚଢିଲା ରଥ ଦଉଡ଼ି ଧରି ଟାଣିଲେ ଭକ୍ତ ପକେଇ ହରି ବୋଲ ଭକ୍ତ ସହିତ ଭଗବାନଙ୍କ ସମ୍ପର୍କ କେତେ ଭଲ ଖୁସିରେ ମହାପ୍ରସାଦ ଖାଇ ପୁରୀ ବୁଲିବା ଚାଲ ପକାଅ ହରି ବୋଲରେ ପିଲେ ପକାଅ ହରି ବୋଲ
1: ହଉ ପିଲେ ଠାକୁରଙ୍କ ପାଖରେ ତମମାନଙ୍କର ମଙ୍ଗଳ କାମନା କରି ଆଜିର ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାରକୁ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟ ଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 1200

0: ମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜା ପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜା ପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟ ଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 12,000 ବା 12,000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8,000 ରହିଲେ ସେ 8,000 ତପସ୍ୱୀମାନଙ୍କ ମଧ୍ୟରେ 4,000 ଭଗବାନଙ୍କର ଦେବକୀ ବସୁଦେବ ନନ୍ଦ ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4,000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକ କୁଳ ଭାବରେ ଜନ୍ମିଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜା ପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜା ପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ କିନ୍ତୁ ଏହି ସମସ୍ତ ସେବା ଗୁଡ଼ିକ ପୂଜା ପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଯୋଶୀ ମହାପ୍ରଭୁଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବା କଲେ ପ୍ରଥମେ ସେ ବିବାହ କରି ତାର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନିଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର। ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ଷଣାହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି, ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ 3 ଷୋଡ଼ଶୋପଚାର ପୂଜା ଏବଂ 3 ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି 3 ପଞ୍ଚୋପଚାର ପୂଜା ବା 3 ଷୋଡ଼ଶୋପଚାର ପୂଜା କରାଯାଏ ନାହିଁ।

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳଗୁଡ଼ିକ ପୂଜାପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ସିଙ୍ଗାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳ ବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ,

0: ବିଲୁମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂର ବର୍ତ୍ତିକା ଏବଂ ନିରାଜନ ଏହି 32 ଉପଚାରରେ ଗୋଟିଏ ଉପଚାର 2 ବା 3 ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ 5 ଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ 16 ଉପଚାରରେ, ବଡ଼ସିଂହାର ଧୂପ 5 ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲୁକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ସ୍ତରିତମ ଭାଗ।

ବାଳି ସୁଗ୍ରୀବ ଯୁଦ୍ଧ କଲାବେଳେ ବୃକ୍ଷ ଅନ୍ତରାଳରେ ରହିଲେ ରଘୁନାଥ। ବାତାସନ ବା ମୃଗକୁ ବ୍ୟାଧ ଜଗିଲା ଭଳି ରଘୁନାଥ ଜଗିଥିଲେ। କିସ୍କିନ୍ଧାବାସୀ ଭାବିଲେ ସୁଗ୍ରୀବର ପିତ୍ତଦୋଷ ଅଧିକ ହେଲା କି, ଖଗ ବା ଇନ୍ଦ୍ରିୟ ବ୍ୟାପୀ ହୋଇ ବହ ବା ବାତ ହୋଇଥିବ। ଅନ୍ୟ ଅର୍ଥରେ କେହି କହେ ଖଗ ବା ଗରୁଡ଼ ବହନ କରୁଥିବା ପିତବାସ ତାହାର ସହାୟ ନ ହୋଇଥିଲେ ଏପରି ହୁଅନ୍ତା ନାହିଁ। ବେକରେ ମାଳା ପକେଇଛି, ଏହାକୁ କିଛି ଅଘଟଣ ଘଟିବ। କିଏ କହିଲା ଏ ଭାଗ୍ୟ ଉଦୟ ସନ୍ଧାନ କରୁ କରୁ ହଂସ ବା ଜୀବନ ଦାନ ହେବ ବା ଏହାର ପ୍ରାଣ ଚାଲିଯିବ। ଅନ୍ୟ ଅର୍ଥରେ କେହି କହେ ହଂସ ବା ବ୍ରହ୍ମସ୍ୱରୂପୀ ରାମଙ୍କୁ ତୋଷଦାନରେ ଉଦ୍ୟତ ହୋଇଥିବାରୁ ଭାଗ୍ୟୋଦୟ ହେବ। ଏକ ପ୍ରକାର ଶବ୍ଦ ପ୍ରୟୋଗରୁ ଦୁଇ ଅର୍ଥରେ ସପକ୍ଷ ଓ ବିପକ୍ଷ ଆଲୋଚନା ଚାଲିଲା କିସ୍କିନ୍ଧାରେ। ବିକର୍ତ୍ତନ ସୂତ ବା ସୂର୍ଯ୍ୟପୁତ୍ର ସୁଗ୍ରୀବ ବାଳି ଆସରେ ବୋଲି ଡାକଦେଲା, କହିଲା ତୁ ମହିଷ ବା ରାଜା ବୋଲାଉ, ବାସ୍ତବରେ ତାଲବେଶ ପରିବର୍ତ୍ତେ ମୂର୍ଦ୍ଧନ୍ୟ ଲାଗିବା ଉଚିତ। ତୁ ମହିଷ ଅର୍ଥାତ୍ ମଇଁଷୀ, ତୁ ମଇଁଷୀ ହବା ହେତୁ ଭୂମି ଶୟନ କରି ମାଟିରେ ଲୋଟିବୁ। ମେଘ ଗର୍ଜନରେ ଅଷ୍ଟପଦଧାରୀ ଅଦ୍ଭୁତ ଜୀବ ସରଭ ଉନ୍ମତ୍ତ ହେବା ଭଳି ବାଳି କହିଲା, ବଡ଼େଇ କରି ମୋ ଆଗରେ କିଏ

ବାଜୁଛି। ପତ୍ନୀ ଶହେ ପ୍ରକାର ନିଷେଧ କଲେ ମଧ୍ୟ ବାଳି ମାନିଲା ନାହିଁ। ତାରା କହିଲା, ତୁମେ ବାଳିସ ବା ବାଳକ ନୁହଁ, ବାଳି ବିରାଟ ବା ଛୋଟ କୌଡ଼ି ଖେଳରେ ସବୁବେଳେ କ'ଣ ଜୟ ହୁଏ? ବିବାଦ ପାଇଁ ସେ ସହାୟ ଭାବେ କାହାକୁ ନିଶ୍ଚୟ ପାଇଛି। ସେ ବାସରକରେ ଅର୍ଥାତ୍ ଦିନରେ ଦୁଇଥର ଧାଇଁଛି, ପରୀକ୍ଷା କରି ନିଶ୍ଚେ କିଛି ବିଡ଼ିଥିବ ବା ଠଉରେଇଥିବ। ଆଜି ଏତେ ବଡ଼ ଶବ୍ଦ କାହିଁକି ଶୁଭିଲା? ବ୍ୟୋମ ବା ଆକାଶରେ ଦୁନ୍ଧୁବୀର ଅସ୍ତ୍ର ଉଡ଼ାଇଲା, ସପ୍ତଶାଳକୁ ବିନ୍ଧିଲା। ଚନ୍ଦ୍ର ଭଳି ମୋ ବଦନର କର୍ଣ୍ଣ ଦୁଇ, ବୃହସ୍ପତି ଶୁକ୍ର ତାରା ଭଳି ତାଟଙ୍କ ଅଳଙ୍କାରରେ ଶୋଭା ପାଉଛି, ସେ ତାରାକୁ ଅସ୍ତ କରାଉ ନାହିଁ। ହେ କାନ୍ତ, ବାସ ବା ବସନ ପ୍ରସାରଣ କରି ମୁଁ ମାଗୁଛି। ବଲ୍ଲଭୀର ବଚନକୁ ଘେନିଲା ନାହିଁ ବାଳି, ବାୟୁ ବେଗରେ ଦୁର୍ଗ ଦ୍ୱାରେ ମିଳିଲା ବା ପହଞ୍ଚିଲା। ବରାହବର ବା ବଡ଼ ବାରହା ସହିତ ଦ୍ୱିପୀ ବା ବାଘ ଭେଟାଭେଟି ହେଲା ପରି ବଡ଼ ବିବାଦ କରି ରଡ଼ି କଲେ, ସତେ ଯେପରି ସୌରୀ ବା ଶନି ଓ କୁଜ ବା ମଙ୍ଗଳ ଗ୍ରହ ବିବାଦୀ ହୋଇଛନ୍ତି। ବିଶ୍ୱମ୍ଭର ବା ପୃଥିବୀ ଭାରାବଶେ ଓଜନ ହେତୁ କମ୍ପୁଛି, ଦୁଇ ସାପ କି ଲଢ଼ି ଯାଉଛନ୍ତି, ତନୁ ବା ତାଙ୍କ ଦେହ ଲାଗି ପାଷାଣ ଓ ବୃକ୍ଷ ଛିଡ଼ି ଯାଉଛି। ଶୁଆକୁ ବାଜ ମାଡ଼ି ବସିବା ପରି ସୁଗ୍ରୀବ ଉପରେ ବାଳି ଦିଶିଲା। ଏତିକି ବେଳେ ଦୂଷଣ ରାକ୍ଷସର ହନ୍ତା ରାମ ବାଣ ପ୍ରହାର କଲେ, ବାଳିର ବୁକୁ ବା ଛାତି ଫୁଟି ମୁନ ବାହାରି ଆସିଲା। ବିବୁଧାତ୍ରୀ ଅର୍ଥାତ୍ ବିବୁଧ ବା ଦେବତାମାନଙ୍କ ଅଦ୍ରି ବା ପର୍ବତ ଅର୍ଥାତ୍ ଦେବତା ରହୁଥିବା ମେରୁ ପର୍ବତ ଐରାବତ ଦାନ୍ତରେ ଫୁଟିଲା ଭଳି ଏହା ହେଲା। ବିନା କାରଣରେ ଅଙ୍ଗନାଶ ହେଲା କହି ପୁତ୍ର ଅଙ୍ଗଦ ତତ୍କ୍ଷଣାତ୍ ଢଳି ପଡ଼ିଲା। ବିଘ୍ନରାଜ ଗଣେଶ ଯମକୁ ମୂଷା କଲା ଭଳି ବିରୋଚନ ନନ୍ଦନ ବା ସୂର୍ଯ୍ୟପୁତ୍ର ସୁଗ୍ରୀବ ବାହୁଟିକି ଠିଆ ହେଲା। ରାମ ଲକ୍ଷ୍ମଣ ବୃକ୍ଷ ଅନ୍ତରାଳରୁ ବାହାରିଲେ, ବ୍ୟାଘ୍ରକୁ ସରବିନ୍ଧି ଦୂରରେ ପକେଇଦେଲେ ଲୋକ ବେଢ଼ି ଦେଖିବା ଭଳି, ବାଳିକୁ ବେଢ଼ିଲେ ଲୋକମାନେ। ଶ୍ରୀରାମଙ୍କୁ ଦେଖି ବାନର ରାଜ ଭାବିଲା, ତର୍ପକ ସତ୍ୟ ବା ଦେହ ଧରି ଦଣ୍ଡାୟମାନ, ବିଚାରିଲା ସୁନ୍ଦର ହୋଇ ମଧ୍ୟ କି ବଳବାନ ସତେ। ପୃଥିବୀ ଦେବୀଙ୍କ ମର୍କତ ଶିରୋମଣି ଶୋଭା ଏତେ

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 75ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର। ବର୍ଣ୍ଣନା କରିଥିଲେ ଝରଣା ଦାସ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଆରମ୍ଭ କରୁଛୁ ମୋ ପସନ୍ଦ।

ତୁମେ ମୋର ରାତି, ତୁମେ ମୋର ଦିନ, ଜୀବନ ଡଙ୍ଗାର ତୁମେ ନାଉରି, ତୁମେ ମୋର ଗତି, ତୁମେ ମୋର ମୁକ୍ତି, ପ୍ରତିଟି ସ୍ପନ୍ଦନ ଅଟେ ତୁମରି। ପାଖରେ ଥାଅ କି ଥାଅ ତୁମେ ଦୂରେ, ସବୁବେଳେ ଲାଗ ଅଛ ପାଖରେ, ଆଖିରେ ଥାଅ କି ଥାଅ ତୁମେ ମନେ, ଡାକ ଶୁଣୁଥାଅ ତୁମେ ଠାକୁରେ।

0: ଭକ୍ତଙ୍କ ସେବାରେ ରହି ସବୁବେଳେ ଥକି ଗଲକି ହେ ଚକା ନୟନ,
1: ଗମ୍ଭୀରି ଭିତରେ ଜ୍ୱର ବାହାନାରେ ବିଶ୍ରାମ କରୁଛ ରାତିକି ଦିନ।

0: ତୁମ ଇସାରାରେ ହୁଏ ବର୍ଷା ଖରା, ସହି ନ ପାରିଲ ତାତି ପ୍ରବଳ,
1: ଅମାନିଆ ହୋଇ ସ୍ନାନ କରି ପ୍ରଭୁ ଜ୍ୱରରେ ପଡିଛ ତିନି ଠାକୁର,
0: ତୁମେ ଧାତା ପୁଣି ବିଧାତା ପ୍ରଭୁଏ, ବିଚିତ୍ର ଅଟଇ ଲୀଳା ତୁମର,
1: ବ୍ରହ୍ମାଣ୍ଡ ରକ୍ଷକ ଅଣସର ଘରେ ଆରୋଗ୍ୟ ଚିନ୍ତଇ ଭକ୍ତ ତୁମ୍ଭର।

0: ପ୍ରଭୁ, ଜହ୍ନ ତ ଅଛି ହେଲେ ଯୋଛନା ନାହିଁ,
1: ନିଦ ତ ଅଛି ହେଲେ ସପନ ନାହିଁ,
0: ଫୁଲ ଅଛି ମହକ ନାହିଁ,
1: ସୂର୍ଯ୍ୟ ଅଛି ହେଲେ ଆଲୋକ ନାହିଁ।
0: ତୁମ ବିନା ଭକ୍ତ ମନ ଅଧୀର, ଆସିଯାଅ ପ୍ରଭୁ, ଅପେକ୍ଷା କରିଛନ୍ତି ଭକ୍ତ ତୁମର ଶ୍ରୀମୁଖ ଦର୍ଶନ ପାଇଁ,
1: ତୁମ ଚରଣ ସ୍ପର୍ଶ ପାଇଁ, ତୁମ ଆଖିରେ ଆଖି ମିଶାଇବା ପାଇଁ, ଆଉ ତୁମ ଛଡା ତୁଳସୀ ପାଇବା ପାଇଁ।

0: ତେବେ ଏମିତି ଭକ୍ତିଭାବ ଭରା ପରିବେଶ ଭିତରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନ ଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ।

0: ହ୍ୟାଲୋ ମୋ ପସନ୍ଦ
1: ବାପା ନମସ୍କାର
0: ନମସ୍କାର କିଏ କହୁଛନ୍ତି
1: ମୁଁ ଜାନକୀ ବେହେରା କହୁଥିଲି କୁମାରପୁର ରାମଲିଙ୍କା କୃଷ୍ଣପ୍ରସାଦ ପୁରୀରୁ କହୁଥିଲି
0: ଜାନକୀ ବେହେରା ପୁରୀରୁ କହୁଛନ୍ତି ଏତିକି କଥା ଶୁଭିଲା ଆଉ ଯାହା କହିଲେ କଣ ଗାଁ ନାଁଟା ଟିକେ କୁହନ୍ତୁ
1: କୁମାରପୁର ରାମଲିଙ୍କା କୃଷ୍ଣପ୍ରସାଦ ପୁରୀରୁ କହୁଥିଲି
0: ଆଚ୍ଛା ଭଲ ଅଛନ୍ତି ତ ଆପଣ
1: ଭଲ ଅଛି ଆପଣ ଭଲ ଅଛନ୍ତି ନା ବାପା
0: ହଁ ଆମେ ବି ଭଲ ଅଛୁ କଣ କରନ୍ତି ଆପଣ
1: କଣ କରନ୍ତି ଆଉ ବେଶୀ ରେଡିଓ ଶୁଣନ୍ତି ଏବେ ବି ରେଡିଓ ଲାଗିଛି ମୁଁ ରେଡିଓ ବହୁତ ଭଲ ପାଏ ଆଉ ମୋ ବାପା ବି ରେଡିଓ ଭଲ ପାଏ
0: ଆପଣ ତ ରେଡିଓ ଭଲ ପାଆନ୍ତି କିନ୍ତୁ ରେଡିଓ ଶୁଣାଟା କେବେଠାରୁ ହଉଛି
1: 6 ବର୍ଷ ହେଲାଣି ରେଡିଓ ଶୁଣୁଛି
0: ଆଉ ମୋ ପସନ୍ଦ
1: ଡେଲି ଶୁଣେ ରବିବାର
0: ସବୁ ରବିବାର ଆଉ ବୁଧବାର
1: ନାଇଁ ବୁଧବାର ତ ଶୁଣିପାରେନି ହେଲେ ରବିବାର ଶୁଣେ
0: ବୁଧବାର କାହିଁକି ଶୁଣନ୍ତିନି ଏଫଏମ୍ ରେ
1: କାହିଁକିନା ସେ ମୋବାଇଲ ଦ୍ଵାରା ଆଉ ମୁଁ ରେଡିଓ ଶୁଣେ ତ
0: ଆଚ୍ଛା ଆଉ କଣ କରନ୍ତି ଆପଣ
1: ଏଇ ଘରେ ପ୍ରତ୍ୟେକ କାମ କରାଉ ଘରେ ରୋଷେଇ ଆଉ ଛୋଟ ବଡ ଟିକେ କରାଉ
0: ଆଚ୍ଛା ଘରେ ସବୁ କିଏ ଅଛନ୍ତି ଆପଣଙ୍କର
1: ବାପା ବୋଉ ଭାଇ ଭଉଣୀ ସମସ୍ତେ ଅଛନ୍ତି
0: ବାପା ବୋଉ ଭାଇ ଭଉଣୀ
1: ଆମ ଭଉଣୀ 4 ଭଉଣୀ ଆଉ 2 ଭାଇ ଆଉ ମୋ ବାପା ମା
0: ଭଉଣୀ ମାନେ ସବୁ କଣ କରୁଛନ୍ତି
1: ସେମାନେ ବାହା ହେଇଗଲେଣି 3ଟା ଭଉଣୀ
0: ଆଉ ଆପଣ ବାହା ହେଇନାହାନ୍ତି
1: ନାଇଁ
0: ଆପଣ

0: କେବେ ବାହା ହେବେ?
1: ତାଙ୍କର ଇଚ୍ଛା ନାହିଁ ସେ ବାହା ହେବେନି, ତମେ କାହିଁ ପଚାରୁଛ ଯେ?
0: ତିନି ଭଉଣୀ ତ ବାହା ହେଇଗଲେ ଆମେ ଯାଇପାରିଲେନି, ଆଉ ଗୋଟେ ଚାନ୍ସ ଅଛି କାଳେ ଭୋଜି ଫୋଜି ଟିକେ ଯାଇପାରିବା
1: କେବେ କେବେ ଯିବୁ କହୁନ,
0: ଡାକିଲେନି ତମେ କହୁଛ ଇଚ୍ଛା ନାହିଁ ବାହା ହେବା ପାଇଁ?
1: ନାଇଁ କେବେ ଯିବୁ ତାହେଲେ କୁହ,
2: ବାହା ହେଲେ ମୁଁ ଡାକିବି ଆଉ।
1: ଆଚ୍ଛା, ମାନେ ତା ପୂର୍ବରୁ ଡାକିବାର କିଛି ଚାନ୍ସ ନାହିଁ? ଆଚ୍ଛା, ବୁଝିହେଲା ବୁଝିହେଲା।
0: ବାହାଘର ପାଇଁ କଣ ସବୁ ଯୋଜନା ଚାଲିଲାଣି?
2: କିଛି ହେଇନି, ତାର
0: କିଛି ମନକୁ କେହି ଆସିନାହାନ୍ତି?
2: ନାଇଁ ସେ ବି କିଛି ନାହିଁ, ମୁଁ ଭଗବାନଙ୍କ ସେବା କରୁଛି ତ ସେଥିପାଇଁ।
1: ତାହେଲେ କୋଉ ଭଗବାନଙ୍କର ସେବା ଆପଣ କରନ୍ତି?
2: ରଘୁନାଥ ଅଛନ୍ତି, ମୋ ବାବା ପୂଜା କରନ୍ତି ତ ସେମିତି ହେଲ୍ପ କରନ୍ତି ଆଉ।
0: ଠାକୁରଙ୍କ ସେବା ଯୋଉ କରୁଛନ୍ତି କଣ କଣ କରନ୍ତି? ସକାଳୁ ଉଠିଲେ
2: ଚାଟାରାତୁ ଟିକେ ବାସନ କୁସନ ମାଜେ, ଆଉ ଦୁଆର ଘଟେ ଫୁଲ ତୋଳେ, ଆମ୍ଭ କରି ଝୁଟି ପକେଇ ଦିଏ, ଆଉ ଭଗବାନ ସେବା ବି ଅନୁଭୋଗ ଲାଗେ, ସେବି ଯାଏ ବାସନ କୁସନ ମାଜି ଦିଏ, ଭୋଗ ଆଣିଦେ।
1: ଭୋଗ ରାନ୍ଧନ୍ତି? ତାହେଲେ ଭୋଗରେ କଣ ରନ୍ଧାଯାଏ?
2: ଅନ୍ନ ରନ୍ଧାଯାଏ।
1: ଅନ୍ନ ଖାଲି ଅନ୍ନ ରନ୍ଧା ଯେ?
2: ଅନ୍ନ ଆଉ ଡାଲି ରନ୍ଧା ଯେ।
1: ସେଇଟା ଆପଣ କରନ୍ତି?
2: ନାଇଁ ନାଇଁ ବାବା କରନ୍ତି।
1: ତମେ ଖାଲି କଣ ପରିବା ପତ୍ର କାଟିକି ଦିଅ?
2: ମୁଁ ବେଳେବେଳେ କର,
0: ବେଳେବେଳେ ତାହେଲେ କରିବାର ସୁଯୋଗ ମିଳେ। ସେମିତି ଠାକୁରଙ୍କ ସେବାରେ ରହିଥାଅ, ମନ ଖୁସି କରୁଥାଅ।
1: କହିଦିଅ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବ?
2: ରଘୁନାଥ ଭଜନ ଦେଇଦେବ।
0: ଠିକ ଅଛି, ଶୁଣି ଦଉଛି ସୁନ୍ଦର ଭଜନଟି ତୁମକୁ।
2: ନମସ୍କାର।
1: ନମସ୍କାର।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
0: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: କିଛି କଥା, କିଛି ବ୍ୟଥା, କିଛି ଅନୁରୋଧ, କିଛି ଅଭିଯୋଗ, ଆଉ କିଛି ପ୍ରୀତିକୁ ନେଇ ଆପଣଙ୍କର ସୁନ୍ଦର ଚିଠି।
3: ଚିଠିରେ ଅଛି କିଛି ଶୁଭେଚ୍ଛାର ବାର୍ତ୍ତା, କିଛି ଅଭିନନ୍ଦନର କଥା,
2: ଆପଣଙ୍କର ଗୋଟିଏ ଗୋଟିଏ ଚିଠି ଆମ ହାତରେ। ଆପଣ ହେଉଛନ୍ତି ବୈଜନ୍ତୀ ବିଷୋଇ ହୁଲିପୁର କିଶୋରନଗର କଟକରୁ,
4: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
2: ଗୋବିନ୍ଦ ଚନ୍ଦ୍ର ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
4: ଅପଲିତା ଆରୁଖ ମନୋହରପୁର ମୟୂରଭଞ୍ଜରୁ,
2: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
4: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବେଶ କେନ୍ଦ୍ରାପଡ଼ାରୁ,
2: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
4: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
2: ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ,
4: ବୁଲୁ ପଟ୍ଟନାୟକ ଘସିପୁରା କେନ୍ଦୁଝରରୁ,
2: ଅଭିମନ୍ୟୁ ଛବିରାଣୀ ହେମା ଚନ୍ଦନ ସିତୁନ ପ୍ରମୋଦ ପ୍ରମିଳା ଗେଲୁ ସିଲୁ ବାପୁନା ପୂଜା ଏବଂ ଲକି ଘସିପୁରା ଆନନ୍ଦପୁରରୁ,
4: ସରୋଜକାନ୍ତ ପାତ୍ର ମଞ୍ଜୁଲତା ପାତ୍ର ନଳିନୀ ପ୍ରଭା ପାତ୍ର ପଞ୍ଚୁ ପାଣ୍ଡବ କୁସୁନପୁରରୁ,
2: ଅମ୍ବରୀଶ ପରିଡ଼ା ମନୋରମା ସାମନ୍ତରାୟ ଲୋପାମୁଦ୍ରା ପରିଡ଼ା ସଞ୍ଜୟ କୁମାର ପରିଡ଼ା ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
4: ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ,
2: ଦୀପଙ୍କର ପଣ୍ଡା ଶୁଭଙ୍କର ପଣ୍ଡା ଦିବ୍ୟଙ୍କର ପଣ୍ଡା ରାଜଶ୍ରୀକର ନିରାକର ପଣ୍ଡା ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ,
4: ସୂର୍ଯ୍ୟମଣି ନାଥ ଜୟନ୍ତୀ ନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
2: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
4: ଅରକ୍ଷିତ ଦାସ ଏବଂ ଆୟସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
2: କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟକୁମାର ବାବୁନି ସିଲୁ ଲତାହରଣ କାକଟପୁର ପୁରୀରୁ,
4: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ,
2: ସୌଦାମିନୀ ଜେନା ବାଲିତୁଠ କୁଜଙ୍ଗ ଜଗତସିଂହପୁର
4: ଏବଂ ସଂଯୁକ୍ତ ଦାସ ଗୋପବନ୍ଧୁ ସମବାୟ ନଗର LIG 26 ଜଗତପୁର କଟକରୁ।
2: ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ଆଚ୍ଛା ଆପଣ କଣ ଚୁଲିରେ ରୋଷେଇ କରୁଛନ୍ତି କାଠ ଚୁଲିରେ?
1: ହଁ ଆଜ୍ଞା, ମୁଁ ଚୁଲିରେ କରେ, ମଝିରେ ମଝିରେ ଗ୍ୟାସରେ କରେ।
2: ଚୁଲିରେ ଯୋଉ ଟେଷ୍ଟ ଅଛି ଗ୍ୟାସରେ କଣ ଅଛି?
1: ଆଣୁଛନ୍ତି ଆଉ କାହିଁକି ବେକାର ଅତଟା ଗ୍ୟାସ ଜାଳିବା, କାହିଁକି ଚୁଲି ଲଗେଇବେ ଆଉ।
0: କାଠ କୋଉଠୁ ପାଉଛନ୍ତି ଆପଣ
1: କାଠ? ଏମିତି ଯୋଉ ଜାଳ ଯୋଉଠି କାହାର ଗଛ ଭାଙ୍ଗିଗଲା କଣ ହେଲା, ଆମ ଲୋକ ଯାଇକି ନେଇ ଆସନ୍ତି ଆଉ।
2: ଆପଣଙ୍କ ଲୋକମାନେ
1: ଯୋଉ ଆମ ସ୍ୱାମୀ?
2: ଆପଣଙ୍କ ଲୋକ? ଆଚ୍ଛା ଆଚ୍ଛା,
0: ହଁ ହଁ, ସେ ଆପଣଙ୍କ ଲୋକ
2: ଠିକ ଠିକ। ଆଉ ଆପଣଙ୍କ ଯୋଉ ଲୋକ କହିଲେ ତାଙ୍କ ନାଁ କଣ?
1: ବାସୁଦେବ ବେହେରା।
2: ଆଚ୍ଛା, ଖାଲି ଡାଲମା କରୁଛନ୍ତି ନା ଆଉ କଣ ହଉଛି?
1: ନା ନା, ମୁଁ ଶାଗ ଭାଜି ସାରିଛି ନା, ଶାଗ ଭାଜି ସାରିଛି, ଆଉ ଭେଣ୍ଡି ଭାଜି ସାରିଛି, ଭାତ କରିସାରି ଲାଷ୍ଟକୁ ଡାଲମାଟା ବସେଇ। ଆପଣଙ୍କ ଝିଅ ମୁଣ୍ଡା ଭଲ ଅଛି ତ?
0: ଝିଅ ମୁଣ୍ଡା ଭଲ,
2: ଝିଅ ମୁଣ୍ଡା ସବୁ ଭଲ ଅଛି,
1: ଠାକୁରଙ୍କ କୃପାରେ ଆପଣ ମାନେ ଭଲରେ ରୁହନ୍ତୁ।
0: ଦେହ ତ ଭଲ ଅଛି, ଆଉ ମୁଣ୍ଡଟା ଭଲ ଅଛି କି ନାହିଁ ଆପଣ କହିବେ?
1: ନା ନା, କେତେ ଦିନ ହେଲେ କଥା ହେଇଥିଲି, ଆଉ ସମସ୍ତେ ଶ୍ରୋତା ମାନେ ଯୋଡ଼ି ହଉଛନ୍ତି, ମୁଁ ସେଥିରେ ଇଏ କରେନି, ଇଜିଡ଼ ହୁଏନି, ମୁଁ ଜାଣିଛି ଲକ୍ଷ ଲକ୍ଷ ଲୋକଙ୍କର ସବୁ ଫୋନ ଯାଉଛି।
2: ଯା ହଉ, ଆପଣ କେତେ ଭଲ, ଇଜିଡ଼ ଜମା ହୁଅନ୍ତିନି, ଜଣେ ଜଣେ ଏମିତି ରାଗିଯାନ୍ତି କହିବେ ଆମକୁ ରାଗ ଲାଗୁଛି ଆମେ କଥା ହବୁନି, କାହିଁକି କଲ୍ ଲାଗୁନଥିଲା?
1: ନା ନା, ଏମିତି କିଛି ନାହିଁ, ମୁଁ କେମିତି ଖୁସିରେ ସେମିତି ଲଗଉଛି, ଠାକୁର ଯଦି କୃପା କରିବେ କଲ୍ଟା ନିଶ୍ଚୟ ହିଁ ଲାଗିବ।
0: ଠାକୁର ତ କୃପା କରିଛନ୍ତି, ଫୋନ ଲାଗିଛି, ତାହେଲେ କହିଦିଅନ୍ତୁ ଆପଣଙ୍କ ଘରେ ସବୁ କିଏ ଅଛନ୍ତି?
1: ଆମ ଘରେ ତ ମୋର ଗୋଟିଏ ପୁଅ, ସେ କମ୍ପାନୀ ଯାଇଛି।
0: ପୁଅ ନା କଣ?
1: ପୁଅ ନା ହେଲା ସତ୍ୟବ୍ରତ ବେହେରା। ଆମେ ତ ତିନି ଜଣ ପ୍ରାଣୀ ହେଲେ, ତିନି ଜଣ
0: ପ୍ରାଣୀ, ତିନି ଜଣ
2: ତିନି ଜଣ ପ୍ରାଣୀ, ତିନି ଜଣ ପ୍ରାଣୀଙ୍କ ପାଇଁ ରୋଷେଇ ସରିଲାଣି, ଖିଆ ପିଆ ହବ।
1: ଆଉ ଆମ ଲୋକ ସେଠି କାମ କରୁଛନ୍ତି, ସେଠୁ ବିଲ୍ଡିଂରେ କାମ ଅଛି, ରାଜମିସ୍ତ୍ରୀ କାମ, ସେମିତି କାମ ବୁଝାବୁଝି କରନ୍ତି ଆଉ।
2: ଆପଣଙ୍କ ଲୋକମାନେ ସେଇ ଯାହାଙ୍କ ନାଁ କହିଲେ ତ?
0: ବଢିଆ ନାଁଟି ଆପଣ ଦେଇଛନ୍ତି ଆମ ଲୋକ। ଡାକନ୍ତି କଣ ତାଙ୍କୁ ଆମ ଲୋକ?
1: ଡାକନ୍ତି ତାଙ୍କ ନାଁ ହେଲା ବସନ୍ତ, ଡାକନ୍ତି ପଶୁ ବସୁ।
0: ଆପଣ କଣ ଡାକନ୍ତି ଆପଣଙ୍କ ଲୋକଙ୍କୁ?
1: ମତେ ଡାକନ୍ତି ମୈନା।
2: ମୈନା? ଆପଣ ମୈନା ଡାକନ୍ତି, ବହୁତ ବଢିଆ କଥା। କିନ୍ତୁ ଅପା ପଚାରିଲେ ଆପଣ କଣ ଡାକନ୍ତି ତାଙ୍କୁ ଖୁସିରେ?
1: ମୁଁ ଡାକେ ଆଉ ଆସ ଯାଅ।
2: ଆଚ୍ଛା, ଆଉ ତାହେଲେ ଆପଣଙ୍କ ଲୋକଙ୍କ ବ୍ୟତୀତ ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ଆମର ଦିଦି ଗୋଟେ ଅଛନ୍ତି ଏଠି, ଆମର ଦି ବଡ ଯା, ସେ ମତେ କହିଲେ ଯେ କେବେ ଫୋନ ଲାଗିଲେ ଟିକେ ମତେ ଦବ, ମୁଁ ଟିକେ କଥା ହେବି। ହଁ, ମୁଁ ତାହେଲେ କରୁଛି, ଯଦି ଶୁକ୍ର କୃପାରେ ଲାଗେ ଟିକେ କଥା ହେଇଯିବ।
0: ଦେଇଦିଅନ୍ତୁ ବାପା
1: ଯତ୍ନ ବାପା କଥା ହେବେ ଟିକେ କହୁଛନ୍ତି, ଟିକେ ଆମ ଦିଦିଙ୍କ ସାଙ୍ଗରେ ଦି ଫଟୋ କଥା ହେଇଯିବ।
0: ଆଉ ଦଉନାହାନ୍ତି,
2: ଦଉନାହାନ୍ତି
0: ସେତେବେଳେ କହୁଛୁ, ଦେଇଦିଅନ୍ତୁ ଦିଦିଙ୍କୁ।
3: କି କହୁଛନ୍ତି? ନମସ୍କାର।
0: ନମସ୍କାର, ଆପଣଙ୍କ ନାଁ କଣ?
3: ମୋ ନାଁ ସୌଦାମିନୀ ବେହେରା।
0: ଦିଦି ବେହେରା?
2: ଦିଦି ବେହେରା। ଆଚ୍ଛା, କଣ କରନ୍ତି ଆପଣ?
3: କଣ ଘରେ ଅଛି, ରୋଷେଇବାସ କରୁଛି ଆଉ।
0: ବେପାରଟା ଭଲ ଚାଲିଛି ନା?
3: ହଁ,
0: ଭଲ ଚାଲିଛି ତ, ସମସ୍ତେ ପସନ୍ଦ କରୁଛନ୍ତି ତ ସେଇ ବେପାରଟାକୁ?
3: ପସନ୍ଦ କିଏ କରିବ, ଆମେ ତ ମା ପୁଅ ଦିଟା, ଝିଅ ମାନେ ତ ସବୁ ବାହା ହେଇଯାଇଛନ୍ତି।
0: ଝିଅ କେତେ, ପୁଅ କେତେ?
3: ଝିଅ ଚାରିଟା, ପୁଅ ଗୋଟେ, ସାନ ପୁଅ
0: ବାହା ହେଇନାହାନ୍ତି? ପୁଅ
3: ନା,
0: ଝିଅ ମାନେ ବାହା ହେଇଛନ୍ତି,
3: ବାହା ହେଇକି ଝିଅର ଝିଅ ମାନେ ବାହା ହେଇ ସାରିଲେଣି, ନାତୁଣୀ ମାନେ।
0: ଓହୋ, ବୋଉ କେବେ ଆଣୁଛନ୍ତି ଆପଣ?
3: ପୁଅ ତ ଭଲ ପାଇଛି, ଆଉ ଯେବେ ଯୋଗ ପଡିବ
2: ତାହେଲେ ବୋଉ ବି ଫିକ୍ସ।
0: ଆପଣ ବି ଭଲ ପାଇକି ବାହା ହେଇଥିଲେ କି?
3: ହଁ,
0: ଏଇ ତ ପୁଅ ଭଲ ପାଇଛନ୍ତି, ତାହେଲେ ଫିକ୍ସ ହେଇଯାଇଛନ୍ତି।
2: ଝିଅ କୋଉଠିକାର?
3: କାକଟପୁର, ମୋ ବାପ ଘର କାକଟପୁର, ଜଣ ବାହା ହେଇଛି, ଆଉ ବନମାଳୀପୁରେ ଗୋଟେ, କାକଦରପୁରେ ଗୋଟେ, ବେଣୁପୁରେ ଗୋଟେ।
0: ନା, ଆମେ ପଚାରୁଥିଲୁ ପ୍ରକୃତରେ ବୋହୁଙ୍କ ଘର କୋଉଠି?
3: ବୋହୁଙ୍କ ଘର ଆମ ଏଇ ଚଉପଡା ବାରସାଇଲ ପାଖାପାଖି।
0: ଆପଣ ଦେଖିଛନ୍ତି ତାହେଲେ ତାଙ୍କୁ?
3: ହଁ ହଁ।
0: ବାହାଘର କେବେ କରୁଛନ୍ତି? ଆମକୁ ଆଗରୁ ନିମନ୍ତ୍ରଣଟା ଦେଇଦେଉନାହାନ୍ତି, ଆଉ କାଳେ ଲାଗିବ ନ ଲାଗିବ?
3: ହଁ, ଯେବେ ହବ ନିମନ୍ତ୍ରଣ ଦବା ଆଉ।
2: ଓହୋ, ଆପଣଙ୍କର ତାହେଲେ ଏବେ ନିମନ୍ତ୍ରଣ ଦବାରେ ନାହିଁ ଆଉ?
3: ନା,
2: ଡାଇରେକ୍ଟ ମନା,
3: ସେ ଝିଅକୁ ବୟସ ହେଇନି।
2: ଓହୋ, ତାହେଲେ ଠିକ ଅଛି ଠିକ ଅଛି।
3: ତାକୁ 17 ବର୍ଷ, ପୁଅକୁ 26 ବର୍ଷ ତାହେଲେ।
0: ଆଚ୍ଛା, ଆରେ ଏତେ ଛୋଟ ଝିଅକୁ କାହିଁକି ସେ ଭଲ ପାଉଥିଲେ?
2: ଭଲ ପାଇବାଟା ହେଇଗଲା ଆଉ,
0: ମନ ତାଙ୍କର ସ୍ଥିର ହେଇନି, ସେଟା କି ଭଲ ପାଇବା?
3: କଣ ତ ହେଇଛି ଆଉ।
2: ହଉ ଠିକ ଅଛି,
0: ସେ ତାଙ୍କର ବୟସ ହେଇଯାଉ, ତାଙ୍କ ମନ ସ୍ଥିର ହେଇଯାଉ, କଣ ସେତେବେଳେ କି ନିଷ୍ପତ୍ତି ନେବେ, ତାପରେ ବାହାଘର ହବ ଆଉ।
3: ଏମିତି ତ କହିବାକୁ ଗଲେ ବେଦିରୁ ବର ନଉଛି ଯାଉ,
0: ସେଇ
3: ଆଉ ସେ ଭଲ ପାଇଛି ବୋଲି କଣ ଏମିତି ମାନେ ଅଛି ବାହାଘର?
0: ହଁ, ସେଇ କଥା।
2: ଆଚ୍ଛା ହଉ ଠିକ ଅଛି, ଆପଣ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ, ଯଦି ଭାଗ୍ୟରେ ଥାଏ ନିଶ୍ଚୟ ତାଙ୍କୁ ବି ବୋହୁ କରିକି ଆଣନ୍ତୁ। ଆଉ ଡେରି ନ କରି କହିଦିଅନ୍ତୁ ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ।
3: କେତେ ପୁରୁଣା ଗୀତ ମତେ ପସନ୍ଦ ଯେ ମୋର ମନେ ପଡୁନି, ସେମିତି ତମ ପସନ୍ଦରେ ଦେଇଦିଅ।

0: କମ ସୁଧରେ ଲୋନ ଦରକାର ତାବି ଆପ୍ରେ
1: ଅଜଣା ଠାରୁ ଦୂରେଇ ରୁହନ୍ତୁ
2: ଆର୍ବିଆଇ କହେ
1: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
3: ଲେଖି ପଠାଇଲି ମନ କଥା ମୋର ଇ ସମ୍ପର୍କର ସୂତ୍ର
4: ଭାବିବନି ମାତ୍ର ଚିଠିଟିଏ ସାଥି ଇ ପ୍ରୀତିପୂର୍ଣ୍ଣ ପତ୍ର
3: ଲେଖିଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ମୁଁ ଆକାଶବାଣୀ ପାଞ୍ଚ ବର୍ଷ କି ଦଶ ବର୍ଷ ନୁହେଁ ଏବେ ମୋତେ ପୁରିଲା ନବେ ବର୍ଷ ଏ ବୟସରେ ବି ଥକି ପଡି ନାହିଁ କି ନଇ ଯାଇ ନାହିଁ ମୁଣ୍ଡ ଟିକି ସଗର୍ବେ ଦଣ୍ଡାୟମାନ ନା ଅଛି ମୋଠାରେ ବାଲ୍ୟର ଚପଳତା ନା ଅଛି ବୃଦ୍ଧାବସ୍ଥାର ସ୍ଥାଣୁତ୍ୱ ବରଂ ଅଙ୍ଗେ ଅଙ୍ଗେ ମୋର ତାରୁଣ୍ୟର ଦୀପ୍ତି
4: ଯୌବନର ଉଦ୍ଧମତାରେ ଉଦ୍ଦୀପିତ ମୋର ସମସ୍ତ ଅବୟବ
3: ଶରୀରରେ ମୋର ଅସୀମ ଧୈର୍ଯ୍ୟ ସାହସ ଓ ମନୋବଳ ସମସ୍ତ ବାଧାବିଘ୍ନ ହାର ମାନିଛି ମୋ ପାଖରେ ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରରେ ଅଭିମନ୍ତ୍ରିତ ମୁଁ
4: ଭୁଲି ନାହିଁ ମୋର ପଥ ପାଶରି ଯାଇନି ମୋର ସଂକଳ୍ପ ଦ୍ୱିଧା ପ୍ରକାଶ କରିନି ସଠିକ୍ ତଥ୍ୟ ପ୍ରଦାନ କରିପାରି ଉପଯୁକ୍ତ ମାର୍ଗ ପ୍ରଦର୍ଶନରେ
3: କୁଣ୍ଠାବୋଧ କରିନି କାର୍ଯ୍ୟକ୍ରମ ପ୍ରସାରଣରେ ଅପରକୁ ଆନନ୍ଦ ଦେବାରେ
4: ସୂଚନା ଶିକ୍ଷା ଓ ମନୋରଞ୍ଜନର ସାଜିଛି ମୋ ବଳିଷ୍ଠ ମାଧ୍ୟମ
3: ଯାହାକୁ ସାଥୀ କରି ଅତିକ୍ରମ କରିଚାଲିଛି ମୁଁ ପାହାଚ ପରେ ପାହାଚ
4: ମୋର ଏହି ଚଲାପଥେ ଯେଉଁମାନେ ହାତ ଧରି ଚାଲିଛନ୍ତି ବାଟ ଦେଇଛନ୍ତି ଅମାପ ସ୍ନେହ ଅସରନ୍ତି ପ୍ରେମ ଅକୁଣ୍ଠିତ ଭଲ ପାଇବା
3: ସ୍ଥାନ ଦେଇଛନ୍ତି ତାଙ୍କର ବିଶାଳ ହୃଦୟରେ ବାନ୍ଧି ରଖିଛନ୍ତି ମମତାର ରଜୁରେ ସମ୍ପର୍କର ଡୋରିରେ ସେମାନଙ୍କୁ ମୋର କୋଟି ପ୍ରଣାମ
4: ସେମାନଙ୍କୁ ମୋର କୋଟି ପ୍ରଣାମ

0: ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ।
1: ଜ୍ୟେଷ୍ଠ ମାସ ଗଲା ସରି ଆଷାଢ଼ ଆସିଲା ଫେରି,
0: ପହିଲି ଆଷାଢ଼ ଛୁଆଁ ଧରଣୀ ଲାଗୁଛି ନୁହା।
1: ନିଦାଘର ତାପ ସହି ଦୁଃଖେ ଥିଲା ଧରା ରହି,
0: ବରଷାରା ଆଗମନ ଭିଜୁଚିତା ତନୁ ମନ,
1: ସବୁଜ ବସ୍ତ୍ରରେ ଆବୃତା ଫଳ ପୁଷ୍ପେ ଧରା ଶୋଭିତା।
0: କୃଷକ ଲଙ୍ଗଳ ଧରି ଭୂମିକୁ କର୍ଷଣ କରି,
1: କ୍ଷେତରେ ବୁଣୁଛି ଧାନ ଖୁସି ଆନନ୍ଦ ତ ମନ,
0: ଫଳିବ କ୍ଷେତରେ ଶସ୍ୟ ମୁଖେତା ଫୁଟିବ ହସ,
1: ଫୁଟିଛି ରଙ୍ଗଣୀ ନାଲି ବଗିଚା ହସୁଛି ଖିଲି ଖିଲି।
0: ଧରା ଆଜି ଶୋଭାମୟ ଆଷାଢ଼ ତେଲତା ପରିଚୟ,
1: ଆଷାଢ଼ୀ ଗୁଣ୍ଡିଚା ଜାତ ରଥେ ବିଜେ ଜଗନ୍ନାଥ,
0: ସାଥିରେ ଭାଇ ସୁଭଦ୍ରା ମା ନନ୍ଦୀ ଘୋଷରେ ସେ ଚଉ ବାହା,
1: ଜଗତ କଲ୍ୟାଣ ପାଇଁ ଆସିବେ ସେ କଳା
2: ଗୋସାଇଁ।
1: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
0: ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ଠାରୁ ଯେ

0: ନୀଳାଚଳେ ଭିଡ଼ ଲାଗିଲା, ଲୀଳାମୟଙ୍କର ମାନବୀୟ ଲୀଳା ପରମ ପାବନେ ଜାଗିଲା।
1: ବଡ଼ଦାଣ୍ଡ ଏବେ ଗହଳ ଚହଳ, କାଳିଆର ଡୋରି ଲାଗିଲା। ସିଂହ ଦ୍ୱାରଠାରେ ତିନି ରଥ ଉଭା, ଆସ ଆସ ପ୍ରଭୁ ଡାକିଲା।
0: ଭୂଇଁ ସେବକ ଓ ମହାରଣା ପୁଣି ଚିତ୍ରକର ଚିତ୍ର ଆଙ୍କିଲା। ରଥ ନିର୍ମାଣର ଅନ୍ତିମ ପର୍ବ ଧୀରେ ସରି ସରି ଆସିଲା।
1: ରୂପକାରମାନେ ରୂପର ସ୍ପର୍ଶରେ ପାର୍ଶ୍ୱ ଦେବତାଙ୍କୁ ମୂର୍ଚ୍ଛିଲା। ଭକତି ଚିତ୍ତରେ ଭାବର ଅର୍ଘ୍ୟରେ ପ୍ରଭୁ ପାଦ ପଦ୍ମେ ରସିଲା।
0: ନୀଳାଚଳ ଧାମ ପୁଷ୍ପର ମଣ୍ଡନେ ସ୍ୱର୍ଗ ବୈକୁଣ୍ଠ ଦିଶିଲା। ଅଗୁରୁ ଚନ୍ଦନ ତୁଳସୀ ମହକେ ମହମହ ପୁରୀ ବାସିଲା।
1: ଭାଇ ଭଉଣୀଙ୍କ ସାଥିରେ କାଳିଆ ବୁଲିବାକୁ ସଜ ହୋଇଲା। କର୍ମ ବେଦୀ ଛାଡ଼ି ଜନ୍ମ ବେଦୀକୁ ଆଡ଼ପରେ ମନ ମୋହିଲା।
0: ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟାରେ ଜୟ ଜଗନ୍ନାଥ ଭାସିଲା। ପତିତ ଉଦ୍ଧାର କରିବାକୁ ପ୍ରଭୁ ଆଷାଢ଼ ଦ୍ୱିତୀୟ ଆସିଲା।
1: ନୀଳାଞ୍ଚଳି ଭିଡ଼ ଲାଗିଲା।

0: ପିଲା ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟାରେ ଜୟ ଜଗନ୍ନାଥ ଭାସିଲା। ପତିତ ଉଦ୍ଧାର କରିବାକୁ ପ୍ରଭୁ ଆଷାଢ଼ ଦ୍ୱିତୀୟା ଆସିଲା।
1: ନୀଳାଞ୍ଜଳି ଭିଡ଼ ଲାଗିଲା।
0: ନୀଳାଞ୍ଜଳି ଭିଡ଼ ଲାଗିଲା।

0: ଲେଖିଛନ୍ତି ବୈଜୟନ୍ତୀ ବିଶୋଇ ହୋଲିପୁର କିଶୋରନଗର କଟକରୁ।
1: ଦୁନିଆରେ ସବୁ ଦାମିକା ଜିନିଷ ହୁଏ ସିନା କିଣା ବିକା, ମାର ମମତା ଯାହା ପାଖେ ଅଛି ସବୁ ତାକୁ ଲାଗି ଫିକା। ପଥର ପରି ସେ ସବୁ ସହିଯାଏ, ଅସୀମ ତା ଧୈର୍ଯ୍ୟ ଶକ୍ତି, ଜୀବନ ସାରା ସେ ଖଟି ଚାଲିଥାଏ, ଚାହିଁ ନାହିଁ କେବେ ମୁକ୍ତି। ଆସୁ ଯେତେ ବାଧା ବନ୍ଧନ ତା ପାଇଁ, ନୁଆଇ ଦିଏ ସେ ମଥା, ଖରା ବରଷାକୁ ଖାତିରି ନାହିଁ ତା, ଛୁଆଙ୍କ ପାଇଁ ସେ ଛତା। ଦୁଃଖ ଯେତେ ଆସୁ ଜୀବନୀ ତାହାର, ଘୋଡ଼ାଇ ଦିଏ ପଣତ, ଅଭୟ ଦାଇନି ସେ ପଣତ କାନି, ଛୁଆର ରକ୍ଷା କବଚ। ମା କୋଳି ଛୁଆ ଦୁନିଆ ଦେଖଇ, ଡରିନା ସିଏ କାହାକୁ, ମା ଥିଲେ ପାଖରେ ଭାରି ତ ସାହସ, ଡରେନି ବା ପତାକୁ।
2: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
0: ମୌସୁମୀ ତୁମେ ଆସ ଛୁମେ ଛୁମେ, ବରଷେ ବରଷା ଧାରା, ଦେହ ଭିଜିଯାଏ ମନ ହଜିଯାଏ, ହୃଦୟ ପ୍ରୀତି ଇସାରା। ପ୍ରୀତିର ଗଜଲ ଗାଉଛି ମୁଁ ଆଜି ମୋ ମନ ତାନପୁରରେ, ତୁମେ ଆସ ସାଥୀ ମୋ ମନ ମନ୍ଦିରେ, ହୃଦୟ ତୁମକୁ ଛୁରେ। ବରଷାକୁ ତୁମେ ଝରି ଝରି ଯାଅ, ମୋ ଦେହ ମନକୁ ଛୁଇଁ, ତୁମକୁ ଭାବୁଛି ରାତିଦିନ ସାଥୀ, ପଲକମ ପଡ଼େ ନାହିଁ। ତୁମରି ସାନ୍ନିଧ୍ୟ ପାଇବା ପାଇଁକି ମୋର ମନ ଉଠେ ଚେହିଁ, ତୁମେ ମୋର ସାଥୀ, ତୁମେ ମୋର ପ୍ରୀତି, ତୁମେ ମୋର ଲାସ୍ୟମୟୀ। ତୁମେ ମୋ ମନର ପୁଷ୍ପରାଣୀ ପ୍ରିୟା, ମୁଁ ତୁମର ପ୍ରଜାପତି, ତୁମରି ପ୍ରେମରେ ପାଗଳ ହୋଇଛି, ଗାଉଛି ମୁଁ ମଧୁ ଗୀତି। ତୁମେ ମୋର ସାଥୀ, ତୁମେ ମୋର ପ୍ରୀତି, ତୁମେ ମୋ ପୁନେଇ ଜହ୍ନ, ତୁମରି ସାନ୍ନିଧ୍ୟ ପାଇବା ପାଇଁକି ରାତିରେ ଦେଖେ ସପନ। ମୋ ମନ ମୟୂରୀ ନୃତ୍ୟ କରିବ ହେ ତୁମ ଆଗମନ ଦେଖି, ତୁମେ ମୋର ସାଥୀ ଅଭିମାନୀ ପ୍ରିୟା, ଆସବାରେ ଶଶୀମୁଖୀ, ଆସବାରେ ଶଶୀମୁଖୀ।

0: କାରଣ ଆପଣ ଏଭଳି କଥାବାର୍ତ୍ତା କରୁଛନ୍ତି, ସବୁ କଥା ଏତେ ଖୁସି ଯାଉଛନ୍ତି, ଆପଣ ପୁରା ହୃଦୟ ସିଂହାସନ ବସେଇଛନ୍ତି।
1: ଓହୋ, ଆପଣ ଯୋଉ କହିଦେଲେ ନା ଏତିକି କଥା, ଆମେ ତ ଆହୁରି ଆହୁରି କେମିତି ଭଲ ପ୍ରୋଗ୍ରାମ ଭେଟିଦେବୁ ବୋଲି।
0: ନାରୀମଲ ପ୍ରୋଗ୍ରାମ କରିଥିଲେ ମୁଁ ଶୁଣିଥିଲି, ସେତେବେଳେ ବହୁତ ପ୍ରୋଗ୍ରାମ କରିଥିଲା,
1: ଏବେ ବି ଶ୍ରୋତା ମାନେ ଭଲ ପାଉଛନ୍ତି, ସେତେବେଳେ ବି ଭଲ ପାଉଥିଲେ, ଶ୍ରୋତା ମାନେ ଭଲରେ ଆମକୁ ଗ୍ରହଣ କରୁଛନ୍ତି, ସେଇଟା ଆମ ପାଇଁ ବହୁତ ବଡ କଥା।
0: ସେଟା ଦେଖ ଆପଣ ପ୍ଲସ ପଏଣ୍ଟ ହେଲେ ଆପଣ ସେବା ଦଉଛନ୍ତି, ଡ୍ୟୁଟି କରୁନାହାନ୍ତି, ଯୋଉମାନେ ସେବା ଦିଅନ୍ତି ସେବା କଲେ ବାସେ, ଓଲଟେଇ ଦେଲେ ବାସେ, ଆପଣ ମାନେ ବାସୁଛନ୍ତି, ତେଣୁକରି ଆପଣମାନଙ୍କୁ ବହୁତ ପସନ୍ଦ କରୁଛନ୍ତି ଏବଂ ହୃଦୟ ସିଂହାସନ ବସେଇଛନ୍ତି।
1: ବାବା, ଏତେ ସଞ୍ଜିକି କଥା ସବୁ ରଖିଛନ୍ତି।
0: ଏଇ ସବୁ ମୁଁ ରେଡିଓରେ ପାଇଛି, କାରଣ ଦୀର୍ଘ 40 ବର୍ଷ ହେଲା ମୁଁ ରେଡିଓ ପିଲାବେଳୁ ଶୁଣି ଆସିଛି, ବହୁତ ଭଲ ଭଲ ପ୍ରୋଗ୍ରାମ, ଯାହା ବି କିଛି ମାଦି ପଦାର୍ଥ କହିବା ତେ ରେଡିଓ ମାଧ୍ୟମରେ ଶୁଣିକି ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କର ଆପଣମାନଙ୍କର କଥାବାର୍ତ୍ତା ଶୁଣି ଶିଖିଛି, ନହେଲେ ମୋ ପାଖରେ କିଛି ଜ୍ଞାନ ନାହିଁ।
1: ଜ୍ଞାନ ସମସ୍ତଙ୍କ ପାଖରେ ଉଣା ଅଧିକ ଅଛି ନାହିଁ, କାହିଁକି ସମସ୍ତଙ୍କ ପାଖରୁ କିଛି କିଛି ଶିଖିବାର ଅଛି, ଆମେ ଯେ ଏଇଠି ଗୋଟେ କଣ ଜ୍ଞାନୀ ମୁନି ଋଷି ଏଇ ଗୋଟେ
0: ବହୁତ ଭଲ କଥାବାର୍ତ୍ତା। ଯଦି ଆପଣ ଭଲ କଥାବାର୍ତ୍ତା କରିବେ, ଭଲ ପ୍ରୋଗ୍ରାମ କରୁନଥା, ଆମେ ଶୁଣିନଥା, ତେଣୁ ଆପଣମାନେ ଏଭଳି କଥାବାର୍ତ୍ତା କରୁଛନ୍ତି ଯାହାକୁ ଜଣେ ବକ୍ତା ଜଣେ ଶ୍ରୋତା ବାନ୍ଧିକି, ଆପଣମାନେ ଏଭଳି ଭାବରେ ପ୍ରୋଗ୍ରାମ ଆମେ ବାନ୍ଧିକି ରହିଛୁ, ଆଜି ପର୍ଯ୍ୟନ୍ତ ଆରମ୍ଭ ହେଲା ଦିନ ମୁଁ ଶୁଣି ଆସିଛି, ମୋ ପସନ୍ଦ ଏଭଳି ଭାବରେ ହୃଦୟ ସିଂହାସନ ବସିଯାଇଛନ୍ତି, ଆପଣଙ୍କ ଚର୍ଚ୍ଚା ଚାଲିଛି, ଆମ ଶ୍ରୋତା ମାନଙ୍କ ସାଙ୍ଗେ କଥାବାର୍ତ୍ତା ହେବେ, ଆଗ ପ୍ରଥମେ ଆପଣ ଆସିବେ।
1: ଯାହା ହଉ, ସବୁ ଶ୍ରୋତା ବନ୍ଧୁମାନଙ୍କୁ ମୋର ଅନ୍ତରରୁ ଧନ୍ୟବାଦ, ଏତେ ଭଲ ପାଇବା ଦେଇଛନ୍ତି, ସେମିତି ଗ୍ରହଣ କରିଛନ୍ତି ମୋତେ, ଆମକୁ ମୋ ପସନ୍ଦକୁ ଗ୍ରହଣ କରିଛନ୍ତି ଭଲ ଭାବରେ, ସେଥିପାଇଁ ଆମେ କୃତଜ୍ଞ ନିଶ୍ଚୟ। ଆଉ ଆପଣ କଣ ସବୁ କଲେ, ପର୍ବପର୍ବାଣି ଗଲା, କଣ ଖିଆ ପିଆ ବୁଲାବୁଲି?
0: ନାଇଁ ଅପା, କିଛି ହେଇନି, କାହିଁ ହେଇନି
1: ଓହୋ, ବର୍ଷେ ହେଇନି ପରା, ହଁ
0: ନହେଲେ ବି ଖାଇବା ପିଆ ହେଇଛି, ପୋଡ଼ପିଠା ବି ଖାଇଛି, ଭଣିଆର ଦେଇଥିଲେ,
1: ରଜର ମାହୋଲ ଗୋଟେ ଥାଏ ସବୁଆଡେ, ନିଜେ ମାନନ୍ତୁ କି ନ ମାନନ୍ତୁ ମାନି ହେଇଯାଏ ଟିକେ। ଆଉ
0: ନାଇଁ, ଆମର ପୂର୍ବ ଯେମିତି ପରମ୍ପରା ଆମେ ସେଇ ହିସାବରେ ରଜ ପାଳନ କରୁ, କାରଣ ଆମେ ଯେତେ ଆଧୁନିକ ହେଲେ ଆମେ ଅତୀତ ଭୁଲି ଦେଉନି, କାରଣ ଆମ କଳା ସଂସ୍କୃତି ଆମକୁ ପରିଚୟ ଦେଇଛି, ରଜ ଗୋଟେ ଗଣପର୍ବ,
1: ସାମାଜିକ ପର୍ବ, ଗଣପର୍ବ, କୃଷି ଭିତ୍ତିକ ପର୍ବ, ଋତୁ ଭିତ୍ତିକ ପର୍ବ, ଏଇଠି ଗୋଟେ ଚେଞ୍ଜ ଆସେ, ଗରମରୁ ମଣିଷ ପୁରା ଶୀତଳତାକୁ ପହଞ୍ଚି ଯାଏ, ବର୍ଷା ପାଣି ପଡି,
0: ସେଦିନ ଅପା ଦେଖନ୍ତୁ 12 ମାସରେ 13 ଯାତ୍ରା, ସେଥିମଧ୍ୟ ସବୁ ପର୍ବର କିଛି ନା କିଛି ଗୋଟେ ଗୁରୁତ୍ୱ ମହତ୍ତ୍ୱ ରହିଛି, ଖାଇବା ପିଇବା ସବୁଥିରେ ଆମ ପୂର୍ବପୁରୁଷ ଏଭଳି ବଞ୍ଚିଛନ୍ତି, ଖାଇବା କୃଷି ଗଛଲତା ତାପରେ ଚାଷବାସ ସବୁ ଆମ ପର୍ବରେ ଗୋଟେ ସବୁଠୁ ବଡ କଥା ହେଲା ଭାଇଚାରା, କାହିଁକି ଏଇ ଭାଇଚାରା ଆମ ପର୍ବ ଏକାଠି କରିଛି, ଯେତେ ମାନ ଅଭିଯାନ ଥିଲେ ବି ପର୍ବପର୍ବାଣି ମିଶେ, ସେଇଟା ଆମ ପର୍ବ ଗୋଟେ ସବୁଠୁ ବଡ ଗୁରୁତ୍ୱ ଏବଂ ମହତ୍ତ୍ୱ।
1: ନିଶ୍ଚୟ ନିଶ୍ଚୟ, ସେଥିପାଇଁ ଆମେ ପର୍ବ ବି ପାଳନ କରୁଛେ, ନୀତିଦିନିଆ କର୍ମରୁ ଟିକିଏ ମଣିଷ ଆଶ୍ୱସ୍ତି କେତେବେଳେ ପାଇବ, ଟିକେ ଖୁସି ହବ, ଖୁସି ହେବାର ମୌକା ଖୋଜିବ, ଅନ୍ୟକୁ ଖୁସି ଦବ।
0: ଗଲେ ଆମ ପିଲାବେଳେ ଯୋଉ ପର୍ବପର୍ବାଣି ପାଳନ କରୁଥିଲେ ଟିକେ ଫିକା ପଡ଼ିଯାଇଛି, ତଥାପି କିଛି ଜାଗାରେ ଅଛି, କିଛି କିଛି ଜାଗାରେ ଆଧୁନିକ ନାଁରେ ଟିକେ ବଦଳିଛି, ସବୁ ଜାଗାଟା ସମାନ ରହିନି, 5 ଜଣ ସମାନ ଚାଲି, ମାନେ ଆମ ପୂର୍ବ ପରମ୍ପରା ଜାବଡ଼ି ରଖି ତା ବହୁତ ଭଲ ଅଛି, ଭାଇଚାରା ଅଛି, ସବୁ କିଛି ଅଛି ଆଉ ଟିକେ ଭୁଲି ଯାଆନ୍ତୁ ଅପା, ଆପଣମାନେ ବସୁଛନ୍ତି ସଚେତନ କରୁଛନ୍ତି ପରମ୍ପରା କଣ, ଆମେ ବି ଶୁଣିକି ବହୁତ ଖୁସି ହେଇଯାଉଛୁ,
1: ଆମ ପରମ୍ପରା ଆମ ସଂସ୍କୃତିରେ ଯାହା ଅଛି ତାର ନିହାତି ମହତ୍ତ୍ୱ ଅଛି,
0: ଭଗବାନ ସୃଷ୍ଟି କରୁଛନ୍ତି ଭଲ ଅନ୍ଧାର ସବୁ ପ୍ରକୃତି ଦେଇଛି ଆମ ମାନଙ୍କ ଭଲ ରହିବା ପାଇଁ, ଆମେ ତାଠୁ ଦୂରେଇ ଯାଉଥିଲେ ଦେଖନ୍ତୁ ଆଜିକାଲି ସମସ୍ତେ ରୋଗଗ୍ରସ୍ତ, ଆମେ ପାରମ୍ପରିକ ପର୍ବପର୍ବାଣି ଖାଦ୍ୟଠୁ ଦୂରେଇ ଗଲେ, ପ୍ରକୃତି ଦୂରେଇ ଗଲେ ତାହା ଟିକେ ଭଲ ବି ଲାଗିଲା, ରଜରେ ତା ଅସରା ବି ହେଇଗଲା, ଗୋଟେ
1: ନିଶ୍ଚୟ ସବୁଆଡେ ଟିକେ ଟିକେ ହେଇଛି, ଅଳ୍ପ ବହୁତ ବର୍ଷା ସବୁଆଡେ ହେଇଗଲାଣି, ମାଟିରେ ଥଣ୍ଡା ଆସିଗଲାଣି,
0: ସକାଳେ ବି ବର୍ଷା ହେଇଛି, ବହୁତ ଥଣ୍ଡା, ଆଜି ରଜ ପାଗ ଦେଇଛି,
1: ମଝିରେ ମଝିରେ ହଉଛି ଯୋଉ କହନ୍ତି ରଜ ପାଗ କାହିଁକି କହନ୍ତି, ବର୍ଷା ଟିକେ ଖରା ବର୍ଷା ହୁଏ, ଏମିତିକି ଜ୍ୟେଷ୍ଠ ଯାଉଥାଏ ଆଷାଢ଼ ପଶୁଥାଏ, ସେଇ ସମୟକୁ କହନ୍ତି ରଜ ପାଗ, ଆମର ବି ଏବେ ବି ସେଟା ଚାଲିଛି, ରଜ ପାଗ ଖରା ହଉଛି ବର୍ଷା ହଉଛି, ବାଡ଼ିପଟେ ପଡିଛି ବିଚାର, ତା ଆଗରୁ ସମସ୍ତେ ସାବଧାନ ହେଇ ଘର ଚାରିପଟ ସଫା ସୁତରା ରଖିବା, କଟାକଟି କରି ପରିଷ୍କାର କରିଦେବା, ଅଳିଆ ଆବର୍ଜନା ପକେଇବା ନାହିଁ, ତାହେଲେ ଯାଇକି ମଶା ମାଛି ଦାଉରେ ଆମେ ଅହନ୍ତସନ୍ତ ହବାନି,
0: ଶାନ୍ତି ରହିବ, ଗୋଟେ ଦୁଇଟା ପରିବେଶ, ଗୋଟେ ସାମାଜିକ ପରିବେଶ, ଗୋଟେ ମାନସିକ ପରିବେଶ, ଗୋଟେ ପ୍ରାକୃତିକ ପରିବେଶ, ଏ ତିନିଟା ଯଦି ସଫା ସୁତୁରା ସ୍ୱଚ୍ଛ ରହିବ, ମଣିଷ ଜୀବନ ସବୁବେଳେ ସୁଖଳ ହେବ, ଶାନ୍ତିରେ, ଆଗରୁ ଦେଖନ୍ତୁ ବାପା ଲୋକ ପାଖରେ ଧନ ନଥିଲା କିନ୍ତୁ ବହୁତ ଶାନ୍ତିରେ ଥିଲେ, କାରଣ ପରିବେଶ, ସାମାଜିକ ପରିବେଶ, ମାନସିକ ପରିବେଶ ସଜାଡ଼ି ଥିଲା, ଏବେ ଦେଖନ୍ତୁ ଏ ତିନିଟା ପରିବେଶ ସବୁ କଳୁଷିତ ହେଇଗଲା ବୋଲି ଦେଖ ଆପଣଙ୍କ ପାଖରେ ସବୁ କିଛି ଅଛି କିନ୍ତୁ କିଛି ନାହିଁ,
1: ତଥାପି ତା ଭିତରେ ଆମେ ଆଶା ରଖିବା, ସେଇ ଆଶା ଟିକେ ନଥିଲେ ମଣିଷ ବଞ୍ଚି ପାରିବନି, ଆଶା ରଖିବା ଯେ ନିଶ୍ଚୟ ପୁଣି ଫେରି ଆସିବା, ଆମେ ଭଲ ଦିନକୁ
0: ଯାହା ବି ଆମେ ଭୁଲ ଭଟା କଲେ ଆପଣ ଜଗି ବସିଛନ୍ତି କାହିଁକିନା ରେଡିଓରେ ସବୁବେଳେ ସତ ହିଁ ସତ ଆଉ ଶାଳୀନତା ସଂସ୍କୃତି କଳା ସଂସ୍କୃତି ରେଡିଓରେ କେବଳ ପାଇବା
1: ଆପଣଙ୍କର ରେଡିଓ ବିଷୟରେ ଏତେ ସୁନ୍ଦର ଭାବନା ପାଇଁ ଆପଣଙ୍କୁ ଧନ୍ୟବାଦ ବହୁତ ଭଲ ଲାଗିଲା ଆପଣଙ୍କ ସହିତ

0: କଥା ହେଇ ଆପଣ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ଆଜି ଗୀତ ନିଅନ୍ତୁ, ସୁନା ନାଙ୍କ ଜନ୍ମଦିନ ତାଙ୍କର ସବୁଠୁ ଫେଭରେଟ୍ ଗୀତ ହଉଛି ସୋଲେ ଫିଲ୍ମ ଦୋଷୀ ହମ୍ ନହିଁ ତୋଡ଼େ ଗେ, ଜନ୍ମଦିନ ଶୁଭେଚ୍ଛା ଶୁଭକାମନା ସୁନାଇନା ଦେଉଛି ତାଙ୍କ ଜନ୍ମଦିନ। ଏଇ ଗୀତଟା ସ୍ୱତନ୍ତ୍ର ସୁନାଇନା ବାମଦେବ କୁଶି ଅଙ୍କିତା ଆଚାର୍ଯ୍ୟ ବିଜୟ ସସ୍ମିତା ଦାସ ବାପନ୍ୟ ବେହେରା ନରେନ୍ଦ୍ର ମହାକୁଡ଼ ରତ୍ୟାନ୍ଦ୍ର ପରିଡ଼ା ନରେନ୍ଦ୍ର ସାହ ବାସନ୍ତୀ ଖର୍ଚ୍ଚା ବିଶେଷ କରି ମୋ ତିନି ବାପା ଏବଂ ବାଲ୍ୟ ବାପା ଗୀତଟା ସ୍ୱତନ୍ତ୍ର
0: ଠିକ୍ ଅଛି। ଆପଣ ସମସ୍ତଙ୍କୁ ଶୁଣେଇ ଦେଉଛୁ ଏଇ ସୁନ୍ଦର ଗୀତଟି।

0: ହ୍ୟାଲୋ ମୋ ପସନ୍ଦ।
1: ହ୍ୟାଲୋ ମୋ ପସନ୍ଦ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମ୍ୟାଡାମ ମୁଁ ସାଲେପୁର କହୁଥିଲି, ନିରୁପମା।
0: ନିରୁପମା ସାଲେପୁରରୁ, କେମିତି ଅଛନ୍ତି ଆଜ୍ଞା ଆପଣ?
1: ଆଜ୍ଞା ଆପଣ କେମିତି ଅଛନ୍ତି?
0: ହଁ ଆମେ ଭଲ ଅଛୁ, ଆପଣ କହୁନାହାନ୍ତି କେମିତି ଅଛନ୍ତି?
1: ମ୍ୟାଡାମ ସବୁ ଭଲ ଅଛି, ଖାଲି ଯାହା ଗରମ ଗୁଳୁଗୁଳି ଟିକେ ଅସ୍ତବ୍ୟସ୍ତ କରୁଛି।
2: କିଛି ନାହିଁ, ବର୍ଷା ନିଶ୍ଚିନ୍ତ ହବ ଆଉ ଆପଣ ଏଇ ଗରମ ଗୁଳୁଗୁଳିରୁ ରାହି ପାଇଯିବେ, ଆଉ କଣ କରିବା, ସେଇଥିପାଇଁ ତ ଆମ୍ବ ପଣସ ପାଚିବେ ସେଇ ଟାଇମରେ।
1: ଆଜ୍ଞା ଆମ୍ବ ପଣସ ଏମିତି ପାଚୁଛି ଯେ ଆଉ ମାନେ
0: ପାଚିକି ପଚି ଯାଉଛି,
1: ଜାଗା ନାହିଁ। ଆମ୍ବ ପଣସ

0: ଚମ୍ବପଣସ
1: ପାଚୁଛନ୍ତି ପଚୁଛନ୍ତି, ମଣିଷ ଖାଲି ଶୁଖି ଯାଉଛି,
0: ମଣିଷ ଖାଲି ଶୁଖି ଯାଉଛନ୍ତି ଯାହା କହିଲେ ମ୍ୟାଡମ।
1: ବିଭିନ୍ନ ପ୍ରକାର କଷ୍ଟ ଭଗବାନ ଦେଲେ ମଧ୍ୟ ମଣିଷକୁ ସହିବାର ଶକ୍ତି ବି ଦଉଛନ୍ତି।
0: ନିଶ୍ଚିନ୍ତ
1: ଦୁଃଖ ଦେଲେ ଦିଅନ୍ତୁ, କିନ୍ତୁ ସହିବାର ଶକ୍ତି ବି ଦିଅନ୍ତୁ।
0: ସବୁ ତ ତାଙ୍କର ଇଚ୍ଛା ଆଉ, ଗରମ ହଉଛି ବୁଲିକିରି ଆଉ ମଣିଷ ଖାଉନି ନା, ରୋଷେଇ କରୁନି ନା, ଓଷାବାର ଭଲ ମନ୍ଦ କରୁନି, ହଉଛି ସେଇ ଯେତିକି ବ୍ୟସ୍ତ ଭିତରେ ହଉଛି ଆଉ, ଯୋଉ ଗୁଡାକ ଟିକେ ଶାନ୍ତିରେ ହବା କଥା ଟିକେ ଚିଡିଚିଡା ଲାଗୁଛି ଆଉ, ହଉଛି ସବୁ କିଛି।
2: ସେଇ ଯୋଉ ରଜଙ୍କର ଚିଡ଼ଚିଡ଼ିଟା ଅଛି ସେଇଟା ଟିକେ କମ ହବ ବୋଲି ପର୍ବ ଅଛି।
1: ରଜ ପର୍ବ, ପ୍ରଭୁଙ୍କର ସ୍ନାନ ଯାତ୍ରା, ରଥଯାତ୍ରା, ଏସବୁ ତ ଗୋଟେ ପରେ ଗୋଟେ ଆସୁଛି, ଆସୁଥିବ, ପ୍ରତି ବର୍ଷ ଯେମିତି ଆସେ ସେଇ ଗରମ ଭିତରେ ବି ମଣିଷ ଖୁସି ହୁଏ।
0: ସବୁ କରିବାକୁ ପଡିବ,
1: ସବୁ କରିବାକୁ ପଡେ,
2: ଆପଣ ତ ସବୁ ବୁଝୁଛନ୍ତି ଆଉ କଣ କରିବା।
1: ଆଉ ଆପଣଙ୍କ ଘରେ ସମସ୍ତେ କିଏ ଅଛନ୍ତି?
0: ମ୍ୟାଡମ ଘରେ ପୁଅ ଝିଅ ବାବୁ ତାଙ୍କର ଯାଇଛନ୍ତି କମ୍ପାନୀ, ମା ପୁଅ ଝିଅ।
1: ଆପଣଙ୍କ ପୁଅ ଭଲ ଅଛନ୍ତି ନା?
0: ଆଜ୍ଞା ଭଲ ଅଛି, ଆପଣଙ୍କ ସହିତ କଲ୍ ଲଗେଇକି କଥା ହେବା ସାଙ୍ଗରେ ପୁଅ ଖାଇବାକୁ ଦଉଥିଲି, ଖାଇବାକୁ ଦେଇସାରିଲେ।
2: କଣ ଖାଇବାକୁ ଦେଇଛନ୍ତି?
0: ଆଜି ଭାତ ରାନ୍ଧିକିରି ପାଣି ପୁରେଇ ଦଉଛୁ, ଗରମ ଖାଇ ହଉନି। ଭାତ ରାନ୍ଧିକି ପାଣି ପଶିଛି, ସଜନା ଶାଗ ମୁଗ ନଡ଼ିଆ ପଡିକି ଟିକେ ଭଜା ହେଇଛି, ଆଉ ଆଳୁ ମିକ୍ସଚର ପିଆଜ ପଡିକି ଟିକେ ପାଗ ହବ, ଚକଟା ହବ।
2: ନମିତା ପାଗଙ୍କ କହୁଥିଲେ ଏଇଠୁ ଡାଇରେକ୍ଟ ଆପଣଙ୍କ ଘରକୁ ଯିବେ ବୋଲି।
0: ନା ମ୍ୟାଡମ କେବେ ଆସିବେନି, ମୁଁ ଜାଣିଛି ମ୍ୟାଡମ କହିବେ,
2: ଆଉ ବିଶ୍ୱାସ ତୁଟି ଗଲା।
1: ଆପଣ ଘରେ ରହିକି କହୁଛନ୍ତି ଯେ ଛଟପଟ ହଉଛୁ, ଆମେ କେମିତି ଏଥିରେ ଯିବୁ ବୋଲି ଭାବୁଛନ୍ତି, ଏତିକି ଗରମ ବାହାରିକି ଆମେ ବି ଆରି ଭିତରେ ରହିଛୁ।
2: କିନ୍ତୁ ମନ ବୋଲି ଗୋଟେ ଜିନିଷ ଅଛି, ସେ କୋଉଠିକି ବି ଯାଇପାରେ,
1: ଆମ ମନ ପଳେଇଛି ଆପଣଙ୍କ ପାଖକୁ।
0: ଆପଣଙ୍କ ମନ ଆସି ମୋ ପାଖକୁ ମାନେ ମୋ ମନ ତ ଆଗେ ଯାଇଛି ଆଉ।
1: ଆଚ୍ଛା ହେଲା,
2: ମନଟା ଆଗୁଆ ଆସିଛି ବୋଲି ତ ଫୋନଟା ଲାଗିଛି ନା କଣ?
0: ସେଇ ଆତ୍ମାଟା ବୁଲୁଛି ସେଠି ଯାଇକି।
1: ପୁଅକୁ ଖାଇବାକୁ ଦେଇସାରିଲେ ଝିଅକୁ ଦେଇ ଦିଅନ୍ତୁ, ଆପଣ ଯେତେବେଳେ ଖାଇବାକୁ ବସିବେ ସେତେବେଳେ ଆମେ ଦି ଜଣ ଦିପଟରେ ବସିଥିବୁ ଖାଉଥିବୁ ହେଲା।
0: ଆଜ୍ଞା ମୁଁ ଖାଇବା ଦରକାର ନାହିଁ, ଆପଣ ଯଦି ବସିକିରି ଖାଇଲେ ମୁଁ ପଛରେ ଟିକେ ପଚାରିକି କଣ ମ୍ୟାଡମ ଦେବି କି, ମତେ ସେଇଟା ବହୁତ ଆନନ୍ଦ ଲାଗେ।
1: ପଖାଳ ସାଙ୍ଗରେ ତ ଭଲ ଭଲ ପାଗ ଯୋଗ କହିଲେ, ଗରମ ଭାତ ରାନ୍ଧିକି ଆପଣ ତ ସେଥିରେ ପାଣି ପୁରି ଦଉଛନ୍ତି?
0: ପାଣି ପୁରି ଦେଇ ଶାଗ ଭାଜି ଦେଇଛି, ଆଳୁ ମିକ୍ସଚର
1: ସେଥିରେ ପୁଣି କଣ ଲେମ୍ବୁ ଚିପୁଡୁଛନ୍ତି ନା ଦହି ପକଉଛନ୍ତି?
0: ନାଇଁ ଦହି ପଡୁଛି ବେଳେବେଳେ, ବେଳେବେଳେ ଯଦି ବାସି ତୋରାଣି ଥାଏ ଟିକେ ତା ଦେହରେ ପକେଇଦେବୁ।
1: ବଢିଆ ବାସନା ହଉଥିବ ଆଉ କଣ?
0: ବାସନା ହଉଛି, ତାପରେ ପାଚିଲା ଆମ୍ବ।
1: ଖରା ଦିନଟା କଣ ଖରାପ କହିଲେ?
0: ଖରାଦିନ କାଇଁ ଖରାପ ହବ, ମଣିଷ ଆମେ ଗୋଟେ ଖରାପ ନା, ମଣିଷକୁ ଯେତେ ସୁବିଧା ଦେଲେ ବି ଆହୁରି ଦରକାର, ଯେତେ ସୁବିଧା ହବ ସେତେ ଅସୁବିଧା ମଣିଷ ପାଇଁ।
2: ତାହେଲେ ଆଉ କଣ କରିବା, ଆମ କଥା ଆଉ ତ କିଛି କରିପାରିବାନି ନା, ଆମ ମନକୁ ସ୍ଥିର କରିବାର ଅଛି।
1: ଯେତେ ଖରାପ ପରିସ୍ଥିତି ଆସିଲେ ବି ମଣିଷ ଚଳୁଛି, ଚଳିଯିବ, ସେମିତି ଗରମଟା କୋଉ ବାଟରେ ପଳେଇବ?
0: ଆଜ୍ଞା ସେଇଟା ତ ସୃଷ୍ଟିର ନିୟମ,
2: ଖରାଦିନ ଖରା ହବନି ଆଉ କଣ ହବ,
0: ବର୍ଷା ହବ।
1: ରଜ ଆସିଗଲା, ରଜ ପରେ ପରେ ବର୍ଷା ଆସିଗଲା, ପୁଣି
2: ଦେଖନ୍ତୁ ଏଇନା ଖରାଟା ଯୋଉ ହଉଛି ଆପଣ କହୁଛନ୍ତି ଗୁଳୁଗୁଳି ହଉଛି ବୋଲି, ଯଦି ଏଇନା ଗୁଳୁଗୁଳି ନ ହେଇକି ବର୍ଷା ହବ ତାହେଲେ ଆମ୍ବ ଗୁଡା ସବୁ ପୋକ ଲାଗିଯିବ।
1: ଖରା ଖରା କହୁଥିଲେ, ପୁଣି ବର୍ଷା ଆସିକି ପୁଣି ବର୍ଷା ବର୍ଷା ହେବେ, ପୁଣି ଶୀତ ଆସିଲେ
2: ଶୀତ ହେବେ,
1: ସବୁ କଷ୍ଟ ହଉଛି, କଷ୍ଟ ଭିତରେ ବି ଆନନ୍ଦ ଅଛି।
2: ଆଉ ତା ଭିତରେ ଆମେ ଜାଣିବାକୁ ଚାହିଁବୁ ଆପଣ କଣ ଶୁଣିବେ ଆଜି ମୋ ପସନ୍ଦରେ ଗୀତ?
1: ନା ନା ଆଗେ ଗୀତ ଶୁଣିବା, ନିରୁପମା ମ୍ୟାଡମ ଠାରୁ ଆମେ ପଦେ।
0: ଆଉ କଣ ଗୀତ ଆଉ ଅଛି?

କଲା ବନଚାରିରେ ଲୋଟାଧାରୀ, ସ୍ୱରୂପ ଦେଖିଲେ ପାଷାଣ ତରଳେ, ସ୍ୱରୂପ ଦେଖିଲେ ପାଷାଣ ତରଳେ, ମୋ ଦେହ ଯାଉଛି ଜଳି ଜଳି ଜଳି।

0: ଲଗଉ
1: ଲଗଉ ଲାଗିଗଲା ଆଉ
0: ଆପଣ ବଢିଆ ଗାଆନ୍ତି ଆମେ ଆଗରୁ ଜାଣିଛୁ ଆପଣଙ୍କ ଜଣେ ଇଞ୍ଜିନିୟର ଅଛନ୍ତି ନା
1: ଆଜ୍ଞା
0: ଆଉ ଜଣେ ଝିଅ ଅଛନ୍ତି ବୋଧେ ବାହା ହେଇନାହାନ୍ତି
1: ନା ଅଛି
0: ସମସ୍ତଙ୍କୁ ନେଇ ଆପଣ ଖୁସିରେ ଥାନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
1: ସେଇ ରାମାୟଣ ଚଳଚ୍ଚିତ୍ରର ଦେଇଦେବେ ରାମ

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ପ୍ରତି ଶୁକ୍ରବାର
1: 06712303149
0: 07123031 49
1: ଏଇଟି ଆମର ଫୋନ ନମ୍ବର।
0: ମନରେ ଦୁଃଖ ଆଣିବାନି ବନ୍ଧୁ, ଆସିଥିଲେ ଫେରିବାକୁ ହବ। ଇଏ ପରା ସୃଷ୍ଟିର ବିଚାର।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ରତନା ବେହେରା ନିରୁଥିଷ୍ଟ, ରଚନା ଶ୍ରୀଯୁକ୍ତ ସତ୍ୟାନାଶ, ପ୍ରଯୋଜନା ରବି ଶତପଥୀ।
1: ମାନସିକ ପ୍ରେମଲତା, ତମେ ମୋର ସପନ ସୁନ୍ଦରୀ। ବାଃ, ଏଇଥରକ ରସିକ ଶେଖର କବି ଶ୍ରୀ କୁନ୍ତନ ଦାସ ମାନେ ମତେ ପୁରସ୍କାର ମାନପତ୍ର ନ ଦେଇ ଯିବେ କୁଆଡେ। ବାଃ ଚମତ୍କାର, କଣ ଲେଖିଲି ମୁଁ? ମାନସିକ ତମେ ମୋର ସପନ ସୁନ୍ଦରୀ, କଣ୍ଟା ହେଲିଣି ମୁଁ ତମକୁ ଝୁରି ଝୁରି ହାଏ।
2: ଆବେ ହାତ କଡି, ଆବେ ଧରିଛି ବେ, ଧରିଛି। ଆବେ ଆବେ ଦୌଡି ଯା, ଏଥର ବଚ୍ଚା ତୁ ଯିବୁ କୁଆଡେ।
1: ବାବୁ ତମେ କିଏ କିଏ, ତମେ କି ଅଭଦ୍ର ଲୋକ? ଆରେ ମତେ ଛାଡ,
2: ଛାଡିଦେବି ନାଇଁ, ଛାଡିଦେବି, ଛାଡିଦେବି। ଆବେ ହାତ କଡି, ଆବେ କୁଆଡେ ଗଲୁ, ତୁ ଦୌଡି ଯା।
1: ଗୋବିନ୍ଦ ଭାଇ ଧରିବି?
2: ଧରିବା ଦରକାର ନାହିଁ, ଫଟ କାଢେ ଫଟ କାଢେ, ଜଲ୍ଦି ବାହାର କର।
1: ନାଇଁ ଗୋବିନ୍ଦ ଭାଇ, ତାକୁ ଛାଡିଦେ।
2: ଆବେ ଛାଡିଦେବି କାଇଁ, କଣ ହେଲା?
1: ଇଏ ସିଏ ନୁହେଁ ଗୋବିନ୍ଦ ଭାଇ,
2: ସିଏ ବଣ ଭାଲୁ ଦେଖୁନୁ, ରେ ଧଳା ଚୁଡିଦାର ପଞ୍ଜାବୀ ଦେଖିପାରୁନୁ।
1: ହଁ ଯେ ଇଏ ସିଏ ନୁହଁ,
2: ଇଏ ନୁହଁ, କିନ୍ତୁ ଧଳା ପଞ୍ଜାବୀ ପରା।
1: ହଁ ଯେ ଚେପ୍ଟା ନାକ
2: ନାଇଁ ତ, ଏଇଟା ତ ଖାଣ୍ଟି ଖଣ୍ଡା ନାକ।
1: କି ଅଭଦ୍ର ଲୋକଟା, କିଛି ଜଣା ନାହିଁ, ଆସିକିରି କାନକୁ ନାକକୁ ହାତକୁ ଗୋଡକୁ ହଲ୍ ହଲ୍ କରୁଛ, କେଡ଼େ ସୁନ୍ଦର ମୁଟାକୁ ମାଟି କରିଦେଲା।
3: ମୁଣ୍ଡ ଟିକିଏ ଚନ୍ଦା, ନିଶ ଦାଢି ନାହିଁ, ଆଚ୍ଛା ଦେଖି ଚୁଟି ଟାଣିଲ ବୋଲି ନାହିଁ।
1: ଆରେ ଗଲା ଗଲା ଗଲା, ମୋ ଚୁଟି ତାକୁ ଉପୁଡି ଗଲା। ଆରେ ବାବୁ ଛାଡ,
2: ଏଗୁଡାକ ସତ ଚୁଟି ନାହିଁ ରେ ହାତ କଡି, ଇଏ ତାହେଲେ ସିଏ ନୁହଁ,
1: ଇଏ ସିଏ ନୁହଁ, ସିଏ ଇଏ ନୁହଁ, କଣ ସବୁ ଏଠି ପାଲା ଚାଲିଛି? ହଁ ବାବୁ, କିଏ ତମେ? ହଁ କିଏ ତମେ?
2: ମୁଁ ଆଜ୍ଞା ଗୋବିନ୍ଦ ପ୍ରଧାନ,
3: ମୁଁ ଆଜ୍ଞା ହାତ କଡି ଭୋଇ।
1: ଆରେ ତମେ କଲେକ୍ଟରଙ୍କ ନାତି ହୁଅ, କଣ କାମ କଥା କଣ?
3: କିଛି ନାହିଁ ଆଜ୍ଞା,
1: କିଛି ନାହିଁ।

0: କିଛି ନାହିଁ, ତାହେଲେ ମତେ ଏମିତି ବିଡ଼ା ଉଟରା କରୁଥିଲ କାହିଁକି?
1: ନାଇଁ ଆଜ୍ଞା, ଆମେ ଭାବିଲୁ ତମେ ଆପଣ
2: କହନା।
1: ନାଇଁ କହିବିନି କହିବିନି।
0: କହିବନି କହିବନି, ତମ ଦି ଜଣକୁ ମୁଁ ପୁଲିସରେ ଦେବି।
1: ପୁଲିସ
0: ପୁଲିସରେ ଦେବି। ତମେ ଚୋର, ତମେ ପକେଟ ମାଲ, ପୁଲିସ।
1: ଆଜ୍ଞା ଆଜ୍ଞା, ଆମେ ଭାବିଲୁ ତମେ ଆପଣ ଆଜ୍ଞା ଆମେ ଭାବିଲୁ ତମେ ଆପଣ ରତ୍ନା ବେହେରା।
0: ରତ୍ନା ବେହେରା ସେ କିଏ
3: ଦେଖୁନାହାନ୍ତି ଆଜ୍ଞା, ଫଟୋ ପେପରରେ ବାହାରିଛି ଇଏ ହାତ କଡି। ବାବୁଙ୍କୁ ପେପରଟା ଦେଖା।
1: ହେଇ ଆଜ୍ଞା ପଢୁନ, ରତ୍ନା ବେହେରା ହଜି ଯାଇଛି ପରା।
3: ହଁ ଆଜ୍ଞା, ନିରୁଦ୍ଦିଷ୍ଟ ପଢୁନାହାନ୍ତି, ରତ୍ନା ବେହେରା ନିରୁଦ୍ଦିଷ୍ଟ।
4: ଗତ 10 ତାରିଖ ରାତିରୁ ଶ୍ରୀଯୁକ୍ତ ରତ୍ନା ବେହେରା କେଉଁଆଡେ ହଜି ଯାଇଛନ୍ତି? ବୟସ 35, ରଙ୍ଗ ସାବେନା, ଉଚ୍ଚତା 5'3", ଚେପେଟା ନାକ, ମୁଣ୍ଡ ଟିକିଏ ଚନ୍ଦା, ଘରୁ ଗଲାବେଳେ ଧଳା ଚୁଡ଼ିଦାର ପଞ୍ଜାବି ପିନ୍ଧିଥିଲେ। ଯଦି କେହି ଏହାଙ୍କର ସନ୍ଧାନ ପାଆନ୍ତି, ନିମ୍ନ ଠିକଣାରେ ଜଣେଇଲେ 1 ଲକ୍ଷ ଟଙ୍କା ପୁରସ୍କାର ମିଳିବ।
0: 1 ଲକ୍ଷ ଟଙ୍କା ମିଳିଗଲା ମିଳିଗଲା
1: ମିଳିଗଲା। କାଇଁ ଆଜ୍ଞା କାଇଁ ଆଜ୍ଞା,
3: କଣ ମିଳିଗଲା ଆଜ୍ଞା?
1: ମୋ କବିତାର ପ୍ଲଟ ମିଳିଗଲା।
4: 1 ଲକ୍ଷ ଟଙ୍କା ମିଳିଯିବ ମତେ ଧରାଇଲେ ରତ୍ନା ବେହେରା, ତମ ପାଇଁ ତୋଳିଦେବି ସୁରମ୍ୟ ପ୍ରସାଦ ମନର ମାନସୀ ମୋର।
1: ଛାଡ଼ ହୋ, କାହିଁକି ଗୋଟା ବାୟାଙ୍କ ପରି ଭଡ଼ର ଭଡ଼ର ହଉଛ କହିଲ? ଏକ, ମୋ ମୁଡ୍ ନଷ୍ଟ କରନା କହିଦଉଛି।
3: ଆଚ୍ଛା ଇ ମୁଡ୍ ବାବୁ ଆଜ୍ଞା, ତମେ କିଏ?
4: ସତରେ ଚିହ୍ନି ନା? ରସଶେଖର ଶ୍ରୀଯୁକ୍ତ କୁନ୍ଥନ ଦାସ।
3: ରସଶେଖର ଯେ ମୁଁ, ରସଶେଖର ମାନେ କଣ ଆଜ୍ଞା?
4: ମାନେ କବି ଆଜ୍ଞା, ମଡର୍ନ କବି। କବିତା ଶୁଣିବ। ତମ ଆଖିର ଆଇନାରେ
3: ଥାଉ ଥାଉ, ଆଉ କେବେ ଶୁଣେଇବେ?
1: ବାବୁ ସେ କାଗଜ ଲାଗି ଦେଲ
4: ରମ। ବୟସ 35, ଉଚ୍ଚତା 5'3", ରଙ୍ଗ ସାବନା, ଚେପ୍ଟା ନାକ, ନାଟା ହଁ ରତ୍ନା ବେହେରା। ମୁଁ ଖୋଜିବି, ନିଶ୍ଚୟ ପାଇବି। ତାପରେ ତାପରେ
3: ପୁଲିସ ରାତି 10ଟା ପରେ ହାବୁଡ଼େ ପଡିଲେ ସିଧା ମାମୁଁ ଘରେ ପୁରେଇ ଦେବ। ଚାଲ ଚାଲ ଦୌଡ଼ି, ଚାଲ ହାତ କଡି, ଚାଲ ପଳେଇବା।
1: ଆଉ ଆମ କାଗଜ
3: ଥାଉ ଥାଉ, ସେ କାଗଜଟା ଆଉ ଗୋଟେ ଯୋଗାଡ଼ କରିବା। ଏ ତଡ଼ପଡ଼ ଏ ଚାଲ ରେ, ପୁଲିସ ଆଇଲାଣି।
1: ଚାଲ ଚାଲ ଗୋବିନ୍ଦାଇ,
3: ଚାଲ ଚାଲ।
4: ହମ ହୋଙ୍ଗେ କାମିଆବ, ହୋଙ୍ଗେ କାମିଆବ, ଏକ ଦିନ
0: ଦିନ। ତୁ କିଏ? ଚୁପ୍, ଆବେ ତୁ କିଏ?
4: କବି ରସିକ ଶେଖର ଶ୍ରୀଯୁକ୍ତ କୁନ୍ଥନ ଦାସ। ଏନି ପ୍ରୋବ୍ଲେମ?
0: ରସିକ ଶେଖର ନା କୁଞ୍ଜ କାନ୍ତ? ଆବେ ଏତେ ରାତିରେ ଏଠି କଣ କରୁଛୁ?
4: କବିତା ଲେଖୁଛି ଆଜ୍ଞା, ଶୁଣିଏ।
0: କବିତା ଲେଖୁଛୁ ନା ୟା ପରେ କୋଉଠି ଚୋରି କରିବାର ପ୍ଲାନ କରୁଛୁ?
4: ସାର୍ ଟିକେ ଭଦ୍ରାମିରେ କଥାବାର୍ତ୍ତା କରନ୍ତୁ ସାର୍।
0: ଚବେ ଭଦ୍ରାମି, ଆବେ ମତେ ଭଦ୍ରାମି ଶିଖେଇବୁ ତୁ? ସାରା ସହରର ମସହୁର ହାବିଲଦାର ଝଟପଟ ସିଂଙ୍କୁ ତୁ ଶିଖେଇବୁ ଭଦ୍ରାମି? ସତକ ସତକ, ନହେଲେ ଦେଖୁଛୁ ଇଏ ରୋଲ ଠେଙ୍ଗଣି ତୋ ପିଠିରୁ ଅଦା ରସ ନିକାଲିଦେବି। ସତକ ବେ?
1: 100% ସତ ସାର୍, ମୁଁ ଚୋର ନୁହେଁ।
0: ଚୋର ନୁହେଁ
1: ନା?
0: ତାହେଲେ କଣ ପକେଟ ମାର? ଦେଖା ଦେଖା ଦେଖା ସେ ପକେଟ କଣ ରଖୁଛୁ ଦେଖା।
4: ସାର୍ ଏଇଟା ଗୋଟେ କବିତା ସାର୍, ତମ ଆଖିର ଆଇନାରେ।
0: ମୋ ଆଖିକି ଠକି ଦେବୁ ନାଇଁ? ଆବେ ମୋ ଆଖିକି ଠକି ଦେବୁ ବୋଲି ଭାବିଛୁ? ଆବେ ଚୋର ଡାଳେ ଡାଳେ ଗଲେ ହମ ପତ୍ରେ ପତ୍ରେ ଯାଇଙ୍ଗେ, ଆଉ ଚୋର ପତ୍ରେ ପତ୍ରେ ଯାଇଙ୍ଗେ ତୋ ହମ ସିରାଏ ସିରାଏ ଯାଇଙ୍ଗେ।
1: କବିତା
0: ତୋ କାଟ, ଦେଖୁଛୁ ନହେଲେ ରୋଲ ଠେଙ୍ଗିଣି ଦେ।
4: ନିଅନ୍ତୁ ସାର୍, ନିଅନ୍ତୁ।
0: ଶୁଣା ପିଲା, କେତେ ଟଙ୍କା?
4: ଟଙ୍କା ନାହିଁ ସାର୍, ଏଇଟା ବା ପେପରଟା।
0: ଟଙ୍କା ନାହିଁ? ଆବେ ମତେ ପେପର ପଢ଼ଉଛୁ ପେପର?
4: ସତରେ କିଛି ଟଙ୍କା ନାହିଁ ସାର୍, ଥିଲେ ନିଶ୍ଚୟ ଦେଇଥାନ୍ତି। ସାର୍ ଦେଖୁନାହାନ୍ତି ପକେଟରେ 5 ପଇସାଟେ ନାହିଁ, ଖାଲି ଦିଟା ମଟର ଭଜା ପଡିଛି।
0: ଖାଇବେ ମଟର ଭଜା ଦିଟା ଦେ। ଚବେ ଆବେ ଫକଟ ରାମ ଗିରଧାରୀ, ଦେ ଦେ ସେ ପେପରଟା ଦେ।

0: ନିଅନ୍ତୁ ଆଜ୍ଞା। ଆରେ ସାର୍ ସେ ପେପରଟାକୁ ବୁଟରେ କାଇଁ ଦଉଛନ୍ତି ସାର୍?
1: ଆବେ ମୋ ଇଚ୍ଛା ମୁଁ ଯାହା କରିବି।
0: ନାଇଁ ନାଇଁ ନାଇଁ ସାର୍, ସେଇଟା ନଷ୍ଟ କରନ୍ତୁନି, ବହୁତ କାମ ଅଛି ଆଜ୍ଞା।
1: କାମ ଅଛି କଣ, ସେଥିରେ ମହୁ ଝାରୁଛି
0: ସାର? ସାର୍ ସେଇଟା ଲକ୍ଷେ
1: ଲକ୍ଷେ କଣ ଲକ୍ଷେ?
2: ଏକ ଲକ୍ଷ ଟଙ୍କା।
1: ଏକ ଲକ୍ଷ ଟଙ୍କା, ସେଥିରେ ଲକ୍ଷେ ଟଙ୍କା ଅଛି?
0: ଅଛି ସାର୍।
1: ସେଇଟା ମତେ ଦେ ଦେ ଦେ ଦେ। ଆବେ ମସହୁର ହାବିଲଦାର ଝଟପଟ ସିଂ ସାଙ୍ଗରେ ଚାଲବାଜି ଖେଳୁଛୁ?
0: ପେପରଟା ଇଆଡେ ଦିଅନ୍ତୁ ସାର୍, କହୁଛି। ଏଇ ଦେଖନ୍ତୁ, ନିରୁଦ୍ଧିଷ୍ଟ ମାନେ ଲୋକ ହଜିଛି, ଚେପ୍ଟା ନାକ, ଚନ୍ଦା ମୁଣ୍ଡ, ଧଳା ପଞ୍ଜାବୀ, କଣ ବୁଝିଲେ ସାର୍? ୟାଙ୍କୁ ଖୋଜିକି ଧରେଇ ଦେଲେ ଆଜ୍ଞା ଲକ୍ଷେ ଟଙ୍କା ପୁରସ୍କାର।
1: ଲକ୍ଷେ ଟଙ୍କା ପୁରସ୍କାର?
0: ହଁ ଆଜ୍ଞା,
1: ଲକ୍ଷେ ଟଙ୍କା। ତମେ ଖୁବ ଭଲ କବି ବୁଝିଲ, ତମ କବିତା ଖୁବ ଭଲ। ବାବୁନା ଟିକେ ପଢ଼ିଲ ଶୁଣିବା।
0: ମାନସିକ ପ୍ରେମଲତା ତମେ ମୋର ସପନ ସୁନ୍ଦରୀ।
1: କଣ କହିଲୁ କଣ କହିଲୁ କଣ କହିଲୁ କଣ?
0: ମାନସିକ ପ୍ରେମଲତା ତମେ ମୋର ସପନ ସୁନ୍ଦରୀ, ସୁନ୍ଦରୀ ତମେ ମୋର
1: ପ୍ରେମଲତା। ଆମ ମାନେ ଆମ ପ୍ରେମଲତା ମାନେ ଆମ ପ୍ରେମ କଥା କହୁଛି ମାନେ? ସିଏ ମସହୁର ହାବିଲଦାର ଝଟପଟ ସିଂ ବେଟିଟି
0: ସାର୍, ମତେ କଣ କହୁଛନ୍ତି?
1: ମାନେ ମୁଁ କଣ କହୁଛି କି, କାଲି ଶୁଣିବା, କାଲି ଶୁଣିବା, ବହୁତ ରାତି ହେଲାଣି, ଯା ଘରକୁ ଯା, ଖାଇବି ଶୋଇପଡ଼ିବି, ଯା।
0: ଥ୍ୟାଙ୍କ ୟୁ ସାର୍। ସାର୍ ସାର୍ ସେ ପେପରଟା
1: ସେଇଟା ଥାଉ।
0: ନାଇଁ ସାର୍, ମାନେ ସେଇଟା ଲକ୍ଷେ ପରା।
1: ଦଶ ଟଙ୍କା ଧର।
0: ଇଏ କଣ ସାର୍?
1: ନାଇଁ ଖୁସିରେ ଦଉଛି, ସିଗାରେଟ୍ ଖାଇବ?
0: ମୁଁ ସାର୍ ସିଗାରେଟ୍ ଖାଏ ନାହିଁ।
1: ଖାଏନି?
0: ନା।
1: ମିଠେଇ ଖାଇଦବ?
0: ନାଇଁ ସାର୍, ମାନେ ସାର୍। ହଉ ଯାଉ ସାର୍। ସାର୍ ପେପରଟା ରଖିବେ ସାର୍? ହଉ କଣ କହିବ ସାର୍, ରହିଲ ସାର୍। ସାର୍ ନମସ୍କାର।
1: ନମସ୍କାର ନମସ୍କାର। ଯାହା ହଉ, ଗୋଟାଏ ଭଲ ସମ୍ବାଦ ମିଳିଗଲା। ରତନା ବେହେରା, ଚେପ୍ଟା ନାକ, ମୁଣ୍ଡ ଟିକିଏ ଚନ୍ଦା, ଧଳା ପଞ୍ଜାବୀ,
2: ଲକ୍ଷେ ଟଙ୍କା, ଲକ୍ଷେ ଟଙ୍କା।

0: ଅତନା ବେହେରା ବୟସ 35 ନାକ ଚେପ୍ଟା ମୁଣ୍ଡ ଚନ୍ଦା ଧଳା ଚୁଡ଼ିଦାର ପଞ୍ଜାବୀ ଧନ୍ୟ ଧନ୍ୟ ହେଇଗଲୁ ରେ ରତନା ବେହେରା ତୁ ଧନ୍ୟ ହେଇଗଲୁ ଆରେ ଏଡ଼େ ବଡ଼ ବଡ଼ ଲୋକ ଥାଉ ତ ତୋ ଫଟୋ ପୁଣି ପ୍ରାଇମ ମିନିଷ୍ଟର ଫଟୋ ପରି ପେପରରେ ବାହାରିଛି ନିରୁଦ୍ଦିଷ୍ଟ ମାନେ ରତନା ବେହେରା ନିରୁଦ୍ଦିଷ୍ଟ ମୁଁ ଏଇନେ ମାନେ ଆଇ ଆମ୍ ଶ୍ରୀମାନ ରତନା ମାନେ ଶ୍ରୀମାନ ରତ୍ନାକର ବେହେରା ଆରେ ସେ ପୋଲିସଟା ତ କଣ ଏକାଲୟରେ ଚାହିଁଛି ସମସ୍ତେ ଏଇନେ ରତ୍ନା ବେହେରା ପଛରେ ଲକ୍ଷେ ଟଙ୍କା କଣ ଗୋଟେ ଦିଟା ହେଇଛି ଆରେ ସେ ଖାକିବାଟା କଣ ଇଆଡ଼େ ଦାଣ୍ଡିଲାଣି ଏ ବେଶପୋଷକ ପୁରା ନ ବଦଳେଲେ ଏମାନଙ୍କ ଆଖିକି ଠକି ହବ ନାହିଁ ଠିକ ଅଛି ଠିକ ଅଛି ଗୁଡ୍ ବାଏ ଗୁଡ୍ ବାଏ ଗୁଡ୍ ବାଏ ଗୁଡ୍ ବାଏ
1: ଏଠି ତ ଠିଆ ହେଇଥିଲା ଏଇଠି ଠିଆ ହେଇଥିଲା ନଳା ପଞ୍ଜାବୀ ହଁ ଅବିକଳ ଏମିତି ଗଢଣ ଘଡ଼ିଗଲା ଆଚ୍ଛା ଭାବିଛି ମସୁହୁର ହାବିଲଦାର ଝଟପଟ ସିଂ ଆଖିରେ ଧୂଳି ପକେଇଦବ ନାଇଁ କଣ ଗଲା କୁଆଡ଼େ ଗଲା।

0: ଅଷ୍ଟାନାକ ରଙ୍ଗ ସାବନା
1: ସାଲାମ ସାଲାମ ହବିଲଦାର ବାବୁ ମେତେ ରାଣ ଅଛି କଣ କିଛି କହିବେ
2: ଭଲ
3: ଖାସିଟେ ଧରିଛୁ ତ
1: କଣ କିଛି କହିବେ
3: ସେ ଚାପଟ ଚାପଟ ତଳୁ କର ଚାପଟ ତଳୁ କର
0: ତୋ ନାଁଟା କଣ
1: ମୋ ନାଁ ତଲାସ ଖାଁ ବାପ ନାଁ ହେଲା ଖଲାସ ଖାଁ ମେତେ ରାଣ ଅଛି
3: ଆଉ ମା ନାଁ ମାଲିସ ଖାଁ ପୁଅ ନାଁ ସଲିସ ଖାଁ ହେଇଥିବ
1: ନାଇଁ ନାଇଁ ନାଇଁ ମତେ ରାଣ ଅଛି ଅମ୍ମି ଜାନଙ୍କ ନାମ
3: ଚବେ ଆଇବେ ଥାନାକୁ ଚାଲ ଆବେ ଥାନାକୁ ଚାଲ ସେଇଠି ତ ମଜା ଛଡେଇ ଦେବି ଚାଲ
1: ଥାନା ଲେମ ବାବୁ ଥାନାକୁ ଯିବି କିଉ ଚାଲ ନାଇଁ ମୋର କସୁର କଣ ଅଛି
3: ଆବେ କସୁର ଶଶୁର ଘରେ ପଚାରି ବୁଝିଲୁ ତୋ ନାଁରେ ୱାରେଣ୍ଟ ଅଛି ବେ
1: ମେତେ ରାଣ ଅଛି ଦେଖ ହବିନ୍ଦର ବାବୁ ଏଇ ଥରକୁ ମତେ ମାଫ କରିଦିଅ ଦୁସରା ବାର ଆଇସା ଭୁଲ ନାଇଁ ହୋଗା
3: କୁଛ ନାଇଁ ସୁନେଗା ଚାଲ
1: ହବିଲଦାର ବାବୁ ଆପଣ ମାଂସ ଖାଉଛନ୍ତି
3: ଖାଉଛି ଖାସି ମାଂସ ହେଲେ ବେଳେ ବେଳେ ଖାଉଛି
1: ଖାସି ମାଂସ ଏଇ ଖାସି ଠାରୁ 2 କେଜି କାଟିକି ପଠେଇଦେବି ମତେ ଏଇଥର ମାଫ କରି ଦିଅନ୍ତୁ
3: ଆଚ୍ଛା ଠିକ ଅଛି ମାଫ କରିଦେଲି ଯା ଶୀଘ୍ର ପଠେଇବ ବୁଝିଲ
1: ସାଲାମ ସାର ସାଲାମ
3: ରତ୍ନା
1: ବେହେରା ଅଛି
3: କଥାରେ କହିଛି ମାଂସ ଖାଅ ପଇସା ଦିଅ
1: ମତେ ରାଣ ଅଛି ମାନେ ମୁଣ୍ଡକୁ ଦିଖନ କରିଦେବି
3: ଶୁଣ ଆଚ୍ଛା 2 କେଜି ମାଂସକୁ ତୋର କେତେ ଟଙ୍କା ମତେ କହିଲୁ
1: 180 ରୁପିଆ
3: ଆଚ୍ଛା ମୁଁ ତତେ 2 କେଜି ମାଂସର ପଇସା ଦେଇଦେବି ହେଲା ଇଏ ଧ 100 ରୁପିଆ ଅର୍ 80 ରୁପିଆ ମୁଁ ପଛରେ ଦେଇଦେବି
1: ହେଲା ନାଇଁ ହବିଲା ସାହ ଆପସେ ତ ହମ 100 ରୁପିଆ ଲେଗା ହଁ ଫିର କ୍ୟା ହୁଅ ଗ୍ୟା
3: ଶୁଣ ତୁ ରତ୍ନା ବେହେରାକୁ ତାହେଲେ ଚିହ୍ନିଛୁ
1: ଭଲ କରି ଚିହ୍ନିଛି ଅଛି ତରା ସେ ଚିହ୍ନିଛି
3: ଆଚ୍ଛା ଶୁଣ ତାକୁ କୋଉଠି ଦେଖିଲେ ଆବେ ଶୁଣୁଛୁ ନା ନାଇଁ
1: ଶୁଣୁଛି
3: ତାକୁ କୋଉଠି ଦେଖିଲେ କାହାକୁ କିଛି ନ କହିକି ମୋ ପାଖକୁ ସାଙ୍ଗେ ସାଙ୍ଗେ ଖବର ପଠେଇଦବୁ
1: ଆବେ
3: ତା ନାଁରେ ୱାରେଣ୍ଟ ଅଛି କ୍ୟୁ ଶୁଣ ତାକୁ ଧରେଇ ଦେଲେ ମୁଁ ତତେ 10,000 ଟଙ୍କା ଦେବି
1: କ୍ୟା
3: 10,000
1: 10,000
3: 10,000 ମନେ ରହିଲା କିଏ ସେଇ ବାଡ଼ି କରୁଛି ସକାଳୁ ଟିକେ ଶାନ୍ତିରେ ରଖାଇଦେବେନି ଆବେ
1: 10,000 ରତ୍ନା ବେହେରାକୁ ପକଡି ଦେଲେ ପୁରା 10,000
4: ମିଆଁ ଭାଇ କଣ କହୁଥିଲୁ କଣ ହେଲା କଣ ହେଲା କଣ ଲକ୍ଷେ ଲକ୍ଷେ ହଉଥିଲୁ ଗୋଟେ କଣ କହୁଥିଲୁ କଣ
5: ରତ୍ନା ବେହେରାକୁ ଧରେଇ ଦେଲେ 100,000 ନୁହଁ କବି ନାଇଁ ଓହୋ କହିଦେଲି ତ
1: 1,00,000 ରୁପିଆ
4: ହେରେ ତତେ ବାରମ୍ବାର ମନା କଲି ତୁ 2 କାନରୁ 3 କାନ କର ନା ହେଲେ ତୁ ପାଟିରେ କଣ ନୂଳ ମିଳଉଛି ହେରେ
1: ରତ୍ନା ବେହେରାକୁ ଧରେଇ ଦେଲେ 1,00,000 ରୁପିଆ ମିଳିଲା ମୁଁ 10,000 ରୁପିଆ କହିଲା
5: ଦେଖିଲୁ ଗୋବିନ୍ଦ ଭାଇ ଦେଖିଲୁ କଥାଟା 2 କାନରୁ

0: ପ୍ରଧାନ ଶୁଣ, ତମକୁ ଗୋଟାଏ କାମ କରିବାକୁ ପଡିବ।
1: ଗୋଟେ କାହିଁକି ସାର, ହଜାରେ କି ଲକ୍ଷେ କାମ ଦିଅନ୍ତୁ, କରିବାକୁ ରେଡି।
0: ଶୁଣ, ରତନା ବେହେରାକୁ ପାଇଲା ମାତ୍ରେ ମତେ ଖବର ଦବ, ବାସ୍, ତାପରେ ଯାଇ ତମ ବାହାଘର।
1: ଠିକ ଅଛି ସାର, ମୁଁ ତାହେଲେ ଚାଲିଲି ପ୍ରିୟତମା। ନ ପାଇଲେ ରତନା ବେହେରା ଝାସିବି ଏ ଛାର ପ୍ରାଣ ଅଥଳ ସାଗରେ।
0: ସେ ଭାଇଆ ସାଙ୍ଗରେ ଲଇଲା ମଜୁମୀ ସୁଆଙ୍ଗ କରୁଛୁ ନାଇଁ, ତ ହାତ ଗୋଡ ଯଦି ବାଡେଇ ବାଡେଇ ଗୁଣ୍ଡ ନ କରିଛି ତାହେଲେ ମୋ ନାଁ ମସୁର ହାବିଲଦାର ଝଟପଟ ସିଂ ମେ। ଯାଉଛୁ ନା, ଦେଖିବୁ। ବିନା ପରିଶ୍ରମରେ ରତନା ବେହେରା, ରତନା ବେହେରାରୁ ଲକ୍ଷେ ଟଙ୍କା ଲାଭ। ଯାଉ, ପ୍ରେମ ବାହାଘରଟା ଶୂନ୍ୟ ଶୂନ୍ୟ ହେଇଗଲା ବୋଲି ଜାଣ।

0: ଇଏ କହୁଛି ମୁଁ ରତ୍ନା ବେହେରା କିଏ କହୁଛି ଏବେ ମୁଁ ଯେମିତି କୋଟ ଟାଏ କଳା ଚଷମା ପିନ୍ଧିଛି ଡୁପ୍ଲିକେଟ୍ ନିଶ ଦାଢ଼ି ଲଗେଇ ପେଣ୍ଟିଂ ହେଇଛି ବ୍ରହ୍ମା ବି ଚିହ୍ନି ପାରିବନି ଆଉ ଛାର ମାନବ ବିଲକୁଲ ନୁହଁ କିଏ କହିବ ମୁଁ ରତ୍ନା ବେହେରା ଆଇ ଆମ୍ ନଟ୍ ରତ୍ନା ବେହେରା ରତ୍ନା ବେହେରା ହଜି ଯାଇଛି ନିରୁଦ୍ଦିଷ୍ଟ ତାର ତ ଚେପଟା ନାକ ନିଶ ଦାଢ଼ି ନାହିଁ ଚନ୍ଦା ମୁଣ୍ଡ କାଇଁ ମୋର କଣ ସେମିତି କିଛି ଲକ୍ଷଣ ଅଛି ଦେଖାଯାଉଛି ହଁ ବିଲକୁଲ ନୁହଁ ମୁଁ ତାର ସେକେଣ୍ଡ ଅବତାର ରତ୍ନା ବେହେରା ଡାଏଡ୍ ମାନେ ମରିଯାଇଛି
1: କହିଲ ରତ୍ନା ମରିଯାଇଛି
0: ୟେସ୍ ମାନେ ହଁ
2: ସତ କହିଲ ବାବୁ ରତ୍ନା ମରିଗଲା ମୋ ପୁପାଟା ପରା ତମ ହାତ ଧରିଛି ସତ କହିଲ
0: ଯା ସେଡେ ଯା କ୍ଲାସ ମେଟ୍ ପରି କୁଣ୍ଢେଇବାକୁ ପଳେଇ ଆସିଲା ନାଇଁ
1: ଆଜ୍ଞା ରତ୍ନା ବେହେରା ମୋ ଭଣଜା ମୁଁ ତା ମାମୁଁ ମୋ ନା ସପନା ବେହେରା
0: ଅବିକଳ ଶକୁନି ପରି ହଉ ହେଲା ତୁ ରତ୍ନାର ମାମୁଁ ଏଠି କୁଆଡେ ଆସିଛୁ
1: ସତରେ ସିଏ ମରିଗଲା କି ବାବୁ
3: ଆଉ କଣ ମିଛରେ କିଏ ମରେ
1: ସେଇ ରତ୍ନା ଆଜ୍ଞା ଆଗରୁ ସେ ଦି ଚାରି ଥର ମରିସାରିଛି ମରିବାର ପାଞ୍ଚ ଦିନ ପରେ ଘରକୁ ଫେରିବ କହିବ କଣ ନା କାକ ହରଣ ଦେଖିଲି ଏବେ ବି ସେମିତି କାକ ହରଣ ଦେଖିଥିବ
0: ନାଇଁ ନାଇଁ ନାଇଁ ନାଇଁ ଏଥର ସେ ସତରେ ସହିଦ ହେଇଯାଇଛି
1: ଆଜ୍ଞା ଶହୀଦ ବୋଇଲେ କଣ
0: ତେରିକା ଶହୀଦ ନଟମୁ ଆରେ ବାବା ଶହୀଦ ମାନେ ଧର ତୁ ମଦ ପିଇକି ଯାଉଛୁ ତତେ ଗାଡି ମାଡ଼ିଗଲା ତୁ ଦେଶ ପାଇଁ ଶହୀଦ ହେଇଗଲୁ ନହେଲେ ଧର ତୁ ନଡ଼ିଆ ଚୋରିବାକୁ ଗଛରେ ଚଢ଼ିଥିଲୁ ଖସି ପଡ଼ିଲୁ ଚାଲିଗଲୁ ତା ମାନେ ତୁ ଶହୀଦ ହେଇଗଲୁ ତା ମାନେ ନହେଲେ ଧର ତୁ ମଦ ପିଇ ପିଇକିରି
1: ନାଇଁ ବାବୁ ନାଇଁ ମୁଁ ମୋଟେ ମଦ ପିଏନି
0: ଆଉ
1: ଦିନକୁ ଖାଲି ଭରିଟେ ଆପୁ ଖାଏ ଆପୁ
0: ଓହୋ
1: ଏଇଥିରେ ତ ସେ ରତ୍ନା ମତେ ପାଞ୍ଚ ଥର ସ୍ୱଦେ ଆଉ ମଦ ପିଉଥିଲେ ନା ଛାଡ ଛାଡ ରେ ମରିଗଲେ ଭଲ ହେଲା
0: ହଁ ଭଲ ହେଲା ଆଉ ଏଥର ମଦ ପିଇକି ଚାରି ଖୁରାକୁ ଟେକିକି ଗଡିବୁ ଆଉ ନାଇଁ
1: ନାଇଁ ନାଇଁ ବାବୁ ମୁଁ ଘରେ ଗୋଟେ ମଦ ଭାଟି ଖୋଲିବି
0: ଆଚ୍ଛା
1: ଆଚ୍ଛା ସିଏ ମରିବାର ତମେ ନିଜ ଆଖିରେ ଦେଖିଛ ବାବୁ
0: ତୋ ମୁଣ୍ଡ ଛୁଞ୍ଚିରେ ଗୋଟାଏ ଝାଡା ଗୋଟାଏ ବାନ୍ତିର ତ ରତ୍ନା ଏକା ଥରେ କେ ସେପଟକୁ ଆଉ
1: ତାହେଲେ ତାକୁ ହଇଜା
0: ହେଇଗଲା
1: ଠାକୁରାଣୀଙ୍କ ଠାଇ ଯଦି ଜୁରି ପକେଇଥାନ୍ତା ନା ବେଜରା ବଞ୍ଚି ଯାଇଥାନ୍ତା
0: ଜୁରି ଜୁରି ଜୁରି କଣ
1: ଜୁରି ବୁଝୁ ନା ବାବୁ ଜୁରି ବୋଇଲେ ମଦ ଆଜ୍ଞା ମଦ ଆଜ୍ଞା ତମେ ମଦ ପିଉଛ
0: ୟେସ୍ ୟେସ୍ ଖାଣ୍ଟି ମହୁଲି
1: ତମେ ଆମ ଘରକୁ ଆସିବ ମୁଁ ସପନା ବେହେରା ଘର ମାଷ୍ଟର ପଡ଼ା ତମ ନା ବାବୁ
0: ମୋ ନା

0: ଶଙ୍କରା ମହାନ୍ତି।
1: ଓ ବା ସପନାକୁ ଶଙ୍କରା, ଭାରି ଭଲ ନା। ବୁଝିଲ ବାବୁ, ତମ କଣ୍ଠଟା ନା ଆମ ରତନ ସାଙ୍ଗରେ ପୁରା ମିଶି ଯାଉଛି। ଆଜିଠୁ ତମେ ମୋ ଭଣ ଯା ହେଲ, ସେ ରତ୍ନ ମରୁ ଘରକୁ ଆସିବ ବାବୁ, ମନ ରହିଲା? ମାଷ୍ଟର ପଢା ସପନ ବେହେରା ମୋ ନା। ନମସ୍କାର
0: ନମସ୍କାର ନମସ୍କାର ନମସ୍କାର। ଯା ଯା ଯା ଯା ଯା ତୁ ବାବା, ମୁଁ ଘରକୁ ଯାଉଛି।

0: ଯାଉଛି ଆଜ୍ଞା, ନିଶାଟା ଟିକେ ଧରି ଆସିଲାଣି ତ।
1: ହଁ ହଁ ଯା ଯା ଯା
0: ଯାଉଛି।
1: ହଁ ଯା ଯା
0: ନମସ୍କାର ଆଜ୍ଞା।
1: ହଁ ନମସ୍କାର ନମସ୍କାର। ଆରେ ଏଇଟା ତ କନସର୍ଟ ବଳିଗଲା। ହଉ ରେ ପୁଅ ତୁ ଯା, ମୁଁ ଘରକୁ ଗଲେ ଆଗ ତତେ ଯଦି ଦିଗଡ ନ କରିଛି ତାହେଲେ କହିବୁ ମୁଁ ଅଣବାବୁ ଆପୁଲା।
2: ତୁ ବଣ ଭାଲୁରେ ଏଇ ଗୋଟାଏ ନା ତୋର ମନେ ରହୁନି, ଆଉ ଲକ୍ଷେ ଟଙ୍କା ପଛରେ ଗୋଡେଇଛୁ।
3: ଶୁଣ ମନେ ରଖ, ସପନା ବେହେରା।
4: ହା ସପନା ବେହେରା। ସପନାଇ ସପନାଇ ଏ ସପନାଇ
0: ରାତ୍ରରେ ରଡି ସାରିବ କାହିଁକି?
2: ସପନା ଭାଇ ଓ ସପନା ଭାଇ
0: ଏମାନେ ରଖେଇ ଦେବେନି। ଯାଉଛି ଯାଉଛି।
3: ମିଆ ଭାଇ ତୁ ରେଡି ଥା।
4: ନମସ୍କାର ସପନା ଉଷା। ନମସ୍କାର ନମସ୍କାର
0: ନମସ୍କାର। ତମ କେ ବାବା, ମୁଁ ତମକୁ ତ ମୋଟେ ଚିହ୍ନି ପାରିଲି।
2: ନାଇଁ ମଉସା, ଆଗରୁ ତ ଆମକୁ ଦେଖିନ। ନାଇଁ କଥା କଣ କି, ଆମେ ରତ୍ନାର ସାଙ୍ଗ।
0: ରତ୍ନାର ସାଙ୍ଗ ଭଲ ଭଲ। ହେଲେ ରତ୍ନା ତ ଘରେ ନାଇଁ ବାପା।
4: ଏ ଘରେ ନାଇଁ, କୁଆଡେ ଯାଇଛି ମଉସା?
0: କୁଆଡେ ଯାଇଛି ଯେ ଯାଇଛି, ଜଣେ ବାବୁ କହୁଥିଲେ ରତ୍ନାଟା କୁଆଡେ ମରିଗଲା।
5: ଯାଉଆ
4: ମରିଗଲା ତ ଆମେ କଣ କରିବା ଗୋବିନ୍ଦ ଭାଇ?
2: ମଉସା ଆମେ ତମକୁ ଗୋଟେ କଥା ପଚାରନ୍ତୁ।
4: ତମେ ସେ ଲକ୍ଷେ ଟଙ୍କା କୋଉଠି ରଖିଛ ମଉସା?
3: ହାତ କୋଡି।
4: ଓ ନାଇଁ ନାଇଁ, କୋଉଠି ରଖିନ ରଖିନ
2: ମଉସା। ଇ ପେପରରେ ବାହାରିଥିଲା ଯେ ରତ୍ନାକୁ ଖୋଜି ଆଣିଲେ ତମେ କୁଆଡେ ଲକ୍ଷେ ଟଙ୍କା ଦବ ବୋଲି।
0: ଲକ୍ଷେ ଟଙ୍କା ମୁଁ ଦେବି? ମୁଁ କୋଉଠୁ ପାଇବି ଲକ୍ଷେ ଟଙ୍କା? ଶେଷ ରତ୍ନା କୋଉଠି ରଖିଥବ ନା?
4: ରତ୍ନା କଣ ତମର ଶଳା ମଉସା?
0: ନାଇଁ ନାଇଁ ନାଇଁ ନାଇଁ ନାଇଁ, ସେ ମୋର ପେଟରେ ଭଣଜା, ଆଉ ମୁଁ ତାହେଲେ ପେଟରେ ମାମୁଁ।
2: ତାହେଲେ ତ ତମେ ଆମର ମାମୁଁ। ଆଚ୍ଛା ମାମୁଁ ସତ କହିଲ, ସେ ଲକ୍ଷେ ଟଙ୍କା କୋଉଠି ରଖିଛ?
5: ସାଲା ବୁଢା ମିଛ କଥା କହୁଛି, ମିଛ କଥା।
4: ସତ କହ, ଟଙ୍କା କୋଉଠି ରଖିଛୁ? ନହେଲେ ବୋତଲ ଛାଡ଼ ଜବର ଧରିଛୁ, ଛାଡ଼ୁଛି ନା?
0: ମୁଁ ବୋତଲ ତୁ ନଉଛୁ
2: କାହିଁକି? ଭଲ ଗତି ଅଛି ତ କହିଦେ, ସେ ଟଙ୍କା କୋଉଠି ରଖିଛୁ?
5: ଘରେ ସିନ୍ତୁ ଘରେ ସବୁ ନିଅଛି ବାବା, ମୋ ବୋତଲଟା ଦେଇଦିଅ।
2: ଚାବି ଚାବି କାଇଁ? ଚାଲ ମିଆଁ ଭାଇ ସେ ସିନ୍ଦୁକେ ଦେଖିବା, ଚାଲ।
6: ହାବିଲଦାର ଝଟପଟ ସିଂ ବୋଲତ ହୈ, ଘର ଭିତରେ କିଏ କିଏ ଅଛ ଶୀଘ୍ର ବାହାରି ଆସ, ନହେଲେ ୟା ପୋ ସୁଟିଂ କରିଦେବି।
5: ତିନି ଜଣ ଚୋର ସାର,
6: ଜଣ ତିନି ଜଣ? ଆଚ୍ଛା ଆଚ୍ଛା ଠିକ ଅଛି। ଆରେ ଘର ଭିତରୁ ବାହାରୁଛ ନା ନାଇଁ, ନହେଲେ କ୍ଷୀଣା ପିସ୍ତଲରେ ତମ ମୁଣ୍ଡକୁ ସମ୍ମାନେ ଛତୁ କରିଦେବି।
5: ପିସ୍ତଲ କାଇଁ ସାର, ଏଇଟା ତ ବାଡି।
6: ବାହାରିଲ ନହେଲେ ଚଲେଇଲି ଗୁଳି, ରେଡି ଏକ ଦୋ। ହଁ ଦୋ ଦୋ ସାଢେ ଦୋ।
4: ନାଇଁ ସାର ନାଇଁ ସାର, ଆମେ ଚୋର ନୁହେଁ ସାର, ଆମେ ଚୋର ନୁହେଁ ସାର।
6: ଚୋର ନୁହଁ ଚୋର ନୁହଁ, ଆଉ କଣ କୁଣିଆ?
5: ଏକବାର ମାଫି କରିଦିଅ ହାବିଲଦାର ସାହେବ।

0: କରି ଦିଅ
1: ୟାପ ଟିକେ ତୁ ଖଲାସମିଆ ତୁ ୟା ଭିତରେ ପଶୁଛୁ
0: ଆଜ୍ଞା ପୁଲିସ ବାବୁ ଏଇ ଏଇ ମତେ ଲକ୍ଷେ ଟଙ୍କା ଆଜ୍ଞା ମୁଁ ନାଇଁ କରିବାରୁ ମତେ ହାଣିଦବାକୁ ବସିଥିଲା ସାର୍
1: ଆଚ୍ଛା ମୋ ସାଙ୍ଗରେ ଗଦ୍ଦାରି ତତେ ଯଦି ଘଣା ନ ପେଲେଇଛି ତାହେଲେ ମୋ ନାଁ ମସୁହୁର ହାବିଲଦାର ଝଟପଟ ସିଂ ନୁହେଁ
2: ସିନ୍ଧୁ କରି ତ ଲକ୍ଷେ ଟଙ୍କା ନାହିଁ ଆଜ୍ଞା ଆମେ କେତେବେଳେ ଚୋରି କଲୁ
1: ଚୋରକୁ ଆଗେ ମାଡ ପଛେ ବିଚାର ଚାଲ ଚାଲ ତିନି ଜଣ ଯାକ ସେ ଘରକୁ ଚାଲ ଯୋଉ ଘରୁ ବାହାରିଥିଲ ସେଇ ଘରକୁ ଚାଲ
3: ପ୍ରାଣଟା ଚାଲିଯିବା ଆଗରୁ ଥାନା ଭିତରେ ପଶିଗଲେ ଯାଇକି ରକ୍ଷା ନହେଲେ ମୋ ପଛରେ ଯୋଉ ଗୋଇନ୍ଦା ଲାଗିଗଲେଣି ନା ଗୋଟାଏ ଢୁସରେ ମୁଁ ଏକଦମ ଖୁସ୍ ଆଗଟା ତ ଥାନା ଆଉ ଥାନା ଥାନା ହଁ ଯଥାଶୀଘ୍ର ସେଇ ଭିତରେ ପଶିଯିବାର ଅଛି ଯାଏ ପଶିଯାଏ ଯାଏ ପଶିଯାଏ ରତ୍ନା ବେହେରା ମୁଁ ପକୁଡି କରି ନିଶ୍ଚୟ ନେଇ ଆସିବି
1: ତତେ ମୁଁ ଆଗେ ପକୁଡି ଖୁଏଇବି ୟାପ ନିମ ଖରାମ ଶ୍ୱଶୁର ଘର ଭଳିଆ ସିଧା ସିଧା ଥାନା ଭିତରୁ କଣ ପଶିଯାଉଛୁ ବା ଆପଣ ଚିହ୍ନିଛୁ ମତେ ମସୁର ହାବିଲଦାର ଝଟପଟ ସିଂ ମୋ ବିନା ପରମିସନରେ ଥାନା ଭିତରେ କଣ ପଶିଯାଉଛୁ ବା ମୁଁ ନଥିଲେ ନାହିଁ ଥିଲା ବେଳେ ମନ ଇଚ୍ଛା ଶାସନ କହିପାର ତତେ
3: ଆଜ୍ଞା ସାର୍
1: ସାର୍ ନନ୍ସେନ୍ସ ଥାନା ଭିତରେ ତୋର କି କାମ
3: କାମ କାମ କାମ ଅଛି ସାର୍ କାମ
4: ଆଜ୍ଞା ତାକୁ ଥାନାକୁ ନିଅନ୍ତୁ ଆଉ ଆମକୁ ଛାଡି ଦିଅନ୍ତୁ ସାର୍
3: ଆଜ୍ଞା ମୁଁ ରତ୍ନା ବେହେରା
4: ରତ୍ନା ବେହେରା
1: ତୁ ରତ୍ନା ବେହେରା ସାବଧାନ ସାବଧାନ ତମେ ତିନି ଜଣ ଯାକ ହଲଚଲ ହେଲେ ତାଙ୍କୁ ଛଟା କରିଦେବି ଚୁପଚାପ ଛିଡ଼ା ହୁଅ
3: ଆଜ୍ଞା ଆଜ୍ଞା ମୁଁ ରତ୍ନା ବେହେରା ନୁହଁ ଶଙ୍କରା ମହାନ୍ତି ରତ୍ନା ବେହେରା ବିଷୟରେ କହିବାକୁ ଆସିଛି
1: ରତ୍ନା ବେହେରା କୋଉଠି ଅଛି ତୁ ଜାଣିଛୁ
3: ହଁ
1: କୋଉଠି କୋଉଠି ଅଛି
3: ମୁଁ କହିବିନି ମୁଁ ଥାନା ବାବୁଙ୍କୁ କହିବି
1: ଆବେ ମୁଁ ଥାନା ବାବୁ ଯାହା କହିବା କଥା ମତେ
3: କହିବିନି
1: ଦେଖ ଏଇ ଜିଦି ଯୋଗୁ ମୋର ଖାଲି ପିଟିବାକୁ ଇଚ୍ଛା ହୁଏ ଶୁଣ ମତେ କହିଲେ ମୁଁ ତତେ 50,000 ଟଙ୍କା ଦେବି
3: ହାବିଲଦାର ବାବୁ ଆରେ ଇଏ କେମିତିକା କଥା ଅଛି ମତେ ପରା 10,000 ଦବୁ ବୋଲି କହିଥିଲା
1: କଣ ରାଜି
3: ନାଇଁ ମୁଁ ତମକୁ କହିବିନି
1: କହିବୁନୁ
3: ନାଇଁ
1: କହିବୁନୁ
3: ନାଇଁ
1: ତୋ ବାପା ଯିଏ ସିଏ କହିବ ବେ ବଡ଼ଗଲା ପିସ୍ତଲ ମୁଁ ତତେ 100 ଛାଡ଼ିଦେବି ବୋଲି ଭାବିଛୁ
3: ନାଇଁ
1: ଗୋଟା ଇଂରାଜୀ ଘୁଷି ଦେବି ଯେ ଏକାଥରେ ରତ୍ନା ବେହେରା ଠିକଣା ଉଗାଳି ପକେଇବୁ ଚୁଟି ଉପରେ ଟାଙ୍ଗରା କରିଦେଇ ବୁଝିଲୁ ୟାପ ନିଜେ ବି ଦର୍ପଣରେ ଚିହ୍ନି ପାରିବୁ
3: ନାହିଁ
1: କହିବୁନୁ ଉପାଡ଼ିଲେ ଉପାଡ଼ିଲେ କଣ ଡୁପ୍ଲିକେଟ ଚୁଟି
3: ଇଏ ତ ସାଲା ରତ୍ନା ବେହେରା ଅଛି ହାବିଲଦାର ବାବୁ ରତ୍ନା ବେହେରା ଅଛି ରତ୍ନା ବେହେରା ମୋର 180 ରୁପିଆ ବାହାର କର ବାକର ଆପି ତୋ ଆପି ଆପି
1: ମସୁର ହାବିଲଦାର ଝଟପଟ ସିଂକୁ ଚିଟ କରିଦବୁ ନାଇଁ ରତ୍ନା ବେହେରା ଲକ୍ଷେ ଟଙ୍କା ଲକ୍ଷେ ଟଙ୍କା ଲକ୍ଷେ ଟଙ୍କା କୁଆଡେ ଗଲା କୁଆଡେ ଗଲା ପିସ୍ତଲ କୁଆଡେ ଗଲା
3: ମତେ କ୍ଷମା କରିଦିଅନ୍ତୁ ସାର୍ ମୁଁ ସେ ଦୁର୍ବୁଦ୍ଧି ନିଜେ କରିଥିଲି ସାର୍
1: ନିଜେ
3: ହଁ ସାର୍ ମୋ ନାଁ ଆଉ ଫଟୋ ପେପର ରେ ଦେଖିବି ବୋଲି ସାଇକେଲ ବନ୍ଧା ପକେଇ ପେପରକୁ ପଠେଇ ଛପେଇଥିଲି ସାର୍
4: ତୁ ଆମକୁ କେତେ ଦୌଡ଼ିଲୁ ରତ୍ନା
1: ଆରେ ବୋକା କୋଉଠିକାର ନା ବାହାରିବ ବୋଲି ତାହେଲେ ଡେଙ୍ଗୁରା
5: ମସୁର ହାବିଲଦାର ପେପର ପାଇଁ ଯୋଉ 10 ଟଙ୍କା ଦେଇଥିଲେ

0: ସେଇଥିରେ ଡେଙ୍ଗୁରା ପିଟେଇଛି ମୁଁ, ମାନେ କବି ରସିକ ଶେଖର ଶ୍ରୀଯୁକ୍ତ କୁନ୍ଥନ ଦାସ ଓର ପ୍ରେମନାଥ।
1: ତତେ 420 ଦଫାରେ ଘଣା ପେଲେଇବି ଆଗ।
0: ଆଉ ମୋର ପ୍ରେମଲତାର ବାହାଘର,
2: ତାଙ୍କୁ କାହିଁକି ଘଣା ପେଲେଇବେ ସାର? ସେ ତ ରତନା ବେହେରାକୁ ଧରେଇବାରେ ସାହାଯ୍ୟ କରୁଛନ୍ତି, ବରଂ ତାଙ୍କର ବାହାଘର କରେଇ ଦିଅନ୍ତୁ ଆପଣଙ୍କର ଝିଅ ସହିତ।

0: ସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ GST ର 4 ଦର ଲାଗୁଛି। 1000 ଟଙ୍କାରୁ କମ୍ ଦର ଯୁକ୍ତ ହୋଟେଲ ରୁମ୍ ଉପରେ 0% GST ଅଛି, ଯେତେବେଳେ କି 1000 ଟଙ୍କାରୁ 2499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% GST ଲାଗୁଥିଲା ଏବଂ 2500ରୁ 7499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% GST ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% GST ଦେବାକୁ ପଡ଼ିବ।
1: ଅଭୁଲା ଗୀତରେ ପ୍ରଥମେ ରହିଛି ନିହାର ରଞ୍ଜନ ସୁନ୍ଦରାୟଙ୍କ କଣ୍ଠରୁ କେତେ ଗୋଟେ ଗୀତ, ଶିଳ୍ପୀଙ୍କ କଣ୍ଠରେ ହରିହର ସେଠୀଙ୍କ ରଚନା।

0: ଥ୍ୟାଙ୍କସ୍ ଗପୁ, ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।
1: RBI କହେ, ସ୍ମାର୍ଟ ବନ, କୁଲ ରୁହ।
2: ପରବର୍ତ୍ତୀ ଗୀତଟି ଗୀତମଞ୍ଜରୀ ବେହେରାଙ୍କ କଣ୍ଠରେ, ମିଶ୍ର ସତ୍ୟନାରାୟଣଙ୍କ ରଚନା।

ଅଭୁଲା ଗୀତରେ ଶୁଣୁଥିଲେ ନିହାର ରଞ୍ଜନ ସୁନ୍ଦର ରାୟ ଏବଂ ଗୀତା ମଞ୍ଜରୀ ବେହେରାଙ୍କ କଣ୍ଠରୁ କେତେଗୋଟି ଗୀତ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠା ଗୀତ। ପରିବେଷଣ କରୁଛନ୍ତି ଚକ୍ରଧର ବାରିକ ଏବଂ ସାଥୀମାନେ।

0: ପୁଅ
1: ବୁଝିଲି
0: ଭଗବତୀ ବୀଣାପାଣିଙ୍କ ଚରଣ ତଳେ ଆଶ୍ରୟ ନେଲେ
1: ନିଶ୍ଚିତ
0: ଜଗନ୍ନାଥଙ୍କ ଚରଣ ତଳେ ଗୋଟିଏ ଜଣାଣ ପଢିବା
1: ପଢନ୍ତୁ
0: କବି ସୂର୍ଯ୍ୟ ବଳଦେବ ରଥଙ୍କର।
1: ହଁ

ଜବଳ ଦେବ ରଥଙ୍କର ଜଣାଟିଏ ପଢ଼ିଲେ ଏଣିକି ଆମେ ବିଶ୍ୱ ମାଧ୍ୟମରେ ଗତି କରିବା। ଏକଲୟେ ଶୁଣନ୍ତୁ ବିଳନ୍ତ ନରପତି କ୍ଷିତିରେ ଶ୍ରେଷ୍ଠ ରାଜ୍ୟ।

0: ଶ୍ରୀ କୃଷ୍ଣ ବଳଦେବ ତହିଁରେ ଦଣ୍ଡଧର ସ୍ୱପ୍ନ କୋଟି ଯାଦବ ତାଙ୍କର
1: ଅନୁଚର
0: ଦ୍ୱାରାବତୀ କଟକରେ କୃଷ୍ଣ ବଳରାମ ଦୁଇ ଭାଇ ଅଛନ୍ତି, ସ୍ୱପ୍ନ କୋଟି ଯଦୁବଂଶ ଅଛନ୍ତି।
2: ଆଚ୍ଛା
0: ବାପଧନ ଦ୍ୱାରିକାପୁରର ବର୍ଣ୍ଣନା ଗୋଟିଏ ପଦ ଶୁଣ।
2: କିପରି

0: ସେ ଦ୍ଵାରା ଅତି କଟକରେ ସକଟା ସୁର ଭୟ
1: ନାହିଁ,
0: ସୁଦର୍ଶନ ଚକ୍ର ପରି ସୁଦର୍ଶନ ଚକ୍ର ଅନବରତ
1: ଘୁରୁଛି,
0: ମନ୍ଦ ସଂସର୍ଗତା ନାହିଁ, ଚନ୍ଦନର ବାସନା ବାସି ଉଠୁଛି, ସେଠି ଉପବାସ କେହି ରୁହନ୍ତିନି, ବ୍ୟବସାୟୀମାନେ ଛୋଟ ଛୋଟ କୁଡିଆ ଖଣ୍ଡେ ଖଣ୍ଡେ କରି ବ୍ୟବସାୟ ପତ୍ର କରନ୍ତି,
1: ତାପରେ
0: ସେଠି ଥିଲେ ନନ୍ଦଙ୍କର ଝିଅ ସୁଭଦ୍ରା, ନବ ଯିବା ପାଇଁ ଦ୍ଵାରିକାରେ ଅଛି,
1: କିପରି
0: ଏଣେ କଣ ହେଲା, କୃଷ୍ଣ ବଳରାମ ରୈବତ ପର୍ବତରେ କଲେ ବସନ୍ତ ଉତ୍ସବ, ଚାରିଗୁଣା ଲକ୍ଷରାଜାଙ୍କୁ ନିମନ୍ତ୍ରଣ କରିଥିଲେ, ଗୋସିଂହକୁ ନିମନ୍ତ୍ରଣ କରା ଯାଇନଥିଲା, ତେଣୁ ଗୋସିଂହ ଦତ୍ୟ ଆସି କୃଷ୍ଣ ବଳରାମକୁ ଅଗ୍ନିକୁଣ୍ଡରେ ଫିଙ୍ଗି ଦେଇ ସତ୍ୟଭାମାଙ୍କୁ ନେଇଯାଉଥିଲେ। ଏ ସମୟରେ ଅର୍ଜୁନ ବଡ ଭାଇଙ୍କର ପ୍ରୀତି ଦେଖି ଯାଇଛି ଗୋଟିଏ ବର୍ଷ ବନବାସ ଯାଇଛି 12 ବର୍ଷ, ତେଣୁ ତାଙ୍କ ପାଖରେ ସେହି ସମୟରେ ସୁମନ୍ତଙ୍କ ହାର ଚୋରି ଯାଇଥିଲା, ସତଧନୁ ଶକ୍ରାଜିତଙ୍କର ଭାଇ ସତଧନୁ ଶରଣ ପ୍ରାର୍ଥୀ ସତ୍ୟଭାମାଙ୍କୁ ଯେତେବେଳେ ରାତି ଅଧରେ ନେଇଯାଉଥିଲା କେ ସତ୍ୟ ଦଶନାମ ଜାଣିଥିଲେ ସତ୍ୟଭାମା, ଅର୍ଜୁନଙ୍କ ଦଶନ ନାମ ସତ୍ୟଭାମା, ଅତି କାତର କଣ୍ଠ ଡାକ ଦେଲେ 10ଟି ନାମ ଅର୍ଜୁନଙ୍କର, ଅର୍ଜୁନ ଶୋଇଯାଇଥିଲେ, ସତହନୁ ଡାକ ଶୁଣି ଅର୍ଜୁନକୁ ଉଠେଇଦେଲେ, ଅର୍ଜୁନ ଯୁଦ୍ଧ କରି ଗୋସିଂହକୁ ମାରିଲେ, ରାମକୃଷ୍ଣ ଦୁଇ ଭାଇକି ଅଗ୍ନିକୁଣ୍ଡ ଉଦ୍ଧାର କଲେ, ସତ୍ୟଭାମାଙ୍କୁ ଉଦ୍ଧାର କଲେ, ତେଣୁ କରି କୃଷ୍ଣ ବଳରାମ ଆନନ୍ଦିତ ଚିତ୍ତ ହୋଇ ଅର୍ଜୁନକୁ ନେଇ ଦ୍ଵାରିକାରେ ଅଛନ୍ତି, ଦ୍ଵାରିକାକୁ ଯାଉଛନ୍ତି। ସେ ସମୟରେ ଶ୍ରୀକୃଷ୍ଣ କହିଲେ କଣ, କହିଲେ ସତ୍ୟଭାମା ଅର୍ଜୁନ ଯେଉଁ ଉପକାର କରିଛି, ଉପକାର ବନ୍ଧୁକୁ ଶୁଝି ହେବନି, ତୁମେ ଜଣ ଜଣେ ମୋର 8ଟି ରାଣୀ ଅଛ, ଆସି ବନ୍ଦାଣ କର। ଶୁଣି କରି ସତ୍ୟଭାମା ବହନ ଚଳିଗଲେ, ସକଳ ଭଉଣୀ ମାନଙ୍କ ଆଗରେ ଜଣା ସ୍ୱାମୀଙ୍କ ଦେଶ, ଚାଲ ଅର୍ଜୁନକୁ ବନ୍ଦାପନା କରିବା। ତେଣୁ ଥିଲେ ଭଉଣୀ ତାଙ୍କର ସୁଭଦ୍ରା, ନଣନ୍ଦ ଗେଲା ନଣନ୍ଦ ବୋଇଲା କଲା, ମୁଁ ଯିବି ବନ୍ଦାଣ ଦେଖିବାକୁ, ଚାଲିଲା ସୁଭଦ୍ରା ଭାଉଜ ମାନଙ୍କ ମେଳରେ ବନ୍ଦାଣ ଦେଖିବା ଲାଗି। କୃଷ୍ଣ ସେହି ସମୟରେ ଅର୍ଜୁନକୁ କୋଳ କରି ବସିଛନ୍ତି, ଏ ସମୟରେ କଣ କଲେ ବାପାହନ ଗୋଟିଏ ପଦ ଶୁଣିଲେ,
1: କୁହନ୍ତୁ
0: କୃଷ୍ଣ ଅର୍ଜୁନ ଦୁହେ କା ଗାତ୍ରୀ, ଏ ରୂପେ ପୁଣି ବିଜୟର ଜ୍ୟୋତି, କୃଷ୍ଣ ଯାହା ଅର୍ଜୁନ ସେଇୟା। ଏ ସମୟ ନାରୀମାନେ ଚିନ୍ତା କରୁଛନ୍ତି, ଆ ଭିତରେ କୃଷ୍ଣ କିଏ ଅର୍ଜୁନ କିଏ କାହାକୁ ବନ୍ଦାଣ କରିବୁ, କଣ ହେଲା କିଏ ସେ କୃଷ୍ଣ କିଏ ସେ ପାର୍ଥବୀର, ବନ୍ଦାଣ ବନ୍ଦାଇବୁ ନେଇନ କାହା ଶିର।

0: ଅର୍ଜୁନଙ୍କ ଉପରେ ସୁଭଦ୍ରାଙ୍କର ଆଖି ପଡିଛି
1: ପଡିଛି
0: କିପରିକା ସୁନ୍ଦର ମୂର୍ତ୍ତି
1: କିପରି
0: ମୋ ଭାଇ ଯେମନ୍ତ ଅର୍ଜୁନ ତେମନ୍ତ
1: ତେମନ୍ତ
0: ଭାଇଙ୍କ ମସ୍ତକରେ ଅଛି ମୟୂର ଚନ୍ଦ୍ରିକା କିନ୍ତୁ ତାଙ୍କ ମସ୍ତକରେ ମୟୂର ଚନ୍ଦ୍ରିକା ନାହିଁ ତେଣୁ ରୂପ ସମାନ ଗୁଣ ସମାନ ଏବଂ ମୁଖମଣ୍ଡଳ ସମାନ ଏ ରୂପ ଦେଖି ଅର୍ଜୁନଙ୍କ ରୂପ ଦେଖି ସୁଭଦ୍ରା ନିରେଖି ଚାହିଁଛି ପଲକ ପଡୁନି କଣ ବୋଲି ଭାବନା କଲା ଜାଣିଛୁ କିରେ
1: କିପରି
0: ଗୋଟିଏ ପଦ ବବ୍ରୁବାହନ ଯୁଦ୍ଧରେ ଲେଖି ଦେଇଛନ୍ତି କୃଷ୍ଣ ବାସୁ ଯାଜପୁର କୃଷ୍ଣ ବାସୁ
1: କିପରି ଲେଖିଲେ
0: କହିଲେ କି ସୁନ୍ଦର ଏ ନାଗର ବସିଛି।

0: ଭାଇଙ୍କ କୋଳରେ କଣ ଚନ୍ଦ୍ରମା ଆଜି ବିଜେ କରିଛନ୍ତି କି ମୁଖମଣ୍ଡଳ ତାଙ୍କର ଇଏ ରୂପ ଚିନ୍ତା କରୁଛନ୍ତି ଭଦ୍ରା
1: ଭଦ୍ରା ଦେବୀ
0: କୃଷ୍ଣ ମାୟା ବି ସବୁ ଜାଣିଲେ
1: ଆଜ୍ଞା
0: ଭଉଣୀର ଆଖି ପଡିଛି ଅର୍ଜୁନ କଠି ଜାମାୟା ଦେବେ ଅଗୋଚର କାହୁଁ ଜାଣିବେ ଆରେ ଯାହାର ମାୟାରେ ସଚରାଚର ବ୍ରହ୍ମାଣ୍ଡ ଯେ ସକଳଙ୍କର ମନ କଥା ଜାଣନ୍ତି ଭଉଣୀ ସୁଭଦ୍ରା ମନ କଥା ଜାଣିପାରିବେନି ଜାଣିଲେ ସତ୍ୟଭାମାଙ୍କୁ କହିଲେ ସତ୍ୟଭାମା ଶୀଘ୍ର ମୋ ଭଉଣୀକି ନେଇ ପଳା
1: ତାପରେ
0: ଆଜ୍ଞା ସତ୍ୟଭାମା ସୁଭଦ୍ରାଙ୍କୁ ଘେନିଗଲେ ଛାଡ଼ିଦେଲେ ଅନ୍ତପୁରରେ ସୁଭଦ୍ରା କଣ କଲା ଭୋଜନ କଲାନି ପଲଙ୍କ ଉପରେ ଶୋଇଲାନି ଭୂମିରେ ମୁଖ ପୋତି ଶୋଇ ରହିଲା ଏ ସମୟରେ ପହଞ୍ଚିଗଲେ ସତ୍ୟଭାମା ସତ୍ୟଭାମା ଡାକିଲେ ନଣନ୍ଦ ଆସୁନାହାନ୍ତି ଭୋଜନ କରିବେ ସେଇ ସମୟରେ ସୁଭଦ୍ରା ଉଠି କରି ବୋଇଲା ନୂଆ ବୋହୂ ଏପର୍ଯ୍ୟନ୍ତ ତୁମ ପାଖ

0: କଲାନି
1: ନା
0: ଏ ପଲଙ୍କ ଉପରେ ଶୋଇଲାନି ଭୂମିରେ ମୁଖପତି ଶୋଇ ରହିଲା ଏ ସମୟରେ ପହଞ୍ଚିଗଲେ ସତ୍ୟଭାମା ସତ୍ୟଭାମା ଡାକିଲେ ନଣନ୍ଦ ଆସୁନାହାନ୍ତି ଭୋଜନ କରିବେ ସେଇ ସମୟରେ ସୁଭଦ୍ରା ଉଠି କରି ବୋଇଲା ନୂଆ ବୋଉ ଏପର୍ଯ୍ୟନ୍ତ ତୁମ ପାଖରେ ମୁଁ କିଛି ଅଳିକ ନଥିଲି ଆଜି ଗୋଟେ ଦ୍ରବ୍ୟ ମାଗିବି ତୁ ମୋତେ ଦେଇପାରିବ ତ
1: ପ୍ରକାଶ କର
0: ସତ୍ୟଭାମା କହିଲେ ହଁ ମୁଁ ଦେବି ସେଇ ସମୟରେ ସୁଭଦ୍ରା କହିଲେ ଭାଇଙ୍କ ରାମ ପକାଅ ମୁଁ ମାଗିବି ତୁମକୁ ଶ୍ରୀକୃଷ୍ଣଙ୍କ ରାମ ପକାଇଲେ ସତ୍ୟଭାମା ସେଇ ସମୟରେ ସୁଭଦ୍ରା କଣ କଲା ନୂଆ ବୋଉ

କହିଲେ ମୋ ଭଉଣୀ କାହିଁକି ତୁମ ଗୋଡ଼ ତଳେ ପଡିଥିଲା, କଣ କଥାଟା ହେଇଛି କୁହ ଦେଖି। ସତ୍ୟ ହେବା ବୋଇଲେ ପ୍ରଭୁ ଜଗତନାଥ କିଅଣ କହିବି, ଆପଣ ତ ସଚରାଚର ବ୍ରହ୍ମାଣ୍ଡ ଜାଣନ୍ତି, କିନ୍ତୁ ଆପଣଙ୍କ ଭଉଣୀ ଆମ ସାଥିରେ ଯାଇଥିଲେ ବନ୍ଦାଣ ଦେଖିବା ନିମନ୍ତେ। ଅର୍ଜୁନ ବୀରକୁ ସେ ଚାହିଁଛି ସ୍ୱାମୀ ପଦେ ବରଣ କରିବ। ହେଲା କିଅଣ ଏହା ଶୁଣି ବୋଇଲେ ବରଜ ସୁନ୍ଦର ଏଛାର କଥାକୁ ଘୋରି ଭାବନା ନ କର। ଆଲୋ ସତ୍ୟ ଭାମା ତୁମେ ବହନ ଚଳି ଯାଅ, ଜନନୀ ଯଶୋଦାଙ୍କୁ ସକଳ ଶୁଣାଅ। କହିବ ମାତାଙ୍କୁ ବଡ଼ ଭାଇଙ୍କୁ ପଚାରିବାକୁ, ସେ କିସ କହିବେ ସେ କଥା କହିବ ଆମ୍ଭ। କହିବ ମାକୁ ଯାଇ ଜନ୍ମ ଧାତ୍ରୀ ଜନନୀ ଜନନୀ ଜନ୍ମ ଭୂମିଷ୍ଠ ସ୍ୱର୍ଗ ଜପି କରିଅଛି, ମା ଜନ୍ମ ଦେଇଛି କିଏ ଯଶୋଦା, ତାଙ୍କ ମନକୁ କଣ ପାଇବ ଟିକେ କହିବ, ଏଇ ଅର୍ଜୁନ କଥା ଜଣେଇବ। ତାପରେ କହିବ ମାଙ୍କୁ ବଡ ଭାଇଙ୍କି ଟିକେ ପଚାରି ଆସିବେ, ଶୁଣି କରି ଯଶୋଦା ଶୁଣି କରି ସତ୍ୟ ଭାମା ବେଗେ ଚଳିଗଲେ, ଚନ୍ଦ୍ରଶାଳାପୁରରେ ଶାଶୁଙ୍କୁ ନ ମିଳେ, ଶୁଣି କରି ଯଶୋଦା ହେ ବାଞ୍ଚିଲେ କଲ୍ୟାଣ।

0: ବର ମୁଁ ବରିଛି ମାନ ଚକ୍ରବର୍ତ୍ତୀ ରାଜା ସଙ୍ଗରେ ଦେବା ଲାଗି ମନେ ବାଞ୍ଛୁ
1: ଅଛି।
0: ହସ୍ତିନାରାୟଣ ରାଜା ଦୁର୍ଯ୍ୟୋଧନ ଫଗୁ ଦଶମୀ ଦିନ ଭଉଣୀ କି ଫଗୁ ଦଶମୀ ଦିନ ମୁଁ ସେ ଦୁର୍ଯ୍ୟୋଧନକୁ ବିବାହ କରାଇ ଦେବି। ଚିନ୍ତା କରନା ତୁ ପଳେଇ ଯା ପଳେଇ ଯା ପଳେଇ ଯା। ସତ୍ୟ ହେଲା ଯଶୋଦା ଉଇଲେ କୁଆଡ଼େ ଅର୍ଜୁନକୁ ଦେଲେ ଭଲ ହୁଅନ୍ତାନି। ଆମର ପକ୍ଷପାତି ଏନ୍ତୁଳି ଶାଳରେ ମୋ ଝିଅ ଜନ୍ମ ସମୟରେ ଆସିଥିଲେ କୁନ୍ତି କହିଲେ ଝିଅଟିକି ମତେ ବୋହୁ କରିବାକୁ ଦବୁ
1: ଦବୁ।
0: ମୁଁ କହିଛି ହଁ ଦେବି ବୋଲି। ଆରେ ମୋ ମନେ ପଡିଲା ରେ ବଳରାମ ଦେଲେ ଭଲ ହୁଅନ୍ତାନି। ଶୁଣି କରି

ପରିକାବୀର ଶ୍ରେଷ୍ଠ ସେ ତୃତୀୟ ପାଣ୍ଡବ ବୀର ଅର୍ଜୁନ ଭୁବନ ବିଜୟୀ, କିନ୍ତୁ ତାକୁ ଦେଲେ ଭଲ ହନ୍ତା। ମନକୁ ପାଇଲା ଯଶୋଦାଙ୍କର, କହିଲେ ମା ଆପଣ ମନକୁ ଯଦି ପାଇଲା ଟିକେ ବଡ଼ ଭାଇଙ୍କି ପଚାରିବ। ଚାଲିଲେ ଯଶୋଦା ବଡ଼ ଭାଇଙ୍କ ବଡ଼ ପୁଅ ପାଖକୁ, ରାମ ଭୋଜନ ଥାଳିରେ ବସିଛନ୍ତି। ସେଇ ସମୟରେ ବଡ଼ ପୁଅ ଆଗରେ ଜଣେଇଲେ, କହିଲେ ହରି ବଡ଼ ପୁଅ ଲଙ୍ଗଳଧର, ମୋ ଝିଅର ଭଜବା ହେଲାଣି, ତୁ ବିବାହ ଦାୟିତ୍ୱ ନେବୁନି। ଯଶୋଦାଙ୍କ କଥା ଶୁଣି ବଳରାମ ବୋଇଲେ, ମା ପଳା ପଳା ପଳା ପଳା, ମୋ ଭଉଣୀର ଉପଯୁକ୍ତ।

0: ପୁଣ୍ୟବଚନ ନ କହିଲା ପୂର୍ବରୁ ସତ୍ୟ ହମା ଦୁଇକର ଯୋଡ଼ି ଜଣେଇଲେ ପ୍ରଭୁ ଠାକୁରେ ମୁଁ ଆପଣଙ୍କୁ କଣ ଆଜି କହିବାକୁ ଯିବି? ଆପଣ ମୋ ପାଦ ସେବକ? ନା ନା ନା, ମୁଁ ଆପଣଙ୍କ ସେବିକା, କ୍ଷମା ଦିଅନ୍ତୁ। ଆପଣ ପଠେଇଦେଲେ ମାଙ୍କ ପାଶକୁ,
1: ତାହେଲେ ପ୍ରକାଶ କର।
0: ମାଙ୍କ ମନକୁ ପାଇଲା ଅର୍ଜୁନକୁ ଦେବା ଲାଗି, ଠାକୁର ବଡ ଠାକୁର କହିଲେଣି ଦୁର୍ଯ୍ୟୋଧନକୁ ଦେବା ଲାଗି।
1: ତେଣୁକରି
0: ମୋ ମନଟା ଭାରି ଦୁଃଖ ହେଉଛି ଠାକୁର, କଣ କରିବି କୁହନ୍ତୁ ଦେଖି। ଉପକାର ଅର୍ଜୁନଙ୍କ ଉପକାର ସୁଝିବି କିପରି? ଏହା ଶୁଣି ତଟିଗଲେ ପ୍ରଭୁ ନାରାୟଣ, ଏକଥାକୁ ଚିନ୍ତା କରୁଛୁ ଶୁଣ ମୋ ବଚନ।

ଗ୍ରହଣ କଲା ନାହିଁ। କୃଷ୍ଣ କହିଲେ ଭୟ କରନା, ମୋ ବହୁ ମାୟାବତୀ ସ୍ତମ୍ଭନ ମୋହନ ଅବଶ୍ୟ ଉଚ୍ଚାରଣ ସବୁ ମନ୍ତ୍ର ଶିଖିଛି, ଯାହା ତାଠୁ ମନ୍ତ୍ର ନେଇ ଆସିବ, ଦେଖାଯାଉ ଅର୍ଜୁନ ମିଳନ ହେବ କି ନାହିଁ। ଚାଲିଲେ ସତ୍ୟଭାମା ମାୟାବତୀକୁ ଜଣେଇଦେଲେ, ମାୟାବତୀ ମନ୍ତ୍ରତନ୍ତ୍ର ସକଳ ଦେଇଦେଲା, ସୁଭଦ୍ରାଙ୍କୁ ଶିଖେଇ ଦେଲା। ଏହିପରି କେଉଁ କେଉଁ ରଜନୀ ଆସି ପହଞ୍ଚିଗଲା ରେ, କଲ୍ୟାଙ୍କ ଉପରେ ଅର୍ଜୁନ ଶୋଇଛି, କବାଟ ତ ଖେଳି ଯାଇଛି, ମନ୍ତ୍ର ତ ପାଇଛି ସୁଭଦ୍ରା ମାୟାବତୀ ଠାରୁ। ସେହି ସମୟରେ ଚାଲିଲେ ନଣଙ୍ଗ ଭଜ ଦୁହେଁ। ସୁଭଦ୍ରା କଣ କଲା, ମନ୍ତ୍ର ପଢି

0: సుభద్రను పెళ్లిదా
1: అంతపురకు సుభద్ర చలిగా భితరపట అడిని దీదా
2: అర్జున
1: సోచి వశీకరణమంత్ర ధుణి నైతిలా అర్జునక ఉపరి ఫింగి దాలా అర్జున సోచి పలంక ఉపరి
2: నిశ్చిత
1: సోచంతి సుభద్ర ఠియా హోచంతి ବଶୀକରଣ ମନ୍ତ୍ର ପାଇଛି ଅର୍ଜୁନ ଉପରେ ପଡିଛି ଲୋମକେ କାଣ୍ଡେ କାଣ୍ଡେ ବିନ୍ଧିଲା ଫୁଲ ସର ଜେଣି କି ଚାହିଁଲା ଦିଶିଲା ନାଗରିଆ କାମସ୍ୱରେ ବାହ୍ୟା ହେଇଗଲେ ଅର୍ଜୁନ ତେଣୁ ଚାରିଆଡକୁ ଚାହିଁଲା ଦେଖା ହେଲା ସୁଭଦ୍ରା ପରି ତଳକୁ ଚାହିଁଥିଲା ସୁଭଦ୍ରା ବସିଛି ଯେତେବେଳେ ପଲଙ୍କ ଉପରୁ ଅର୍ଜୁନ ଉଠିଯାଏ ସୁଭଦ୍ରାଙ୍କ ପାଖକୁ ପେଖେଳେ ସୁଭଦ୍ରା ପଳାଇ ନ ଗଲେ କବାଟ ଖୋଲିବା ଲାଗି ମନେ ଉଚ୍ଚାରିଲେ ପଛପଟୁ ପଣ ତ ଧରିଲା ବି ଅର୍ଜୁନ କେଣିକି ଯାଉଛୁ ମୋର ଯୁବତୀ ରତନ ଭୟ ପାଉଛୁ ଅନ୍ତପୁର କିପରି ଆଇଲୁ କହିଲା ପ୍ରଭୁ କାଲି କେତେ କଥା କହିବି ତୁମକୁ କେତେ ପ୍ରକାର ନିନ୍ଦା କରି କହିବି ଆଜି ମୁଁ ଆପଣଙ୍କୁ କହୁଛି ଏତିକି ମୁଁ ତୁମକୁ ସମୀପଦ ବରିବା ଲାଗି ଆସିଛି ଏହି ସମୟରେ କଣ ହେଲା ସୁଭଦ୍ରା ଅର୍ଜୁନକୁ
2: ମିଳନ ହେଲା
1: ସୁଭଦ୍ରା ଅର୍ଜୁନ ଦୁହିଁଙ୍କର ପଲଙ୍କ ଉପରେ ଅଛନ୍ତି ଅଧିକ କଣ କହିବି ରେ ବାପା ହନ ସେଇ ସମୟରେ ସୁଭଦ୍ରା କହିଲେ କଣ କହିଲା ଯାହା ତ ହବାର କଥା ପ୍ରଭୁଙ୍କ ଆଜ୍ଞା ଏହି ସମୟରେ କଣ ହେଇଛି ଗଜଦନ୍ତ ପଲଙ୍କରେ ସୁଲୀଳର ତୁଳି ସିଞ୍ଚା ହୋଇଥିଲା ତହିଁରେ କର୍ପୁରର

0: ପ୍ରିୟଂଛ
1: ହଁ
0: ତୁମ ମୁଁକୁ ଲଜ୍ଜା ଲାଗୁନି
1: ଆଚ୍ଛା
0: ତୁମ ଭଉଣୀ ଲଗଜୁବା ହେଲାଣି ତା ବିବାହ ଦାୟିତ୍ୱ ତୁମେ ନେଉନା
1: ଆଚ୍ଛା
0: ଶ୍ରୀକୃଷ୍ଣ କଥା ଶୁଣିକରି ବଳରାମ କହିଲେ ମାତ୍ର ରହିଲା ପାଞ୍ଚ ଦିନ ଡେରି ଆଜିରେ ମୁଁ ସ୍ୱୀକାର ପଠେଇଦେବି ଦୁର୍ଯ୍ୟୋଧନ ପାଞ୍ଚ ଦିନ ଭିତରେ ଆସି ପହଞ୍ଚି ସେ ସମୟରେ କହିଲା କୃଷ୍ଣଙ୍କୁ ଡାକି ସ୍ୱୀକାର ପତ୍ର ପଠେଇଦେଲେ ଦୁର୍ଯ୍ୟୋଧନ ପାଖକୁ ଦୁର୍ଯ୍ୟୋଧନ ସେହି ସମୟରେ ବରବେଶରେ ଆନନ୍ଦରେ ବାହାରିଲା ପାଞ୍ଚ ଦିନ ପୂର୍ଣ୍ଣ ପରେ ସପ୍ତରଥକୁ ଘେନି ଅଠାଣୁଇ ସୈନ୍ୟମାନଙ୍କୁ ଘେନି ଆନନ୍ଦରେ ବରଯାତ୍ରୀ ଆସିଲେ କିଏ ଚାରି ପାଣ୍ଡବ ମାନେ ଆସିଛନ୍ତି ଆସିଲା ସମୟରେ କହିଲା
1: କିପରି
0: ଚାରି ପାଣ୍ଡବ ମାନେ ଆସିଛନ୍ତି ସେହି ସମୟରେ ଶ୍ରୀକୃଷ୍ଣ ଆଦେଶ ଦେଲେ ବଳରାମ ଆଦେଶ ଦେଲେ ଅର୍ଜୁନକୁ ତୁ ଅର୍ଜୁନ ବାତାବରଣ କାମ କରିବୁ ନନ୍ଦରାଜ ଆଜି ବାତାବରଣ କରିବା ଲାଗି ତୁ ବାରିଅ କାମ କରିବୁ ହେଲେ ଗାର୍ଗବଙ୍କୁ ଡାକି ବିବାହ ସାମଗ୍ରୀ ସବୁ ଠିକ କରି ରହିବ ତ ପର୍ବତରେ ବାରିକ ଧରିଲା କି ଅର୍ଜୁନ ହେଲା ବରଣ ଡାଲା ଦୁର୍ଯ୍ୟୋଧନ ବରବେଶରେ ଆସି ପହଞ୍ଚିଗଲା କେଉଁ ସିଂହ ଦରଜା ପାଶ୍ୱରେ ରହିବ ତ ପର୍ବତ ସିଂହ ଦରଜା ପାଶ୍ୱରେ ପହଞ୍ଚିଗଲା ନନ୍ଦ ଯାଉଛନ୍ତି ଗାର୍ଗବ ତପଧନ ଯାଉଛନ୍ତି ଅର୍ଜୁନ ବରଣ୍ଡାଳ ହରିଛି ଦୁର୍ଯ୍ୟୋଧନଙ୍କ ପାଶ୍ୱରେ ଦ୍ରୋଣ ଗୁରୁ ଥିଲେ ଦୁର୍ଯ୍ୟୋଧନ କର୍ଣ୍ଣରେ ଯେ ବୁଝାଇ କହିଲେ ଆରେ ଅର୍ଜୁନଙ୍କ ଚାଲି ପରି ଜଣା ଯାଏ ମୋତେ ବାରିକ ପିଲା ନୁହେଁରେ ତ ହଉଛି ଅର୍ଜୁନ ବରଣ୍ଡାଳ ହରିଛି ଶକୁନି ବୋଇଲେ ଏଟା ବୁଢାଟା ଦୁଶୁନି ଏଟା ଭଣ୍ଡାରୀଟା
1: କଣ କହିଲେ ଜଲ୍ଦି
0: ସେଇ ସମୟରେ ସହଦେବକୁ ପଚାରିଲେ ଯୁଧିଷ୍ଠିର କହିଲେ ଆରେ ଇଏ କିଏ ସେକିରେ ସହଦେବ କହିଲେ ଭାଇ ନାଇଁ ଏଟା ଅର୍ଜୁନ ନୃସିଂହ କୁମାରୀ ଅଛି ଏ ସମୟରେ କଣ ହେଇଛି ଆନନ୍ଦରେ ବେଦୀ ସାମଗ୍ରୀ ସଂଗ୍ରାମ ହେଇଗଲା ଭଉଣୀକି ପଠେଇ ଦେବୀ ଦର୍ଶନ କରିଦେଲେ ଦେବୀ ଦର୍ଶନ ସରିଲା ପରେ ଯେତେବେଳେ ଆଦେଶ ଦେଲେ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ଆଦେଶ ଦେଲେ କୃଷ୍ଣ ଆଦେଶ ଦେଲେ ଅର୍ଜୁନ ମୋ ଭଉଣୀ କିନ୍ତୁ ବେଦିକି ନେବୁନି ପାଇଛୁ ମନ୍ତ୍ର ତତେ ବୈଷ୍ଣବ ମନ୍ତ୍ର ଶିଖେଇ ଦଉଛି ଏଇ ବୈଷ୍ଣବ ମନ୍ତ୍ର ପଡିଲେ ଚତୁର୍ଭୁଜ ହେବୁ ଆଉ ଗୋଟେ ରଥ ପହଞ୍ଚିଯିବ ଚିତ୍ରମୟ ରଥରେ ଭଉଣୀକି ନେଇ ଦ୍ୱାରିକା ଚାଲିଯିବୁ ଯେତେବେଳେ ବଧୁ ରୂପରେ ବାରିକ ରୂପରେ ଅର୍ଜୁନ ଆଣୁଛି ସୁଭଦ୍ରାଙ୍କୁ ସେଇ ସମୟରେ କଣ ହେଲା ମନ୍ତ୍ର ପଢିଲେ ଅର୍ଜୁନ ବିମାନ ପହଞ୍ଚିଗଲା ଅର୍ଜୁନ ସୁଭଦ୍ରାଙ୍କୁ ନେଇ କୁଆଡ଼େ ବସାଇଲା ଆନନ୍ଦରେ

ଶୁଣିଲେ ଦଶକାଠିଆ ଗୀତ ପରିବେଷଣ କଲେ ଚକ୍ରଧର ବାରିକ ଏବଂ ସାଥୀମାନେ ହେଲେ ଭଗବାନ ବିଶ୍ୱାଳ ଏବଂ ସୁନନ୍ଦ ତରାଇ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

0: 50 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପାରାଦୀପରୁ। ପଠାଇଛନ୍ତି ଦିଲୀପ ନାୟକ। ଆପଣ ଲେଖିଛନ୍ତି, ନମସ୍କାର, ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ମା ସାରଳାଙ୍କ କରୁଣାରୁ ସମସ୍ତେ ଭଲରେ ଥାନ୍ତୁ। ତେବେ ଆପଣଙ୍କର ଏହି ଶୁଭକାମନା ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଆପଣଙ୍କର ଅନୁରୋଧର ଗୀତଟି କଥାଚିତ୍ର ଯମାନେକୁ ଦିଖା ନାହେଁରୁ ଆସିଛି, ଗାଇଛନ୍ତି ଶୈଳେନ୍ଦ୍ର ସିଂ। ତେବେ ଦିଲୀପ ବାବୁ, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନସନ ଯୋଜନା, ଯେଉଁଥିରେ ମାତ୍ର 200

ପରବର୍ତ୍ତୀ ଏସଏମଏସଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ପ୍ରଭାକର ପାତ୍ର ଏବଂ ପ୍ରମୋଦ ପାତ୍ର ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କାବେରୀ କଥାଚିତ୍ରର ଗୀତ ଜୀବନର ସବୁ ଦେଇ ଯା ପାଇଁ ରହିଛି ଚାହିଁ ତା ମନ କା ପାସି ଯାଇ ଏ ମନ ସେ ବୁଝି ନାହିଁ ଗାଇଛନ୍ତି ଚନ୍ଦ୍ରାଣୀ ମୁଖାର୍ଜୀ।

ପରବର୍ତ୍ତୀ ଅନୁରୋଧର ଗୀତଟି ହେଉଛି ତୁଝି ଭୁଲାଏ ଏ ମେରି ପାହେ ନାଏ ସେ ଗଙ୍ଗା କହିଁ ମିଲେଗି। କଥାଚିତ୍ର ରାମ ତେରି ଗଙ୍ଗା ମେଲି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଅନୁରୋଧ କରିଥିବା ଶ୍ରୋତା ହେଲେ ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ।

0: ରାଜା ବାବୁ ଦେଖ ରାଜା ବାବୁ କେତେ ନବ ରଙ୍ଗ ଖେଳ
1: ପଇସା ଦବ ବଗ ଦେଖିବ ପଇସା ଦବ ବଗ ଦେଖିବ ହାତୀ ଦେଖିବ ଘୋଡା ଦେଖିବ
0: ନାଚ ଦେଖି ତୁମେ ଘରକୁ ଯିବ।

ସପନ ବଣିକ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡୱାଲ ଏବଂ ସୁରେଶ ୱାଡେକର ଏବଂ ସାଥୀ ଅନୁରୋଧକାରୀ ଶ୍ରୋତା ହେଲେ ଶଙ୍ଖତ୍ରାସ କଟକରୁ ସୁନୀଲ କୁମାର ମହାନ୍ତି, ସିଲୁ ଏବଂ ଆକୃତି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଙ୍କୀରୁ ପଠାଇଛନ୍ତି ଟୁକୁ ଏବଂ ଲିଜା ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ମଞ୍ଜିଲ କଥାଚିତ୍ରରୁ।

ପରବର୍ତ୍ତୀ କଥାଚିତ୍ର ହୀରାମୋତି ମାଣିକ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ ଏବଂ ପ୍ରଣବ କିଶୋର ପଟ୍ଟନାୟକ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଦକ୍ଷିଣକୂଳ ଯାଜପୁରରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

କଥାଚିତ୍ର ଛାତିରେ ଲେଖିଛି ତୋରିନା, କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ମଳୟ ମିଶ୍ର। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ନୂଆପାଟଣା ତିଗିରିଆ କଟକରୁ ଲକ୍ଷ୍ମୀକାନ୍ତ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଉଲ୍କା କଥା ଚିତ୍ରରୁ ଗାଇଛନ୍ତି ଆରତୀ ମୁଖାର୍ଜୀ। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ବଲାଙ୍ଗୀରରୁ ପ୍ରଭାସିନୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
4: ଅନେକ ଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ଅବିନାଶ ଦାସ, ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ମଇ ମାସ 22 ତାରିଖରେ ଆମକୁ ଏହି ଚିଠିଟି ଲେଖିଥିଲେ। ସେହିଦିନ ବୈଦେଶିକ ବିଳାସର ଦ୍ୱାଦଶ ଛନ୍ଦର 1100 ପଦରୁ 2500 ପଦ ପର୍ଯ୍ୟନ୍ତ ପ୍ରସାରିତ ହେବା କଥା, କ୍ରମ ଅନୁସାରେ ପ୍ରସାରଣ ନ ହୋଇ ତ୍ରୟୋଦଶ ଛନ୍ଦର ପ୍ରସାରଣ କରାଗଲା। ମଇ ମାସ 20 ଆଉ 21 ତାରିଖରେ ଦ୍ୱାଦଶ ଛନ୍ଦର ପ୍ରଥମରୁ ଦଶମ ପଦ ଯାଏ ପୁନରାବୃତ୍ତି କରାଯାଇଥିବାରୁ ଛାନ୍ଦର ଦ୍ୱିତୀୟ ଭାଗକୁ କ'ଣ ବାଦ ଦିଆଯାଇଛି କି, ଏ ସମ୍ପର୍କରେ ସେ ଜାଣିବାକୁ ଚାହିଁଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି, ଶ୍ରୀରାମଙ୍କ ଗାଥାର ପୁନରାବୃତ୍ତି ଆନନ୍ଦଦାୟକ, ମାତ୍ର ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ଯନ୍ତ୍ରଣାଦାୟକ।
3: ଶ୍ରୋତାବନ୍ଧୁ ବୈଦେହିଶ ବିଳାସ କଥା ଯାହା ଆପଣ ଲେଖିଛନ୍ତି, ଆମର ଯେଉଁ ଅଧ୍ୟାୟଗୁଡ଼ିକ ରହିଛି ତାହା କ୍ରମାନ୍ୱୟରେ ପ୍ରସାରଣ କରାଯାଉଛି। ଯେଉଁ ଛାନ୍ଦ କଥା ଆପଣ ଲେଖିଛନ୍ତି ବାଦ ଦିଆଯାଇଛି ବୋଲି, ଏହା ଯେହେତୁ ପୁନଃ ପ୍ରସାରଣ, ଯାହା ଆମ ପାଖରେ ଗଚ୍ଛିତ ରହିଛି ତାହାର ହିଁ ପ୍ରସାରଣ କରାଯାଉଛି, ତେଣୁ କୌଣସି ପଦ ବା ଛାନ୍ଦ ବାଦ ଦିଆଯାଇ ନାହିଁ।
4: ବୋଇତା ଖନ୍ତାପଡ଼ା ବାଲେଶ୍ୱରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଶରତ ଚନ୍ଦ୍ର ଶତପଥୀ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସକାଳ ଅଧିବେଶନରେ ବନ୍ଦେ ମାତରମର ପ୍ରସାରଣ ଅବଧି ବଢ଼ାଯାଇଥିବାରୁ ମାଙ୍ଗଳିକର ସାହାନାଇ ସମୟ କମ୍ ହୋଇଯାଇଛି। ସେଥିପାଇଁ ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ସକାଳ ଅଧିବେଶନର ଆରମ୍ଭ ଯଦି ଆଉ 5 ମିନିଟ୍ ପୂର୍ବରୁ କରାଯାଆନ୍ତା, ତାହେଲେ ଉଭୟ ବନ୍ଦେ ମାତରମ୍ ଆଉ ମାଙ୍ଗଳିକର ସାହାନାଇ ପୂର୍ଣ୍ଣ ଭାବରେ ପ୍ରସାରଣ ହୋଇପାରନ୍ତା। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି ଯେ ଗାଁ ଗହଳିର ଶ୍ରୋତା ରେଡିଓରୁ କାର୍ଯ୍ୟକ୍ରମ ଶୁଣିଥାନ୍ତି। କୁହାଯାଉଛି ଯେ ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣନ୍ତୁ, ତେବେ ତାଙ୍କର କହିବାର କଥା ହେଉଛି ଯେ ଗାଁ ଗହଳିରେ ଆପ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବ ନୁହେଁ, କେବଳ ରେଡିଓ ହିଁ ଭରସା। ରେଡିଓ ମାଧ୍ୟମରେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ପ୍ରସାରଣ କରାଯାଉଛି ସେହି କାର୍ଯ୍ୟକ୍ରମ ହିଁ ସେମାନେ ଶୁଣିପାରୁଛନ୍ତି। ବିଜୁଳି ଘଡ଼ଘଡ଼ିରେ ରେଡିଓ ଶୁଣାଯାଏ ନାହିଁ, ସେହି ସମୟରେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ କରାଯାଉଛି ତାହାର ପୁନଃ ପ୍ରସାରଣ କରାଗଲେ ଶ୍ରୋତାବନ୍ଧୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ରମଟିକୁ ଶୁଣିପାରନ୍ତି।

0: ଶ୍ରୋତା ବନ୍ଧୁ, ବନ୍ଦେ ମାତରମ୍ ପ୍ରସାରଣ କଥା ଯାହା ଆପଣ ଲେଖିଛନ୍ତି ଏବଂ ମାଙ୍ଗଳିକ ଯାହା ପ୍ରସାରଣ କରାଯାଉଛି, ଆପଣ ଲେଖିଛନ୍ତି ଏହା କମ୍ ସମୟ ପାଇଁ ପ୍ରସାରଣ କରାଯାଉଛି। ଶ୍ରୋତା ବନ୍ଧୁ, ଏକ ନୀତିଗତ ନିଷ୍ପତ୍ତି କ୍ରମେ ବନ୍ଦେ ମାତରମ୍ର ଅବଧି ଟିକେ ବୃଦ୍ଧି ହୋଇଥିବାରୁ ଯାହା ପ୍ରସାରଣ କରାଯାଉଛି, ମାଙ୍ଗଳିକର ଅବଧି ଟିକେ କମ୍ ହୋଇଛି, ଯାହା ଆପଣ ଆପଣଙ୍କ ଚିଠିରେ ଲେଖିଛନ୍ତି। ଅଧିବେଶନ ଆରମ୍ଭ କଥା ଯାହା ଲେଖିଛନ୍ତି ପାଞ୍ଚ ମିନିଟ୍ ପୂର୍ବରୁ ପ୍ରସାରଣ ପାଇଁ, ଏହା ତ ଏକ ନୀତିଗତ ନିଷ୍ପତ୍ତି କ୍ରମେ ହିଁ ହୋଇପାରିବ। ତେଣୁ ଯଦି କେବେ ଅଧିବେଶନ ଆଗରୁ ଆରମ୍ଭ ହେବ, ଆପଣ କାର୍ଯ୍ୟକ୍ରମ ସୂଚନା ମାଧ୍ୟମରେ ହିଁ ଜାଣିପାରିବେ। ଆଉ ଗୋଟିଏ କଥା ଆପଣ ଲେଖିଛନ୍ତି ଯେ ଆପ୍ଲିକେସନ୍ ମାଧ୍ୟମରେ ଗାଁ ଗହଳିର ଶ୍ରୋତାମାନେ ଶୁଣିପାରିବେ ନାହିଁ ଆମର କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି। ଆପଣଙ୍କ ପାଖରେ ଯଦି ରେଡିଓ ଅଛି ଶ୍ରୋତା ବନ୍ଧୁ, ତେବେ ରେଡିଓ ମାଧ୍ୟମରେ ଶୁଣନ୍ତୁ ନା। ଆମେ ଆପ୍ଲିକେସନ୍ ମାଧ୍ୟମରେ ଶୁଣିବା ପାଇଁ ସେହି ଶ୍ରୋତାମାନଙ୍କୁ କହିଥାଉ ଯେଉଁମାନେ ଲେଖନ୍ତି ଆମକୁ ଯେ କୌଣସି କାର୍ଯ୍ୟକ୍ରମ ଅଧାରୁ ବନ୍ଦ ହୋଇଗଲା ବା ଶୁଣିପାରିଲେ ନାହିଁ, ରାଜ୍ୟ ବାହାରେ ରହୁଛନ୍ତି ବା କେଉଁ କାର୍ଯ୍ୟକ୍ରମରେ ରୁଚି ରଖିଛନ୍ତି, ଶୁଣିପାରୁନାହାନ୍ତି କୌଣସି କାରଣବଶତଃ, ସେମାନଙ୍କୁ ହିଁ ଆମେ ଅନୁରୋଧ କରିଥାଉ ଆପ୍ଲିକେସନ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣିବା ପାଇଁ। ଆପଣଙ୍କର ଯାହା ସୁବିଧା ରହିଛି, ରେଡିଓ ହେଉ ବା ମୋବାଇଲ ଫୋନ, ଯେଉଁ ମାଧ୍ୟମ ଆପଣଙ୍କୁ ସୁବିଧା, ଆପଣ ଶୁଣିପାରିବେ। ଆହୁରି ଗୋଟିଏ କଥା ଆପଣ ଲେଖିଛନ୍ତି ଯେ ଯେତେବେଳେ କାର୍ଯ୍ୟକ୍ରମ ଶୁଣି ହେଉ ନାହିଁ, ତାର ପୁନଃ ପ୍ରସାରଣ କରିବା ପାଇଁ ଆପଣ କୁହନ୍ତୁ ତ, ଯଦି କୌଣସି କାର୍ଯ୍ୟକ୍ରମ 30 ସେକେଣ୍ଡ ପାଇଁ ଆପଣ ଶୁଣିପାରୁ ନାହାନ୍ତି ବା ଗୋଟିଏ ମିନିଟ୍ ପାଇଁ ଆପଣ ଶୁଣିପାରୁ ନାହାନ୍ତି, ସେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ପୁନଃ ପ୍ରସାରଣ କରିହେବ କି? ଆମେ ସାଧାରଣତଃ ଯେଉଁ ନାଟକର ପ୍ରସାରଣ କରିଥାଉ ବା ପୁରୁଣା କାର୍ଯ୍ୟକ୍ରମର ପ୍ରସାରଣ କରିଥାଉ, ଏହାର ପୁନଃ ପ୍ରସାରଣ ମଧ୍ୟ ହୋଇଥାଏ, କିନ୍ତୁ କିଛି ଦିନ ପରେ ଆମେ ସେହି କାର୍ଯ୍ୟକ୍ରମକୁ ପ୍ରସାରଣ କରିଥାଉ। ବାରମ୍ବାର ସେହି କାର୍ଯ୍ୟକ୍ରମ ଶୁଣିବାକୁ କ'ଣ ଭଲ ଲାଗିବ? ସେଇଥିପାଇଁ ତେଣୁ ଆମେ ଅନୁରୋଧ କରୁଛୁ, ଗାଁ ଗହଳିରେ ବି ମୋବାଇଲ ଉପଲବ୍ଧ, ଯଦି ସୁବିଧା ହୁଏ ଆପ୍ଲିକେସନ୍ ମାଧ୍ୟମରେ ନିଜର ପ୍ରିୟ କାର୍ଯ୍ୟକ୍ରମ ଶୁଣନ୍ତୁ। ଆହୁରି ମଧ୍ୟ ଆମର ଯେଉଁ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ରହିଛି, ସେଇଠାରେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଆମେ ଅପଲୋଡ୍ କରୁଛୁ, କାର୍ଯ୍ୟକ୍ରମକୁ ବାରମ୍ବାର ଶୁଣିପାରିବେ।
1: ନିର୍ମଳା ବେହେରା, ସନ୍ତୋଷ ବେହେରା ଲେଖିଛନ୍ତି କୁଞ୍ଜକୁଟିର କନ୍ତଲ ଆଠଗଡ଼ରୁ। ଉଭୟ ଲେଖିଛନ୍ତି ଯେ ଆମର ବିଭିନ୍ନ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇପାରୁଛି, ବିଶେଷକରି ସୁନ୍ଦର ଉପସ୍ଥାପନାରେ ଭରା ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବାକୁ ସେମାନଙ୍କୁ ଭଲ ଲାଗୁଛି। ନାଟକଗୁଡ଼ିକର ସୁନ୍ଦର ସଂଳାପ ଆଉ ନିଚ୍ଛକ କାହାଣୀ, ଏସବୁ ମନ ଆଉ ହୃଦୟକୁ ଛୁଇଁ ଯାଉଛି। ଆହୁରି ମଧ୍ୟ ସେମାନେ ବିଭିନ୍ନ ଦିନରେ ପ୍ରସାରିତ ନାଟକ ସମ୍ପର୍କରେ ଆମକୁ ଲେଖିଛନ୍ତି। ଜୁନ୍ ମାସରେ ପ୍ରସାରିତ ନାଟକ ଅପେକ୍ଷାର ଅନ୍ତରାଳେ, ଭକ୍ତ ବତ୍ସଳ ଜଗନ୍ନାଥ, ଭକ୍ତ ବାଲିକା ଦାସ, ଏହିସବୁ କାର୍ଯ୍ୟକ୍ରମ ଭଲ ଲାଗିଛି। ଜୁନ୍ ମାସ 29 ତାରିଖରେ ପ୍ରସାରିତ କଥିକା କାର୍ଯ୍ୟକ୍ରମଟି ସେମାନଙ୍କୁ ଭଲ ଲାଗିଛି। କିଶୋର ଚନ୍ଦ୍ର ନାୟକ ଯେଉଁ ପାଲା ପରିବେଷଣ କରିଥିଲେ ତାହା ମଧ୍ୟ ସେମାନଙ୍କୁ ଭଲ ଲାଗିଛି। ମାଟିଆ ସାହୁଙ୍କ ଦାସକାଠିଆ ମନକୁ ଛୁଇଁଗଲା ବୋଲି ସେମାନେ ଲେଖିଛନ୍ତି। ନାଟକ ମହାମିଳନ ଆଉ ରୂପକ ଶେଷ ହେବ ଗ୍ରୀଷ୍ମର ଆସର ସେମାନଙ୍କୁ ଭଲ ଲାଗିଛି। ଶ୍ରୀକ୍ଷେତ୍ର ମାଧୁରୀରେ ସ୍ନାନ ପୂର୍ଣ୍ଣିମା ସମ୍ପର୍କରେ ସୁନ୍ଦର କଥା ଶୁଣିବାକୁ ମିଳିଲା ବୋଲି ସେମାନେ ଲେଖିଛନ୍ତି। ଆହୁରି ମଧ୍ୟ ଏବେ ବର୍ଷା ଦିନ ଚାଲିଥିବାରୁ ବିଭିନ୍ନ ଆଡ଼େ ସାପ ଦେଖାଯାଉଛନ୍ତି, ଅନେକ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି। ଏ ସମ୍ପର୍କରେ ସତର୍କତାମୂଳକ କିଛି କାର୍ଯ୍ୟକ୍ରମର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ବର୍ଷାଦିନେ କିଭଳି ଶରୀରର ଯତ୍ନ ନେଇ ହେବ, ଆମରି ସ୍ୱାସ୍ଥ୍ୟରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି ଯେ ବର୍ଷାକୁ ନେଇ ଏକ ରୂପକର ପ୍ରସାରଣ କରନ୍ତୁ, ଏକକ କଥାଚିତ୍ରର ଗୀତ ଆଉ ଶୁଣାଯାଉ ନାହିଁ, ଆରମ୍ଭ କରନ୍ତୁ, ଭଲ ଲାଗିବ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ଚିରହରିତ୍ରେ ଲଘୁ ସଙ୍ଗୀତ କିମ୍ବା ଆଲବମ୍ର ଗୀତ ଆଉ ପ୍ରସାରଣ ହେଉନାହିଁ।
0: ବହୁତ ବହୁତ ଧନ୍ୟବାଦ, ଆପଣ ଦୁଇ ଜଣଙ୍କୁ ବହୁତ ଗୁଡ଼ିଏ ପ୍ରସ୍ତାବ ଲେଖିଛନ୍ତି। ବର୍ଷାଦିନେ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଆମେ ନିୟମିତ ଭାବରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ହେଉ ବା ଯେଉଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡାକି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ହେଉ, ପ୍ରସାରଣ କରିଆସୁଛୁ। ତେଣୁ ଆମର କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଥାନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ 12:30ରେ ତ ଆମେ ପ୍ରସାରଣ କରୁଛୁ ଡାକ୍ତରଙ୍କୁ ପଚାରି ବୁଝିବା, ଏବଂ ନିୟମିତ ଭାବରେ 7:10ରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବି ପ୍ରସାରଣ କରୁଛୁ, ଏଥିରେ ମଧ୍ୟ ଆଲୋଚନାଗୁଡ଼ିକ ରହୁଛି। ତେଣୁ ଅନୁରୋଧ କରୁଛୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଶୁଣିବା ପାଇଁ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ଆପଣଙ୍କୁ ଭଲ ଲାଗିଛି ତାରିଖ ଲେଖିଛନ୍ତି ଏବଂ ସେ ସମ୍ପର୍କରେ ଲେଖିଛନ୍ତି, ନାଟକ ହେଉ ବା ଲୋକସଙ୍ଗୀତ ଭଲ ଲାଗିଛି ଯାହା ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ।
1: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଆମକୁ ଦୁଇଟି ଚିଠି ପଠାଇଛନ୍ତି। କଥିକାରେ ବିଜୟ କୁମାର ପାଣିଗ୍ରାହୀ, ଭାରତୀ ଦାସ, ସୁରେନ୍ଦ୍ର ଦ୍ୱିବେଦୀ, ଡକ୍ଟର ଶରତ ଚନ୍ଦ୍ର ପରିଡ଼ା, ପ୍ରଫେସର ହୃଦାନନ୍ଦ ରାୟ ଏବଂ ଅନୁଚିନ୍ତାରେ ସୁଲୋଚନା ଦାସ, ଛବୀନ୍ଦ୍ରନାଥ ମିଶ୍ର, ଶାରଦା ପ୍ରସନ୍ନ କର, ତରୁଣକାନ୍ତି ରାଉତ,

0: କବିପ୍ରସାଦ ମିଶ୍ରଙ୍କର ଉପସ୍ଥାପନା ଶୈଳୀ ହୃଦୟ ଛୁଆଁ ହୋଇପାରୁଛି ବୋଲି ସେମାନେ ଲେଖିବା ସହ ସମସ୍ତ ନିବେଦକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବଶକ୍ତିରେ ନିଶାଦ୍ରବ୍ୟ ବ୍ୟବହାର ଓ ଚୋରାଚାଲାଣ ରୋକିବାରେ ଯୁବପିଢ଼ିଙ୍କ ଭୂମିକା ଏ ସମ୍ପର୍କରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ଭଲ ଲାଗିଛି। ଗାନ୍ଧୀ ଚର୍ଚ୍ଚାରେ ପ୍ରହଲ୍ଲାଦ ମଲ୍ଲିକଙ୍କ ଆଲୋଚନା ଗାଁ ଓ ଗାନ୍ଧିଜୀ ବହୁତ ଭଲ ଲାଗିଲା ବୋଲି ସେମାନେ ଲେଖିଛନ୍ତି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ଆଲୋଚନା ବହୁତ ଶିକ୍ଷଣୀୟ ଥିଲା। ଲୋକସଙ୍ଗୀତରେ ଦଣ୍ଡନାଚ ଗୀତ, ଓଡ଼ିଶୀ କୀର୍ତ୍ତନ, ଦାସକାଠିଆ ଗୀତ, ପାଲା ଶୁଣି ବହୁତ ଆନନ୍ଦ ଲାଗିଲା। ସୁରେନ୍ଦ୍ରନାଥ ଛୋଟରେ ଯେଉଁ ପାଲା ପରିବେଷଣ କରିଥିଲେ ତାହା ବହୁତ ଚମତ୍କାର ଥିଲା, ସେଥିପାଇଁ ସେମାନେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ଗଣପର୍ବ ରଜ ଉପଲକ୍ଷେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ କରାଯାଇଥିଲା ତାହା ମଧ୍ୟ ସେମାନଙ୍କୁ ଭଲ ଲାଗିଛି। ଆମ ଆଇନରେ ଆଇନଜୀବୀ ସୁଜାତା ଜେନାଙ୍କ ଆଲୋଚନା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁରକ୍ଷା ଆଇନ ବେଶ୍ ଶିକ୍ଷଣୀୟ ହୋଇପାରିଛି। ଠିକ୍ କହନ୍ତୁ ଠିକ୍ ଲେଖନ୍ତୁରେ ସନ୍ତୋଷ କୁମାର ମହାନ୍ତିଙ୍କ ଆଲୋଚନା ମୋବାଇଲରେ ଓଡ଼ିଆ ଲିଖନ ସମୟୋପଯୋଗୀ ଆଲୋଚନାଟିଏ। ସ୍ମୃତିର ପାହାଚରେ ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମ୍ପର୍କରେ କିଛି ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ନାଟକ ପରିଣତି, ଜୀବନ ଯେପରି ଯେତେବେଳେ, ଘଣ୍ଟା, ଦେବବ୍ରତ, ମହାମିଳନ, ସମୟ ବଦଳି ଗଲାଣି ପରା, ଶ୍ରୀହରିଙ୍କ ସଂସାରର ପଞ୍ଚମ ଭାଗ, ଉମାଦେବୀ ଏବଂ ଗୀତିନାଟ୍ୟ ପ୍ରଭାସ ଯଜ୍ଞ ହୃଦୟସ୍ପର୍ଶୀ ହୋଇପାରିଛି। ସେଥିପାଇଁ ସମସ୍ତ କଳାକାର ଓ ନାଟ୍ୟକାର ନାଟ୍ୟ ନିର୍ଦ୍ଦେଶକମାନଙ୍କୁ ସେମାନେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ପ୍ରଭାତ ପରିକ୍ରମା, ବନମଲ୍ଲିକା, ଭାଗବତ ପାଠ, ବୈଦେହୀଶ ବିଳାସ, ଶ୍ରୀରାମଚରିତ ମାନସ, କୃଷି ସଂସାର ଭଳି ସୁନ୍ଦର କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଆମ କେନ୍ଦ୍ରକୁ ସେମାନେ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ ଦିବ୍ୟଲୋଚନ ବାବୁ ଏବଂ ଆମର ପ୍ରମିଳା ମ୍ୟାଡାମ୍ ମିଳିତ ଭାବରେ ଚିଠି ଲେଖିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ସକାଳର ବନ୍ଦନା କାର୍ଯ୍ୟକ୍ରମରୁ ନେଇ ଆମର ରାତ୍ରି ଅଧିବେଶନରେ ପ୍ରସାରଣ କରାଯାଉଥିବା ବନମଲ୍ଲିକା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଆପଣ ଦୁଇ ଜଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି, ବିଶେଷଜ୍ଞମାନଙ୍କର ନାଁ ଲେଖିଛନ୍ତି, ଆଲୋଚନାର ବିଷୟ ଯାହା ରହିଥିଲା ସେ ସମ୍ପର୍କରେ ମଧ୍ୟ ଲେଖିଛନ୍ତି, ଦୁଇ ଗୋଟି ଚିଠିରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ଧନ୍ୟବାଦ ଜଣାଉଛୁ ଆପଣଙ୍କୁ ଏବଂ ଅନୁରୋଧ କରୁଛୁ ଯଦି କୌଣସି ପ୍ରସ୍ତାବ ଥାଏ ତେବେ ଚିଠି ଲେଖିବାକୁ ଭୁଲିବେନି।
0: ଶ୍ରୋତାବନ୍ଧୁ ବୁଲୁ ପଟ୍ଟନାୟକ ଲେଖିଛନ୍ତି ଘସିପୁରା କେନ୍ଦୁଝରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏପ୍ରିଲ ମାସ 24 ତାରିଖ ଶୁକ୍ରବାର ସକାଳର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମର ଗାଁର କଥାରେ ବାଙ୍ଗରକୋଟା ଗାଁ ସମ୍ପର୍କରେ ପ୍ରସାରଣ କରାଯାଇଥିଲା। ଜଣେ ଶ୍ରୋତା କହିଲେ ଯେ କୁସେଇ ନଦୀ ବୈତରଣୀ ନଦୀର ଶାଖା ନଦୀ, ଏହା ସମ୍ପୂର୍ଣ୍ଣ ଭୁଲ, କୁସେଇ ନଦୀ ବୈତରଣୀ ନଦୀର ଉପନଦୀ। ଶ୍ରୋତାବନ୍ଧୁ ଏହି ତ୍ରୁଟି ସମ୍ପର୍କରେ ଆମକୁ ଲେଖିଛନ୍ତି।
1: ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଯେଉଁ ତ୍ରୁଟି ସମ୍ପର୍କରେ ଆପଣ ଲେଖିଛନ୍ତି ଗାଁର କଥାରେ ପ୍ରସାରଣ କରାଯାଇଥିଲା, ଆମେ ଏ ସମ୍ପର୍କରେ ଅବଗତ ଶ୍ରୋତାବନ୍ଧୁ ଏବଂ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଆମ ତ୍ରୁଟି ସମ୍ପର୍କରେ ଆମକୁ ଚିଠି ଲେଖି ପଠାଇଥିବାରୁ।
0: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଦୁଇଟି ଚିଠି ଆମକୁ ପଠାଇଛନ୍ତି। ଅତସୀ କୁସୁମ କାର୍ଯ୍ୟକ୍ରମଟି ସେମାନଙ୍କୁ ଭଲ ଲାଗିଛି, ଏହି କାର୍ଯ୍ୟକ୍ରମଟି ଚିତାକର୍ଷକ ହୋଇପାରିଛି। ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ରଜ ବିଷୟରେ ଯେଉଁ କଥା ସବୁ ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଛି। କଥିକାରେ କଳ୍ପନା ଦାସ ରଜ ପର୍ବ ସମ୍ପର୍କରେ ଅନେକ ତଥ୍ୟପୂର୍ଣ୍ଣ କଥା ରଖିଥିଲେ, ସେଥିପାଇଁ ସେମାନେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ବିଷୟରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା ତାହା ବେଶ୍ ଶିକ୍ଷଣୀୟ ହୋଇପାରିଛି। ନନ୍ଦକିଶୋର ବଳଙ୍କ ଲେଖନୀରୁ ଅନେକ ଥର ପୂର୍ବରୁ ଗୀତଗୁଡ଼ିକ ଶୁଣିବାକୁ ମିଳିଥିଲେ ହେଁ ପୁଣି ଏହି ଗୀତଗୁଡ଼ିକ ଶୁଣିବାକୁ ମିଳିଲା, ଯାହା ସେମାନଙ୍କୁ ପୁଲକିତ କରିଛି। ତେବେ ଓଡ଼ିଆ ଆଲବମ୍ ଗୀତ ଯାହାର ପ୍ରସାରଣ କରାଯାଇଥିଲା ଜୁନ୍ ମାସର ଦ୍ୱିତୀୟ ସପ୍ତାହରେ ତାହା ସେମାନଙ୍କୁ ଭଲ ଲାଗିଛି।
1: ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ମିଳିତ ଭାବରେ ଚିଠିଗୁଡ଼ିକ ଲେଖିଥିବାରୁ। ଦୁଇଟି ଚିଠି ଆପଣ ଆମକୁ ଲେଖିଛନ୍ତି, ହସ୍ତଗତ ହୋଇଛି, ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି। ଆମର ଅତସୀ କୁସୁମ କାର୍ଯ୍ୟକ୍ରମ ମଧ୍ୟ ଯାହା ସୋମବାର ଦିନ ସକାଳ 7:40ରେ ପ୍ରସାରଣ କରାଯାଏ ଏହା ମଧ୍ୟ ଶୁଣିଛନ୍ତି, ସେ ସମ୍ପର୍କରେ ଲେଖିଛନ୍ତି। ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ଭଲ ଲାଗିଛି, ରଜ ସମ୍ପର୍କରେ ଯାହା ପ୍ରସାରଣ କରାଯାଇଥିଲା ଆଲୋଚନା, ଏତଦ୍ ବ୍ୟତୀତ ଆମର ଯେଉଁ କଥିକା କାର୍ଯ୍ୟକ୍ରମ ଏବଂ କୃଷି ସଂସାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ସେ ସମ୍ପର୍କରେ ଆପଣ ଲେଖିଛନ୍ତି। ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ ଆମର ବିଭିନ୍ନ ସମୟରେ ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକୁ ଶୁଣୁଥିବାରୁ।
0: ଅଶୋକ କୁମାର ଭଞ୍ଜ ଲେଖିଛନ୍ତି ଦେକୁରୀ ବେଣୀପୁର ଚାରିନଙ୍ଗଳ ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, 2-3 ମାସ ତଳେ ସେ ଆମକୁ ଚିଠି ଲେଖିଥିଲେ ତେବେ ତାହା ଆମର କାର୍ଯ୍ୟକ୍ରମରେ ସ୍ଥାନ ପାଇପାରିନାହିଁ, ତେବେ ଶ୍ରୋତାବନ୍ଧୁ ସେଥିପାଇଁ ପୋଷ୍ଟକାର୍ଡରେ ଚିଠି ନ ଦେଇ ମେଲ୍ ଯୋଗେ ଆମକୁ ଏହି ଚିଠିଟି ପଠାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ଏହି ଚିଠି

0: ଆପଣ ସ୍ଥାନ ଦେବେ। ମଇ ମାସ 23 ତାରିଖରେ ଏକ ଭାରତ ଶ୍ରେଷ୍ଠ ଭାରତ ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ସେଥିପାଇଁ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ ବେହେଲା ବାଦକଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଉଚ୍ଚକୋଟୀର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
1: ଆନ୍ତରିକ କୃତଜ୍ଞତା ଜଣାଉଛୁ। ମେଲ୍ ମାଧ୍ୟମରେ ଏହି ଚିଠିଟି ଆମକୁ ପଠାଇଛନ୍ତି ଏବଂ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କ ଚିଠିରେ ଯେଉଁ ଭାବପୂର୍ଣ୍ଣ ଅଭିବ୍ୟକ୍ତି ଗୁଡ଼ିକ ରହିଛି ପ୍ରକୃତରେ ଆପଣ ସମସ୍ତଙ୍କୁ ଆମେ ସାଧୁବାଦ ଜଣାଉଛୁ। ଆମ କେନ୍ଦ୍ରରୁ ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଆପଣ ପସନ୍ଦ କରୁଛନ୍ତି, ସେ ସମ୍ପର୍କରେ ଲେଖିଛନ୍ତି ଏବଂ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ମଧ୍ୟ ଆପଣ ଲେଖିଛନ୍ତି ଯାହା ଭଲ ଲାଗିଛି, ଆଲୋଚନାର ବିଷୟ ଏବଂ ଯେଉଁ ଆଲୋଚିକା ହୁଅନ୍ତୁ ଆଲୋଚକ ହୁଅନ୍ତୁ ଯିଏ ଅଂଶଗ୍ରହଣ କରିଥିଲେ ସମସ୍ତଙ୍କ କଥା ଲେଖିଛନ୍ତି। ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଯାହା ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି। ଅନୁରୋଧ କରୁଛୁ ଆପଣ ଯଦି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମକୁ ପ୍ରସ୍ତାବ ମଧ୍ୟ ଲେଖି ପଠାନ୍ତୁ। କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି ବୋଲି ଆପଣଙ୍କ ଚିଠିରେ ଆପଣ ଲେଖିଛନ୍ତି। ତେବେ ଆପଣ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ରହିଛି ଯେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉ ହେଉ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ଫୋନ୍ ନମ୍ବରଟି ନ କହିବା ପୂର୍ବରୁ ମଧ୍ୟ SMS କିପରି ଆସୁଛି। ଶ୍ରୋତାବନ୍ଧୁ, ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମକୁ ମଧ୍ୟ ବହୁତ ଗୁଡ଼ିଏ ଚିଠି ଆସୁଛି ଯେଉଁଥିରେ ଆମକୁ ଶ୍ରୋତାବନ୍ଧୁମାନେ ଫୋନ୍ ନମ୍ବର ଜାଣିବା ପାଇଁ ଚିଠି ଲେଖୁଛନ୍ତି ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ। ସେମିତି ପ୍ରତ୍ୟେକ ଦିନ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ସମସ୍ତେ ଫୋନ୍ ନମ୍ବର ସମ୍ପର୍କରେ ସୂଚନା ଦେଉଛନ୍ତି, ତେଣୁ ଯେଉଁମାନେ ନିୟମିତ ଶ୍ରୋତା ସେମାନେ ଆମର ଫୋନ୍ ନମ୍ବର ସମ୍ପର୍କରେ ଅବଗତ ଆଗରୁ ଚିଠି ଦେଇଥାନ୍ତି, ଯାହାଫଳରେ SMS ଗୁଡ଼ିକ ଆସିଲେ ଆମର ଯିଏ ଉଦ୍ଘୋଷଣା ଦାୟିତ୍ୱରେ ରହିଥାନ୍ତି ଚିଠିଗୁଡ଼ିକ ସହିତ ତାଙ୍କର ନାଁ, ଗାଁ, ଠିକଣା ଏବଂ ଗୀତଗୁଡ଼ିକର ପ୍ରସାରଣ କରିଥାନ୍ତି। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7533001।
1: ଆମର ମେଲ୍ ଆଇଡିଟି ହେଉଛି
0: aircuttack@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ। ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ବିର୍ଜାରାର ଗୀତ। ତେବେ ପ୍ରଥମେ ଗାଇଛନ୍ତି ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର।

ଶୁଣିଲି ହିନ୍ଦୀ କଥାଚିତ୍ର ବିର୍ଜାରାର ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଆଣ୍ଡ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।